ଆକାଶବାଣୀ ପୁରୀ ଆଜି ଶନିବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 30 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 20 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:46 ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭ ସକାଳର ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ।

ଶ୍ରୋତବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM-ରେ। ଆମର ସମସ୍ତ କାର୍ଯ୍ୟକ୍ରମ ଆପଣ ନ୍ୟୁଜ୍ ଅନ୍ AIR ଡାଉନଲୋଡ଼ କରି ଶୁଣିପାରିବେ। ଶ୍ରୋତବନ୍ଧୁ, ଆରମ୍ଭ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ଭକ୍ତି କଲ୍ଲୋଳ।

ମାଆଙ୍କ ପାଖରେ ଯେତେ ଗୁହାରି କଲେ ମାଆ ସବୁବେଳେ ଶୁଣିଥାନ୍ତି ତାଙ୍କ ସେ ଆସିଥାନ୍ତି ଧରାପୃଷ୍ଠକୁ କେବଳ ସମସ୍ତଙ୍କୁ କୋଳେଇ ନେବାକୁ ଆଶୀର୍ବାଦ ଦେବାକୁ ସମସ୍ତଙ୍କ ଦୁଃଖ ନାଶ କରିବା ପାଇଁ ଶୁଣନ୍ତୁ ପ୍ରଥମେ ମାଆଙ୍କ ପାଇଁ ଗୀତଟିଏ ରାଧାରାଣୀ ମିଶ୍ରଙ୍କ।

ସେଇ କଳା କଳା ଆଖି କେଡ଼ି ସୁନ୍ଦର ଦିଶୁଛି, ସାତ ତଳ ପରେ ଭ୍ରମର ବସିଛି। ଆସନ୍ତୁ ଶୁଣିବା ପରବର୍ତ୍ତୀ ଭକ୍ତିଗୀତଟି, ଶ୍ରୀକାନ୍ତ ଦାସଙ୍କ କଣ୍ଠରେ ଗୀତ ରଚନା କ୍ଷୀରଚନ୍ଦ୍ର ପୋଥାଲ।

ପାଣିପୁରୀ କେନ୍ଦ୍ରରୁ 103.4 FM ଆମର ସମସ୍ତ କାର୍ଯ୍ୟକ୍ରମ ଆପଣ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ଼ କରି ଶୁଣିପାରିବେ। ଶ୍ରୋତା ବନ୍ଧୁ, ଏହି ଭକ୍ତିକଳ କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ଶଶିଭୂଷଣ ବେହେରାଙ୍କ ଗୀତ ରଚନାରୁ କଣ୍ଠରେ ସଜାଇଛନ୍ତି ଗୀତାରାଣୀ ଦାସ।

ସେ କୋମଳମୟୀ, ସେ କରୁଣାମୟୀ, ସେ ମା ଦୁର୍ଗା, ତାଙ୍କ ଚରଣରେ ଆମର ପ୍ରଣାମ, ତାଙ୍କ ଚରଣରେ ଶରଣ। ମାଙ୍କ ଆଶୀର୍ବାଦରୁ ସମସ୍ତେ ଭଲରେ ଥାନ୍ତୁ। ପରବର୍ତ୍ତୀ

ଯିଏ ସ୍ନେହରେ ତାକୁ ଶାଗ ଭଜା ଦିଏ ସେ ତାକୁ ଗ୍ରହଣ କରେ। ସେ ମନୁଆ ଠାକୁର, ସେ କାଳିଆ ଠାକୁର, ବଡ଼ ନଟଖଟିଆ, ବଡ଼ ହଟହଟିଆ। ସେ ବିଦୁରର ଶାଗ ଭଜାରେ ବି ଖୁସି, ଦାସିଆର ନଡ଼ିଆରେ ବି ଖୁସି। ଶୁଣନ୍ତୁ ପରବର୍ତ୍ତୀ ଗୀତଟି, ଭିକାରୀ ବଳଙ୍କ କଣ୍ଠରେ ଗୀତ ରଚନା ରାଧାନାଥ ଦାସ।

0: ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଅନୁଚିନ୍ତା ଆକାଶ
1: ରହିଲେ ପରମେଶ୍ୱରଙ୍କ ପ୍ରତି ଅନୁରକ୍ତି ଆସେ ନାହିଁ। ପକ୍ଷୀ ଜାତିର ଶ୍ରେଷ୍ଠ ପକ୍ଷୀରାଜ ଗରୁଡ଼ ସେଦିନ ମନଉଣା କରିଦେଲେ, ଯେଉଁଦିନ ଭଗବାନ ଶଙ୍କର ତାଙ୍କୁ କାକଭୂଷଣଙ୍କ ନିକଟକୁ ପଠାଇଥିଲେ ପ୍ରଭୁ ଶ୍ରୀରାମଙ୍କର ମହିମା ତତ୍ତ୍ୱ ଲୀଳା ଆଦି ଶ୍ରବଣ କରିବାକୁ। ତାଙ୍କ ମନରେ ଶ୍ରେଷ୍ଠତ୍ୱର ଅଭିମାନ ଥିଲା, କାଉ ପାଖରୁ ଶ୍ରୀରାମ ତତ୍ତ୍ୱ ସେ କିପରି ଗ୍ରହଣ କରିବେ ଏକଥା ଭାବୁଥିଲେ। ଗୋଟିଏ ପକ୍ଷ ଅନ୍ୟ ଏକ ପକ୍ଷୀର ଭାଷା ସହଜରେ ବୁଝିପାରିବ, ଏହି କଥାକୁ ଶଙ୍କର ଭଗବାନ ଗୁରୁତ୍ୱ ଦେଇଥିଲେ। ତଥାପି ମଧ୍ୟ ଭଗବାନ ଶଙ୍କର ଚାହିଁଥିଲେ ତାଙ୍କୁ ଶ୍ରୀରାମ ତତ୍ତ୍ୱ କହିପାରିଥାନ୍ତେ, କିନ୍ତୁ ଏଇଥିପାଇଁ କହିଲେ ନାହିଁ। ଭକ୍ତ ପାଖରେ କିଛି ଅହଂକାର ସୃଷ୍ଟି ହେଲେ ଭଗବାନ କୌଣସି ଉପାୟରେ ତାକୁ ସେଥିରୁ ମୁକ୍ତ କରିଦେଇଥାନ୍ତି। ନିରହଂକାର ହୃଦୟ ନେଇ ପକ୍ଷୀରାଜ ଗରୁଡ଼ ସୁମେରୁ ପର୍ବତସ୍ଥ ନୀଳ ପର୍ବତରେ ଯୁଗ ଯୁଗ ଧରି ଅବସ୍ଥାନ କରୁଥିବା କାକଭୂଷଣଙ୍କ ନିକଟକୁ ଯାଇ ଗୁରୁ ଜ୍ଞାନରେ ତାଙ୍କୁ ଅର୍ଚ୍ଚନା କରିଥିଲେ ଏବଂ ତାଙ୍କଠାରୁ ଜିଜ୍ଞାସା ପୂର୍ବକ ବ୍ରହ୍ମଜ୍ଞାନ ତତ୍ତ୍ୱ ଶ୍ରବଣ କରିବାର ଯୋଗ୍ୟତା ପ୍ରାପ୍ତ ହୋଇଥିଲେ। ସେହିପରି ଭଗବାନଙ୍କର ପ୍ରେମୀଭକ୍ତ ସଙ୍ଗୀତ ନିପୁଣ ଦେବର୍ଷି ନାରଦ ମୁନିଙ୍କ ମନରେ କାମକୁ ଜିତିବାର ଅହଂକାର ବୃକ୍ଷର ଅଙ୍କୁରୋଦ୍ଗମ ହେବାର ଲକ୍ଷଣ ଭଗବାନ ଜାଣିପାରିଲେ। ସେ ଗର୍ବର ସହିତ ସମସ୍ତଙ୍କ ପାଖରେ କହି ବୋଲିଲେ, ମୁଁ କାମଶକ୍ତିକୁ ଜିତିଯାଇଛି, କାମଦେବ ମୋତେ କାମପିଡ଼ା ଦେଇପାରିବ ନାହିଁ, କାମିନୀ ମୋହ ବାଧାରୁ ମୁଁ ମୁକ୍ତ ହୋଇଯାଇଛି ଇତ୍ୟାଦି। ଭଗବାନ ଆପଣାର ଭକ୍ତର ହିତ ନିମନ୍ତେ ସଂକଳ୍ପପୂର୍ବକ ଲୀଳାଟିଏ ରଚନା କଲେ, ଯଦ୍ୱାରା ନାରଦଙ୍କର ହୃଦୟର ଗର୍ବ ଅହଂକାର ରୂପୀ ମୈଳାତକ ସଫା ହୋଇଯାଇପାରିବ। ଭଗବାନଙ୍କ ସଂକଳ୍ପର ଏକ ମାୟା ନଗରୀରେ ରାଜା ଶିଳନିଧିଙ୍କର ବିଶ୍ୱମୋହିନୀ ରୂପବତୀ କନ୍ୟାର ସ୍ୱୟମ୍ବର ପ୍ରସ୍ତୁତି ଚାଲିଥାଏ। ସଂଯୋଗରେ ନାରଦ ମୁନି ସେହି ରାଜ୍ୟରେ ଅତିଥି ହୋଇ ସମସ୍ତ ବିଷୟ ବୁଝି ରାଜନଗରକୁ ଯାଇ ରାଜାଙ୍କ ଦ୍ୱାରା ବିଶେଷ ଭାବେ ଅଭ୍ୟର୍ଥିତ ହେଲେ। ରାଜା ଶିଳନିଧି ଦେବର୍ଷି ନାରଦଙ୍କୁ ସମସ୍ତ ବିଷୟ ଅବଗତ କରି ରାଜକୁମାରୀଙ୍କୁ ଆଣି ତାଙ୍କୁ ଦେଖାଇ ତାହାର ଗୁଣଦୋଷ ଆଦି କହିବାକୁ ନିବେଦନ କଲେ। ନାରଦ ମୁନି ରାଜକୁମାରୀଙ୍କୁ ଦେଖିବା କ୍ଷଣି ତାଙ୍କ ସୌନ୍ଦର୍ଯ୍ୟରେ ଏପରି ମୋହିତ ହୋଇଗଲେ ଯେ ସେ ତାଙ୍କର ଜ୍ଞାନ ବୈରାଗ୍ୟ ଆଦି ସବୁକୁ ଭୁଲିଗଲେ। ସେ ତ ଭଗବାନଙ୍କର ସଂକଳ୍ପିତ ମୋହିନୀ ରୂପ ହିଁ ଥିଲା। ନାରଦ ମୁନି ତାର କୌଣସି ଦୋଷ ଦର୍ଶନ ନ କରି କେବଳ ତାର ବିଶିଷ୍ଟ ଗୁଣମାନ ବ୍ୟାଖ୍ୟା କରିବା ସହିତ ସେହି କନ୍ୟାକୁ ପାଇବା ପାଇଁ ମନ ଭିତରେ ଅନେକ କଳ୍ପନା କରିବାକୁ ଲାଗିଲେ। ତୁରନ୍ତ ଭଗବାନଙ୍କୁ ପ୍ରାର୍ଥନା କରି ଯାଚକ୍ୟ କଲେ କି, ଭଗବାନ ମୋତେ କୃପା କରି ଆପଣଙ୍କ ପରି ରୂପ ଦେଇ ଦିଅନ୍ତୁ, ନହେଲେ ଅନ୍ୟ କୌଣସି ଉପାୟରେ ସେହି ରୂପବତୀ ରାଜକୁମାରୀକୁ ମୁଁ ପାଇପାରିବି ନାହିଁ। ନିଜ ମାୟାର ପ୍ରଭାବରେ ପ୍ରଭାବିତ ଅନନ୍ୟ ଭକ୍ତ ନାରଦଙ୍କ ଦଶା ଦେଖି ଭଗବାନ ହସି ହସି କହିଲେ, ନାରଦ, ତୁମେ ଯେହେତୁ ମୋର, ତେଣୁ ଯେଉଁ ପ୍ରକାର ତୁମର ପରମ ମଙ୍ଗଳ ହେବ ମୁଁ ତୁମ ପାଇଁ ତାହା କହିବି। ହେ ଶ୍ରଦ୍ଧାଳୁ ଶ୍ରୋତୃବୃନ୍ଦ, ରୋଗୀ ତା ରୁଚିରେ ଯାହା ମାଗିଥାଏ ବୈଦ୍ୟ ତାହାକୁ କୁପଥ୍ୟ ମନେ କରି ଦେଇନଥାଏ। ପରମ କଲ୍ୟାଣମୟ ଭବରୋଗ ସୁବୈଦ୍ୟ ପରମାତ୍ମା ପରମେଶ୍ୱର ଭକ୍ତର ସବୁ ଇଚ୍ଛାକୁ ପୂର୍ଣ୍ଣ କରିନଥାନ୍ତି। ଯେଉଁଥିରେ ତାହାର ବିଶେଷ କଲ୍ୟାଣ ହେବ ଅର୍ଥାତ୍ ପରମାର୍ଥ ଭ୍ରଷ୍ଟ ନ ହେବ, ଭଗବାନ କରୁଣାମୟ ଦୟାକରି ଆପଣ ଭକ୍ତକୁ ତାହା ହିଁ ପ୍ରଦାନ କରିଥାନ୍ତି। ଅବଶ୍ୟ ଭକ୍ତର ବୁଝିବାରେ ବିଳମ୍ବ ହୋଇଥାଏ, ନାରଦ ମୁନିଙ୍କ କ୍ଷେତ୍ରରେ ତାହା ହିଁ ହୋଇଥିଲା। କୃପାନିଧାନ ଭଗବାନ ମୁନିଙ୍କର ମଙ୍ଗଳ ନିମନ୍ତେ ତାଙ୍କୁ ଏପରି କୁରୂପ ଦେଇଥାନ୍ତି ଯେ କନ୍ୟା ତାଙ୍କୁ ବରଣ କରିବ କ'ଣ, ଭୟରେ ଦୂରେଇ ଗଲା। ଏସବୁ ଘଟଣାକୁ ପରବର୍ତ୍ତୀ ସମୟରେ ନାରଦ ବୁଝିପାରି ଭଗବାନଙ୍କ ପାଖରେ ଲଜ୍ଜିତ ହୋଇ ପ୍ରାୟଶ୍ଚିତ ସାଧନା କରିଥିଲେ। ଭକ୍ତି ହିଁ ମୁକ୍ତି, ଭକ୍ତି ହିଁ ଶକ୍ତି। ଭଗବାନ ଅନନ୍ୟ ଭକ୍ତର ଯୋଗକ୍ଷମ ଦାୟିତ୍ୱ ନିଶ୍ଚୟ ବହନ କରିଥାନ୍ତି। ଯେଉଁ ପ୍ରାଣୀ ସର୍ବଶକ୍ତିମାନ ସର୍ବାନ୍ତର୍ଯ୍ୟାମୀ ପରମେଶ୍ୱରଙ୍କର ଶ୍ରୀଚରଣରେ ଅନନ୍ୟ ଆଶ୍ରିତ ହୋଇ ପରମ ଭକ୍ତ ହୋଇଯାଏ, ସେ ହିଁ ଭଗବାନଙ୍କର ତ୍ରିଗୁଣାତ୍ମିକା ଦୈବୀ ବିସ୍ତୃତ ମାୟାରୁ ପରିତ୍ରାଣ ପାଇଥାଏ। ଗୋଟିଏ ତିନିଗୁଣିଆ ଦୌଡ଼ିକୁ ଛିଣ୍ଡାଇବା କ'ଣ ସହଜ କଥା, ପୁଣି ଏ ମାୟା ମନୁଷ୍ୟଚ୍ୟୁତ ନୁହେଁ, ଦୈବୀକୃତ। ଯେଉଁଠି ସ୍ୱୟଂ ଭଗବାନ କହୁଛନ୍ତି ଦୁସ୍ତର, ଅର୍ଥାତ୍ ଏ ମାୟାକୁ ତରିବା କଷ୍ଟକର, ତେବେ କେଉଁ ବ୍ୟକ୍ତି ସତ୍ସାହସରେ ଇଚ୍ଛା କରିବ ଏହି ମାୟାମୟ ସଂସାରରୁ ଉଦ୍ଧାର ହେବାକୁ। ଏଥିପାଇଁ ଭଗବାନ ସାଧନାକୁ ସହଜ କରିଦେଇଛନ୍ତି, କେବଳ ଭକ୍ତି ସମର୍ପଣ ଚିନ୍ତନ ସ୍ମରଣ ଇତ୍ୟାଦି। ଐକାନ୍ତିକ ନିଷ୍ଠା ଓ ନିଷ୍କପଟ ଚିତ୍ତରେ ଯେ କେହି ପରମେଶ୍ୱରଙ୍କୁ ସପ୍ରେମ ଭଜନ କରିଥାନ୍ତି ସେହି ବ୍ୟକ୍ତି ନିଶ୍ଚିତ ଅସତ ଅଧର୍ମଚିତ ମାୟାରୁ ପରିତ୍ରାଣ ପାଇଥାଏ। ଯାଦୁକରର ଚମତ୍କାରିତାରେ ତା ନିଜ ଲୋକ କେବେ ବି ମୋହିତ ହୋଇନଥାଏ। ସେହିପରି ଭଗବାନଙ୍କ ଭକ୍ତ ବା ନିଜ ଜନକୁ କେବେ ମଧ୍ୟ

0: ମୋହିତ କରି ସ୍ଖଳିତ ସ୍ଥିତି କରାଇ ଦେବେ ନାହିଁ ସେହି ଭଗବାନ। ମାଆର ପଣତକାନୀ ଧରି ଚାଲୁଥିବା ଶିଶୁଟି ଅସାବଧାନତା ହେତୁ କେବେ ଯଦି ଝୁଣ୍ଟି ପଡ଼େ ତେବେ ମାଆ କ'ଣ ତାକୁ ଫୋପାଡ଼ି ଦିଏ କି? ଧୂଳି ଝାଡ଼ି ଝୁଡ଼ି ତୁରନ୍ତ ହିଁ ତାକୁ କୋଳେଇ ଆଣିଥାଏ। ତେବେ ମାତା ପିତା ପରମ ପିତା ପରମେଶ୍ୱର ଭକ୍ତକୁ କେମିତି ଛାଡ଼ିଦେବେ? ସେ ତ କରୁଣାମୟ ଦୟାର ସାଗର, ସେ ନିଶ୍ଚୟ ଭକ୍ତକୁ କୌଣସି ପ୍ରକାର ନିଜ ପାଖକୁ ନେଇ ଆସିବେ। ନିଜର ତୁଚ୍ଛ ଅହଂକାରକୁ ତାଙ୍କର ଶ୍ରୀଚରଣରେ ସମର୍ପଣ କରି ସେ ପରମ ଦୟାଳୁ କୃପାମୟ ଗୁରୁ ପରମାତ୍ମା ଦେବ ପରମେଶ୍ୱରଙ୍କୁ ଏକାନ୍ତ ଦାସତ୍ୱ ସ୍ଥିତିରେ ଶରଣ ଯାଇ ଭକ୍ତିପୂତ ପ୍ରଣାମ କରୁଛି।
1: ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ଅଖଣ୍ଡାନନ୍ଦ ସ୍ୱାମୀ।
2: ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତ ମାନସର 112ତମ ଅଧ୍ୟାୟ। ଆଜିର ଅଧ୍ୟାୟରେ କଣ୍ଠଦାନ କରିଛନ୍ତି ଉତ୍ତର କେଲକର ଓ ହରିହରନ୍।
3: एपिसोड नंबर 112। 112।

ଶ୍ରୋତାବନ୍ଧୁ ଶୁଣୁଥିଲେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ଶ୍ରୀରାମଚରିତ ମାନସର 112ତମ ଅଧ୍ୟାୟ। ଆଜିର ଅଧ୍ୟାୟରେ କଣ୍ଠଦାନ କରିଥିଲେ ଉତ୍ତରା କେଲକର ଓ ହରିହରନ। ପାରମ୍ପରିକ ରଚନାରୁ ଶୁଣନ୍ତୁ ଓଡ଼ିଆରେ ଏକ ଭଜନ, କଣ୍ଠରେ ସଜାଇଛନ୍ତି ରଶ୍ମି ଦାସ।

ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରର 103.4 ଏଫ୍ଏମ୍ରେ। ଆମର ସମସ୍ତ କାର୍ଯ୍ୟକ୍ରମ ଆପଣ ନ୍ୟୁଜ୍ ଅନ୍ ଏୟାର ଆପ୍ ଡାଉନଲୋଡ଼ କରି ଶୁଣିପାରିବେ। ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସମୟ 7:00। ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। 7:25 ଶୁଣିବେ କାର୍ଯ୍ୟକ୍ରମ ବାଟେ ଘାଟେ। ପରେ ପରେ 7:40 ଶୁଣିବେ ଚିରସବୁଜ କାର୍ଯ୍ୟକ୍ରମ ଆକାଶବାଣୀ କଟକରୁ। 7:55 ଶୁଣିବେ ପାଞ୍ଜିର ବିଶେଷ କଥାକୁ ନେଇ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ। 8:30 ଶୁଣିବେ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

କେନ୍ଦ୍ର ସରକାରଙ୍କ ବିକାଶର 12 ବର୍ଷ ପୂର୍ତ୍ତି ଅବସରରେ ଶୁଣନ୍ତୁ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ନାରାୟଣ ଦାସଙ୍କ ସହ ସାକ୍ଷାତକାର ଶୁଣିପାରିବେ ସକାଳ 8:30ରେ। ସକାଳ 9ଟାରେ ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ମୁମ୍ବାଇରୁ। ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ନିରାମୟ ଶୁଣିବେ ସକାଳ 9:30ରେ। ଆଜି ଏଥିରେ ଶୁଣିବେ ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଆବଶ୍ୟକ ସମ୍ପର୍କରେ ଆଲୋଚନା କରିବେ ଯୋଗଗୁରୁ ନିରଞ୍ଜନ ସାହୁ। ଦିନ 10ଟାରେ ଶୁଣିବେ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ। ପରେ ଦିନ 11ଟାରେ ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ମୁମ୍ବାଇରୁ।

ଶ୍ରୋତାବନ୍ଧୁ, ବାଟିଘାଟର ପୁନଃ ପ୍ରସାରଣ ଆପଣ ଶୁଣିପାରିବେ ରାତି 8ଟାରେ। ରାତି 8:15ରେ ପୁଣି ପୁନଃ ପ୍ରସାରଣ କରିବୁ କେନ୍ଦ୍ର ସରକାରଙ୍କ ବିକାଶର 12 ବର୍ଷ ପୂର୍ତ୍ତି ଅବସରରେ କାର୍ଯ୍ୟକ୍ରମ ବରିଷ୍ଠ ସାମ୍ବାଦିକ ନାରାୟଣ ଦାସଙ୍କ ସହ ସାକ୍ଷାତକାର ରାତି 8:15ରେ। ରାତି 9:30ରେ ପୁନଃ ପ୍ରସାରଣରେ ଶୁଣିବେ ନିରାମୟ କାର୍ଯ୍ୟକ୍ରମ। ଏଇଠି ଶେଷ କରୁଛୁ କାର୍ଯ୍ୟକ୍ରମର ସୂଚନା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ କଟକରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,600 କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିରେ 25,000 କୋଟି ଟଙ୍କାର କୋଇଲା ଗ୍ୟାସିଫିକେସନ ପ୍ରକଳ୍ପ, 17,117 କୋଟି ଟଙ୍କାର ଉନ୍ନତ ବିଦ୍ୟୁତ୍ ଶକ୍ତି ଭିତ୍ତିଭୂମିର ଶିଳାନ୍ୟାସ, 811 କୋଟି ଟଙ୍କାର ରାସ୍ତା ଓ ସେତୁ ଆଦିର ଲୋକାର୍ପଣ ହେବ। ପ୍ରଧାନମନ୍ତ୍ରୀ ଆଜି ପୂର୍ବାହ୍ନରେ ରାଇରଙ୍ଗପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପାହାଡ଼ପୁର ଗ୍ରାମ ପରିଦର୍ଶନ କରି ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା ଦକ୍ଷତା କେନ୍ଦ୍ର ଓ ପାହାଡ଼ପୁର ସ୍କୁଲରେ ପ୍ରାର୍ଥନା କରିବେ। ଅପରାହ୍ନରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଗତକାଲି ଓଡ଼ିଶା ଗସ୍ତରେ ଆସି ରାଇରଙ୍ଗପୁରଠାରେ ସନ୍ଧ୍ୟାରେ ପହଞ୍ଚିବା ପରେ କୁସୁମୀ ବ୍ଲକ ଖଣି ପ୍ରଭାବିତ ଗ୍ରାମଗୁଡ଼ିକ ପାଇଁ ମେଗା ସମନ୍ୱିତ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ, ବ୍ରହ୍ମକୁମାରୀଙ୍କ ମାତୃଶକ୍ତି ଭବନ, ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁର ନୂତନ ପୁଲିସ୍ ଜିଲ୍ଲାକୁ ଉଦ୍ଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦେଶର 9,44,00,000ରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ସିଧାସଳଖ ପ୍ରଦାନ କରିବେ। 2019 ମସିହାରୁ ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଜମାଖାତାକୁ ପ୍ରାୟ 4,50,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସରଳ ଓ ସମନ୍ୱିତ କରିବା ଉଦ୍ଦେଶ୍ୟରେ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି। ନୂତନ ମାର୍ଗଦର୍ଶିକା ଅନୁଯାୟୀ ପ୍ରତ୍ୟେକ ବିଭାଗ ପାଇଁ ଆବଶ୍ୟକ ଦଲିଲପତ୍ର, ଯାଞ୍ଚ ପ୍ରକ୍ରିୟା ଏବଂ ପଞ୍ଜୀକରଣର ସର୍ତ୍ତାବଳୀ ସ୍ପଷ୍ଟ ଭାବେ ନିର୍ଦ୍ଧାରିତ କରାଯାଇଛି। ଏଥିରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ, ବିଭିନ୍ନ ଉନ୍ନୟନମୂଳକ କର୍ତ୍ତୃପକ୍ଷ ଏବଂ ରାଜସ୍ୱ ଉପଖଣ୍ଡ ଅଞ୍ଚଳ ପାଇଁ ପୃଥକ୍ ପୃଥକ୍ କ୍ଷମତା ସମ୍ପନ୍ନ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ଓ ଭୂମିକା ସ୍ପଷ୍ଟ କରାଯାଇଛି। ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ଦେବୀ ପାର୍ବତୀ ଶ୍ରଦ୍ଧାଳୁମାନଙ୍କୁ ଯୁଗଳ ଦର୍ଶନ ଦେଇଛନ୍ତି। ଗତକାଲି ରାତିରେ ମଙ୍ଗଳ ଆଳତୀ ପରେ ନବଦମ୍ପତି ନଗର ପରିକ୍ରମାରେ ବାହାରିବା ପରେ ଆଜି ସନ୍ଧ୍ୟାରେ ମନ୍ଦିରରେ ପହଞ୍ଚିବା ପରେ ଏହା ଶେଷ ହେବ। ନୟାଗଡ଼ର ଶରଣକୂଳସ୍ଥିତ ଲଡ଼ୁବାବାଙ୍କ ପୀଠରେ ଦେବଶୋଭା ପରେ ଶୀତଳଷଷ୍ଠୀ ଯାତ୍ରା ଉଦ୍ଯାପିତ ହୋଇଛି। ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଆଡ଼ମ୍ବର ସହକାରେ ଶୀତଳଷଷ୍ଠୀ ନୀତିକାନ୍ତି ଶେଷ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳରେ ଆୟୋଜିତ କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସୁବର୍ଣ୍ଣପୁର ଓ ନୂଆପଡ଼ାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋଚନା ହୋଇଥିଲା। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାସ୍ତା ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ, ଟ୍ରାଫିକ୍ ନିୟନ୍ତ୍ରଣ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଢେଙ୍କାନାଳରେ ଅନୁଷ୍ଠିତ ବୈଠକରେ ସଡ଼କ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା। ଶିଶୁ ଶ୍ରମିକ ପ୍ରଥା ବିରୋଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କଟକ ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷରେ ଏକ ସଚେତନତା ସମ୍ମିଳନୀ ଆୟୋଜିତ ହୋଇଯାଇଛି। ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କର୍ମଶାଳାରେ ଶିଶୁ ଶ୍ରମ ନିରାକରଣ ପାଇଁ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ ସହ କର୍ମଶାଳା ଆୟୋଜିତ ହୋଇଯାଇଛି। ରାଜ୍ୟରେ ଏକୀକୃତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆଜିଠାରୁ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଆବେଦନ ପ୍ରକ୍ରିୟା ଜାରି ରହିବ। ଏଥିଲାଗି ଆସନ୍ତା 10 ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଶରଣାର୍ଥୀମାନଙ୍କ ପ୍ରତି ସମବେଦନା ସମର୍ଥନ ଜଣାଇବା ଲକ୍ଷ୍ୟରେ ଆଜି

0: ଇଚ୍ଛୁକ ଶରଣାର୍ଥୀ ଦିବସ ପାଳନ କରାଯାଉଛି। ଶରଣାର୍ଥୀମାନଙ୍କ ସମସ୍ୟା ଏକ ବିଶ୍ୱସ୍ତରୀୟ ସମସ୍ୟା ହୋଇଥିବାରୁ ଏହାର ମୁକାବିଲା ପାଇଁ ବିଶ୍ୱବ୍ୟାପୀ ପ୍ରୟାସ ଚାଲିଛି। ଯୁଦ୍ଧ, ଦାରିଦ୍ର୍ୟ ଏବଂ ଅନ୍ୟ କାରଣଗୁଡ଼ିକରୁ ଶରଣାର୍ଥୀ ହୋଇଥିବା ଲୋକଙ୍କୁ ସେମାନଙ୍କର ଘରକୁ ଫେରାଇ ଆଣିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ବୌଦ୍ଧଠାରେ ସର୍ବାଧିକ ତାପମାତ୍ରା 41.3 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜିଥିରେ ଶୁଣନ୍ତୁ, ବାର୍ଦ୍ଧକ୍ୟ ଏକ ରୋଗ ନୁହେଁ, ଅବସ୍ଥା ମାତ୍ର। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଲକ୍ଷ୍ମୀଧର ରାଉଳ।
2: ମଣିଷ ଜନ୍ମ ହେବାଠାରୁ ବୟସର ପାହାଚ ଉପରେ ଚଢ଼ି ଚଢ଼ି ଶେଷରେ ମୃତ୍ୟୁବରଣ କରେ, ଯାହାକି ଧ୍ରୁବ ସତ୍ୟ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ସମୟର ବ୍ୟବଧାନ ଅଛି, ତାହା କେତୋଟି ଅବସ୍ଥା ଦେଇ ଗତି କରେ। ଜନ୍ମ ହେବାଠାରୁ 5 ବର୍ଷ ପର୍ଯ୍ୟନ୍ତ ବାଳୁତ ଅବସ୍ଥା, 5 ବର୍ଷଠାରୁ 10 ବର୍ଷ ପର୍ଯ୍ୟନ୍ତ ଶୈଶବ ଅବସ୍ଥା, 10 ବର୍ଷଠାରୁ 15 ବର୍ଷ ପର୍ଯ୍ୟନ୍ତ କୈଶୋର ଅବସ୍ଥା, 15 ବର୍ଷଠାରୁ 40 ବର୍ଷ ପର୍ଯ୍ୟନ୍ତ ଯୌବନ ଅବସ୍ଥା, 40 ବର୍ଷଠାରୁ 60 ବର୍ଷ ପର୍ଯ୍ୟନ୍ତ ପ୍ରାପ୍ତ ବୟସ୍କ ଅବସ୍ଥା, 60 ବର୍ଷରୁ 80 ବର୍ଷ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟର ପ୍ରଥମ ଅବସ୍ଥା, 80 ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ୟର ଶେଷ ଅବସ୍ଥା। ଏ ସଂସାରରେ ଯେତେ ଜୀବଜନ୍ତୁ ଅଛନ୍ତି, ସମସ୍ତେ ଜନ୍ମ ନିଅନ୍ତି ଏବଂ ପ୍ରାକୃତିକ ପ୍ରକ୍ରିୟାରେ ବିଭିନ୍ନ ଅବସ୍ଥା ଦେଇ ଶେଷରେ ବୃଦ୍ଧ ହୋଇ ମୃତ୍ୟୁବରଣ କରନ୍ତି। ତେଣୁ ବାର୍ଦ୍ଧକ୍ୟ ମଣିଷର ଶେଷ ଅବସ୍ଥା, ଯାହା ଏକ ରୋଗ ନୁହେଁ। ତେବେ ବାର୍ଦ୍ଧକ୍ୟ ସହିତ କେତୋଟି ରୋଗ ଅଙ୍ଗୀକାର ହୋଇ ସାଥୀ ଭଳି ଯାଉଥାଏ। ବହୁତ କମ୍ ଲୋକ ବିନା ରୋଗରେ ବାର୍ଦ୍ଧକ୍ୟରେ ପହଞ୍ଚି ପାରନ୍ତି ନାହିଁ, କିମ୍ବା ବିନା ବାର୍ଦ୍ଧକ୍ୟରେ କେତେକ ରୋଗ ସୃଷ୍ଟି ହୋଇପାରେ ନାହିଁ। ଅର୍ଥାତ୍ ବାର୍ଦ୍ଧକ୍ୟରେ ପାଦ ଦେଲା ପରେ ଶରୀରର ତନ୍ତୁ ବିଶେଷରେ ପରିବର୍ତ୍ତନ ଘଟେ, ଯାହାଦ୍ୱାରା କି ମଣିଷ ଦେହରେ ରୋଗ ସୃଷ୍ଟି ହେବା ସହଜ ହୁଏ ଏବଂ ମଣିଷକୁ ଶୀଘ୍ର ବାର୍ଦ୍ଧକ୍ୟର ଉପର ପାହାଚକୁ ନେଇଯାଏ। ସେହିପରି ଯଦି କୌଣସି ବ୍ୟକ୍ତି ଅର୍ଦ୍ଧ ବୟସରେ ରୋଗାକ୍ରାନ୍ତ ହୁଏ, ତେବେ ସେ ଶୀଘ୍ର ବାର୍ଦ୍ଧକ୍ୟ ଆଡ଼କୁ ଆଗେଇଥାଏ ଏବଂ ଶେଷ ସ୍ତରରେ ପହଞ୍ଚିଥାଏ। ତେଣୁ ବାର୍ଦ୍ଧକ୍ୟ ଗୋଟିଏ ଅବସ୍ଥା ଏବଂ ରୋଗ ଏହାର ଏକ ପରିଭୂଷଣ, ଯାହାକି ଅଙ୍ଗୀକାର ଭଳି ମଣିଷ ସହିତ ସାଥିସାଥୀ ହୋଇ ଚାଲିଥାଏ। ତେବେ ଏଠାରେ ପ୍ରଶ୍ନ ଉଠେ, ଜୀବଜନ୍ତୁଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ଏମାନେ ସବୁ କାହିଁକି ଓ କିପରି ବୃଦ୍ଧ ହୁଅନ୍ତି? ପ୍ରାକୃତିକ ପ୍ରକ୍ରିୟାକୁ ଚିନ୍ତା କଲେ ଆମ୍ଭେମାନେ କହିବା ଯେ ଏହା ଏକ ପ୍ରାକୃତିକ ନିୟମ, କିନ୍ତୁ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀରେ ବୃଦ୍ଧ ହୋଇଯିବାର କେତୋଟି ମତବାଦ ଅଛି, ଯାହାକୁ ଆମେ ଥିଓରି କହୁ, ଯେପରିକି ଜେନେଟିକ୍ ଥିଓରି, ରାଣ୍ଡମ୍ ଡ୍ୟାମେଜ୍ ଥିଓରି, ହୋମୋଷ୍ଟାଟିକ୍ ଥିଓରି। ଜେନେଟିକ୍ ଥିଓରି ଅନୁସାରେ ମଣିଷ ଦେହରେ ଯେଉଁ ସବୁ ଜିନ୍ ଅଛି, ତାହା ଧୀରେ ଧୀରେ ଭାଙ୍ଗି ଭାଙ୍ଗି ଯାଇ ଶରୀରରୁ ଅପସାରଣ ଘଟେ, ଯାହାଦ୍ୱାରା ମଣିଷର ଅବସ୍ଥାରେ ପରିବର୍ତ୍ତନ ଘଟେ। ରାଣ୍ଡମ୍ ଡ୍ୟାମେଜ୍ ଥିଓରି ଅନୁସାରେ ମଣିଷ ଶରୀରରେ ଯେଉଁ କୋଷ ବା ସେଲ୍ ଅଛି, ତାହା ସାଧାରଣତଃ କ୍ରମାଗତ ଭାବେ ଭାଙ୍ଗି ଭାଙ୍ଗି ଯାଏ ଏବଂ ନୂତନ କୋଷ ତିଆରି ହେଉଥାଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଶରୀର ଏହି ଭାଙ୍ଗିବା ଏବଂ ଗଢ଼ିବା ପ୍ରକ୍ରିୟା ହରାଇ ବସେ, ଫଳରେ କ୍ରମାଗତ ଭାବେ କୋଷ ସବୁ ଭାଙ୍ଗି ଯାଉଥାଏ, କିନ୍ତୁ ନୂତନ କୋଷ ତିଆରି ହେଉନଥାଏ। ଏହାଦ୍ୱାରା ମଣିଷ ବାର୍ଦ୍ଧକ୍ୟ ଅବସ୍ଥାକୁ ଚାଲିଯାଏ। ହୋମୋଷ୍ଟାଟିକ୍ ଥିଓରି ଅନୁସାରେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ରକ୍ତର ସଞ୍ଚାଳନ ଏବଂ ରକ୍ତ ଜମାଟ ବାନ୍ଧିବା କ୍ଷମତା ହରାଇ ବସେ, ଯାହାଦ୍ୱାରା ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ପଠାଇବା ପ୍ରକ୍ରିୟା ଶିଥିଳ ହୋଇଥାଏ, ଫଳରେ ବିଭିନ୍ନ ଅଙ୍ଗ ରକ୍ତର ଅଭାବରେ ଶୁଖି ଶୁଖିଯାଏ ଏବଂ ବାର୍ଦ୍ଧକ୍ୟ ଅବସ୍ଥାରେ ଉପନୀତ କରାଏ। ଏହି ଯେଉଁ 3ଟି ମତବାଦ ବାର୍ଦ୍ଧକ୍ୟ କରାଉଛି ବୋଲି କୁହାଗଲା, ତାହା ସବୁ କେତୋଟି ଉପାଦାନ ଦ୍ୱାରା ପ୍ରଭାବିତ ହୋଇ ଶୀଘ୍ର ବାର୍ଦ୍ଧକ୍ୟ ପ୍ରାପ୍ତିରେ ସାହାଯ୍ୟ କରିଥାଏ, ଯଥା ବ୍ୟାୟାମ ନ କରିବା, ଉପଯୁକ୍ତ ଖାଦ୍ୟ ନ ଖାଇବା, ଅନ୍ୟାନ୍ୟ ମାଦକ ଦ୍ରବ୍ୟ ସେବନ କରିବା ଏବଂ ମଣିଷର ଜୀବନଧାରାରେ ପରିବର୍ତ୍ତନ ଆଣିବା ଅନ୍ତର୍ଭୁକ୍ତ। ଯଦି କୌଣସି ଲୋକକୁ କିଛି ରୋଗ ନାହିଁ, ତେବେ ଆମେ କଳନା କରିପାରିବା ସେ କେତେ ବର୍ଷ ବଞ୍ଚିପାରିବ। ଜଣଙ୍କୁ 65 ବର୍ଷ ହୋଇଥିଲେ ସିଏ ଆଉ 70 ବର୍ଷ ବଞ୍ଚିବ, 75 ବର୍ଷ ହୋଇଥିଲେ ସିଏ 11 ବର୍ଷ ବଞ୍ଚିବ, 85 ବର୍ଷ ହୋଇଥିଲେ ସିଏ 6 ବର୍ଷ ବଞ୍ଚିବ, 90 ବର୍ଷ ହୋଇଥିଲେ ଆଉ 4 ବର୍ଷ ବଞ୍ଚିବ ଏବଂ

0: 100 ବର୍ଷ ହୋଇଥିଲେ ଆଉ 2 ବର୍ଷ ବଞ୍ଚିବ।
1: ବାର୍ଦ୍ଧକ୍ୟ ଏକ ରୋଗ ନୁହେଁ, ଅବସ୍ଥା ମାତ୍ର। ଏ ସମ୍ପର୍କରେ କହିଲେ ଡାକ୍ତର ଲକ୍ଷ୍ମୀଧର ରାଉଳ। ଆକାଶବାଣୀ କଟକ, ସମୟ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

ਅਗਾਸੋਬਾਣੀ ਸੰਵਾਦ ਪੜੁਛନ୍ତି ਸତ୍ୟବ୍ରତ ବେହୁରା ଓଡ଼ିଶାରେ ଆଜି 47,600 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ଆଜି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ପାରଦର୍ଶୀ ଭାବେ ପରିଚାଳନା କରିବାକୁ ପ୍ରସ୍ତୁତ ଥିବା ଏନ୍ଟିଏର ସୂଚନା ଏବଂ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆଜି ଚେନ୍ନାଇରେ ଖେଳାଯିବ ତୃତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,600 କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିରେ 25,000 କୋଟି ଟଙ୍କାର କୋଇଲା ଗ୍ୟାସିଫିକେସନ୍ ପ୍ରକଳ୍ପ, 17,117 କୋଟି ଟଙ୍କାର ଉନ୍ନତ ବିଦ୍ୟୁତ୍ ଶକ୍ତି ଭିତ୍ତିଭୂମିର ଶିଳାନ୍ୟାସ, 811 କୋଟି ଟଙ୍କାର ରାସ୍ତା ଓ ସେତୁ ଆଦିର ଲୋକାର୍ପଣ ହେବ। ପ୍ରଧାନମନ୍ତ୍ରୀ ଆଜି ପୂର୍ବାହ୍ନରେ ରାଇରଙ୍ଗପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପାହାଡ଼ପୁର ଗ୍ରାମ ପରିଦର୍ଶନ କରି ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା ଦକ୍ଷତା କେନ୍ଦ୍ର ଓ ପାହାଡ଼ପୁର ସ୍କୁଲରେ ପ୍ରାର୍ଥନା କରିବେ। ଅପରାହ୍ନରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ପରେ ପ୍ରଧାନମନ୍ତ୍ରୀ 2 ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ଆଜି ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରେ ପଶ୍ଚିମବଙ୍ଗ ଦିବସ ପାଳନ ଉତ୍ସବରେ ଯୋଗଦେବେ। ସେଠାରେ ପ୍ରଧାନମନ୍ତ୍ରୀ ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ ଏବଂ ଶିଳାନ୍ୟାସ କରିବେ। ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପିଏମ୍ କିଷାନର 23ତମ କିସ୍ତି ପ୍ରଦାନ କରିବେ। ଏହା ଅଧୀନରେ ଦେଶବ୍ୟାପୀ 9,44,00,000 ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ 18,880 କୋଟି ଟଙ୍କାରୁ ଅଧିକ ରାଶି ହସ୍ତାନ୍ତର କରାଯିବ। ଏହା ବ୍ୟତୀତ ପଶ୍ଚିମବଙ୍ଗର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଡିଜିଟାଲ୍ କୃଷି ମିଶନର ଅଂଶ ଭାବେ ଏଗ୍ରିଷ୍ଟାକ୍, ଜାତୀୟ ପ୍ରାକୃତିକ କୃଷି ମିଶନ ଏବଂ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ସମେତ ଅନେକ କେନ୍ଦ୍ରୀୟ କୃଷି ଯୋଜନାର ଶୁଭାରମ୍ଭ କରିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ 6:30 କୋଲକାତାଠାରେ ଆୟୋଜିତ 12ଶ ଆନ୍ତର୍ଜାତିକ ଯୋଗ ଦିବସ ଉତ୍ସବରେ ଯୋଗଦେବେ। ଏହି ଅବସରରେ ଶ୍ରୀ ମୋଦି ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦରରେ ସ୍ୱଦେଶୀ ପ୍ରଯୁକ୍ତିରେ ନିର୍ମିତ 3ଟି ନୌସେନା ଜାହାଜ ଆଇଏନ୍ଏସ୍ ତୁନାଗିରି, ସଂଶୋଧକ ଏବଂ ଆଗ୍ରେକୁ ଲୋକାର୍ପଣ କରିବେ। ଆସନ୍ତାକାଲି ହେବାକୁ ଥିବା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଓ ପାରଦର୍ଶୀ ଢଙ୍ଗରେ କରିବା ଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ସୂଚନା ଦେଇଛି। ଦେଶର 551ଟି ସହରରେ ଏବଂ ବିଦେଶରେ 14ଟି ସହରରେ 22,00,000 ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେବେ। ପରୀକ୍ଷାକୁ ସୁଚାରୁ ରୂପେ ପରିଚାଳନା କରିବା ଲାଗି 2,00,000ରୁ ଅଧିକ ନିରୀକ୍ଷକ, ସଂଯୋଜକ, ପୁଲିସ ଫୋର୍ସ ଏବଂ ପ୍ରଶାସକମାନଙ୍କୁ ନିୟୋଜିତ କରାଯାଇଛି। ଏହି ପରୀକ୍ଷା ଲାଗି ସିସିଟିଭି ମାଧ୍ୟମରେ ନିରୀକ୍ଷଣ ସହ ଆଧାର ଆଧାରିତ ପ୍ରମାଣୀକରଣ, ଜିପିଏସ୍ ଆଧାରିତ ଯାନ ବ୍ୟବହାର ଭଳି ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଏନ୍ଟିଏ ପକ୍ଷରୁ କୁହାଯାଇଛି। ବୃହତ୍ ଅନାଦେୟ ଋଣ ମାମଲାଗୁଡ଼ିକର ସମାଧାନ ପ୍ରକ୍ରିୟାକୁ ନେଇ ବ୍ୟାଙ୍କ, ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନୀ ଏବଂ ଋଣ ଗ୍ରହୀତାଙ୍କ ମଧ୍ୟରେ ସଲାସୁତୁରା ରହିଥିବା ନେଇ ସୁପ୍ରିମକୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଭି ମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, କରଦାତାଙ୍କଠାରୁ ସଂଗୃହୀତ ସାଧାରଣ ଜନତାଙ୍କ ଅର୍ଥ ବ୍ୟାଙ୍କ ମାଧ୍ୟମରେ ଋଣ ଆକାରରେ ପ୍ରଦାନ କରାଯାଉଥିବା ବେଳେ ଏହି ବକେୟା ଆଦାୟ ପାଇଁ ଅନେକ କ୍ଷେତ୍ରରେ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଜନସାଧାରଣଙ୍କ କଲ୍ୟାଣ ପାଇଁ ବ୍ୟୟ ହେବାକୁ ଥିବା ସରକାରୀ ଅର୍ଥର ଅପବ୍ୟବହାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତା ବ୍ୟକ୍ତ କରିଛନ୍ତି। ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର 1,537 କୋଟି ଟଙ୍କାର ଋଣକୁ ମାତ୍ର 63,50,00,000 ଟଙ୍କାରେ 2ଟି ଆସେଟ୍

ଏହି କନ୍ଷ୍ଟ୍ରକ୍ସନ୍ କମ୍ପାନୀ ମାଧ୍ୟମରେ ସମାଧାନ କରାଯାଇଥିବା ଅଭିଯୋଗ ସମ୍ବଳିତ ଏକ ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାର, ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଅନ୍ୟ ସମ୍ପୃକ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଶୁଣାଣି ସମୟରେ ଖଣ୍ଡପୀଠ ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନୀଗୁଡ଼ିକର କାର୍ଯ୍ୟପ୍ରଣାଳୀର ସମୀକ୍ଷା ଆବଶ୍ୟକ ବୋଲି କହିଛନ୍ତି। ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନୀ ହେଉଛି ଏକ ବିତ୍ତୀୟ ସଂସ୍ଥା ଯାହା ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାଗୁଡ଼ିକର ଅନାଦେୟ ଋଣକୁ ଅଧିଗ୍ରହଣ କରି ଆଦାୟ ବ୍ୟବସ୍ଥା କରିଥାଏ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଅସ୍ଥିର ବିଶ୍ୱ ପରିସ୍ଥିତିରେ ଭାରତକୁ ନିଜର ଜାତୀୟ ସ୍ୱାର୍ଥ, ରଣନୀତିକ ସ୍ୱାଧୀନତା ଏବଂ ବହୁମୁଖୀ ବିଶ୍ୱ ବ୍ୟବସ୍ଥାର ଲକ୍ଷ୍ୟକୁ ଆଗେଇ ନେବା ସହ ବିଭିନ୍ନ ଅଞ୍ଚଳ ସହ ସମ୍ପର୍କକୁ ସର୍ବାଧିକ ଫଳପ୍ରଦ କରିବା ଆବଶ୍ୟକ। ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ଭାରତ ଆମେରିକା ଫୋରମ 2026ରେ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ କେତେକ ପ୍ରସଙ୍ଗକୁ ନେଇ ବିଭିନ୍ନ ଆହ୍ୱାନର ସାମ୍ନା କରୁଥିଲେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଭାରତ ଆମେରିକା ସହଭାଗିତା କ୍ରମଶଃ ସୁଦୃଢ଼ ହେଉଛି। ସେ କହିଛନ୍ତି, ଭାରତର ବିକାଶ ସହିତ ଦେଶର ସ୍ୱାର୍ଥ ଜଡ଼ିତ ଲକ୍ଷ୍ୟ ବ୍ୟାପକ ହେବ। ଭାରତର ବରିଷ୍ଠ ଅମଲା ବିବେକ ଅଗ୍ରୱାଲଙ୍କୁ 2026-27 ବର୍ଷ ପାଇଁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସର ପରବର୍ତ୍ତୀ ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ସେ ବ୍ରିଟେନର ଗାଇଲ୍ସ ଥମ୍ସନ୍ଙ୍କ ସ୍ଥାନରେ କାର୍ଯ୍ୟ କରିବେ। ବର୍ତ୍ତମାନ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟରତ ଶ୍ରୀ ଅଗ୍ରୱାଲ ପୂର୍ବରୁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ। June 17-19 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ବୈଠକରେ ଶ୍ରୀ ଅଗ୍ରୱାଲଙ୍କ ଉପାଧ୍ୟକ୍ଷ ନିଯୁକ୍ତି ସମ୍ପର୍କିତ ନିଷ୍ପତ୍ତି ନିଆଯାଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶ୍ରୀ ଅଗ୍ରୱାଲଙ୍କ ଚୟନକୁ ଭାରତ ପାଇଁ ଏକ ବଡ଼ ସଫଳତା ବୋଲି କହିଛି। ମନ୍ତ୍ରଣାଳୟ ଦ୍ୱାରା ସାମାଜିକ ଗଣମାଧ୍ୟମ ପୋଷ୍ଟରେ କୁହାଯାଇଛି, ଏହି ନିଯୁକ୍ତି ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ଏବଂ ବେଆଇନ ଆର୍ଥିକ ନେଟୱାର୍କ ବିରୋଧରେ ଲଢ଼େଇ ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତାକୁ ପ୍ରକାଶ କରୁଛି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ସଶକ୍ତ ଭାରତ ଗଠନ ଦିଗରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପରିବର୍ତ୍ତନମୂଳକ ପଦକ୍ଷେପଗୁଡ଼ିକ ଉପରେ। ଗତ 12 ବର୍ଷ ମଧ୍ୟରେ ସରକାର ଦେଶର ପ୍ରଯୁକ୍ତି କ୍ଷେତ୍ରରେ ଗଠନାତ୍ମକ ପରିବର୍ତ୍ତନ ଆଣିଛନ୍ତି। ସଶକ୍ତ ଭାରତର 2 ପ୍ରମୁଖ ଭିତ୍ତି ହେଉଛି ସେମିକଣ୍ଡକ୍ଟର ପରିବେଶ ବ୍ୟବସ୍ଥାର ବିକାଶ ଏବଂ ମହାକାଶ କ୍ଷେତ୍ରର ଷ୍ଟାର୍ଟଅପ୍ଗୁଡ଼ିକର ଦ୍ରୁତ ଅଭିବୃଦ୍ଧି। ନୀତିଗତ ପରିବର୍ତ୍ତନ ଫଳରେ ସେମିକଣ୍ଡକ୍ଟର କ୍ଷେତ୍ର ଏବେ ଉତ୍ପାଦନ ଓ ଡିଜାଇନ୍ ୟୁନିଟ୍ରେ ପରିଣତ ହୋଇଛି। ଜାତୀୟ ସୁରକ୍ଷା, ଆର୍ଥିକ ସ୍ଥିରତା, ଡିଜିଟାଲ ସାର୍ବଭୌମତ୍ୱ ଏବଂ ଭବିଷ୍ୟତ ପ୍ରତିଯୋଗିତାମୂଳକ କ୍ଷମତା ପାଇଁ ସେମିକଣ୍ଡକ୍ଟର ଏକ ମୂଳ ଆଧାର ପାଲଟିଛି। 2021 ଡିସେମ୍ବରରେ 76,000 କୋଟି ଟଙ୍କା ବ୍ୟୟବରାଜ ସହ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଆରମ୍ଭ କରାଯାଇଥିଲା। ଏହା ଅଧୀନରେ ସିଲିକନ୍ ଫ୍ୟାବ୍, କମ୍ପାଉଣ୍ଡ ସେମିକଣ୍ଡକ୍ଟର ସୁବିଧା, ଆସେମ୍ବ୍ଲିଂ ଓ ପରୀକ୍ଷଣ ୟୁନିଟ୍ ଏବଂ ଚିପ୍ ଡିଜାଇନ୍ ପାଇଁ 50% ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। 2026 ସୁଦ୍ଧା ସରକାର ସେମିକଣ୍ଡକ୍ଟର ମିଶନ 2.0 ଆରମ୍ଭ କରି ଶିଳ୍ପକ୍ଷେତ୍ର ନେତୃତ୍ୱାଧୀନ ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର ପାଇଁ 1,000 କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ପ୍ରଯୁକ୍ତି ବିକାଶ ସହ ଭବିଷ୍ୟତ ପାଇଁ ଦକ୍ଷ ମାନବ ସମ୍ପଦ ସୃଷ୍ଟିରେ ସହାୟକ ହେବ। ସେମିକଣ୍ଡକ୍ଟର ମିଶନ 2.0 ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏଆଇ ମିଶନ 1.0 ଏହି ଜଟିଳ ଶିଳ୍ପର ମୂଳ ଭିତ୍ତିଭୂମି ପ୍ରତିଷ୍ଠା କରିଥିବା ବେଳେ ମିଶନ 2.0 ପରିବେଶ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଗୁରୁତ୍ୱ ଦେବ। ଅନ୍ୟପକ୍ଷରେ ଭାରତୀୟ ମହାକାଶ ନୀତି 2023 ଅନୁଯାୟୀ ଘରୋଇ ସଂସ୍ଥାଗୁଡ଼ିକୁ ଉପଗ୍ରହ ଉତ୍କ୍ଷେପଣ, ନିର୍ମାଣ ଓ ପରିଚାଳନା, ତଥ୍ୟ ସଂଗ୍ରହ ଓ ପ୍ରସାରଣ ଏବଂ ଗ୍ରାଉଣ୍ଡ ଷ୍ଟେସନ ପରିଚାଳନା ସହ ସମ୍ପୂର୍ଣ୍ଣ ମହାକାଶ କାର୍ଯ୍ୟକଳାପ କରିବାକୁ ଅନୁମତି ଦିଆଯାଇଛି। ଫଳରେ 2014 ମାତ୍ର ଗୋଟିଏ ପଞ୍ଜୀକୃତ ମହାକାଶ ଷ୍ଟାର୍ଟଅପ୍ ଥିବାବେଳେ 2026 ସୁଦ୍ଧା ଏହି ସଂଖ୍ୟା 400କୁ ବୃଦ୍ଧି ପାଇଛି। ସେମିକଣ୍ଡକ୍ଟର ମିଶନର ସଫଳତା ଏବଂ ଦ୍ରୁତ ବିକାଶଶୀଳ ଘରୋଇ ମହାକାଶ କ୍ଷେତ୍ର ମାଧ୍ୟମରେ ଏକ ବିକଶିତ ରାଷ୍ଟ୍ର ଗଠନ ଦିଗରେ ଭାରତର ଯାତ୍ରା ସଫଳ ରୂପ ନେଉଛି। କ୍ରିକେଟରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ତୃତୀୟ ଏବଂ ଶେଷ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଆଜି ଅପରାହ୍ନରେ ଚେନ୍ନାଇସ୍ଥିତ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ। ଅପରାହ୍ନ 1:30 ମ୍ୟାଚ୍ ଆରମ୍ଭ ହେବ। ଆୟୋଜକ ଭାରତ ଏହି ଶୃଙ୍ଖଳାରେ 2-0 ଆଗରେ ରହିଛି। ସୁସ୍ଥ ହେବା ପରେ ଦ୍ରୁତ ବୋଲର ହର୍ଷିତ ରାଣା ଶେଷ ଦିନିକିଆ ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ଫିଫା ଫୁଟବଲ୍

0: कपरे अमेरिका ग्रुप डी रो एक मैच रे ऑस्ट्रेलिया को 2-0 परास्त करी नॉकआउट पर्याय रे पहुंचिछि। आज ए फुटबॉल विश्वकप रे 4टी मैच खेला जिवो। ग्रुप बी रो मैच रे स्कॉटलैंड ओ मोरक्को मध्ये रे मैच अनुष्ठित होबागु थिबा बेले ग्रुप सी रे हाइती ओ ब्राजिल, ग्रुप डी रे तुर्की ओ पराग्वे एवं ग्रुप एफ रे नेदरलैंड्स ओ स्वीडन मध्ये रे मैच अनुष्ठित होबो। ଭାରତର ତାରକା ଜାଭେଲିନ୍ ଥ୍ରୋ ଖେଳାଳି ନିରଜ ଚୋପ୍ରା ଗତକାଲି ଅନୁଷ୍ଠିତ ଦୋହା ଡାଇମଣ୍ଡ ଲିଗ୍ରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। 28 ବର୍ଷୀୟ ନିରଜ ତାଙ୍କ ତୃତୀୟ ପ୍ରୟାସରେ ସର୍ବୋତ୍ତମ 85.69 ମିଟର ଦୂରତା ଥ୍ରୋ କରିଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ। ଓଡ଼ିଶାରେ ଆଜି 47,600 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ଆଜି ପିଏମ୍ କିଷାନ ସମ୍ମାନନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ପାରଦର୍ଶୀ ଭାବେ ପରିଚାଳନା କରିବାକୁ ପ୍ରସ୍ତୁତ ଥିବା ଏନ୍ଟିଏର ସୂଚନା ଏବଂ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆଜି ଚେନ୍ନାଇରେ ଖେଳାଯିବ ତୃତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ପ୍ରଚାର କରୁଛ କାର୍ଯ୍ୟକ୍ରମ ବାଟେ ଘାଟେ, ଉପସ୍ଥାପନ କରିଛନ୍ତି ରୋଜିତା ଦାସ, ପ୍ରଯୋଜନା ଦିଲୀପ କୁମାର ନାୟକ।
2: ନମସ୍କାର, ଜୟ ଜଗନ୍ନାଥ ଶ୍ରୋତା ବନ୍ଧୁ, ମୁଁ ରୋଜିତା ଆପଣଙ୍କୁ ସ୍ୱାଗତ କରୁଛି ବାଟେ ଘାଟେ ଅଧ୍ୟାୟର ଆଉ ଗୋଟିଏ ନୂତନ ପୃଷ୍ଠାକୁ। ଶ୍ରୋତାବନ୍ଧୁ, ପ୍ରତିଦିନ ଏଠି ଉଦୟ ହୁଅନ୍ତି ସୂର୍ଯ୍ୟ, ଆଉ ଅସ୍ତ ହେବା ମାତ୍ରେ ଆସିଯାଆନ୍ତି ଚହ୍ନମାମ। ଏହି ପ୍ରତ୍ୟୁଷ ସମୟରୁ ପ୍ରଦୋଷ ସମୟ ଭିତରେ ଆମ ଜୀବନରେ ଘଟେ ଅନେକ କିଛି ଘଟଣାବଳୀ, କିଛି ସୁଖର ମୁହୂର୍ତ୍ତ ଯାହାକୁ ଭୁଲିବାକୁ ଆମକୁ ବେଶୀ ସମୟ ଲାଗେ ନାହିଁ। ହେଲେ କିଛି ଅପ୍ରୀତିକର ମୁହୂର୍ତ୍ତ ଯାହା ହୃଦୟକୁ ଟିକିଏ ଆଘାତ କରେ, ସେହି ମୁହୂର୍ତ୍ତକୁ ଏହି ଜିଦିଆ ମନ ଭୁଲିବାକୁ ଅନୁମତି ଦିଏ ନାହିଁ। ହେଲେ ସେଇ ଜିଦିଆ ଭାଷାକୁ ଖୁବ୍ ସହଜରେ ଫିଟାଇ ଦିଏ ମନ ଛୁଆଁ ଗୀତର ସ୍ୱର। ବଂଶୀର ଧ୍ୱନି, ତବଲାର ଲୟ, ବୀଣା ସିତାରର ଝଙ୍କାର, ଏସବୁ କିଛି ଭୁଲେଇ ଦିଏ ଆମ ଅସହାୟ ପରିସ୍ଥିତି, ଅଧାଗଢ଼ା ସ୍ୱପ୍ନ, ଜୀବନ କାଠଗଡ଼ାରେ ସତେ ଯେମିତି ସବୁ ମାମଲା ରଫା ଦଫା ହେଇଯାଏ। ଯେତେବେଳେ କାନରେ ପଡ଼ିଯାଏ ମନପସନ୍ଦର ଗୀତ, କୁହନ୍ତି ସଙ୍ଗୀତରେ ଥାଏ ଭଗବାନଙ୍କର ବାସ, ଆଉ ଯଦି ଭଗବାନଙ୍କ ନାମ ନେଇ ବସେ ସଙ୍ଗୀତ ଆଶାର, ତାହେଲେ ଆଉ ଭାବିବାର କ'ଣ ଅଛି। ଆମ ଶଙ୍ଖକ୍ଷେତ୍ର ପୁରୀରେ ଅନେକ ସ୍ଥାନରେ ଭକ୍ତମାନେ ଏକାଠି ହେଇ ଭଜନ କୀର୍ତ୍ତନ କରନ୍ତି। ସେଇଭଳି ଯେବେ ନରେନ୍ଦ୍ରକୋଣ ପୁଷ୍କରିଣୀ ପାର୍ଶ୍ୱରେ ଯାଉ ଯାଉ ମୋ କାନରେ ଭଜନ କୀର୍ତ୍ତନର ସ୍ୱର ଆସି ପଡ଼ିଲା, ମୁଁ ନିଜକୁ ଆଉ ଅଟକେଇ ପାରିଲିନି, ସାମିଲ ହେଇଗଲି ପୁଷ୍କରିଣୀର ପାହାଚରେ ବସିଥିବା ଶ୍ରଦ୍ଧାଳୁଙ୍କ ସହ। ସେଇ ଅନୁଭୂତିଟି ଆପଣଙ୍କ ପାଖରେ ପହଞ୍ଚାଇବା ପାଇଁ ମୁଁ ଭେଟିଥିଲି ସେଠି ଖୋଲା ହୃଦୟରେ ଗାଉଥିବା 2 ଜଣ ସଙ୍ଗୀତ ପ୍ରେମୀଙ୍କ ସହ। ଆସନ୍ତୁ ଆପଣ ମଧ୍ୟ ଶୁଣନ୍ତୁ ସେ ଗାୟକ ଗାୟିକାଙ୍କର ମନର କଥା।

0: ଜଗନ୍ନାଥ ସଂସ୍କୃତି ସହିତ ସେ ଜଡ଼ିତ, ତେଣୁ ଆମେ ତାର କୂଳରେ ବସିକି ବାସ୍ ଭଜନ ଗାଉଛୁ।
1: ସତରେ ବହୁତ ସୁନ୍ଦର ପ୍ରୟାସଟିଏ। ଆଚ୍ଛା ଏବେ କହିବେ କି ଭାଇ, କୋଉ ଭଜନ ଆପଣଙ୍କୁ ବହୁତ ଭଲ ଲାଗେ ଏଇ ନରେନ୍ଦ୍ର କୋଣରେ ଗାଇବା ପାଇଁ?
2: ଯେହେତୁ ଆମେ ପୁରୀ ମାଟିରୁ ଜନ୍ମ, ଜଗନ୍ନାଥ ସଂସ୍କୃତି ଆମର ପରମ୍ପରା ରହୁଛି, ତ ସେଥିପାଇଁ ଆମେ ପାରମ୍ପରିକ ଗୀତ ହିଁ ଗାଇବାକୁ ବେଶୀ ଭଲ ଲାଗେ ଆମକୁ। କାହିଁକି ନା ଆମକୁ ଲାଗେ ଯେ ଜଗନ୍ନାଥ ଏଠି ଆମ ପାଖରେ ବସିକି ଶୁଣୁଛନ୍ତି।
1: ତାହେଲେ ଆମ ଶ୍ରୋତାଙ୍କୁ କଣ ଶୁଣେଇ ପାରିବେ ଆପଣ ଏବେ ଦୁଇ ଜଣ?
0: ଯେହେତୁ ଏଇଟା ନରେନ୍ଦ୍ର କୋଣରେ ହଉଛି, ଆପଣ ଜାଣିଥିବେ

0: ବେଶୀ ଭଲ ଲାଗେ ଆମକୁ, କାହିଁକି ନା ଆମକୁ ଲାଗେ ଯେ ଜଗନ୍ନାଥ ଏଠି ଆମ ପାଖରେ ବସିକି ଶୁଣୁଛନ୍ତି।
1: ତାହେଲେ ଆମ ଶ୍ରୋତାଙ୍କୁ କଣ ଶୁଣେଇ ପାରିବେ ଆପଣ ଏବେ ଏ ଦୁଇ ଜଣ?
2: ଯେହେତୁ ଏଇଟା ନରେନ୍ଦ୍ର କୋଣରେ ହଉଛି, ଆପଣ ଜାଣିଥିବେ ଏଠି ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ହୁଏ, ତେଣୁ ଚନ୍ଦନ ଯାତ୍ରା ପାଇଁ ଯେତେବେଳେ ମହାପ୍ରଭୁ ବାହାରନ୍ତି, ଗୋଟେ ବହୁତ ସୁନ୍ଦର ଗୀତ ଆମର ପୁରୀରେ ପ୍ରଚଳିତ, ମଣି ବିମାନେ ଗୋବିନ୍ଦ, ତ ସେଇଟା ଆମେ ଗାଇବାକୁ ଚେଷ୍ଟା କରିବୁ।

0: ସୁନ୍ଦର ଭଜନ ସହିତ ଦୃଶ୍ୟ ମୁଁ ଯାହା ଦେଖିପାରୁଛି ପଛରେ ଆମର ନରେନ୍ଦ୍ର ପୋଖରୀ ଆଉ ତା ସହିତ ଏତେ ଜଣ ଏଠି ଏକାଠି ହେଇଛନ୍ତି ଆଉ ଏଇ ଭଜନ ସତରେ ମନକୁ ଶାନ୍ତି ଲାଗିଲା, ବହୁତ ଭଲ ଲାଗିଲା। ଆଚ୍ଛା, ଯେତେବେଳେ ଏମିତି ବାହାରୁ ଆମର ଆସନ୍ତି ତୀର୍ଥଯାତ୍ରୀ, ଯେହେତୁ ଆମର ପୁରୀ ପ୍ରସିଦ୍ଧ, ବହୁତ ତୀର୍ଥଯାତ୍ରୀ ବୁଲିବାକୁ ଆସନ୍ତି, କେବେ ଏମିତି କିଛି ପ୍ରତିକ୍ରିୟା ମିଳିଛି ତାଙ୍କ ଠାରୁ?
1: କିଛି ଦିନ ତଳେ ଆମେ ଯେତେବେଳେ ଏଇଠି ବସିଥିଲୁ, ବାହାରର ଜଣେ ଆସିଥିଲେ, ଗୋଟେ ହିନ୍ଦୀ ଭଜନ ସେ ରିକ୍ୱେଷ୍ଟ କରିଥିଲେ ତାଙ୍କର ଗୋଟେ ବର୍ଷକର ଛୋଟ ପୁଅ ପାଇଁ। ତ ଯେତେବେଳେ ଆମେ ଗାଇଥିଲୁ, ସେ ବହୁତ ଖୁସି ହେଇଗଲେ, ତାଙ୍କ ପୁଅକୁ ନେଇ ସେ ଭଜନରେ ଏକଦମ ଝୁମୁଥିଲେ, ନାଚୁଥିଲେ, ବହୁତ ଖୁସି ଲାଗିଲା ଦେଖିକି।
0: ତ ବହୁତ ବଢିଆ ଅନୁଭୂତିଟିଏ।
2: ଆଉ ଏକ ସବୁଠୁ ସୁନ୍ଦର ଅନୁଭୂତି ଆମର ଥିଲା, ତ ଆମେ ଆସିଥିଲୁ ସେଦିନ ପ୍ରବଳ ଖରା ହଉଥିଲା, ଗରମ ବହୁତ ଲାଗୁଥିଲା, କିନ୍ତୁ ଆମେ ସୋନୁ ନିଗମଙ୍କର ଗୋଟେ ଗୀତ ଥିଲା ଝିପି ଝିପି ବରସାରେ ଯା ନୀଲ ମନ୍ଦିର, ସେ ଗୀତଟି ଆମେ ଗାଉଥିଲୁ। ଠିକ ଝିପି ଝିପି ବର୍ଷା କୋଉଠୁ ଥିଲା, ମାନେ ହଠାତ ବହୁତ ଜୋରସେ ବର୍ଷା ହେଲା ସେଦିନ, ହୁଏତ ସେଇ ପ୍ରଭୁଙ୍କର ଇଚ୍ଛା।
0: ଏ ତ ବହୁତ ଚମତ୍କାର ଅନୁଭୂତିଟିଏ। ଯଦି ଏଇ ଗୀତଟି ଆପଣ ଟିକେ ଗାଇ ଦିଅନ୍ତେ, ଆଉ ଭଉଣୀ ଆପଣ ବି ଗିଟାର ବହୁତ ସୁନ୍ଦର ଭାବରେ ବଜାଉଥିଲା, ଟିକେ ଯଦି ଆପଣ ବି ଏଇ ଗୀତରେ ଗିଟାର ବଜାଇ ଦିଅନ୍ତେ ତାହେଲେ ଆମ ଶ୍ରୋତା ଆହୁରି ଖୁସି ହେଇଯାନ୍ତେ, ତାହେଲେ କଣ କହୁଛନ୍ତି?
2: ନିହାତି ନିହାତି।

0: ଶିଖୁଛି, ପ୍ରୋଗ୍ରାମ ହରିକା ବି କରୁଛି।
1: ହଁ, ସେ ମୋର ଗୋଟେ ସାନ ଭାଇ ଭଳିଆ ହବ, ସେ ବହୁତ ମଲ୍ଟି ଟ୍ୟାଲେଣ୍ଟେଡ, ସେ ଆର୍ଟ ବି ବହୁତ ସୁନ୍ଦର କରେ, ତା ସହିତ ସେ ବି କିଛି କିଛି ଗିଟାର ବଜାଏ, ବହୁତ ବଢିଆ ରୋଷେଇ ବି କରେ।
2: ତାହେଲେ କହିବେ କି ଏତେ କଳା ଭିତରେ ଆପଣ ଯେହେତୁ ସଙ୍ଗୀତକୁ ଏତେ ସମୟ ଦେଉଛନ୍ତି, ତ ସଙ୍ଗୀତ ଆପଣଙ୍କ ପାଇଁ କ'ଣ?
0: ଗୀତ ମୋ ପାଇଁ ବହୁତ କିଛି, କିଏ ଗାଇଦେଲା ମାନେ ମନକୁ ବହୁତ ଶାନ୍ତି ମିଳିଯାଏ, ଖାସ କରି ଭଜନ।
2: ଏଇଟା ହିଁ ସତ କଥା। ଜଣେ ବଡ ଭଉଣୀ ହିସାବରେ ସେ କହିଲେ ଯେ ରୋଷେଇ କରିବାକୁ ବି ଆପଣଙ୍କୁ ବହୁତ ଭଲ ଲାଗେ, ତାହେଲେ କ'ଣ ଏମିତି ଆପଣ ଭଲ ରାନ୍ଧନ୍ତି ଟିକେ କୁହନ୍ତୁ।
0: ଭଲ ରାନ୍ଧିବାରେ ନାହିଁ, ଏମିତି ମା ରୋଷେଇ କରିବା ସମୟରେ ତାଙ୍କୁ ସାହାଯ୍ୟ କରେ, ସେଇଥିରୁ ଯାହା କିଛି ଶିଖିଯାଇଛି ସେମିତି।
2: ଦୁଇ ଜଣଙ୍କର ଆଜି ଯାଏ ଜୀବନରେ ଏମିତି ସବୁଠାରୁ ଭଲ ମୁହୂର୍ତ୍ତ ଆଉ ଖରାପ ମୁହୂର୍ତ୍ତ ଏମିତି କିଛି ଅଛି ଯୋଉଟାକି ଆପଣ କେବେ ଭୁଲି ପାରିନାହାନ୍ତି?
1: ଭଲ ମୁହୂର୍ତ୍ତ ଅଛି, ମୁଁ ଯେତେବେଳେ ମୁଁ ଗଭର୍ଣ୍ଣର୍ସ ଆୱାର୍ଡ ପାଇଥିଲି ସେତେବେଳେ ଗଭର୍ଣ୍ଣର୍ ଥିଲେ ଏସ୍ସି ଜମିର ସାର୍, ତାଙ୍କ ହାତରୁ। ଆଉ ଖରାପ ମୁହୂର୍ତ୍ତ ହେଲା, ଠିକ ତା ପୂର୍ବ ଦିନ ଓଡ଼ିଶାର ଗୋଟେ ଲୋକାଲ ଟିଭି ଚ୍ୟାନେଲ ଥିଲା, ସେଇ ରିଏଲିଟି ଶୋରେ ମୁଁ କଟି ଯାଇଥିଲି।
0: ମୋ ପାଇଁ ସବୁଠୁ ଭଲ ମୁହୂର୍ତ୍ତ ଥିଲା ଯୋଉଦିନ ମୁଁ ମାମୁଁ ହେଇଥିଲି।
2: ଆରେ ବା, ତାହେଲେ ଯଦି ଭଣଜାଙ୍କୁ ଆପଣ ଗୀତ ଡେଡିକେଟ୍ କରିବେ ତାହେଲେ କୋଉ ଗୀତଟି?
0: ମୋ ଭଣଜାଙ୍କ ପାଇଁ ମୁଁ ଏଇ ଗୀତଟି ଗାଇବି।

0: ସତରେ ବହୁତ ଭଲ ଲାଗିଲା। ଏଇ ଗୀତ ଶୁଣି ଝିପି ଝିପି ବର୍ଷା ହଉ କି ନ ହଉ, କିନ୍ତୁ ମୁଁ ଭାବୁଛି ଆମ ଶ୍ରୋତାଙ୍କ ମନ ନିଶ୍ଚୟ ଭରି ଯାଇଥିବ ଖୁସିରେ। ଗୀତ ତ ଆମେ ଶୁଣିଲୁ, କିନ୍ତୁ ବ୍ୟକ୍ତିଗତ ଭାବରେ ଆପଣ ଏବେ କଣ କରୁଛନ୍ତି?
1: ମୁଁ ଗୋଟେ କଲେଜରେ କିଛି ବର୍ଷ ଗେଷ୍ଟ ଫାକଲ୍ଟି ହିସାବରେ କାମ କରୁଥିଲି, କିନ୍ତୁ ଏବେ ଟିକେ ମୁଁ ମ୍ୟୁଜିକ୍ ଉପରେ ଅଧିକ ଫୋକସ୍ କରୁଛି। ମୁଁ ତ ଲାଇଭ୍ ଶୋଜ୍ କରେ, ପଢାପଢି ବି କରେ ଓବିୟସ୍ଲି, ଯେହେତୁ ଆମେ ଲାଇଫ୍ ଟାଇମ୍ ଷ୍ଟୁଡେଣ୍ଟ ସମସ୍ତେ।
0: ଆଚ୍ଛା ଭାଇ, ଆପଣ କଣ କରନ୍ତି ବ୍ୟକ୍ତିଗତ ଭାବେ ଟିକେ କୁହନ୍ତୁ।
2: ମୁଁ ତ ବର୍ତ୍ତମାନ ଷ୍ଟୁଡେଣ୍ଟ ଅଛି, ତା ବ୍ୟତୀତ ମୁଁ ଗୀତ

0: ଆରେ ବା, ଶେଷରେ କେବଳ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହିଁବି, ବାହାରେ ଯେଉଁମାନେ ବି ଏମିତି ଦେଖନ୍ତି ଆପଣଙ୍କୁ ସିଙ୍ଗର ହିସାବରେ, ସୁନ୍ଦର ପୋଷାକ, ସୁନ୍ଦର ଚେହେରା, ସାଜସଜ୍ଜା ପୁରା ପରିପୂର୍ଣ୍ଣ, କିନ୍ତୁ ତା ପଛରେ ଯାହା ବି ସଂଘର୍ଷ ରହିଛି ସେଇଟା କେବଳ ଆପଣ ଜାଣନ୍ତି, ସିଙ୍ଗର ହିସାବରେ କଣ ସଂଘର୍ଷ ଥାଏ ଯୋଉଟା କେହି ବି ଜାଣନ୍ତିନି?
1: ପ୍ରଥମ କଥା ତ ଆମେ ତ ଏବେ ଯାଏ କିଛି ସେମିତି କହିବାକୁ ଗଲେ ଗୀତର କୋଉ ଜାଗାରେ ବି ଆମେ ପହଞ୍ଚି ପାରିନୁ, ତଥାପି ଯୋଉଠି ବି ଅଛୁ ଏତିକି କରିବା ପାଇଁ ଆମକୁ ବର୍ଷ ବର୍ଷ ପରିଶ୍ରମ ଲାଗିଯାଏ। ଯେହେତୁ ଆମେ ମାନେ ଛୁଆବେଳୁ ଶିଖିଛୁ, ତା ସହିତ ପାଠପଢା ବାଲାନ୍ସ କରିବା, ଲାଇଫ ବାଲାନ୍ସ କରିବା, ତାପରେ ଯଦି ସିଙ୍ଗର ହବାକୁ ଚୁଜ୍ କରୁଛୁ ତାହେଲେ ଲୋକଙ୍କର ଗୋଟେ କ୍ୱେଶ୍ଚିନ୍, କାହିଁକି ଗୀତ ଗାଇକି ତମେ କ୍ୟାରିୟର କରିବ, ତା ସହିତ ପୁଣି ମ୍ୟୁଜିକରେ ବି ମାନେ ଗାଇକି ତାକୁ ଭଲ କରିବା, ପୁଣି ପଢାକୁ ବି ବାଲାନ୍ସ କରିବା, ଏଇ ଜିନିଷଟା
2: ଷ୍ଟ୍ରଗଲ୍ ତ ବହୁତ କରିବାକୁ ପଡୁଛି। ଆମେ ଯଦି ଆଜି ଯାଇକି କୋଉଠି ଗୋଟେ ଗାଉଛୁ ଗୀତ, ତା ଦେହରେ ଲୋକଙ୍କର କିଛି ଭଲ କମେଣ୍ଟ ଆସୁଛି ଆଉ ତା ଦେହରେ କିଛି ଖରାପ କମେଣ୍ଟ ବି ଆସୁଛି। ଏମିତି ନାହିଁ ଯେ ଆମେ ଗୋଟେ ସିଙ୍ଗର ହେଇକି ଆଜି ଯାଇକି ଗୋଟେ ଷ୍ଟେଜ୍ରେ ବସିଯାଉଛୁ, ଆମେ ଆମେ ଯାହା ଦେଖାଯାଉଛୁ ସେଇଟା ଆକ୍ଚୁଆଲି ନୁହଁ। ଆମେ ଗୋଟେ ଜାଗାରୁ ବି ଯିବୁ ଟ୍ରାଭେଲ୍ କରିକି, ଲୋକ ସେଇଟା ବୁଝିବେନି କି ଆମେ ଏତେ କଷ୍ଟ କରିକି ଯାଇଛୁ ଗୋଟେ ଜାଗାକୁ, ସେଠି ଗାଇବୁ କ'ଣ କରିବୁ, କିନ୍ତୁ ଲୋକ ସେଇଟା ବୁଝିବେ ଯେ ଆମେ ଯଦି ପ୍ରୋଗ୍ରାମ୍କୁ ଡାକିଛୁ ମାନେ ଆମକୁ ବେଷ୍ଟ ହିଁ ଦରକାର, ବାଟରେ କିଛି ଅସୁବିଧା ହବ କ'ଣ ହବ ସେଇଟା ଲୋକ କେହି ବୁଝନ୍ତିନି, ସେହି ଜିନିଷଟାକୁ ବହୁତ ଖରାପ ଲାଗେ। କିନ୍ତୁ ଗୋଟେ ଗୋଟେ ଜାଗାରେ ଅଛି କି ବହୁତ ବଢିଆ ଟ୍ରିଟମେଣ୍ଟ କରନ୍ତି ଆମକୁ, ମାନେ ପ୍ରୋଗ୍ରାମ ଯାଇଛୁ ତ ନିଜ ଘର ଭଳିଆ ଦେଖନ୍ତି, ସେଇ ଜିନିଷଟାକୁ ଆମକୁ ବି ବହୁତ ଖୁସି ଲାଗେ ମନକୁ, ଯାହା ହଉ ଲୋକଙ୍କ ଭିତରେ ବି ମଣିଷ ପଣେ ଅଛି।
0: ଜଣେ କଳାକାର ହବା ସେଥିପାଇଁ ବୋଧ ହୁଏ କଷ୍ଟ, କାରଣ ଆମର ନିଜର ବ୍ୟକ୍ତିଗତ ଜୀବନରେ କ'ଣ କଷ୍ଟ ରହୁଛି ସେଇଟା ଆମେ ବାହାରକୁ ଦେଖେଇବା ନାହିଁ, ଆଉ ସେଇଠି ବି କିଛି ଲୋକ ରହିଥାନ୍ତି ଯେଉଁମାନେ କଳାକୁ ଆଉ କଳାକାରଙ୍କୁ ବହୁତ ଭଲ ପାଆନ୍ତି, ସେଥିପାଇଁକା କଳାକାର ଆଜି ଏତେ ପ୍ରତିଷ୍ଠିତ ବା ଲୋକଙ୍କ ହୃଦୟରେ ରହୁଛନ୍ତି। ତେଣୁ ବହୁତ ଭଲ ଲାଗିଲା ଆପଣ ଦୁଇ ଜଣଙ୍କ ସହିତ କଥା ହେଇ, ଆଶା କରୁଛି ଆପଣଙ୍କ ଜୀବନରେ ସଂଘର୍ଷ ଟିକେ କମିଯାଉ ଆଉ ଆପଣ ବହୁତ ପ୍ରତିଷ୍ଠିତ ହେଇଯାଆନ୍ତୁ, ପରିଚିତ ହୁଅନ୍ତୁ, ସମସ୍ତେ ଆପଣଙ୍କର କଣ୍ଠସ୍ୱର ଶୁଣନ୍ତୁ, ଆଉ ଏଇଭଳି ଗୀତ ଗାଇବା ପାଇଁ ଏଠି ଏକାଠି ହେଉଥାନ୍ତୁ ଆଉ ନିଜର ଦୁଃଖକୁ ଭୁଲି ଯାଆନ୍ତୁ। ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।
2: ଜୟ ଜଗନ୍ନାଥ।
0: ଆଶା କରୁଛୁ ଶ୍ରୋତାବନ୍ଧୁ ଆଜିର ପାଟେଘାଟେ କାର୍ଯ୍ୟକ୍ରମ ଆପଣଙ୍କୁ ପସନ୍ଦ ଆସିଥିବ। ତେବେ ଆପଣଙ୍କ ଆଖପାଖରେ ଯଦି ଏଇଭଳି କିଛି ନିଆରା ବ୍ୟକ୍ତିତ୍ୱ ଅଛନ୍ତି ତେବେ ସେହି ବିଷୟରେ ଆମକୁ SMS ବା ଚିଠି ମାଧ୍ୟମରେ ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ବାଟେଘାଟେ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼୍ 752001। ଏବଂ ଏହା ସହିତ SMS ବା ହ୍ୱାଟ୍ସଆପ୍ ମାଧ୍ୟମରେ ଯୋଗାଯୋଗ କରିବା ନମ୍ବରଟି ହେଉଛି 9437037892। ତେବେ ଶ୍ରୋତାବନ୍ଧୁ ଆମେ ରହିବୁ ଆପଣଙ୍କ ମତାମତ ଅପେକ୍ଷାରେ। ବର୍ତ୍ତମାନ ମୋତେ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥିତ

0: ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ବାଟେ ଘାଟେ। ଉପସ୍ଥାପନ କରିଥିଲେ ରୋଜିତା ଦାସ, ପ୍ରଯୋଜନା ଦିଲୀପ କୁମାର ନାୟକ। ଆକାଶବାଣୀ ପୁରୀ। ପରବର୍ତ୍ତୀ କାର୍ଯ୍ୟକ୍ରମ ଚିର ସବୁଜ ପ୍ରଚାର କରୁଛୁ ଆକାଶବାଣୀ କଟକରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଚିର ସବୁଜ। ଆଜିଥିରେ ଶୁଣନ୍ତୁ କେତୋଟି ପଲ୍ଲେ ଗୀତ, ଶିଳ୍ପୀ ଭୁବନେଶ୍ୱରୀ ମିଶ୍ର ଏବଂ ତୃପ୍ତି ଦାସ। ଶିଳ୍ପୀ ପଲ୍ଲେ ଗୀତ ଗାଇଛନ୍ତି ପୁରାତନ ରଚନାରୁ। ପ୍ରଥମେ ଶିଳ୍ପୀ ଭୁବନେଶ୍ୱରୀ ମିଶ୍ର।

0: ଶେଷ ହେଲା କାର୍ଯ୍ୟକ୍ରମ ଚିରସବୁଜ। ଆଜି ଏଥିରେ ଶୁଣୁଥିଲେ କେତୋଟି ପଲ୍ଲୀ ଗୀତ। ଶିଳ୍ପୀ ଥିଲେ ଭୁବନେଶ୍ୱରୀ ମିଶ୍ର ଏବଂ ତୃପ୍ତି ଦାସ। ଶିଳ୍ପୀ ପଲ୍ଲୀ ଗୀତ ଗାଇଥିଲେ ପୁରାତନ ରଚନାର।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥି

ଆକାଶବାଣୀ ପୁରୀ ଶ୍ରୋତାବନ୍ଧୁ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ।

ସୁପ୍ରଭାତ। ପୁରୀର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆସନ୍ତୁ ଜାଣିବା ଆଜିର ଦିନର ବିଶେଷତ୍ୱ ଓ ଇତିହାସ ପୃଷ୍ଠାରେ ଘଟିଥିବା ଘଟଣାବଳୀ ସମ୍ପର୍କରେ। ପଞ୍ଜିକାର ସୌରଗଣନା ଅନୁଯାୟୀ ଆଜିର ଦିନରେ ମିଥୁନ ଛଅ ଦିନ ଷଷ୍ଠୀ ତିଥି ଏବଂ ଚନ୍ଦ୍ର ଗଣନା ଅନୁସାରେ ଜ୍ୟେଷ୍ଠ ମାସ ତିରିଶ ଦିନ ଶନିବାର। ଇଂରାଜୀ 2026 ମସିହା ଜୁନ୍ ମାସ 20 ତାରିଖ। ଭାରତୀୟ ସାଧାରଣ ସମୟ ଅନୁସାରେ ଆଜିର ସୂର୍ଯ୍ୟୋଦୟ ହୋଇଥିଲା 5:12:08 ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ହେଉଛି 6:24:09।

ଶ୍ରୋତାବନ୍ଧୁ ଆସନ୍ତୁ ଏବେ ଜାଣିବା ଇତିହାସ ପୃଷ୍ଠାରେ ଆଜି କେଉଁଠି କ'ଣ ଘଟିଥିଲା ସେ ସମ୍ପର୍କରେ। 1869 ଲକ୍ଷ୍ମଣ ରାଓ, ଯିଏକି ଜଣେ ମହାନ ଶିଳ୍ପପତି, ସମାଜ ସଂସ୍କାରକ, ଦେଶଭକ୍ତ ଓ କିର୍ଲୋସ୍କାର ସ୍ଥାପକ, ବେଲଗାଓଁରେ ଜନ୍ମଗ୍ରହଣ କରିଥିଲେ। ଆଜିର ଦିନରେ ପ୍ରସିଦ୍ଧ ଅସମୀୟା କବି ରତ୍ନକାନ୍ତ ବର୍କାକୋଟି 1897 ଜନ୍ମଗ୍ରହଣ କରିଥିଲେ, ଜୁନ 20 ତାରିଖରେ। 1946 ମହାତ୍ମା ଗାନ୍ଧୀ 20 ଏବଂ 21 ଜୁନରେ କାର୍ଯ୍ୟକାରିଣୀ ସମିତିର ବୈଠକରେ ଯୋଗ ଦେଇଥିଲେ। 1996 ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଜେନେଭାରେ ଆୟୋଜିତ ଗ୍ଲୋବାଲ୍ ବ୍ୟାନ୍ ଅନ୍ ନ୍ୟୁକ୍ଲିୟର୍ ଟେଷ୍ଟିଂ ସମ୍ମିଳନୀ ଘୋଷଣା କରିଥିଲା, ସିଟିଟିବିଟି ଉପରେ ସ୍ୱାକ୍ଷର କରିବ ନାହିଁ। ମହମ୍ମଦ ବିନ୍ କ୍ୱାସିମ୍ ସିନ୍ଧ ଉପରେ ଆକ୍ରମଣ କରି ଏହାକୁ ଦଖଲ କରିଥିଲେ। ସେ ରାୱର୍ରେ ହିନ୍ଦୁ ରାଜା ଦାହିନ୍ଙ୍କୁ ପରାଜିତ କରି ହତ୍ୟା କରିଥିଲେ 712 ଖ୍ରୀଷ୍ଟାବ୍ଦରେ। ଆକବର ଆଗ୍ରା ଛାଡ଼ିଥିଲେ 1574। 1756 ବ୍ରିଟିଶ ସେନାଙ୍କ ଏକ ଦଳକୁ ହଲ୍ଭେଙ୍କ ସହିତ ଏକ ଛୋଟ ଘୁଞ୍ଚୁଆ କୋଠରୀରେ ବନ୍ଦୀ କରାଯାଇଥିଲା, ଯାହାପରେ ବ୍ଲାକ୍ ହୋଲ୍ ଅଫ୍ କୋଲକାତା ନାମରେ ପରିଚିତ ହୋଇଥିଲା। ସେଠାରେ ଅଧିକାଂଶର ମୃତ୍ୟୁ ହୋଇଥିଲେ 1756 ଜୁନ 20 ତାରିଖରେ। ୟଙ୍ଗ ମେନ୍ସ ଖ୍ରୀଷ୍ଟିଆନ ଆସୋସିଏସନ୍ ଅଫ୍ ଇଣ୍ଡିଆ କୋଲକାତାରେ ସ୍ଥାପିତ ହୋଇଥିଲା 1873। ମଦର ଟେରେସାଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ମେଡାଲ୍ ଅଫ୍ ଫ୍ରିଡମ୍ ରୋନାଲ୍ଡ ରିଗାନ୍ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା 1985 ଜୁନ 20 ତାରିଖରେ। ମହାରାଜାପୁରମ୍ ସନାତନମ୍, କର୍ଣ୍ଣାଟକ ସଙ୍ଗୀତଜ୍ଞ, ତାମିଲନାଡ଼ୁ ଭିଲ୍ଲୁପୁରମ୍ରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ 1992 ଜୁନ 20 ତାରିଖରେ। ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ।

କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ ପୁରୀ ଶ୍ରୋତବନ୍ଧୁ, କେନ୍ଦ୍ର ସରକାରଙ୍କ ବିକାଶର 12 ବର୍ଷ ପୂର୍ତ୍ତି ଅବସରରେ ଶୁଣନ୍ତୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ ଦ୍ୱାରା। ଉପସ୍ଥାପନା କରିଛନ୍ତି ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।
1: ଶ୍ରୋତବନ୍ଧୁ ନମସ୍କାର, ଆପଣମାନେ ଶୁଣୁଛନ୍ତି ଆମର ବିଶେଷ କାର୍ଯ୍ୟକ୍ରମ ଭାରତ ସରକାରଙ୍କର 12 ବର୍ଷ ବିଶ୍ୱାସର, ବିକାଶର ଓ ଜନକଲ୍ୟାଣର। ଗତ 12 ବର୍ଷରେ ଦେଶର ବିକାଶ ଯାତ୍ରାରେ ଅନେକ ଯୋଜନା, ପଦକ୍ଷେପ ଓ ପରିବର୍ତ୍ତନ ଦେଖାଯାଇଛି। ଆଜି ଆମେ ଆଲୋଚନା କରିବା ଏହି ପରିବର୍ତ୍ତନ ସାଧାରଣ ଜୀବନକୁ କିଭଳି ସ୍ପର୍ଶ କରିଛି। ଆମ ସହିତ ଆଜି ଆକାଶବାଣୀ ପୁରୀ ପ୍ରାଙ୍ଗଣରେ ଉପସ୍ଥିତ ଅଛନ୍ତି ପୁରୀ ସହରର ବରିଷ୍ଠ ସାମ୍ବାଦିକ ନାରାୟଣ ଦାସ ମହାଶୟ। ସାର୍, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ, ନମସ୍କାର।
2: ନମସ୍କାର।
1: ବର୍ତ୍ତମାନ ଭାରତ ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଆପଣ ଯଦି ବିକାଶର ଧାରା ଆଉ ପରିବର୍ତ୍ତନର ଧାରାକୁ ଦେଖନ୍ତି, ଆପଣ ବର୍ତ୍ତମାନ ସରକାର କେଉଁ ପ୍ରକାର ପରିବର୍ତ୍ତନ ଆଣିବାରେ ସମର୍ଥ ହୋଇଛନ୍ତି?
2: ଧନ୍ୟବାଦ ଯୋଉ ପ୍ରଶ୍ନ ପଚାରିଲେ। ଯେ ଆମର ଯୋଉ ବିକାଶର ଧାରା ଏବେ ଚାଲିଛି, ଆମେ ଅତୀତରେ ଯାହା ଦେଖିଥିଲେ ତା ବର୍ତ୍ତମାନ ଦେଖିଛୁ, କାରଣ ଜଣେ ରାଷ୍ଟ୍ରନୀତିଜ୍ଞ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଚୌକିରେ ଅଛନ୍ତି। ତେଣୁ ସେ ଯୋଉ ଆସନରେ ଅଛନ୍ତି, ଖାଲି ରାଜନୈତିକ ଲୋକ କହିଲେ ହେବ ନାହିଁ, ଜଣେ ରାଷ୍ଟ୍ରନୀତିଜ୍ଞ, ଷ୍ଟେଟ୍ସମ୍ୟାନ୍। ତେଣୁ ଯେଉଁ ପୁରା ସବୁ ଗୋଟିଏ ଗୋଟିଏ ବିନ୍ଦୁ ଉପରେ ସେ ତାକୁ ପୁଙ୍ଖାନୁପୁଙ୍ଖ ଭାବେ ନିଜେ ଯେତେବେଳେ ନିଜେ ହୃଦୟରେ ତାକୁ ନିଭେଇଛନ୍ତି, ସେ ତାକୁ ଆସ୍ତେ ଆସ୍ତେ ପାଳନ କରୁଛନ୍ତି। ତା ଗୋଟିଏ ଗୋଟିଏ କଥା ହଉ, ମୁଁ ବ୍ୟକ୍ତିଗତ ଭାବରେ ମୁଁ କହିବି, ଯେମିତି ଆମେ ଜନୌଷଧି ଯୋଜନା, ଆମ ଘରେ ସାଧାରଣ ଭାବରେ 2-3 ହଜାର ଟଙ୍କାର ଔଷଧ କିଣା ହଉଥିଲା, କିନ୍ତୁ ଯେଉଁ ମାସକୁ ମାତ୍ର ବର୍ତ୍ତମାନ 700-800 ଟଙ୍କାରେ ହେଇଯାଉଛି। ତେଣୁ ଏଇ ଯେଉଁ ବିକାଶ, ଯେଉଁ ବର୍ତ୍ତମାନ ଗୋଟେ ସମ୍ମାନ ଦୃଷ୍ଟିରେ ମଧ୍ୟ ଆମେ ଯେତେବେଳେ ଟିଭି ପର୍ଦ୍ଦା ଦେଖୁଛୁ ବିଭିନ୍ନ ଦେଶ, ସେତେବେଳେ ଆଗେ ଗୋଟେ ଥଟ୍ଟାରେ କୁହାହଉଥିଲା ଚନ୍ଦ୍ରରେ ବୋଧେ ହୁଏ ଲୋକ ନାହାନ୍ତି। କାହିଁକି ନାହାନ୍ତି? ନା ଭାରତର ପ୍ରଧାନମନ୍ତ୍ରୀ ସବୁ ଯାଉନାହାନ୍ତି, ଯଦି ଯାଆନ୍ତେ ସେଠି ପଇସା ମାଗିବାକୁ ନିଶ୍ଚୟ ଯାଆନ୍ତେ। ତେଣୁ ଏଇ ଯେଉଁ କଥାର ଗୋଟେ ଥିଲା, ଆମକୁ ଲୋକ ହାସ୍ୟାସ୍ପଦ କରୁଥିଲେ, ଆମେ ଗୋଟେ ଭିକାରୀ ଦେଶ, ଗରିବ ଦେଶ, ଆମେ ପଇସା ମାଗୁ କେବଳ। କିନ୍ତୁ ଏ ଧାରଣା ବର୍ତ୍ତମାନ ତୁଟିଛି। ଆମେ ଗର୍ବର ସହିତ ଯେତେବେଳେ ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ଆମେ ଏକାଠି ଠିଆ ହେଇକିରି ଗର୍ବର ସହିତ ଆମେ ଭାରତୀୟ ବୋଲି ପରିଚୟ ଦେଇପାରୁଛୁ, ଯେତେବେଳେ ଖାଲି ପ୍ରଧାନମନ୍ତ୍ରୀଙ୍କ ନାମ ମଧ୍ୟ କାଫି, ଯେ ଯେତେବେଳେ ବାହାରେ ଯୁଦ୍ଧ ଚାଲୁଛି ସେତେବେଳେ ଆମର ଯେଉଁ ଭାରତୀୟମାନେ ସେଠି ପଡ଼ିଯାଉଛନ୍ତି, ଯେତେବେଳେ ଯୁଦ୍ଧର ଇଏ ଭିତରେ, ସେତେବେଳେ ସେମାନେ ଭାରତୀୟ ବୋଲି କହିଦେଲେ ହିଁ ଯଥେଷ୍ଟ ହେଇଯାଉଛି, ସେମାନଙ୍କୁ ଖୁସିରେ ସେମାନଙ୍କୁ ଅଣାଯାଉଛି। ତେଣୁ ଏହା ହେଉଛି ଭାରତର ଯେଉଁ ସମ୍ମାନବୋଧ ବଢ଼ିଛି, ଯେଉଁ ଭାରତୀୟତା ବୋଧ ବଢ଼ିଛି, ଭାରତର ଯେଉଁ ଆୟ ଦୃଷ୍ଟିରୁ ମଧ୍ୟ ବଢ଼ିଛି, ତେଣୁ ଏହା ମଧ୍ୟ ବିକାଶର ଧାରା। ତେଣୁ ଏ ବିକାଶ ଧାରା ନିଶ୍ଚୟ ଭଲ ହେଇଛି ବୋଲି ମୋର ମତ।
1: ତେବେ ଯେତେବେଳେ ନୂଆ ସରକାର ଆସନ୍ତି, ନିଶ୍ଚିତ ଭାବରେ ସେମାନେ ବିକାଶର ଗୋଟିଏ ଧାରା ପ୍ରବାହ କରିବା ପାଇଁକା ପ୍ରତିଶ୍ରୁତି ଦେଇଥାନ୍ତି, କିନ୍ତୁ ଏଇ ଯେଉଁ ବିକାଶର ଧାରା ଯଦି ଲୋକମାନଙ୍କ ପାଖରେ ନ ପହଞ୍ଚିଲା, ଯଦି ଜନକଲ୍ୟାଣ ନ କରିପାରିଲା, ତାହେଲେ ସେ ବିକାଶର ଧାରା ବିକାଶ ବୋଲି ପରିଗଣିତ କରାଯାଇପାରିବ ନାହିଁ। ତେଣୁ ଯଦି ତାହା ଲୋକଙ୍କ ପାଖରେ ପହଞ୍ଚିଲା, ତେବେ ସରକାର ବିଶ୍ୱାସ ଭାଜକ ହୋଇପାରିବେ। ତେଣୁ ଆପଣ କିଭଳି ଦେଖୁଛନ୍ତି ଯେ ଆମ ଦେଶରେ କିଭଳି ଭାବରେ ବର୍ତ୍ତମାନର ସରକାର ସେ ପ୍ରତ୍ୟେକ ଦିଗକୁ ଛୁଇଁବାରେ ସମର୍ଥ ହୋଇଛନ୍ତି?
2: ପ୍ରଥମ କଥା ଆସିବା, ସାଧାରଣ ଯେଉଁମାନେ ଥିଲେ ଆର୍ଥିକ ଅନଗ୍ରସର ଶ୍ରେଣୀର ଯେଉଁ ବ୍ୟକ୍ତିମାନେ ଥିଲେ, ନାଗରିକ ଆମର ଥିଲେ, ବର୍ତ୍ତମାନ ପ୍ରାୟ 81 କୋଟିରୁ ଉର୍ଦ୍ଧ ଲୋକଙ୍କୁ ପ୍ରତି ମାସରେ ମାଗଣାରେ ରାସନ ଦିଆଯାଉଛି, ଯେଉଁ ଖାଦ୍ୟ ସୁରକ୍ଷା ଯୋଜନା, ଯେଉଁଟା ଆମକୁ ପ୍ରାୟ 81 କୋଟିରୁ ଅଧିକ ଲୋକ ପାଉଛନ୍ତି। 4 କୋଟିରୁ ଉର୍ଦ୍ଧ ନୂଆ ପ୍ରଧାନମନ୍ତ୍ରୀ ଆବାସ ତିଆରି ହେଇ ଦିଆହେଇଛି, ଆଉ 10.5 କୋଟିରୁ ଉର୍ଦ୍ଧ ଯେଉଁ ଗରିବ ଶ୍ରେଣୀର ମହିଳାମାନେ ଯେଉଁ ହଇରାଣ ହଉଥିଲେ, ଜାଳ ପାଇଁ ଚୁଲି ଫୁଙ୍କି ଫୁଙ୍କି ଟିବି ହେଇଯାଉଥିଲା, ଘର କଳା ପଡ଼ି ଯାଉଥିଲା, ଉଜ୍ଜଳା ଗ୍ୟାସ ସଂଯୋଗ ପାଇଛନ୍ତି। ତେଣୁ ସେମାନଙ୍କର ଯେଉଁ ବାହାରେ କେମିତି ଶୌଚାଳୟ ନ ଯାଆନ୍ତୁ, ସେଥିପାଇଁ ବିଭିନ୍ନ ପ୍ରକାର ଯୋଜନା କରାଯାଇଥିଲା, ପ୍ରଚାର କରାଯାଇଥିଲା, ଏବଂ ସେଥିପାଇଁ ପ୍ରାୟ 15 କୋଟିରୁ ଉର୍ଦ୍ଧ ଶୌଚାଳୟ ମଧ୍ୟ କରାହେଇଛି ବିଭିନ୍ନ ଜାଗାରେ। ତେଣୁ ସେମାନେ ଶୌଚାଳୟ ବ୍ୟବହାର କରନ୍ତୁ, ସୁସ୍ଥ ରୁହନ୍ତୁ। ତେଣୁ ଏ ଯେଉଁ ସାଧାରଣ, ଏ ତ ଗଲା ସାଧାରଣ ଯେଉଁ ପୁରା ଆର୍ଥିକ ଅନଗ୍ରସର ଶ୍ରେଣୀର କଥା, ତେଣୁ ଏମାନଙ୍କର ମଧ୍ୟ ବିକାଶ ସାଧନ ହେଇଛି ଏଇ 12 ବର୍ଷ ଭିତରେ।
1: ଆଚ୍ଛା, ତେଣୁ କୁହାଯାଉଛି ଯଦି ବିକାଶ ଗାଁରେ ପହଞ୍ଚିଲା, ବିକାଶ ଯଦି ଗରିବଙ୍କ ଘରେ ପହଞ୍ଚିଲା, ବିକାଶ ଯଦି ସାଧାରଣ ବ୍ୟକ୍ତି ପାଖରେ ପହଞ୍ଚିଲା, ତାହା ପ୍ରକୃତ ବିକାଶର ଧାରା ବୋଲି କୁହାଯାଇପାରିବ ଆପଣଙ୍କ ମତରେ? ଆମ ସରକାର ବିକାଶର ଧାରାରେ ଆଉ କେଉଁମାନଙ୍କୁ ସାମିଲ କରିବାର?
2: ଯୁବଶକ୍ତି, ଯୁବଶକ୍ତି ଯେଉଁମାନଙ୍କୁ ଯେ ପ୍ରାୟ 2 କୋଟି ଯୁବକ ଯୁବତୀଙୁ ଦକ୍ଷତା ତାଲିମ ଦିଆହେଇଛି, ସେମାନଙ୍କୁ 40 ଲକ୍ଷ କୋଟି ମୂଲ୍ୟର ମୁଦ୍ରା ଋଣ ଦେବା ପାଇଁ ଚେଷ୍ଟା ହେଇଛି, ସାରା ଦେଶରେ 7 ଲକ୍ଷର ଯେଉଁ ଷ୍ଟାର୍ଟଅପ୍ ଲୋନ୍ ପାଇଁ ବ୍ୟବସ୍ଥା ହେଇଛି, 10,000 ଯେଉଁ ଅଟଳ ସ୍କିମ୍ ଅଛି, ଲ୍ୟାବ୍, ଟିଙ୍ଗରିଂ ଲ୍ୟାବ୍, ସେ ଅନୁସାରେ ନବସୃଜନ ମଧ୍ୟ ପ୍ରୋତ୍ସାହିତ କରାଯାଇଛି। ଆଉ ଗୋଟେ ସବୁଠୁ ବଡ଼ କଥା ହେଲା ଯେଉଁ ଅଗ୍ନିବୀର କାର୍ଯ୍ୟକ୍ରମ ଆମର ଦେଶର ସୁରକ୍ଷା ପାଇଁ, ଯେଉଁ ବେକାର ରହୁଥିଲେ, ଯେ ଆମର ଦକ୍ଷତା, ଆମର ଯେଉଁ ଲୋକଙ୍କର ଯେଉଁ ଆମ ଯୁବକର ଯେଉଁ

0: ସାହସ ଦକ୍ଷତା ତା ସେପଟେ କେବଳ ଗାଁରେ ରହିକି ସେମାନେ ଯାଇକି ଯେଉଁ କିଛି ନାହିଁ ଚାଷ କରୁଥିଲେ ବସିଥିଲେ ବର୍ତ୍ତମାନ ଯେଉଁ ଅଗ୍ନିବୀର ତାଲିମ ଦିଆହେଇଛି ତାଲିମ ଦେବା ପରେ ସେମାନେ ବର୍ତ୍ତମାନ ବିଭିନ୍ନ ଡିଫେନ୍ସର ବିଭିନ୍ନ ଆର୍ମି ଏୟାରଫୋର୍ସ ନାଭାରେ ଯାଇପାରୁଛନ୍ତି ପୋଲିସରେ ବି ଯାଇପାରୁଛନ୍ତି ତେଣୁ ତାଙ୍କ ମଧ୍ୟ ଗୋଟେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ତେଣୁ ଏହା ମଧ୍ୟ ଗୋଟେ ଯୁବକମାନଙ୍କ ପାଇଁ ତାଙ୍କର ଗୋଟେ ବଡ଼ ଯେଉଁ ଆମର ପ୍ରଧାନମନ୍ତ୍ରୀ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗୋଟେ ବଡ଼ ଯେଉଁ ଆଚିଭମେଣ୍ଟ ସେଇଟା ଯେ ସେ ଯୁବକମାନଙ୍କୁ ନେଇ ସେ କରୁଛନ୍ତି
1: ତେଣୁ ସେମାନେ ଯଦି ତାଲିମ ପାଇକିରି ଆସିବେ ନିଶ୍ଚିତ ଭାବରେ ସେମାନଙ୍କ ଜୀବନ ଶୃଙ୍ଖଳିତ ହେବ ଏବଂ ସମାଜକୁ ମଧ୍ୟ ଶୃଙ୍ଖଳିତ କରିବାରେ ସେମାନେ ସହାୟକ ହେବେ ତେବେ ଏ ଯୁବକମାନଙ୍କ ପାଇଁ ଆପଣ ଯେମିତି କହିଲେ ଗୋଟେ ମୁଦ୍ରା ଯୋଜନାର ପ୍ରାରମ୍ଭ କରାଯାଇଥିଲା ତେବେ ମୁଦ୍ରା ଯୋଜନା ଭାରତରେ ତ ସବୁ ଲୋକଙ୍କୁ ତ ସରକାର ଚାକିରି ଦେଇପାରିବେନି ତେଣୁ ସମସ୍ତେ କେମିତି ଆତ୍ମନିର୍ଭର ହେବେ ସ୍ୱାବଲମ୍ବୀ ହେବେ ସେଥିପାଇଁ ସରକାରଙ୍କର ଇଏ ଗୋଟେ ବଢ଼ିଆ ପ୍ରୟାସ ଥିଲା ସହଜରେ ବ୍ୟକ୍ତିମାନେ କେମିତି ଋଣ ପାଇବେ ଏବଂ ସେମାନେ ବିଭିନ୍ନ ପ୍ରକାରର ରୋଜଗାରର ପନ୍ଥା ନିଜେ ଖୋଜିବେ ନିଜେ ରୋଜଗାର କରିବେ ଅନ୍ୟକୁ ରୋଜଗାର ଦେବେ ତେବେ ଏଇଟାକୁ ଆପଣ କେମିତି ଦେଖୁଛନ୍ତି କେତେ ଦୂର ସଫଳ ହୋଇଛନ୍ତି ଆମ ସରକାର
0: ସରକାର ଯୋଜନା କରିଛନ୍ତି ତାର କ୍ରିୟାନ୍ୱୟନ ଦିଗ ମଧ୍ୟ ପ୍ରଶାସନିକ ସ୍ତରରେ ମଧ୍ୟ ତା କ୍ରିୟାନ୍ୱୟନ ଦିଗ ଭଲ ଭାବରେ ଚାଲିଛି ତେଣୁ ତା ନିଶ୍ଚୟ ଯେତେବେଳେ ସରକାର ଗୋଟେ ଜିନିଷ କରେ ତା ତ ଆସିଲା ବେଳକୁ ସେତିକି ସମୟ ଲାଗେ କିନ୍ତୁ ତା ମୁଁ ଦେଖିପାରୁଛି ଯେ ତାର ବହୁତ ମାତ୍ରାରେ ତାହା ଉପଯୋଗୀ ହେଇଛି ଏବଂ ଆଗକୁ ଆହୁରି ଭଲ ଉପଯୋଗୀ ହେବ
1: ଆଚ୍ଛା କୁହାଯାଉଛି ଯେ ଆମ ଦେଶ ହେଉଛି ଯୁବକ ଦେଶ କାହିଁକି ନା ଯେଉଁ ୱାର୍କ ଫୋର୍ସ ଆମର ଅଛନ୍ତି ସେମାନେ ହେଉଛନ୍ତି ଆମ ଦେଶର 65% ତେଣୁ ଯଦି ସେମାନଙ୍କ ପାଇଁକା ବିଭିନ୍ନ ପ୍ରକାର ବ୍ୟବସ୍ଥା ନ କରାଯାଏ ବା ସେମାନେ ଯଦି ଦେଶକୁ ବିକାଶ ଧାରାରେ ଆଗକୁ ନ ନେବେ ତାହେଲେ ଦେଶ କେବେ ଆଗକୁ ଯିବ ନାହିଁ ଆଉ ଗୋଟିଏ ଜିନିଷ ସରକାର କେତେ ଦୂର ଗୁରୁତ୍ୱ ଦେଉଛନ୍ତି ଏ ଯୁବକମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ଦେଇ ସେମାନଙ୍କୁ ରୋଜଗାରକ୍ଷମ କରାଇବା ପାଇଁ
0: ସେମାନେ ତାଲିମ ତ ଦିଆଯାଉଛି କାରଣ ଯେଉଁ କହିଲି ସେ ଯେଉଁ ବିଭିନ୍ନ ତାଙ୍କ ମୁଦ୍ରାଋଣ ତ ଦିଆଯାଉଛି ତାଙ୍କୁ ପ୍ରାୟ 7 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ଦକ୍ଷତା ତାଲିମ ଦିଆଯାଉଛି ସ୍କିଲ କଥା ଯେଉଁ
1: ସ୍କିଲ ଇଣ୍ଡିଆ
0: ପ୍ରୋଗ୍ରାମରେ ସେମାନଙ୍କୁ ଦକ୍ଷତା ତାଲିମ ଯାହାର ଯାହା ଦକ୍ଷତା ଅଛି କିଏ କୌଳିକ ବୃତ୍ତି ହଉ ବା ତାର ନିଜର ଯଦି ଦକ୍ଷତା ହଉ ଜଣେ କାରିଗର ଲୋକ ଜଣେ ଚିତ୍ରକାର ଲୋକ ଜଣେ କାଠଖୋଟି ଲୋକ ଜଣେ ଯେଉଁ ପଟ୍ଟଚିତ୍ର ଲୋକ ଜଣେ ହସ୍ତକର୍ମ ଲୋକ ପାଉଛନ୍ତି ବାକି ତେଣୁ ସେମାନଙ୍କୁ ବହୁତ ପ୍ରକାର ବ୍ୟବସ୍ଥା କରାଯାଉଛି ସେମାନଙ୍କ ପାଇଁ ଆଇଡେଣ୍ଟି କାର୍ଡ ବ୍ୟବସ୍ଥା ହେଇଛି ସେମାନଙ୍କ ପାଇଁ ବିଭିନ୍ନ ଜାଗାରେ ତାଙ୍କର କେମିତି ବିଭିନ୍ନ ଜାଗାରେ ମେଳା ପଡ଼ିବ ଆପଣ ଦେଖୁଛନ୍ତି ବିଭିନ୍ନ ଜାଗାରେ ମେଳା ପଡ଼ୁଥିବ ସେମାନେ ତାଙ୍କର ହସ୍ତଶିଳ୍ପ ନେଇକି ତାଙ୍କ କାମ
1: ନେଇକି କରାଯାଏ ସେଭଳି
0: ତେଣୁ ସେମାନେ ମାର୍କେଟ ତିଆରି କରାହେଉଛି ସେମାନେ ନ କାଳେ ତିଆରି କରିଦେଲେ ତ ହେବ ନାହିଁ ତାକୁ ପୁଣି ବିକ୍ରି କରିପାରିବେ ଯଦି ଦୁଇ ପଇସା ସେମାନେ ନ ପାଇଲେ କେମିତି ଆଗ୍ରହ ହେବେ ନାହିଁ ତେଣୁ ସେଥିପାଇଁ ମଧ୍ୟ ମେଳା ବିଭିନ୍ନ ଜାଗାରେ ମେଳା ପକାଯାଉଛି ଏବଂ ସେମାନଙ୍କ ଜିନିଷ କେମିତି ବିକ୍ରି ହେଇପାରିବ ଏବଂ ଭାରତ ବାହାରେ ମଧ୍ୟ ତାହା କେମିତି ଆଦୃତ ହେବ ଆମର ସବୁ ବିଦେଶୀ ଲୋକମାନେ ଯେଉଁ ଆସୁଛନ୍ତି ଯେଉଁ ଗେଷ୍ଟ ମାନେ ଆସୁଛନ୍ତି ସେମାନଙ୍କୁ ମଧ୍ୟ ସେଇଠୁ ନେଇକି ହାଇଲାଇଟ୍ ଶୋକେସ୍ କରାଯାଉଛି ଯାହାଫଳରେ ସେମାନେ ଯାଇକି ତାଙ୍କ ନିଜର ଯେଉଁ ତିଆରି ଜିନିଷକୁ ସେମାନେ ଆହୁରି ଭଲ ଭାବରେ ତିଆରି କରିବେ ତାହା ଯେଉଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଯେମିତି ହେବ ଏବଂ ତା ଆଦୃତ ହେବ ତେଣୁ ଆମର ମାର୍କେଟ ତିଆରି ଚାଲିଛି ଭାରତ ଭିତରେ ଭାରତ ବାହାରେ
1: ଭାରତ ବାହାରେ ଆମେ ଦେଖିଛୁ ପ୍ରଧାନମନ୍ତ୍ରୀ ଏବେ ତାଙ୍କର ଗୋଟିଏ ବିଦେଶ ଗସ୍ତରେ ଆମର ଗୋଟିଏ କଟକର ତାରକସି କାରୁକଳା ନେଇକରି ସେ ଗିଫ୍ଟ ଆକାରରେ ଦେଇଥିଲେ ତାଦ୍ୱାରା ମଧ୍ୟ ଅନ୍ୟ ବାହାରେ ମଧ୍ୟ ଆମର ସେଇ କାରୁକାର୍ଯ୍ୟ ଗୁଡ଼ିକ ମଧ୍ୟ ପ୍ରଚାର ପ୍ରସାର ହେଉଛି ତେବେ ଆଉ କେଉଁ ଦିଗ ସରକାର ଛୁଇଁବାରେ ସଫଳ ହୋଇଛନ୍ତି ଆପଣ ଭାବୁଛନ୍ତି
0: ସବୁ ସ୍ୱାସ୍ଥ୍ୟ ବିଭାଗ କଥା କହିବି ସ୍ୱାସ୍ଥ୍ୟ ଗୋଟେ ହେଉଛି ପ୍ରଧାନ କଥା 70ରୁ ଉର୍ଦ୍ଧ ବୟସ୍କ ଲୋକ ସେମାନଙ୍କ ପାଇଁ ପ୍ରାୟ 5 ଲକ୍ଷ ମୂଲ୍ୟର ମାଗଣା ଚିକିତ୍ସା ଯେଉଁ ହେଇଛି ଆମର ଆୟୁଷ୍ମାନ ଭାରତ ସେଥିରେ କରାହେଇଛି 60 କୋଟିରୁ ଉର୍ଦ୍ଧ ଲୋକଙ୍କୁ ଆୟୁଷ୍ମାନ ଭାରତରେ ଯୋଡ଼ା ହେଇଛି ଆଉ ଦେଶବ୍ୟାପୀ 19,000 ଯୁକ୍ତ ଜନଔଷଧୀ କେନ୍ଦ୍ର ଯେଉଁ ହେଇଛି ସେଥିରେ 90% ପର୍ଯ୍ୟନ୍ତ ଶସ୍ତା ଔଷଧ ମିଳୁଛି ଆଉ ଏମ୍ସ ମଧ୍ୟ ସେତେବେଳେ ଯେତିକି ଥିଲା ଆଗରୁ ବର୍ତ୍ତମାନ ବହୁ ଭାବରେ ଏମ୍ସ ବି ବୃଦ୍ଧି ପାଇଛି ତେଣୁ ଏଇ ଯେଉଁ ଜିନିଷ ସ୍ୱାସ୍ଥ୍ୟ ବିଭାଗ ଗୋଟେ ଦିଗ ତେଣୁ ସେମିତି ଗୋଟେ ନାରୀ ବିଭାଗ ମାନଙ୍କର ନାରୀ ଶକ୍ତି ପ୍ରାୟ 37 କୋଟିରୁ ଉର୍ଦ୍ଧ ମହିଳାଙ୍କର ଜନଧନ ଖାତା ଖୋଲା ହେଇଛି ସେମାନେ ପଇସା କଣ ଜାଣୁନଥିଲେ ଯଦି କେତେବେଳେ ହାତକୁ ପଇସା ଆସୁଥିଲା ତା ଖର୍ଚ୍ଚ କରିଦେଉଥିଲେ ତେଣୁ ହାତରେ ରହୁନଥିଲା ପଇସା ବର୍ତ୍ତମାନ ଜନଧନ ଖାତା ଯେଉଁ ଖୋଲା ହେଇଛି ସେମାନେ ସବୁ ବିଭିନ୍ନ ପ୍ରକାର ଯେଉଁ 10 କୋଟିରୁ ଉର୍ଦ୍ଧ ଗ୍ରାମୀଣ ମହିଳା 91 ଲକ୍ଷରୁ ଅର୍ଦ୍ଧ ସ୍ୱୟଂସହାୟକ ଗୋଷ୍ଠୀ ତିଆରି ହେଇଛି ତା ମାଧ୍ୟମରେ ମଧ୍ୟ ସେମାନେ ଋଣ ନେଉଛନ୍ତି ତା ଋଣ ପରିଶୋଧ କରୁଛନ୍ତି ଏବଂ ସେମାନଙ୍କ ନିଜର ଆର୍ଥିକ ଉନ୍ନତି କରିପାରୁଛନ୍ତି ତେଣୁ ବର୍ତ୍ତମାନ 3 କୋଟିରୁ ଉର୍ଦ୍ଧ ଲକ୍ଷପତି ଦିଦି ଅଛନ୍ତି ତେଣୁ ଏଇ ଯେଉଁ ଜିନିଷ କରାଯାଇଛି ମହିଳାଙ୍କ ପାଇଁ ଯୁବକମାନଙ୍କ କଥା କହିଥିଲି ମହିଳାମାନଙ୍କ କଥା କହିଲି ତେଣୁ ମହିଳାମାନଙ୍କର ମଧ୍ୟ ଉନ୍ନତି ପାଇଁ ଏ ସରକାର 12 ବର୍ଷ ଭିତରେ ବହୁତ ଉଦ୍ୟମ କରିଛି ତେଣୁ ବର୍ତ୍ତମାନ ମଧ୍ୟ ଦେଖିପାରୁଥିବେ ତାର ମଧ୍ୟ ଦୁଶୁଛି ତେଣୁ ଯେତେବେଳେ ଆପଣ ଦେଖିପାରିବା ବିଭିନ୍ନ ଜାଗାରେ ମଧ୍ୟ ମହିଳାମାନଙ୍କ ଭାଗିଦାରୀ ସଂଖ୍ୟା ଅଧିକ ରହୁଛି
1: ଯେମିତି ଆମର ଦେଖାଯାଉଛି ଯେ ଭାରତରେ ଯେହେତୁ 140 କୋଟିରୁ ଉର୍ଦ୍ଧ ଜନସଂଖ୍ୟା ତା ଭିତରୁ ଅଧା ହେଉଛନ୍ତି ମହିଳା ଯଦି ମହିଳାଙ୍କର ବିକାଶ ନ ହେବ ସେମାନେ ଯଦି ଆଗଧାଡ଼ିକୁ ନ ଆସିବେ ସେମାନେ ଯଦି ସ୍ୱାବଲମ୍ବୀ ନ ହେବେ ସେମାନେ ଯଦି କାର୍ଯ୍ୟକ୍ଷମ ନ ହେବେ ତାହେଲେ ନିଶ୍ଚିତ ଭାବରେ ଭାରତ କେବେ ହେଲେ ବିକାଶ

0: ସାଧନ କରିପାରିବ ନାହିଁ। ଦ୍ୱିତୀୟ କଥା ହେଉଛି ଆମ ଓଡ଼ିଶାରେ ମଧ୍ୟ ନୂଆ ସରକାର ଆସିଲା ପରେ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା ମଧ୍ୟ ଗୋଟିଏ ଅଭିନବ ପ୍ରୟାସ ମଧ୍ୟ ସରକାରଙ୍କର। ତେବେ ଇଏ ଥିଲା ନାରୀମାନଙ୍କର, ଯୁବମାନଙ୍କର, ଆଉ ସ୍ୱାସ୍ଥ୍ୟଗତ ବିକାଶରେ ମଧ୍ୟ ସରକାରଙ୍କର ବିକାଶର ଧାରା ବହିଛି। ତେବେ ଆଉ କେଉଁ ଦିଗ ଆପଣ ଦେଖୁଛନ୍ତି?
1: ଯେଉଁ ମଧ୍ୟମ ବର୍ଗ ଥିଲା ଆମର ଆଗେ ଥିଲା 5 ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ଇନକମ୍ ଟ୍ୟାକ୍ସ ଥିଲା, ଆୟ କରିଥିଲା। ବର୍ତ୍ତମାନ ସେଟା ଯୋଉ 12.75 ମାନେ 12,75,000 ଟଙ୍କା ପର୍ଯ୍ୟନ୍ତ ଯୋଉ ଆୟକର ବୃଦ୍ଧି ହେଲା, ଏଥିରେ ମଧ୍ୟମ ବର୍ଗ ବହୁତ ବେନିଫିଟେଡ୍ ହେଲେ। ତେଣୁ ଲୋକଙ୍କ ପାଖରେ ଯଦି ପଇସା ରହିଲା ପରଚେଜ କାପାସିଟି ବଢିବ, ପରଚେଜ କାପାସିଟି ବଢିଲେ ସେମାନେ ଅଧିକ କିଣିପାରିବେ, କିଣିଲେ ପଇସା ଆମ ଦେଶରେ ଯିବ। ତେଣୁ କେମିତି ଏଇ ଯୋଉ ଉଡ଼ାନ ଯୋଜନା ମାଧ୍ୟମରେ ଯୋଉ ମଧ୍ୟବିତ୍ତ ଲୋକମାନେ କେମିତି ବିମାନ ଯାତ୍ରା କରିପାରିବେ ସହଜରେ, MBBSର ଯୋଉ ସିଟ୍ ସଂଖ୍ୟା ପ୍ରାୟ 151% ବୃଦ୍ଧି ପାଇଲା, ତେଣୁ ବୃଦ୍ଧି ପାଇକରି 3 ଲକ୍ଷରେ ପହଞ୍ଚି, ତେଣୁ ଅଧିକ କେମିତି ସୁଯୋଗ ପାଇବେ ସେଥିପାଇଁ ଏ ସରକାର ସବୁବେଳେ ଏ ଯୋଉ ଲାଗିଛି। ତେଣୁ ଗରିବ ହୁଅନ୍ତୁ ମଧ୍ୟବିତ୍ତ ହୁଅନ୍ତୁ, ତେଣୁ ଏମାନେ ନିଶ୍ଚୟ ବି 12 ବର୍ଷ ଭିତରେ ଲାଭବାନ ହୋଇଛନ୍ତି, ଏବଂ ଏ ଯଦି ଏଇ ଧାରା ଆଗକୁ ଅବ୍ୟାହତ ରହେ ଆହୁରି ଭଲ ହେବ ବୋଲି ଆଶା କରାଯାଉଛି।
0: ତେଣୁ ଦାରିଦ୍ର୍ୟ ଦୂରୀକରଣ ନୀତି ସରକାରଙ୍କର ଯେତିକି ଗୁରୁତ୍ୱପୂର୍ଣ୍ଣ, ମଧ୍ୟବିତ୍ତ ଶ୍ରେଣୀକୁ ଯେମିତି ଆଉ ଟିକେ ଅପର ସ୍ଲାବ୍କୁ ନେବା, ଆଉ ଟିକେ ଉନ୍ନତି ଆଣିବା, ତାଙ୍କର ଜୀବନଧାରଣର ମାନରେ ଅଭିବୃଦ୍ଧି ଆଣିବା, ସେଇଟା ମଧ୍ୟ ସରକାରଙ୍କର ଗୋଟେ ପ୍ରାଇମ୍ ଫୋକସ୍ ରହିଛି ବୋଲିକା ଆପଣ ଭାବୁଛନ୍ତି? ତେଣୁ ଚାଷୀମାନଙ୍କର ବିକାଶ ପାଇଁ ସରକାରଙ୍କର କ'ଣ ସବୁ ବିକାଶର ଧାରା ବୋହିଛି କୃଷି କ୍ଷେତ୍ରରେ ଆପଣ ଦେଖୁଛନ୍ତି?
1: କୃଷି କ୍ଷେତ୍ରରେ କୃଷକ ହେଉଛନ୍ତି ପ୍ରକୃତରେ ଆମର, କାରଣ କୌଣସି ଶସ୍ୟ କେବେ କାରଖାନାରେ ହୁଏ ନାହିଁ, ତେଣୁ ତାହା ଜମିରେ ହିଁ ହେବ। ସେଥିପାଇଁ ସେମାନଙ୍କୁ ଯଦି ଆମେ ସୁବିଧା ନଦେବା, ତେଣୁ ନିଶ୍ଚୟ ବଢିବ। ତେଣୁ ଜଳସେଚନ କଥା ପ୍ରଥମେ ଆସୁ, ତେଣୁ ଜଳସେଚନର ଅଧିକା କରିବା ପାଇଁ ବହୁତ ଉଦ୍ୟମ ଏଇ ସରକାର କରିଛି। ତେଣୁ ମୁଖ୍ୟ କଥା ଜଳସେଚନ ମାନ୍ଦା ଥିବା କାରଣରୁ ଓଡ଼ିଶାର ଚାଷୀ ହୁଅନ୍ତୁ, ସେଠି ଚାଷ ହେଉନଥିଲା, ତେଣୁ ଲୋକ ଚାଷ ପାଇଁ ମନ ବଳାଉନଥିଲେ, ଦାଦନ ବଳାଉଥିଲେ
0: ବର୍ଷା ପାଇଁ, ଯେତିକି ବର୍ଷା ସମୟରେ ଯେତିକି ଯେତିକି ଚାଷ ହେଲା ହେଲା, ବାକି ଅବଶିଷ୍ଟ ସମୟ ସେମାନେ ଋତୁକାଳୀନ ବେକାର ହେଇକି ରହୁଥିଲେ।
1: 4 କୋଟିରୁ ଉର୍ଦ୍ଧ ଚାଷୀଙ୍କ ପାଇଁ ଫସଲ ବୀମା ବ୍ୟବସ୍ଥା କରାଯାଇଛି, ତାହେଲେ ଯେତେବେଳେ ଋଣ ନିଅନ୍ତି ଫସଲ ହୁଏନି, ବନ୍ୟା ବାତ୍ୟା ମରୁଡ଼ି ହୁଏ, ସେତେବେଳେ ଚାଷୀ ଆତ୍ମହତ୍ୟା କରିବା ବହୁତ ଆଗେ ଶୁଣୁଥିଲୁ ଆମେ, କିନ୍ତୁ ବର୍ତ୍ତମାନ ସେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ କମିଛି। ତେଣୁ ବର୍ତ୍ତମାନ ଯୋଉ MSPରେ ଯୋଉ 76 ଲକ୍ଷ କୋଟିର ଫସଲ କ୍ରୟ କରାଯାଉଛି, କିଷାନ କ୍ରେଡିଟ୍ କାର୍ଡ ସହିତ 8 କୋଟି ଚାଷୀ ଯୋଡ଼ି ହେଇଛନ୍ତି, 14.3 ଲକ୍ଷ କୋଟି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି କରାହେଇଛି। ତେଣୁ ବର୍ତ୍ତମାନ ମୁଖ୍ୟ କଥା ହେଉଛି ଜଳସେଚନ ଯୋଉ ହେଇଛି, କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ଯଦି ପାଣି ଯିବ ତାହେଲେ ଯାଇକରି ଯୋଉ ଆମର ଫସଲ ହେଇପାରିବ। ବର୍ଷା ଦିନେ ତ ପାଣି ଯାଉଛି, କିନ୍ତୁ ଅନ୍ୟ ଦିନେ ଯେତେବେଳେ ଯିବ ତାହେଲେ ଆମେ ଯୋଉ ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଆମେ ଦେଶ ଓ ରାଜ୍ୟ ପାଇପାରିବା।
0: ଆଚ୍ଛା, ଯେମିତି ବର୍ଷା ସମୟରେ ଖାଲି ଜଳ ପାଇକରି ଗୋଟେ ଚାଷ କରିବା ଅପେକ୍ଷା, ଏବେ ଯଦି ବର୍ଷଯାକ ଜଳ ମିଳିଲା ଜମିକୁ, ତେବେ ବର୍ଷକ 12 ମାସ ଭିତରେ ସେମାନେ ଗୋଟିଏ ଜାଗାରେ 3 ଫସଲ ମଧ୍ୟ କରିପାରିବେ। ଅନ୍ୟ ଗୋଟିଏ କଥା ଯେ ଭାରତ ହେଉଛି ଗୋଟେ କୃଷିବହୁଳ ରାଷ୍ଟ୍ର, 50% ଲୋକ କୃଷି ଉପରେ ନିର୍ଭର ଆଜି ମଧ୍ୟ କରନ୍ତି, ତେବେ ଖାଲି ପାଣି ଦେଇଦେଲେ ହେବନି, ତାଙ୍କୁ ବିଭିନ୍ନ ପ୍ରକାର ସବସିଡ଼ିଜ୍ ଦିଆ ତ ଯାଉଛି, ତା ସହିତ ତାଙ୍କର ଯେଉଁ ଉତ୍ପାଦିତ ଆପଣ ଯେଉଁ କହିଲେ ପଦାର୍ଥକୁ ମାନେ ମିନିମମ୍ ସପୋର୍ଟ ପ୍ରାଇସ୍ ଟିକେ ବଢ଼େଇକରି ତାଙ୍କୁ ସପୋର୍ଟ କରାଯାଇଛି, ଏବଂ ସରକାରଙ୍କର ମଧ୍ୟ ଗୋଟେ ଗୁରୁତ୍ୱ ଦିଆଯାଇଛି ଯେ ଚାଷୀଙ୍କର ଆୟକୁ 2 ଗୁଣିତ କରିବା, ଏଇଟା ସରକାରଙ୍କର ମଧ୍ୟ ଗୋଟେ ମୁଖ୍ୟ ଲକ୍ଷ୍ୟ ରହିଛି। ଖାଲି ଉତ୍ପାଦନ କରିଲେ ହେବ ନାହିଁ, ତାର ଶୀତଳ ଭଣ୍ଡାର କରିବା, ତାର ଫୁଡ୍ ପ୍ରୋସେସିଂ ଇଣ୍ଡଷ୍ଟ୍ରି କରିବା, ୟା ଉପରେ ମଧ୍ୟ ସରକାର ବିଭିନ୍ନ ପ୍ରକାର ଷ୍ଟାର୍ଟଅପ୍ ମାନେ କଟେଜ୍ ଇଣ୍ଡଷ୍ଟ୍ରି ହେଉ ବା ସ୍ମଲ୍ ସ୍କେଲ୍ ଇଣ୍ଡଷ୍ଟ୍ରି, ତାକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ତେବେ ଇଏ ଗୋଟେ ବଢ଼ିଆ ବିକାଶର ଧାରା, ଯାହାକି ଗାଁରୁ ସହରକୁ ପ୍ରବାହିତ ହେଲେ ନିଶ୍ଚିତ ଭାବରେ ବିକାଶ ଆଗକୁ ଅଧିକ ଦିନ ଲାଷ୍ଟିଂ କରିବ। ତେବେ ଗୋଟିଏ କଥା କୁହାଯାଏ, ଗୋଟିଏ ରାଷ୍ଟ୍ର ସେତିକିବେଳେ ବିକଶିତ ହେବ ଯେତେବେଳେ ତାର ଭିତ୍ତିଭୂମି ବା ଇନଫ୍ରାଷ୍ଟ୍ରକ୍ଚର ଷ୍ଟ୍ରଙ୍ଗ୍ ହେବ, ତାହା ରାସ୍ତାଠୁ ଆରମ୍ଭ କରି ଟେଲିକମ୍ୟୁନିକେସନ୍, ଶିକ୍ଷା, ସ୍ୱାସ୍ଥ୍ୟ ଇତ୍ୟାଦି। ତେବେ ଏ ଦିଗରେ ଆପଣ କେତେ ଦେଖୁଛନ୍ତି ଆମ ସରକାର ସଫଳ ହେଇଛି?
1: ସରକାର ବହୁତ ମାତ୍ରାରେ ସଫଳ ହେଇଛି, କାରଣ ବର୍ତ୍ତମାନ 1100 କିଲୋମିଟର ମେଟ୍ରୋ ନେଟୱାର୍କ 26 ସହରରେ ବଢ଼ିଛି।
0: ଆଚ୍ଛା,
1: ଦେଶ ସାରା ବର୍ତ୍ତମାନ 164 ବନ୍ଦେ ଭାରତ ଟ୍ରେନ୍ ଚାଲୁଛି, ତା ସାଙ୍ଗରେ ଦେଖନ୍ତୁ ମୁଁ ନିଜେ ଦେଖିଛି ନାସିକରେ ଦେଖିଛି ବୋରିଭିଲ୍ ବ୍ରିଜ୍, ଯେମିତି ଅଟଳ ସେତୁ, ସୁଦର୍ଶନ ସେତୁ, ଚେନାବ ରେଲ ବ୍ରିଜ୍, ବୋରିଭିଲ୍ ବ୍ରିଜ୍, ବାମନ ସମୁଦ୍ର ପୋଲ, ଏ ଯେଉଁ ବଡ଼ ବଡ଼ ଭିତ୍ତିଭୂମି ନିର୍ମାଣ ହେଇଛି, ଯେଉଁଟାକ ମାନେ ଆଗେ ସରକାର ଚିନ୍ତା ବି କରିପାରୁନଥିଲେ ଯେ ଏଡ଼େ ଏଡ଼େ ହେଇପାରିବ, ଆମ ଭାରତ କରିପାରିବ। ଏୟାରପୋର୍ଟ ସଂଖ୍ୟା 74 ବୃଦ୍ଧି ପାଇ 164 ପହଞ୍ଚି, ଗୋଟେ ହେଉଛି କେମିତି ଗମନାଗମନ ହେଇପାରିବ, ଆମେ ଆମ ଜିନିଷ ପଠେଇ ପାରିବା, ନୁହେଁ ଯେ ଗୋଟେ ଜାଗାରୁ ଶସ୍ୟ ଯିବ ବା ଗୋଟେ ଜାଗାରୁ ଲୋକ ଯିବେ 3 ଦିନ ଲାଗିବ, ତା ନୁହେଁ, ମାତ୍ର 1.5 ଘଣ୍ଟା ଭିତରେ ଲୋକ ପହଞ୍ଚିପାରିବ, ଜିନିଷ ପହଞ୍ଚିଯାଇପାରିବ। ତେଣୁ ଏଇ ଯେଉଁ ଜିନିଷ ହେଉଛି ତା ଏଠାରେ ମଧ୍ୟ ବିକାଶକୁ ସହିତ ବହୁ ଜୋରରେ ଯୋଡ଼ିଛି, ତେଣୁ ଏହାର ତେଣୁ ପ୍ରତିଫଳ ନ ଖାଲି

0: ଦେଶରେ ନୁହଁ ଆନ୍ତର୍ଜାତିକ ସ୍ତରରେ ବି ପହଞ୍ଚି, ତେଣୁ ବାହାରର ପର୍ଯ୍ୟଟକ ଆସିଲେ ହିଁ ସେମାନେ ତ ବୁଲିବେ, ବୁଲିଲେ ତ ଆମେ ବିଦେଶ ମୁଦ୍ରା ପାଇବା
1: ନିଶ୍ଚୟ,
0: ତେଣୁ ସେମାନେ ଆସିପାରିବେ ଆମେ ଯାଇପାରିବା, ଏଇସବୁ ଜିନିଷ ପାଇଁ ୟାର ଭିତ୍ତିଭୂମି ବହୁତ ଜୋରରେ ବୃଦ୍ଧି ପାଇଛି। କାରଣ ଯେଉଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେ ପୁରା ତଳସ୍ତରରୁ ଆସିଛନ୍ତି, ତେଣୁ ସେ ଗୋଟିଏ ଗୋଟିଏ କରି ସେ ଦେଖିଛନ୍ତି ଯେ କ'ଣ କ'ଣ ଏ ରାଷ୍ଟ୍ରର ସମସ୍ୟା ହେଇପାରେ, ତେଣୁ ଏସବୁକୁ କେମିତି କରାଯାଇପାରିବ ତାଙ୍କ ସମୟ ଭିତରେ ପୁରା ଲାଗିଛନ୍ତି।
1: ତେଣୁ ଆମେ ଯେମିତି ଦେଖୁ ଶ୍ରୀକ୍ଷେତ୍ର ପୁରୀକୁ ଯେତେବେଳେ ଚାରିଥାକିଆ ରାସ୍ତା ହେଲା ଦେଖାଗଲା ଯେ ନିଶ୍ଚିତ ଭାବରେ ବିକାଶର ଧାରା ଆଉ ଟିକେ ଜୋରେ ହେଲା। ତା ସହିତ ଆମର ଯେଉଁ ପୁରୀରେ ରେଲୱେ ଷ୍ଟେସନ ତା'ର ମଧ୍ୟ ଉନ୍ନତିକରଣ ନବୀକରଣ କରାଯାଉଛି, ଆନ୍ତର୍ଜାତୀୟ ସ୍ତରର କରାଯାଉଛି, ଏବଂ ପାଇପ୍ଲାଇନ୍ରେ ଅଛି ଆଗକୁ ପୁରୀରେ ବିମାନ ବନ୍ଦର ହେବାର। ତେଣୁ ଯଦି ଏଗୁଡ଼ିକ ହୁଏ, ଆମେ ଗୋଟେ ପୁରୀ ଭଳି ସ୍ଥାନରେ ଦେଖୁଛୁ ଶ୍ରୀକ୍ଷେତ୍ର ଭଳି ଚାରିଧାମରୁ ଗୋଟିଏ ଧାମ, ତେଣୁ ଏଗୁଡ଼ିକ ଯଦି ହୁଏ ତାହେଲେ ଆପଣ କେତେ ଦୂର ଭାବୁଛନ୍ତି ଯେ ପୁରୀକୁ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବଢ଼ିବ ଏବଂ ଅନ୍ୟ ଇନଫ୍ରାଷ୍ଟ୍ରକ୍ଚର ସବୁ ବିକାଶରେ ସରକାର ସହାୟକ ଆହୁରି କରିବେ?
0: ପୁରୀର ବିକାଶ ଯଦିଓ ବିଦେଶ ବାହାରେ ବି ସେମାନେ ଆସିପାରିବେ, ଆଗ୍ରହରେ ସେମାନଙ୍କ ଆଗ୍ରହ, କିନ୍ତୁ ସେମାନେ ଏତେ ବିସ୍ତୀର୍ଣ୍ଣ ସୁନାମ ବେଳାଭୂମି ଅନ୍ୟଟି ନଥାଇପାରେ, କିନ୍ତୁ ସମୁଦ୍ର ପ୍ରାୟ ଜାଗାରେ ଅଛି।
1: ତଥାପି ଆମ କାରୁକାର୍ଯ୍ୟ ଦେଖିବା ପାଇଁ କୋଣାର୍କ ଗୋଟେ
0: ପଟ୍ଟଚିତ୍ର ଦେଖିବା ପାଇଁ ଆସିବେ, ଆମ ପାଖରେ ବହୁତ ଅଛି, ଆମ ପାଖରେ ଚିଲିକା ଅଛି, ତେଣୁ ଆମ ପାଖରେ ଦେଖିବା ପାଇଁ ବହୁତ ଜିନିଷ ଅଛି। ଆମେ ତେଣୁ ଯୋଉଟାକ କରିପାରୁନଥିଲୁ ଯୋଉ ଟୁରିଜିମକୁ ଆମେ ଦେଖେଇ ପାରୁନଥିଲୁ, ତେଣୁ ବର୍ତ୍ତମାନ ଇଏ ହେଲେ ଆମର ଯୋଉ ହୁଅନ୍ତୁ ଡୋମେଷ୍ଟିକ ଟୁରିଷ୍ଟ ହୁଅନ୍ତୁ ବା ଇଣ୍ଟରନ୍ୟାସନାଲ ଟୁରିଷ୍ଟ ହୁଅନ୍ତୁ, ଦୁଇ ଜଣ ଯାକ ଏହାଦ୍ୱାରା ନିଶ୍ଚୟ ଆସିବେ। ଆମ ଯୋଉ ଐତିହ୍ୟ ବିକାଶ ବି ତା ସାଙ୍ଗେ ଯୋଡ଼ି ହେଇଛି, କାରଣ ଐତିହ୍ୟ ବିକାଶ ଦେଖନ୍ତୁ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହେଲା, କାଶୀ ବିଶ୍ୱନାଥ ଧାମ ହେଇଛି, ବର୍ତ୍ତମାନ ଯୋଉ ଚାଲିଛି ଯୋଉ ମହାକାଳ ମହାଲୋକ ହେଇଛି, କେଦାରନାଥ ଧାମର ମଧ୍ୟ ବହୁତ ଉନ୍ନତି ହେଇଛି, ଯେତେବେଳେ ବଢ଼ି ଆସିଲା ଉପରୁ ପାଣି ଗଡ଼ିଲା ସବୁ ଧୋଇ ଦେଇଥିଲା, ତାକୁ ବହୁତ ବିକାଶ କରିଛି, ସେତେବେଳେ କ'ଣ ଥିଲା ବର୍ତ୍ତମାନ ପରେ ଆକାଶ ପାତାଳ ତଫା ଦେଇଛି, ତେଣୁ ଲୋକ ଦେଖିବାକୁ ଯାଉଛନ୍ତି ପ୍ରତିଦିନ ଏ ଯୋଉ ଅଯୋଧ୍ୟା ରାମ ମନ୍ଦିରର ତ ଏବେ ଦେଖିଲା କେତେ ହଜାର କୋଟି ଟଙ୍କା ସେଠି ଆଦାୟ ହେଇଯାଇଛି, ତେଣୁ ଗୋଟେ ଇଏ ହେଲେ ଖାଲି ଦେଖିବ ନା, ସେଟା ଗୋଟେ ଇଣ୍ଡଷ୍ଟ୍ରି, ଇଣ୍ଡଷ୍ଟ୍ରି, ତାଦ୍ୱାରା ଦୋକାନୀ ଚଳୁଛି, ବସ୍ ଚାଲୁଛି, ଅଟୋବାଲା ଚାଲୁଛି, ଟ୍ୟାକ୍ସି ଚାଲୁଛି, ସାଧାରଣ ସମସ୍ତେ ଏଟା ଚଳିପାରନ୍ତି, ଗୋଟେ ଗୋଟେ ମନ୍ଦିର ଗୋଟେ ଇଣ୍ଡଷ୍ଟ୍ରି ମଧ୍ୟ।
1: ଆଚ୍ଛା, ତେଣୁ ମନ୍ଦିରରୁ ଯେଉଁ ପଇସା ରୋଜଗାର ହେଉଛି ତାଦ୍ୱାରା ମଧ୍ୟ ଆଖପାଖରେ ଶିକ୍ଷା ସ୍ୱାସ୍ଥ୍ୟର ମଧ୍ୟ ବିକାଶ ସାଧନ ଆହୁରି ମଧ୍ୟ କରାଯାଇପାରିବ। ତାଦ୍ୱାରା ମଧ୍ୟ ଆପଣ ଯେମିତି କହିଲେ ପର୍ଯ୍ୟଟନର ବିକାଶ ଦ୍ୱାରା ହୋଟେଲ ଆପେ ଖୋଲିବ, ଲୋକମାନେ ଯୁବକମାନେ ବହୁତ ଗୁଡ଼ିଏ ନିଯୁକ୍ତି ପାଇବାର ସୁଯୋଗ ପାଇବେ, ତେଣୁ ଏଇଟା ଗୋଟେ ବଢ଼ିଆ ଭାବଧାରା ଯେ ସରକାରଙ୍କର ଇଏ ମଧ୍ୟ ଗୋଟେ ପ୍ରକ୍ରିୟା ଯାହା ଦେଶର ବିକାଶକୁ ଆହୁରି ତ୍ୱରାନ୍ୱିତ କରୁଛି। ବର୍ତ୍ତମାନର ସରକାରଙ୍କର ଏ 12 ବର୍ଷ ଅବଧି ଭିତରେ ଆପଣ କେତେ ଭାବୁଛନ୍ତି ଯେ ସରକାର ଭାରତର ସୁରକ୍ଷା ଦୃଷ୍ଟିରେ ସମର୍ଥ ହୋଇଛନ୍ତି?
0: ସାଧାରଣତଃ ଯୋଉ ବିଦେଶ ନୀତି ଭାରତର ଯୋଉ ଅଛନ୍ତି, ଆମର ବିଦେଶ ନୀତି ବର୍ତ୍ତମାନ ବେଷ୍ଟ ଅଛି ବୋଲି ସେମିତି କୁହାଯାଉଛି, କାରଣ ଯୋଉ ବଡ଼ ବଡ଼ ଦେଶ ସାଙ୍ଗରେ ଆମର ନଥିଲା, ଆମେ ଗୋଟେ ଅତି ସାଧାରଣ ଦେଶ ଭଳିଆ ଥିଲେ, କିନ୍ତୁ ବର୍ତ୍ତମାନ ଆମେ ଅର୍ଥନୀତିରେ ଆମେ ସମ୍ମୁଖୀନ ହେବାକୁ ବସିଲେଣି,
1: ଅର୍ଥନୀତି ଅଛୁ,
0: ତେଣୁ ଆମେ ପରମାଣୁ ଦୃଷ୍ଟିରେ ମଧ୍ୟ ସେମାନଙ୍କୁ ମାନୁଛନ୍ତି, ଆମକୁ କେହି ଆଉ ଧମକେଇ ପାରୁନାହାନ୍ତି। ଆମେ ପ୍ରତିରକ୍ଷା ଦୃଷ୍ଟିରେ ମଧ୍ୟ ସେତେବେଳେ ଭଲ ଜ୍ୟାକେଟ୍ ନଥିଲା, ବର୍ତ୍ତମାନ ଆମେ ଯେତେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆମ ଆର୍ମିକୁ ଦେଇଛୁ, ତେଣୁ ରାଫେଲ ଆସି ଯୋଡ଼ି ହେଇଛି, ବର୍ତ୍ତମାନ 38,400 କୋଟିର ରେକର୍ଡ ସଂଖ୍ୟକ ଜିନିଷ ପ୍ରତିରକ୍ଷା ରପ୍ତାନୀ କରିଛୁ ଆମେ, ଆମର ଏମିତି ଭଲ ଅସ୍ତ୍ର କରିଛୁ ଯେ ଆମଠୁ ଅନ୍ୟ ଦେଶ କିଣିକି ନେଇଛନ୍ତି, ଆମେ ସବୁବେଳେ ଆମେ କିଣୁଥିଲୁ।
1: ଆଚ୍ଛା, ଏବେ ଯେମିତି ଆମର ଟାଟା ଆଉ ଫରେନ୍ କମ୍ପାନୀ ମାନେ ମିଶିକରି ଆମର ନିଜ ସାମର୍ଥ୍ୟ ବଳରେ ଆମେ ଛୋଟ ଛୋଟ ଉଡ଼ାଜାହାଜ ମଧ୍ୟ ତିଆରି କରିବା ଆରମ୍ଭ କରିଛୁ, ତେଣୁ ଆତ୍ମନିର୍ଭରଶୀଳତାର ଏହା ଗୋଟେ ନିଦର୍ଶନ ବୋଲି କୁହାଯାଇପାରେ। ତେବେ ସରକାରଙ୍କର ଏଇ ଯେଉଁ ବିଦେଶ ନୀତି ଦ୍ୱାରା ଆପଣ ଭାବୁଛନ୍ତି ଯେ ଆମର ଉନ୍ନତିଟା ହେଇଛି ଯେ ଆମେ 11 ନମ୍ବର ଦେଶରୁ 6 ନମ୍ବରକୁ ଆସିଛେ, ଆଗକୁ ଆହୁରି ଆମେ ଜମ୍ପ କରିକି ଉପରକୁ ଯାଇପାରିବା?
0: ନିଶ୍ଚୟ ଯାଇପାରିବା, କାରଣ ଆମେ ଆଶାବାଦୀ ଅଛୁ, କାରଣ ଯଦି ଏଇ ମାନସିକତା ଆମ ଶାସକର ରହେ, ଯଦି ଆମ ଶାସନର ରହେ, ତେବେ ପ୍ରଶାସନ ତାକୁ ନିଶ୍ଚୟ ପାଳନ କରିବାକୁ ବାଧ୍ୟ, ଏବଂ ଆମେ ମଧ୍ୟ ସେଥିରୁ ନିଶ୍ଚୟ ଆମେ ଭାରତର ନାଗରିକ ସେଥିରୁ ନିଶ୍ଚୟ ଲାଭବାନ ହେବା।
1: ଆଚ୍ଛା,
0: ଗୋଟେ ହେଉଛି ନକ୍ସଲ ମୁକ୍ତ ଭାରତ ହେଇଛି, ଗୋଟେ ସାଧାରଣ କଥା ଦେଖନ୍ତୁ, ଆପଣ ପ୍ରତି ସପ୍ତାହରେ ଶୁଣୁଥିଲେ ଯେ ନକ୍ସଲମାନେ ଛତିଶଗଡ଼ରେ ଝାଡ଼ଖଣ୍ଡରେ ଓଡ଼ିଶାରେ ମାରି ପକାଉଛନ୍ତି, ଲୁଟି ନେଉଛନ୍ତି, ନାଇଁ ଏବେ ତ ନାଇଁ, ତେଣୁ ଗୋଟେ ହେଉଛି ମାନସିକତା ଯେ ଆମେ ନିଜେ ବଞ୍ଚିବୁ ଏବଂ ଅନ୍ୟକୁ ବଞ୍ଚିବାକୁ ଦେବୁ, ଏଇ ସରକାର କଥା, ତେଣୁ ନୁହଁ ଯେ ସରକାର ଛାଡ଼ିଛି ବୁଝୁନି, ନା ସେମିତି ହେବ ନାହିଁ। ତେଣୁ ବର୍ତ୍ତମାନ ଦେଖନ୍ତୁ ବିଭିନ୍ନ ଜାଗାରେ ଅପରାଧ ମଧ୍ୟ କମିଛି, ଅନେକ ରାଜ୍ୟର ଉଦାହରଣ ଆପଣଙ୍କୁ ଦେଇପାରେ, ମୁଁ ଦେଖିଛି ଅପରାଧ କମିଛି, ତେଣୁ ଯୋଉ ସଂଗଠିତ ଅପରାଧ, ତେଣୁ ନିଶ୍ଚୟ ସେ ଦିଗରେ ମଧ୍ୟ ସରକାର ଇଏ କରୁଛି ଯେ ଗୋଟେ ଗୋଟେ ଧାରଣା ସୃଷ୍ଟି ହେଉଛି ଯେ ନାହିଁ ଆମେ ଆସ୍ତେ ଆସ୍ତେ ଭଲ ଦିଗକୁ ଯାଉଛୁ।
1: ତେଣୁ ଯଦି ଆଇନ ଶୃଙ୍ଖଳା ପରିସ୍ଥିତି ଉନ୍ନତ ହେଲା ଗୋଟେ ପଟେ, ଦ୍ୱିତୀୟ ପଟେ ଯଦି ଯୁବକମାନେ ରୋଜଗାରକ୍ଷମ ହେଲେ, ତାହେଲେ ନିଶ୍ଚିତ ଭାବରେ

0: ପାଟପଣା ହେବେ ନାହିଁ ଏବଂ ସମସ୍ତେ ମେନ୍ ଷ୍ଟ୍ରିମ୍କୁ ଆସିବେ। ତେବେ ଯାଉ ଯାଉ ଗୋଟିଏ କଥା, ଯେ ଯେତେବେଳେ ଯାଇକି ମନରେ ରାଷ୍ଟ୍ର ଭାବନା ନ ଆସିଛି ସେତେବେଳେ ପର୍ଯ୍ୟନ୍ତ ଏହି ବିକାଶର ଏ ଧାରା କେବେ ହେଲେ ସଫଳ ହୋଇପାରିବ ନାହିଁ। ତେବେ ଭାରତ ସରକାରଙ୍କର ଏବେ ଯେଉଁ ଗୋଟେ ଚାଲିଛି ରାଷ୍ଟ୍ର ପ୍ରଥମ ବା ନେସନ୍ ଫାଷ୍ଟ, ଏଇ ଯେଉଁ ପ୍ରକ୍ରିୟାରେ ସେ କେତେ ଦୂର ଆମ ମନରେ ଦେଶପ୍ରେମ ଜାଗ୍ରତ କରିବାରେ ସମର୍ଥ ହୋଇଛନ୍ତି ଆପଣ ଏହି ସରକାରଙ୍କର ଉପଲବ୍ଧି?
1: ହିମାଳୟ ସମାରଭ୍ୟ ଯାବତ୍ ହିନ୍ଦୁ ସରୋବରମ୍ ତମ୍ ଦେବନିର୍ମିତମ୍ ଦେଶମ୍ ହିନ୍ଦୁସ୍ତାନମ୍ ପ୍ରଚକ୍ଷତେ। ଏଇ ଯେଉଁ ହିମାଳୟରୁ ଆରମ୍ଭ କରି ହିନ୍ଦୁ ସାଗର ବା ଭାରତ ମହାସାଗର ପର୍ଯ୍ୟନ୍ତ ଯେଉଁ ଅଞ୍ଚଳ ତାହା ଦେବନିର୍ମିତ ଦେଶ ବୋଲି କୁହାଯାଏ। ତେଣୁ ଏହା ଭିତରେ ଯେଉଁ ଆମେ ପ୍ରଥମେ ଆମ ମାନସିକତା ଯେ ସ୍ୱଦେଶୀ ମାନସିକତା, ଆମେ ଯଦି ଯଥାସମ୍ଭବ ସ୍ୱଦେଶୀ ଜିନିଷ ବ୍ୟବହାର କରିବା ତେବେ ସେ ପଇସା ଆମ ଦେଶରେ ରହିବ। ତେଣୁ ସେଥିପାଇଁ ମଧ୍ୟ ଡାକରା ଦେଇଛନ୍ତି ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଯେ କେମିତି ପେଟ୍ରୋଲ କମ୍ରୁ କମ୍ ଖର୍ଚ୍ଚ କରିବା, ସୁନା କେମିତି କମ୍ରୁ କମ୍ କିଣିବା, ଯାହାଫଳରେ ଆମେ ବାହାରୁ କିଣିବାକୁ ପଡ଼ିବନି, ବାହାରୁ କିଣିବାରୁ ବାହାରକୁ ପଳାଉଛି ପଇସା। ତେଣୁ ଆମେ ଯଥାସମ୍ଭବ ଆମରି ଦେଶର ଯେଉଁ ଇଏରେ କରିକିରି ଯେଉଁ ଲୋକାଲ ଭୋକାଲ କଥା କୁହାଯାଉଛି ବା ଇଣ୍ଡିଆ ଜିନିଷ, ତେଣୁ ଆମେ ପ୍ରଥମେ ଆଗ ଦେଖିବା ଯେ ଆମର ଇଏରେ ଆମ ଦେଶରେ କ'ଣ କ'ଣ ଜିନିଷ ତିଆରି ହେଉଛି। ତେଣୁ ପଇସା ଆମ ଦେଶରେ ରହୁ, ତାର କୌଣସି ଭାଗ ବିଦେଶକୁ ପଳାଇ ନଯାଉ, କହିଲେ କ'ଣ ଆମେ ଆମେ ବ୍ୟବହାର କରିବା, ଲାଭ ସେମାନେ ପାଇବେ। ତେଣୁ ଯଥାସମ୍ଭବ ଏହା କରି ଏହା ମଧ୍ୟ ଡାକରା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ତେଣୁ ୟାକୁ ମଧ୍ୟ ସବୁ ଭାରତୀୟ ପାଳନ କରିବା ଉଚିତ।
0: ଯେମିତି ସରକାର ଖାଲି କହୁନାହାନ୍ତି, ଏହି ପ୍ରକ୍ରିୟାକୁ କହିବା ପୂର୍ବରୁ ଅନେକ ବର୍ଷ ପୂର୍ବରୁ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଥିଲେ। ସେ ଦୃଷ୍ଟିରୁ ସରକାର ସମର୍ଥ ହେଉଛନ୍ତି କହିବା ପାଇଁ ଯେ ଆମେ ମେକ୍ ଇନ୍ ଇଣ୍ଡିଆରେ ଅନେକ ଗୁଡ଼ିଏ ପଦାର୍ଥ ଯାହା ଆପଣ ବାହାରୁ କିଣୁଛନ୍ତି ଆମ ଦେଶରେ ନିର୍ମାଣ କରାଯାଉଛି। ତେଣୁ ଆପଣ ମଧ୍ୟ ଆମ ଦେଶରୁ ଆମ ଦେଶୀୟ ପଦାର୍ଥ ଯେଉଁ କହନ୍ତି ଆପଣ ଯେମିତି କହିଲେ ଯେ ଆମେ ସ୍ୱଦେଶୀ ଜିନିଷ କିଣାକିଣି କରିବା। ଶ୍ରୋତବନ୍ଧୁ, ବାର ବର୍ଷର ବିକାଶ ଯାତ୍ରା ହେଉଛି ଏକ ନିରନ୍ତର ପ୍ରକ୍ରିୟା। ଅର୍ଥନୈତିକ ବୃଦ୍ଧି ସହିତ ସାମାଜିକ ନ୍ୟାୟ, ସମାନ ସୁଯୋଗ ଓ ସମାବେଶୀ ବିକାଶ ହେଉଛି ଏହାର ମୂଳ ଲକ୍ଷ୍ୟ। ତେବେ ସରକାରଙ୍କର ଏହି ଯେଉଁ ପଦକ୍ଷେପ ଆମ ଦେଶକୁ ବିକାଶର ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବ ଏହା ମଧ୍ୟ ଆଶା କରୁଛୁ। ଯେତିକି ଆମେ ଆଚିଭ୍ କରିଛୁ ଆହୁରି ମନଲୋଭ କହେ ମଣିଷର ଇଚ୍ଛା ଆହୁରି ଅଧିକ ପାଇବା ପାଇଁ। ତେବେ ଯାଉ ଯାଉ ନାରାୟଣ ସାର୍, ଆପଣ କ'ଣ କହିବେ ଯେ ଏ ସରକାରଙ୍କର ଆଗକୁ ଆହୁରି କ'ଣ ସବୁ ଉପଲବ୍ଧି ଆପଣ ଆଶା କରୁଛନ୍ତି ଏବଂ ଭାରତକୁ ଆପଣ ଏଇ ଆସନ୍ତା ଦଶନ୍ଧି ଭିତରେ କେଉଁଠି ଦେଖୁଛନ୍ତି?
1: କୁହାଯାଉଛି 1947 ଯେଉଁ ଭାରତ ବିଦେଶୀ ଶାସନରୁ ମୁକ୍ତ ହେଲା, ତାପରେ 2047 ଆଉ ଅଳ୍ପ ଦିନ ପରେ ଆମେ 100 ବର୍ଷ ପାଳନ କରିବୁ। ତେଣୁ ସେ ବେଳକୁ ଭାରତ ଯେମିତି ବିଶ୍ୱଗୁରୁ ହେବ, ବିଶ୍ୱରେ 1 ନମ୍ବର ହେବ, ସେଥିପାଇଁ ସରକାର ତ ଉଦ୍ୟମ କରୁଛନ୍ତି, କିନ୍ତୁ ସେଥିପାଇଁ ଆମର କର୍ତ୍ତବ୍ୟ ଅଛି। ତେଣୁ ଆମେ କେମିତି ସରକାର ଚିହ୍ନେଇଥିବା ରାସ୍ତାରେ ଯିବା, କେମିତି ଆମକୁ ଯାହା ବିବେକକୁ ପଚାରିକି ଯାହା କରିବା, ତେଣୁ କେମିତି ଆମେ ଯଦି ଆଇନ ଭାଙ୍ଗିବାକୁ ସବୁବେଳେ ଚେଷ୍ଟା କରିବା, ତେଣୁ ଆମକୁ କେମିତି କିଏ ପ୍ରୋଟେକ୍ସନ୍ ଦେବ? ଆମକୁ ଯେଉଁ ସରକାର ଯେଉଁ ଖାଲି ଯୋଜନା ସରକାର ଯୋଜନା କରିବ ତାକୁ କ୍ରିୟାନ୍ୱୟନ ପ୍ରଶାସନ କରିବ, କିନ୍ତୁ ପାଳିବା ଲୋକ ତ ଆମେମାନେ। ତେଣୁ ଆମେ ଯଦି ତାକୁ ନ ପାଳିବା, ତେଣୁ ସରକାର ଆଇନ କରିବ ଆମେ ତାକୁ ଭାଙ୍ଗିବାକୁ ସବୁବେଳେ ଚେଷ୍ଟା କରିବା, ତା ନୁହେଁ। ବର୍ତ୍ତମାନ ଯେଉଁ ଦେଖନ୍ତୁ ସ୍ୱଚ୍ଛତା ପାଇଁ ଯେଉଁ କାମ ହେଉଛି, ପ୍ରଧାନମନ୍ତ୍ରୀ ଯେଉଁ ଆରମ୍ଭ କରେ ସ୍ୱଚ୍ଛତା ଯାହା ଗଡ଼ି ଗଡ଼ିକି ଆଜି ପର୍ଯ୍ୟନ୍ତ ଆସିଛି, ଦେଖୁଥିବେ ଆପଣ ତାର ରାସ୍ତାଘାଟରେ ଦେଖୁଥିବେ, ସାଧାରଣ ଛୋଟ ପିଲାଟେ ମଧ୍ୟ ଯେତେବେଳେ ସେ ଚିନାଦାମ ଖାଉଛି ମଧ୍ୟ ସମୁଦ୍ରକୂଳରେ ସେ ଡଷ୍ଟବିନ୍ ଖାଉଛି, ତେଣୁ ଗୋଟେ ମାନସିକତାରେ ଆମର ସ୍ୱଚ୍ଛତା ଆସ୍ତେ ଆସ୍ତେ ପଶି ପଶି ଆସିଲାଣି। ତେଣୁ ଏ ଯେଉଁ ଜିନିଷ ତାକୁ ଆମେ ଗୋଟେ ଗୋଟେ ସୁଖର ଖବର ହେଇଗା, କାରଣ ଆଗେ ଆମ ପିଲାଦିନେ ସଦା ନଥିଲା, ଆମେ ଯାହା ଖାଉଛୁ ତାକୁ ପକେଇ ଦେଉଥିଲୁ, ତେଣୁ ବର୍ତ୍ତମାନ ଯେଉଁ ସେ ମାନସିକତା ଆସ୍ତେ ଆସ୍ତେ ଆସିଲାଣି, ତେଣୁ ଏ ମାନସିକତା ଆହୁରି ଆଗକୁ ହେବା ଦରକାର। ଆମର ପିଲାମାନେ, ଆମର ଯୁବବର୍ଗ, ଆମର ମହିଳା ଗୋଷ୍ଠୀ ତାକୁ ଆହୁରି ଆଗକୁ ନେଲେ ଆମେ ନିଶ୍ଚୟ ଦିନେ ବିଶ୍ୱଗୁରୁ ହେବା।
0: ତେବେ ଆସନ୍ତୁ ଆମେ ସମସ୍ତେ ଦେଶପ୍ରେମରେ ନିଜକୁ ସାମିଲ କରିବା, ଦେଶର ବିକାଶରେ ନିଜକୁ ସାମିଲ କରିବା, ଗୁଣ୍ଡୁଚି ମୂଷାଟିଏ ଭଳି ଦେଶର ବିକାଶର ସେତୁବନ୍ଧ ନିର୍ମାଣରେ ନିଜକୁ ସାମିଲ କରିବା। ଆଶା କରୁ ଆମ ଦେଶ ରାମରାଜ୍ୟ ହେବ, ଆମ ଦେଶ ବିକାଶର ପଥରେ ଆଗେଇ ଚାଲିବ। ଯେଉଁ ପୂର୍ବ ଗୌରବ ଆମର ଥିଲା, ଆମେ ଦିନେ ସୁନାର ଚଢ଼େଇ ବୋଲିକା ଅଭିହିତ ଥିଲେ ବିଶ୍ୱରେ, ଏବଂ ବିଶ୍ୱ ଅର୍ଥନୀତି ଏବଂ ରାଜନୀତିରେ କୂଟନୀତିରେ ଆମେ ମଧ୍ୟ ଉନ୍ନତ ଥିଲେ, ସେଇ ଯେଉଁ ପୂର୍ବ ଗୌରବ ଫେରିପାଇବା ଏବଂ ଏ ସରକାର ସେସବୁ ପ୍ରାପ୍ତ କରିବାରେ ନିଶ୍ଚିତ ଭାବରେ ସମର୍ଥ ହେବେ, ଏତିକି ଆଶା କରୁଛୁ। ତେବେ ଆପଣଙ୍କର ମୂଲ୍ୟବାନ ସମୟରୁ ଆମର ଆକାଶବାଣୀରେ ଆପଣ ଆମର ଶ୍ରୋତାମାନଙ୍କ ପାଇଁ କିଛି ସମୟ କାଢ଼ିଥିଲେ ଏବଂ ଆପଣଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିବାରୁ ଆପଣଙ୍କୁ ଆକାଶବାଣୀ ପରିବାର ତରଫରୁ, ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
1: ଧନ୍ୟବାଦ, ନମସ୍କାର।
0: ନମସ୍କାର।
2: ଶ୍ରୋତାବନ୍ଧୁ ଶୁଣୁଥିଲେ ପ୍ରଚାରିତ କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ଉପସ୍ଥିତ

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛି ଆପଣଙ୍କୁ ନିରାମୟର ଏକ ନୂତନ ଅଧ୍ୟାୟକୁ। ଆଜିର ଉପସ୍ଥାପନାରେ ମୁଁ ସୁପ୍ରିୟା ପଟ୍ଟନାୟକ। ଶ୍ରୋତା ବନ୍ଧୁ, ଆଜିର ଦିନରେ ମଣିଷ ପାଖରେ ଟଙ୍କା ଅଛି, ସୁବିଧା ଅଛି, କିନ୍ତୁ ଶାନ୍ତି ନାହିଁ। ରକ୍ତଚାପ, ମଧୁମେହ, ଅନିଦ୍ରା, ମେଦବହୁଳତା ଏଗୁଡ଼ିକ ଲାଇଫଷ୍ଟାଇଲ୍ ଡିଜିଜ୍ ହୋଇଗଲାଣି। ଔଷଧ ରୋଗକୁ ଦବାଇପାରେ, କିନ୍ତୁ ମୂଳ କାରଣକୁ ଦୂର କରିପାରେ ନାହିଁ। ଶ୍ରୋତାବନ୍ଧୁ, ଆଜି ଯେତେବେଳେ ବିଶ୍ୱଯୁଦ୍ଧ, ପ୍ରଦୂଷଣ ଓ ମାନସିକ ଅବସାଦରେ ଲୋକମାନେ ଘାଣ୍ଟି ହେଉଛନ୍ତି, ସେତେବେଳେ ଯୋଗ ହିଁ ଏକମାତ୍ର ସମାଧାନ। ଏହା ହେଉଛି ସମଗ୍ର ମାନବ ଜାତିର ସମ୍ପଦ। ଆଜିର ଦ୍ରୁତଗାମୀ ଜୀବନଶୈଳୀରେ ମଣିଷ ଶାରୀରିକ ସୁସ୍ଥତା ସହିତ ମାନସିକ ଶାନ୍ତିକୁ ହରାଇ ବସିଲାଣି। ଔଷଧ, ହସ୍ପିଟାଲ, ଜିମ୍ ସବୁ ଥାଇ ମଧ୍ୟ ରୋଗର ସଂଖ୍ୟା ବଢୁଛି। ଏହି ସମୟରେ ଆମ ପୂର୍ବପୁରୁଷଙ୍କ ଦେଇଯାଇଥିବା ଅମୂଲ୍ୟ ଉପହାର ଯୋଗ ପୁଣି ଥରେ ଆମ ପାଇଁ ମୂଲ୍ୟବାନ ହୋଇପଡ଼ିଛି। ଶରୀରକୁ ମନ ସହ, ମନକୁ ଆତ୍ମା ସହ, ବ୍ୟକ୍ତିକୁ ପ୍ରକୃତି ସହ ଯୋଡ଼ିବାର ବିଜ୍ଞାନ ହେଉଛି ଯୋଗ। ଏହା କୌଣସି ଧର୍ମ ନୁହେଁ, ବରଂ ଜୀବନ ବଞ୍ଚିବାର ଏକ ବୈଜ୍ଞାନିକ ପଦ୍ଧତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ମଧ୍ୟ ସ୍ୱୀକାର କରିଛି ଯେ ଅଣସଂକ୍ରାମକ ରୋଗ ଯେପରିକି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦରୋଗ, ମେଦବହୁଳତା ଆଜି ବିଶ୍ୱର 70% ମୃତ୍ୟୁର କାରଣ। ଏହିସବୁ ରୋଗର ମୂଳରେ ଅଛି ଚାପ, ଅସନ୍ତୁଳିତ ଖାଦ୍ୟ, ଶାରୀରିକ ପରିଶ୍ରମର ଅଭାବ ଓ ମାନସିକ ଅସ୍ଥିରତା। ଆଜିର ଜୀବନଶୈଳୀରେ ମଣିଷ ଦୌଡ଼ୁଛି, କିନ୍ତୁ କେଉଁଠି ପହଞ୍ଚୁଛି ତାହା ଜାଣିପାରୁନି। ଡାକ୍ତରଖାନା ଭର୍ତ୍ତି ହେଉଛି, କିନ୍ତୁ ସୁସ୍ଥତା କମୁଛି। ଏହି ସମସ୍ୟାର ଏକମାତ୍ର ସମାଧାନ ହେଉଛି ଯୋଗ। ଯୋଗ କେବଳ ଆସନ ନୁହେଁ, ଏହା ଶରୀର ଓ ମନ ଦୁଇଟିକୁ ସୁସ୍ଥ ରଖିବାର ଏକ ପ୍ରୟାସ। କାରଣ ଆମ ଶରୀର ହେଉଛି ଆମର ପ୍ରଥମ ଘର, ଏହା ସୁସ୍ଥ ନଥିଲେ ଆମେ କିଛି କରିପାରିବା ନାହିଁ। ଯୋଗ ଆମ ଶରୀରକୁ ଭିତରୁ ଏବଂ ବାହାରୁ ସୁସ୍ଥ ରଖେ। ଯୋଗ ଏବଂ ପ୍ରାଣାୟାମ ଦ୍ୱାରା ଉଚ୍ଚ ରକ୍ତଚାପକୁ ସ୍ୱାଭାବିକ ସ୍ତରକୁ ଅଣାଯାଇପାରେ। ଗବେଷଣା କହୁଛି ଯେ 3 ମାସ ଯଦି ନିୟମିତ ଯୋଗ କରିବା, ରକ୍ତଚାପ ଔଷଧର ଆବଶ୍ୟକତା କମିଯାଇଥାଏ। ଯୋଗ ଓ ଧ୍ୟାନ ଦ୍ୱାରା ଶରୀରରେ ରୋଗ ସହ ଲଢୁଥିବା ଶ୍ୱେତ ରକ୍ତକଣିକା ବଢେ। ଯେଉଁମାନେ ନିୟମିତ ଯୋଗ କରନ୍ତି, ସାଧାରଣ ଜ୍ୱର, ଥଣ୍ଡା, କାଶରୁ ଶୀଘ୍ର ମୁକ୍ତି ପାଆନ୍ତି। ଯେତେବେଳେ ଆମେ ଚିନ୍ତା କରୁ, ଶରୀରରେ କର୍ଟିସୋଲ ନାମକ ଚାପ ହରମୋନ ବଢେ। ଏହା ହୃଦରୋଗ, ମଧୁମେହ ଏବଂ ଅନିଦ୍ରାର କାରଣ। ଯୋଗ ଏବଂ ପ୍ରାଣାୟାମ ଦ୍ୱାରା ଆମେ ଏଥିରୁ ମୁକ୍ତି ପାଇପାରିବା। ଶ୍ରୋତାବନ୍ଧୁ, ଧ୍ୟାନ ଓ ଯୋଗ ନିଦ୍ରା ହରମୋନ ମେଲାଟୋନିନକୁ ବଢାଏ। ଆଉ ଡିପ୍ରେସନ ରୋଗୀଙ୍କ ପାଇଁ ଯୋଗ ଏକ ଥେରାପି ଭଳି କାମ କରେ। WHO ମଧ୍ୟ ମାନସିକ ସ୍ୱାସ୍ଥ୍ୟ ପାଇଁ ଯୋଗକୁ ସୁପାରିଶ କରିଛି। ସ୍ୱାମୀ ବିବେକାନନ୍ଦ ମଧ୍ୟ କହିଥିଲେ ଯେ ଯୋଗ ହେଉଛି ମନକୁ ସଂଯମ କରିବାର ଏକ କଳା। ଔଷଧ ରୋଗକୁ ଭଲ କରେ, କିନ୍ତୁ ଯୋଗ ରୋଗ ହେବାକୁ ଦିଏ ନାହିଁ। ଏହା ପ୍ରିଭେନ୍ସନ ବା ପ୍ରତିରୋଧର ଏକ ବିଜ୍ଞାନ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ ଯୋଗ କେବଳ ଶରୀରର ବ୍ୟାୟାମ ନୁହେଁ, ଏହା ଜୀବନ ବଞ୍ଚିବାର ଏକ ସମ୍ପୂର୍ଣ୍ଣ ବିଜ୍ଞାନ। ଶ୍ରୋତାବନ୍ଧୁ, ଶିଶୁଠାରୁ ବୃଦ୍ଧ, ରୋଗୀଠାରୁ ସୁସ୍ଥ, ଧନୀଠାରୁ ଗରିବ, ସମସ୍ତେ ନିଜ ସାମର୍ଥ୍ୟ ଅନୁସାରେ ଯୋଗ କରିପାରିବେ। ଏଥିପାଇଁ ମହଙ୍ଗା ଜିମ୍ କି କୌଣସି ଉପକରଣର ଆବଶ୍ୟକତା ନାହିଁ, କେବଳ ଗୋଟିଏ ମ୍ୟାଟ୍ ଆଉ ଇଚ୍ଛାଶକ୍ତି ରହିବା ଦରକାର। ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବା ଯଥେଷ୍ଟ ନୁହେଁ, ଯୋଗକୁ ଆମେ ଦୈନିକ ଅଭ୍ୟାସରେ ପରିଣତ କରିବାକୁ ପଡ଼ିବ। ଆଜିକାଲି କମ୍ ବୟସରେ ଲୋକମାନଙ୍କୁ ମଧୁମେହ ହେଉ ବା ଓବେସିଟି ହେଉ, ବ୍ଲଡ୍ ପ୍ରେସର ହେଉ, ଏମିତି ବହୁତ ରୋଗ ହେଉଛି। ଆଉ ତତ୍ତ୍ୱ କହେ ଯଦି ଆପଣ ଯୋଗ ସାଧନ କରୁଥିବେ ତେବେ ଆପଣ ଅନେକ ରୋଗଠୁ

0: ଦୂରେଇ ରହିପାରିବେ। କେତେ ସତ, ଆମ ଜୀବନରେ ଯୋଗ କେତେ ପରିବର୍ତ୍ତନ ଆଣିପାରିବ,
1: ସେଥିପାଇଁ ଆଜି ଆମର ଆଲୋଚନାର ବିଷୟବସ୍ତୁ ରହିଛି ଯେ ମାନସିକ ଏବଂ ଶାରୀରିକ ସୁସ୍ଥତା ପାଇଁ ଯୋଗ। ସେ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଆଜି ଯୋଡ଼ି ହୋଇଛନ୍ତି ଯୋଗ ଗୁରୁ ନିରଞ୍ଜନ ସାହୁ। ଚାଲନ୍ତୁ ତାଙ୍କ ସହିତ କଥା ହେବା।
0: ସାର୍ ନମସ୍କାର, ସ୍ୱାଗତ କରୁଛୁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ନିରାମୟ ପରିସରକୁ।
2: ଧନ୍ୟବାଦ।

0: ଆଜି ଯେମିତି ଆମର ଆଲୋଚନାର ବିଷୟବସ୍ତୁ ରହିଛି ଯେ ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ, ସେ ସମ୍ପର୍କରେ ଆଲୋଚନା କରିବା ପୂର୍ବରୁ ଆମେ ପ୍ରଥମେ ଜାଣିବାକୁ ଚାହୁଁଛୁ ଯେ ଯୋଗର ପ୍ରଭାବରେ ସତରେ କଣ ଆମେ ଜୀବନରେ ଆମେ ସୁସ୍ଥ ରହିପାରିବା?
1: ସର୍ବପ୍ରଥମେ ଆମେ ଗୋଟେ ଶ୍ଳୋକକୁ ୟାଦ କରିବା, କର୍ପୂର ଗୌରମ କରୁଣାବତାରମ ସଂସାର ସାରମ ଭୁଜଗେନ୍ଦ୍ର ହାରମ ସଦାବସନ୍ତମ ହୃଦୟାରବିନ୍ଦେ ଭବମ ଭବାମି ସହିତମ ନମାମି। ଯେଉଁ କୋଶ୍ଚିନ୍ଟା ପଚାରିଲେ ତା ଭିତରେ ଦେଇକିରି ଆମେ ଯେ ଯୋଗ ମାଧ୍ୟମରେ ସୁସ୍ଥ ରହିପାରିବା, ଏଇଟା ଗୋଟେ ଆଜିକାଲିର ମାନେ ସର୍ବସାଧାରଣଙ୍କ ପାଇଁ ଗୋଟେ ଏକ ପ୍ରକାର କୋଶ୍ଚିନ୍। କାହିଁକି ଆଜିକାଲି ଯେ ମଡର୍ଣ୍ଣ ମେଡ଼ିସିନ ମାଧ୍ୟମରେ ଯେଉଁଭଳି ଭାବରେ ଟ୍ରିଟମେଣ୍ଟ କରାଯାଉଛି, ପ୍ରକୃତରେ ଆମେ ଭଲ ହେଇପାରିବା? ତାର ମାଧ୍ୟମ ହେଉଛି ଯେଉଁ କହନ୍ତି ଯୋଗ ମାଧ୍ୟମରେ ବହୁତ ଜିନିଷ ଅଛି, ଯାହାକୁ ଯେଉଁ ଆସନ, ପ୍ରାଣାୟାମ, ମୁଦ୍ରା ଆ ମାଧ୍ୟମରେ ଅନେକ ଡିଜିଜ୍ ଆମେ ଭଲ କରିପାରିବା। ଆଜି ଯେଉଁ ଆମର ଯେଉଁ ଟପିକ୍ ଅଛି ସେଡେଣ୍ଟାରୀ ଲାଇଫ୍ ଷ୍ଟାଇଲ୍, ଜୀବନଶୈଳୀ ଡିଜିଜ୍, ଯେଉଁଥିରେ ଡାଇବେଟିସ୍, ବ୍ଲଡ଼ ପ୍ରେସର, ଏମିତିକି କ୍ୟାନ୍ସର ଭଳି ରୋଗକୁ ମଧ୍ୟ ଏହି ଯୋଗ ମାଧ୍ୟମରେ ଭଲ କରାଯାଇପାରୁଛି। କାରଣ ଆମର ଆଗରୁ ଯେଉଁ କୁହାଅଛି ପ୍ରିଭେନ୍ସନ୍ ବେଟର୍ ଦ୍ୟାନ୍ କ୍ୟୁର୍, ଯଦି ଆମେ ଯୋଗ ମାଧ୍ୟମରେ ଆଗରୁ କରିପାରିବା ତାହେଲେ ଏ ଜିନିଷଟାକୁ ଆଉ ଏ ରୋଗକୁ ଆମକୁ ଆଣିବାକୁ ପଡ଼ିବନି। ରୋଗ ଆଣିଲା ପରେ ଯେ ମଡର୍ଣ୍ଣ ମେଡ଼ିସିନର ପ୍ରୟୋଜନ ରହିଛି ତାକୁ ଆମେ ଖାଉଛନ୍ତି, ଭଲ ହେଉଛି। ତେଣୁ ଆମର ସୁସ୍ଥ ଜୀବନଶୈଳୀ କିଭଳି ରହିବ? ଆମେ ବର୍ତ୍ତମାନ ଅଫିସକୁ ଗଲେ କେମିତି ବହୁତ ସମୟ ବସିଲେ, ଆମର ଫିଜିକାଲ ଏକ୍ସରସାଇଜ୍ ନାହିଁ, ବଡିରେ ଟୋଟାଲି ଝାଳ ବାହାରିବାର ନାହିଁ, ଏକ୍ସରସାଇଜ୍ ନାହିଁ, କୌଣସି ଆମେ ପରିଶ୍ରମୀ କରୁନାହାନ୍ତି, ଯାହାଫଳରେ କ'ଣ ହେଉଛି ନା ବିଭିନ୍ନ ପ୍ରକାର ରୋଗ ବ୍ୟାଧି ଆମକୁ ମାଡ଼ି ବସୁଛି।
0: ଆଜ୍ଞା ସାର୍, ଆଜିକାଲି ସାଧାରଣ ଜୀବନରେ ସମସ୍ୟା ବଢି ବଢି ଚାଲିଛି। ଘରୁ ବାହାରିବାଠୁ ନେଇ ଘରକୁ ଫେରିବା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଟକ୍ସିକ୍ ଏନ୍ଭାୟରନମେଣ୍ଟରେ ଆମେ ରହୁଛେ, ତ ଯୋଗ କିପରି ଏଇ ଯେଉଁ ଟକ୍ସିକ୍ ଏନ୍ଭାୟରନମେଣ୍ଟ ହଉ, ଯେଉଁ ପଲ୍ୟୁସନ୍ ହଉ, କିପରି ଏସବୁଠାରୁ ଦୂରେଇ ରଖିବ?
1: ଗୋଟେ ସବୁଠାରୁ ବଡ଼ ଜିନିଷ ହେଉଛି ପଲ୍ୟୁସନ୍। ଏଇ ପଲ୍ୟୁସନ୍କୁ ରକ୍ଷା କରିବାକୁ ହେଲେ ଆମକୁ ଏଇ ଯେଉଁ ଏନ୍ଭାୟରନମେଣ୍ଟ ପଲ୍ୟୁସନ୍ ହୁଅନ୍ତୁ ବା ବିଭିନ୍ନ ପ୍ରକାର ପଲ୍ୟୁସନ୍ ଯାହାକୁ ଆମେ କହୁଛନ୍ତି ପଲ୍ୟୁସନ୍ ବୋଲି, ବର୍ତ୍ତମାନ ଖାଦ୍ୟ, ଆପଣଙ୍କର ଖାଦ୍ୟ ଉପରେ ଗୋଟେ ନିୟମିତ ରହିବା ଦରକାର। କ'ଣ କ'ଣ ଖାଦ୍ୟ ଖାଇବା ଦରକାର? ଯେ କହନ୍ତି ଆମେ କେଉଁ କେଉଁ ଖାଦ୍ୟ ଖାଇଲେ ଦେହ ସୁସ୍ଥ ରହିବ, ସେ ଜିନିଷ ଉପରେ ଆମେ ଗୁରୁତ୍ୱ ଦେବା ଦରକାର। ଆମେ ଇଆଡ଼ୁ ସିଆଡ଼ୁ ଖାଦ୍ୟ ଖାଇକିରି ଶରୀରକୁ ମାନେ ବ୍ୟତିବ୍ୟସ୍ତ କରିବାନି, ଶରୀରକୁ ଖରାପ କରିବା ନାହିଁ, ତାରି ଭିତରେ ଦେଇକିରି ଅନେକ ଜିନିଷ ଆମର ଭଲ ହେଇପାରିବ।
0: ଆଜ୍ଞା, ନିଶ୍ଚିତ ଭାବରେ ଯଦି ଯୋଗାସନକୁ ଅଭ୍ୟାସ କରାଯାଏ ଏବଂ ସାଧାରଣ ଜୀବନରେ ତାକୁ ଏକ ଅଭିନ୍ନ ଅଙ୍ଗ କରାଯାଏ ତାହେଲେ ମଣିଷ ସୁସ୍ଥ ରହିବ ଏବଂ ବେଶୀ ଦିନ ବଞ୍ଚିବ।
1: ହଁ, ଏଇଠି ଗୋଟେ ଭଲ କଥା କହିଲେ, ଯୋଗ ମାଧ୍ୟମରେ ମଣିଷ ବହୁତ ଦିନ ପର୍ଯ୍ୟନ୍ତ ବଞ୍ଚିବ। କାରଣ ଆଗରୁ ମୁନି ଋଷି ମାନେ ବହୁତ ଦିନ ପର୍ଯ୍ୟନ୍ତ ଏଇ କେବଳ ଯୋଗ ମାଧ୍ୟମରେ ବଞ୍ଚୁଥିଲେ, ସେମାନଙ୍କର ଖାଦ୍ୟ ପାନୀୟ ଏଇସବୁ ଜିନିଷ ଉପରେ ନଥିଲା, ସେମାନେ ଯୋଗ ଉପରେ ବେଶୀ ଗୁରୁତ୍ୱ ଦେଉଥିଲେ, ତାଙ୍କର ଜୀବନଶୈଳୀ ପୁରା ଅଲଗା ପ୍ରକାର ଥିଲା। ତେଣୁ ଏବେ ବି ଯଦି ଆମେ ଖାଦ୍ୟ ଉପରେ ବେଶୀ ଗୁରୁତ୍ୱ ଦେବା, ଖୁବ୍ ସୁନ୍ଦର ଖାଦ୍ୟ ଖାଇବା, ସୁଷମ ଖାଦ୍ୟ ଖାଇବା, ଆମର ଯାହା କହନ୍ତି ଟିକେ ଫିଜିକାଲି ଏକ୍ସରସାଇଜ୍ କରିବା, ଆଜିକାଲି ଯେଉଁ ନିୟମିତ ଯେଉଁ ଚାଲିଚଳନି ଭିତରେ ଆମେ କୌଣସି ପ୍ରକାର ଏକ୍ସରସାଇଜ୍ ଯେଉଁଟା କରୁନାହାନ୍ତି, ସେଇଟା ହେଉଛି ଏକ ପ୍ରକାର ଯାହା କହନ୍ତି ଜୀବନଶୈଳୀରେ ପରିବର୍ତ୍ତନ।
0: ସାର୍, ଆଜିକାଲି ଲୋକମାନେ ନିଦ୍ରାହୀନତାରେ ପୀଡ଼ିତ, ଲୋକମାନେ ରାତିରେ ଶୋଇପାରୁନାହାନ୍ତି, ଏହାର କାରଣ କ'ଣ? ଏଥିରେ ଯୋଗର ପ୍ରଭାବ କ'ଣ ରହିଛି?
1: ହଁ, ଏଇଟା ଆପଣ କହିପାରିବେ, ଯାହା କହନ୍ତି ଲୋକ ଯେଉଁ ପ୍ରକାର ଡିଜିଜ୍ରେ ଆଫେକ୍ଟେଡ୍ ହେଉଛନ୍ତି ତାର ସବୁର ମୂଳ କାରଣ ହେଉଛି ଏଇ ନିଦ୍ରା। ବର୍ତ୍ତମାନ ଲୋକ ଶୋଉନାହାନ୍ତି ଠିକ୍ସେ, ତାପରେ ଆଜିକାଲି ମୋବାଇଲ୍ ଯୁଗରେ ବା ତାଙ୍କର ଜୀବନଶୈଳୀ ଭିତରେ ଅଫିସରେ ଗଲେ ବହୁତ ସମୟ ଖଟିଲେ, କିନ୍ତୁ ତାରି ଭିତରେ ଦେଇକିରି ସେ ଅନେକ ଟେନସନ୍ ଭିତରେ ରହିବେ, ଅନେକ ଷ୍ଟ୍ରେସ୍ ଭିତରେ ରହିବେ, ଯାହାଫଳରେ ନିଦ୍ରାହୀନତାର ବହୁତ ଲକ୍ଷଣ ଦେଖାଯାଏ। ତାପରେ ଆସ୍ତେ ଆସ୍ତେ ଏଇ ନିଦ୍ରାହୀନତା ବିଭିନ୍ନ ପ୍ରକାର ରୋଗକୁ ଟାଣିକିରି ଆଣେ।
0: ନିଶ୍ଚିତ ଭାବରେ ରୋଗ ସମ୍ପର୍କରେ ତ ଆମେ ଆଗକୁ ଆହୁରି ଆଲୋଚନା କରିବା।

0: ଯେମିତି ହାର୍ଟ ଡିଜିଜ୍ ହଉ, ବ୍ଲଡ ପ୍ରେସର ହଉ ଆଦି ରୋଗରେ ଲୋକମାନଙ୍କର ସଂଖ୍ୟା ଦିନକୁ ଦିନ ବଢି ଚାଲିଛି, ଏସବୁର ସମାଧାନ କଣ ରହିଛି ଯୋଗରେ? ଆଉ ଯୋଉ ଯୋଉମାନେ ହାଇ ବ୍ଲଡ ପ୍ରେସରରେ ପୀଡିତ, ସେମାନେ କୋଉ କୋଉ ଯୋଗାସନ କରି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିପାରିବେ ସେ ସମ୍ପର୍କରେ ସମ୍ୟକ ଧାରଣା ଦିଅନ୍ତୁ।
1: ଗୋଟେ ସବୁଠାରୁ ବଡ଼ ଜିନିଷ ହେଉଛି ଯୋଉ ହାଇ ବ୍ଲଡ ପ୍ରେସର କହୁଛନ୍ତି ସେଟାକୁ କଣ୍ଟ୍ରୋଲ କରିବା ପାଇଁ ଏକରେ ତ ଖାଦ୍ୟ ପାନୀୟ ତ ନିହାତି ଦରକାର, ତା ସହିତ ଏଇ ଯୋଉ ସୂର୍ଯ୍ୟ ନମସ୍କାର, ଯୋଗର ମୁଖ୍ୟ ଆଧାର ହେଉଛି ସୂର୍ଯ୍ୟ ନମସ୍କାର। ଯୋଉ 12 ଆସନ ଅଛି ସେଇଟାକୁ ଯଦି ଆମେ ଆମେ କରିପାରିବା ସଠିକ ଭାବରେ ଡେଲି ପ୍ରାକ୍ଟିସ୍ କରିବା, ଅଧଘଣ୍ଟେ ବେଶୀ ନାହିଁ, ଅଧଘଣ୍ଟେ ଯଦି ଆମେ ପ୍ରାକ୍ଟିସ୍ କରିବା ତାହେଲେ ଆମେ ବହୁତ ପ୍ରକାର ଖାଲି ଡାଇବେଟିସ୍ ବ୍ଲଡ୍ ପ୍ରେସର ନୁହେଁ ବିଭିନ୍ନ ପ୍ରକାର ଡିଜିଜ୍ରୁ ମଧ୍ୟ ଭଲ ହୋଇପାରିବା।
0: ଆଜ୍ଞା ସାର୍, ମହିଳାମାନଙ୍କ କ୍ଷେତ୍ରରେ ଥାଇରଏଡ୍ ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଗଲାଣି, ଟିନେଜ୍ରେ ମଧ୍ୟ ଥାଇରଏଡ୍ ହେଉଛି, ଥାଇରଏଡ୍ ଥରେ ହେଲେ ଆଉ ଯାଉନି, ଜୀବନଯାକ ମେଡିସିନ୍ ଖାଇବାକୁ ପଡୁଛି, ଆଉ ମେଦବହୁଳତା ମଧ୍ୟ ତା ସହିତ ଅନେକ ସମସ୍ୟା ଆଣୁଛି, ଯୋଗରେ ଏହାର କ'ଣ ସମାଧାନ ରହିଛି?
1: ଏଇଠି ଗୋଟେ ବଢିଆ କଥା କହୁଛନ୍ତି, ଆର ମୂଳ ଜିନିଷ ହେଉଛି ଓବେସିଟି। ଓବେସିଟି ଯୋଉ ହେଉଛି ମହିଳାମାନଙ୍କୁ ତା ମାଧ୍ୟମରେ ବହୁତ ପ୍ରକାର ଡିଜିଜ୍କୁ ଟାଣିକିରି ଆଣୁଛି। ଓବେସିଟି ଆପଣଙ୍କର ୱେଟ୍ ଯେତେବେଳେ BMI ଇଣ୍ଡେକ୍ସ ଅନୁସାରେ ଆପଣଙ୍କର ହାଇଟ୍ ୱେଟ୍ କେତେ ରହିବା ଦରକାର, କିନ୍ତୁ ସେଇ ଅନୁସାରେ ଯେତେବେଳେ ନ ରୁହେ ସେଇଟା ହେଉଛି ଓବେସିଟି ଯେତେବେଳେ ଆପଣ ବଢ଼ିଯାଏ। କାରଣ ଆମର ଓବେସିଟି କାହିଁକି ଆମର ଅନିୟମିତ ଚାଲିଚଳନି, ଖାଇବା ପିଇବା ଏଇସବୁ ଜିନିଷ ଯେତେବେଳେ ଆମର ନ ରୁହେ, ତେଣୁ ଓବେସିଟି ମାଧ୍ୟମରେ ବିଭିନ୍ନ ପ୍ରକାର ଯେଉଁ ଡିଜିଜ୍ ଦେଖାଯାଏ ତାପରେ ଧୀରେ ଧୀରେ ସେଇଟା ବଡ଼ ରୋଗ ଆଡ଼କୁ ଗତି କରେ। ଆଉ ଗୋଟେ ଯେଉଁଟା କହିଲେ ସମସ୍ତଙ୍କର ଗୋଟେ କମନ୍ ଥାଇରଏଡ୍ ପ୍ରୋବ୍ଲେମ୍, ଏଇ ଗୋଟିଏ ଡିଜିଜ୍ରୁ ହିଁ ଆସ୍ତେ ଆସ୍ତେ ଆରମ୍ଭ ହୁଏ ବିଭିନ୍ନ ପ୍ରକାର ଡିଜିଜ୍, ଯେଉଁଟାକି ଓବେସିଟି ବଢ଼ିଲା ମାନେ ଆପଣଙ୍କର ଲେଡିଜ୍ କ୍ଷେତ୍ରରେ ଦେଖାଯାଏ ଥାଇରଏଡ୍ ଡିଜିଜ୍ ସେ ଟାଣିକିରି ଆଣିବ।
0: ଶ୍ରୋତା ବନ୍ଧୁ, ଆଶା କରୁଛୁ ଯେ ଯୋଗ ସମ୍ପର୍କରେ ଆପଣ କେବଳ ଶୁଣୁନାହାନ୍ତି, ମନେ ମଧ୍ୟ ରଖୁଛନ୍ତି। ଆଉ ଯାହାର ଯାହା ବି ସମସ୍ୟା ଅଛି, କାହାକୁ ଇନ୍ସୋମିନିଆ ଥାଇପାରେ, କାହାକୁ ହୃଦରୋଗ ଥାଇପାରେ, ବା କାହାକୁ ବ୍ୟାକ୍ ପେନ୍ ଥାଇପାରେ, ଆପଣ ନିୟମିତ ଭାବରେ ଯଦି ଯୋଗାଭ୍ୟାସ କରୁଛନ୍ତି ନିଶ୍ଚିତ ଭାବରେ ଆପଣଙ୍କର ଜୀବନରେ ଯୋଗର ପ୍ରଭାବ ଦେଖିବେ। ମଧୁମେହ ମଧ୍ୟ ଏକ ସାଧାରଣ ସମସ୍ୟା ହୋଇଗଲାଣି, କିଏ ବର୍ଡର ଲାଇନ୍ରେ ଅଛନ୍ତି ତ କିଏ ଅଲରେଡି ଇନ୍ସୁଲିନ୍ ନେଉଛନ୍ତି, ତ ଯୋଗରେ କ'ଣ ସବୁ ସମାଧାନ ରହିଛି?
1: ଯୋଗରେ ଆର ବିଭିନ୍ନ ପ୍ରକାର ଆସନ ରହିଛି। ମଧୁମେହ ନ ହେବା ପାଇଁ ତ ଯୋଗ କରିବା ଦରକାର, କେମିତି ନ ହେବ ମଧୁମେହ, କିନ୍ତୁ ତାପରେ ଯଦି ଆପଣଙ୍କୁ ଧର ମଧୁମେହ ହେଇଗଲା, ଯେଉଁଟାକି ଆମେ ଡାଇବେଟିସ୍ କହୁଛନ୍ତି, ଯଦି ଆମକୁ ଧର ହେଇଗଲା ସେଥିରେ ବିଭିନ୍ନ ପ୍ରକାର ଆସନ ରହିଛି। ଗୋଟେ ମଣ୍ଡୁକାସନ ଅଛି, ସବୁଠାରୁ ବେଷ୍ଟ ଆସନ ମଣ୍ଡୁକାସନ, ସେଟା ଆପଣଙ୍କୁ ସବୁ ବସିବାକୁ ପଡ଼ିବ। ତାପରେ ହଳାସନ, ଇଏ ସବୁ ଜିନିଷ ବହୁତ ପ୍ରକାର ଆସନ ରହିଛି, ଆସ୍ତେ ଆସ୍ତେ ତାକୁ ରିସର୍ଚ୍ଚ କରୁଛନ୍ତି କେଉଁ ପ୍ରକାର ଆସନ କଲେ ବଡି ପୋଶ୍ଚର ଗୁଡ଼ା ସେସବୁ ଜିନିଷ ଗୁଡ଼ା ସବୁ କରିବାକୁ ପଡ଼ିବ, ଯାହାଫଳରେ ଆପଣଙ୍କର ଡାଇବେଟିସ୍ଟାକୁ କ୍ୟୁର୍ କରିପାରିବ।
0: ତ ବହୁତ ସୁନ୍ଦର ଜିନିଷ ଅଛି ଯୋଗରେ, ଏବଂ ଯାହାକି ବିଜ୍ଞାନ ସମ୍ମତ ମଧ୍ୟ, ଆମେ ମେଡିସିନ୍ ତ ଖାଇବା, ଡାକ୍ତରଙ୍କର ପରାମର୍ଶ ଅନୁଯାୟୀ ଔଷଧ ସେବନ କରିବା, ତା ସହିତ ଯୋଗାଭ୍ୟାସ ମଧ୍ୟ କରିବା, ଯାହାଫଳରେ ଆମେ ସୁସ୍ଥ ରହିପାରିବା। ସେ ପୂର୍ବର ପିଲାଦିନ ଆଉ ବର୍ତ୍ତମାନର ପିଲାଦିନର ଜୀବନଶୈଳୀ ଭିତରେ ବହୁତ ପରିବର୍ତ୍ତନ ଆସିଛି, ସେମାନଙ୍କର ମଧ୍ୟ ବହୁତ ଷ୍ଟ୍ରେସ୍ ଆସୁଛି, ବାପା ମା ଚାହୁଁଛନ୍ତି 90% ମାର୍କ ରଖିବାକୁ ବାଧ୍ୟ, ସେଥିପାଇଁ ପିଲାମାନେ କ'ଣ କରୁଛନ୍ତି ନା ଟ୍ୟୁସନ୍ ଯାଉଛନ୍ତି, ଏକ୍ସଟ୍ରା କ୍ଲାସେସ୍ କରୁଛନ୍ତି, ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି ମଧ୍ୟ କରୁଛନ୍ତି, ବାକି ଯେତିକି ସମୟ ରହୁଛନ୍ତି ସେତିକି ସମୟ ସେମାନେ ବନ୍ଧା ପଡ଼ି ଯାଉଛନ୍ତି ଗ୍ୟାଜେଟ୍ ପାଖରେ। ତ କେତେବେଳେ ତାଙ୍କୁ ମୋବାଇଲ୍ ଦରକାର, ତ କେତେବେଳେ ଇଣ୍ଟରନେଟ୍ ବା ମୋବାଇଲ୍ ଗେମ୍ସ, ଏସବୁରେ ସେମାନଙ୍କର ସମୟ କଟୁଛି, ତ ତାଙ୍କ ପାଇଁ ଯୋଗର ଆବଶ୍ୟକତା କ'ଣ ରହିଛି?
1: ଗୋଟେ ବଢିଆ କଥା କହିଲେ, ଆଜିକାଲି ଗୋଟେ ପିଲା କ'ଣ ପଢ଼ିବାକୁ ଚାହୁଁଛି ବାପା ମା ସେଟା ଗୁରୁତ୍ୱ ଦେଉନାହାନ୍ତି। ବର୍ତ୍ତମାନ ବାପା ମା କହୁଛନ୍ତି ମୋ ପିଲା ଡକ୍ଟର ହବ କି ମୋ ପିଲା ଇଞ୍ଜିନିୟର ହବ, ତେଣୁ ଆ ଭିତରେ ପିଲା ବହୁତ ଷ୍ଟ୍ରେସ୍ ରହୁଛି। ଏମିତି ଆଗେ ଆମେ ଯେତେବେଳେ ଆପଣ ଯୋଉ କହିଲେ ଆମ ପିଲାବେଳରେ ଆମେ ଏତେ ବହିପତ୍ର ଏତେ ନେଉନଥିଲୁ, କିନ୍ତୁ ଏବେ ବର୍ତ୍ତମାନ ବାପା ମା ମାନେ ବହିପତ୍ର ବୋଇକି ନେଇଯାଉଛନ୍ତି, ପିଲା ନେଇପାରୁନାହାନ୍ତି,
0: ଆମେ ଗ୍ରାଉଣ୍ଡରେ ଖେଳୁଛୁ,
1: ତେଣୁ ବର୍ତ୍ତମାନ ମୋବାଇଲରେ ଖେଳୁଛନ୍ତି। ଆଗରୁ ଆମକୁ ସବୁ କୁହା ହଉଥିଲା ଯେ ଏତେ କ'ଣ ଖେଳୁଛୁ ବାହାରକୁ ଭିତରକୁ ଆ, ବର୍ତ୍ତମାନ ଏବେ କୁହା ହଉଛି ବାହାରକୁ ଯା, ତେଣୁ ଏଇସବୁ ଜିନିଷ ବର୍ତ୍ତମାନ ବହୁତ ପରିବର୍ତ୍ତନ ହେଇଯାଇଛି। ତେଣୁ ଆର ମୂଳ ଜିନିଷ ହେଉଛି ଯଦି ଏଇ ପିଲା ୟଙ୍ଗ ପିଲା, ଆକ୍ଚୁଆଲି ଏଇ ଯୋଉ ୟଙ୍ଗ ପିଲା ଯଦି ଆମେ ଯଦି ଯୋଗ ତାଙ୍କୁ ଶିଖେଇବା, ସେ ଯେମାନେ ଯଦି ପ୍ରାକ୍ଟିସ୍ କରିବେ, ତାହେଲେ ଏକ ବିଭିନ୍ନ ପ୍ରକାର ପରିବର୍ତ୍ତନ ଗୋଟେ ଆସିବ ସମାଜରେ, ତା ସହିତ ସେମାନେ ସୁସ୍ଥ ହେଇପାରିବେ। ଯାହା କୁହନ୍ତି ସୁସ୍ଥ ମାନେ ଭାରତ ପାଇଁ ଏ ସୁସ୍ଥ ଯୁବ ଗୋଷ୍ଠୀ ନିହାତି ଦରକାର।
0: ସେ ଯେମିତି ପିଲାମାନଙ୍କ କଥା ଆଲୋଚନା କରୁଥିଲେ, ଏଇଟା ଗୋଟେ ନିଶ୍ଚିତ ଭାବରେ ଗୋଟେ ଉପଦେଶ ବାପା ମାଙ୍କ ପାଇଁ, ଯେଉଁମାନଙ୍କ ଘରେ ସ୍କୁଲ ଯାଉଥିବା ପିଲା ଅଛନ୍ତି, ଯଦି ଆପଣମାନେ ଚାହୁଁଛନ୍ତି ଯେ ଆପଣଙ୍କର ପିଲାମାନେ ଯେଉଁ ଇଣ୍ଟରନେଟ୍ ଆଡିକ୍ସନରୁ ଦୂରେଇ ରୁହନ୍ତୁ, ତାଙ୍କୁ ମଧ୍ୟ ଆପଣ ଯୋଗର ରାସ୍ତା ଦେଖାଇ ପାରିବେ। ଆଉ କୋଉଠି ନା କୋଉଠି ଆମ ପିଲାମାନେ ଫିଜିକାଲି ଫିଟ୍ ନୁହଁ।

0: ଇନଫେକ୍ସନ ମାନେ ବହୁତ ଶୀଘ୍ର ସେମାନଙ୍କ ବିଭିନ୍ନ ପ୍ରକାର ବେମାରୀ ହେଉଛି, ସେଥିରେ ମଧ୍ୟ ସେମାନେ ରହିବାର ଏକ ଉପଯୁକ୍ତ ରାସ୍ତା ହେଉଛି ଯୋଗାଭ୍ୟାସ। ଆଉ ଠିକ୍ ଭାବରେ ଖାଦ୍ୟପେୟରେ ଆଉ ଜୀବନଶୈଳୀରେ ଯଦି ଧ୍ୟାନ ଦେବା ତାହେଲେ ଆପଣଙ୍କର ପିଲାମାନେ ମଧ୍ୟ ସୁସ୍ଥ ରହିପାରିବେ। ସେଇ ଯୋଗ ମାଧ୍ୟମରେ ଆପଣ କ'ଣ କହିବାକୁ ଚାହିଁବେ ଯେଉଁମାନେ ଫାଷ୍ଟଫୁଡ୍ ବା ପ୍ୟାକେଜ୍ ଫୁଡ୍ ଖାଉଛନ୍ତି, ଖାଦ୍ୟପେୟର ତାଲିକା କେମିତି ଆପଣ ବର୍ଣ୍ଣନା କରିବେ?
1: ଖାଦ୍ୟପେୟ ହିସାବରେ ମୁଁ କହିବି, ଯେତେବେଳେ ଆମର ଆଗରୁ ଗୋଟେ କଥା ନଥିଲା ଯେ ବ୍ରେକଫାଷ୍ଟ ଆମେ ଖାଇବା ଯେଉଁ ରାଜା ଭଳି, ଆପଣଙ୍କର ଲଞ୍ଚ ଖାଇବା ରାଣୀ ଭଳିଆ ଯେମିତି ଧୀରେ ଧୀରେ ଖାଆନ୍ତି, ତାପରେ ରାତିରେ ଯେଉଁ ଖାଆନ୍ତି ଭିକାରୀ ଭଳି, ତେଣୁ ଏଇ ଯେଉଁ କଥାଟା ଅଛି ଠିକ୍ ସେଇଭଳି ଲୋକ ଆଗରୁ କ'ଣ କରୁଥିଲେ ନା, ଲୋକ ନ ଖାଇ ନ ପିଇକିରି ମରୁଥିଲେ। ଆପଣ ଦେଖିବେ ନଙ୍କ ନ ପିଇକି ତାଙ୍କୁ ଖାଇବାକୁ ମିଳୁନଥିଲା। ବର୍ତ୍ତମାନ ଲୋକ ଖାଇ ଖାଇକି ମରୁଛି, ଦିନରେ ପାର୍ଟି ରାତିରେ ପାର୍ଟି ସବୁବେଳେ ପାର୍ଟି ପାର୍ଟି ଚାଲିଛି। ତେଣୁ ତାରି ଭିତରେ ଦେଇକିରି ଆପଣ ଯେଉଁ କହୁଛନ୍ତି ଫାଷ୍ଟଫୁଡ୍ ହଉ, ଇଏ ବି ଏକ ପ୍ରକାର ଗୋଟେ ସମସ୍ୟା ହେଇଯାଇଛି। କାରଣ ଆମର ଇଏ ସବୁ ଖାଦ୍ୟ ନୁହଁ, ଆମର ବର୍ତ୍ତମାନ ଆପଣ ଦେଖିବେ ଜଗନ୍ନାଥଙ୍କର ଯେଉଁ ଦହି ପଖାଳ, ତା ଦେହରେ ଇମ୍ୟୁନିଟି ପାୱାର ବଢ଼ୁଛି। ତାକୁ ପଖାଳ କରିକିରି ଲୋକ ଆଗରୁ ଯାଇକିରି ଚାଷବାସ କରୁଥିଲେ, ତାଙ୍କର କିଛି ଅସୁବିଧା ହେଉନଥିଲା। ବର୍ତ୍ତମାନ ଏଇସବୁ ଜିନିଷ ଖାଇକିରି ମଧ୍ୟ ତାଙ୍କର ଦେହ ଖରାପ ହେଇଯାଉଛି, ତାଙ୍କର ବିଭିନ୍ନ ପ୍ରକାର ରୋଗ ବେମାରୀ ବାହାରୁଛି। କାରଣ ଇଏ ଏକ ପ୍ରକାର ଯାହା କୁହନ୍ତି ଅନିୟମିତ ଜୀବନଶୈଳୀ।
0: ନିଶ୍ଚିତ ଭାବରେ ଯେଉଁମାନେ କି ଯେଉଁ ମାଣ୍ଡିଆ ବଦଳରେ ମୋମୋ ଖାଉଛନ୍ତି ଆଉ ପଖାଳ ବଦଳରେ ଚାଉମିନ ଖାଉଛନ୍ତି, ତ ସେଠି ସେମାନଙ୍କୁ ମଧ୍ୟ ଜାଣିବା ଦରକାର ଯେ ଆଜିର ଯେଉଁ ସମୟ ଚାଲିଛି, ଆମେ ବିଭିନ୍ନ ପ୍ରକାର ରୋଗରେ ପୀଡିତ ହଉଛେ, ତ ଆମର ଖାଦ୍ୟ ମଧ୍ୟ ସୁଷମ ହେବା ଦରକାର।
1: ଖାଦ୍ୟ ସୁଷମ ଖାଦ୍ୟ ହେବା ଦରକାର, ଯେଉଁଟା କି ବର୍ତ୍ତମାନ କୁହାହେଉଛି ଲିକ୍ୱିଡ୍ ଫୁଡ୍, ଯେଉଁଟାକି ଆମକୁ ଡାଇଜେଷ୍ଟ କରିବା ଦରକାର। ବର୍ତ୍ତମାନ ଆପଣଙ୍କର ଯେଉଁ ଯୋଗଟାକୁ ବେଶୀ ଗୁରୁତ୍ୱ ଦେଉଛନ୍ତି, 40-50 ବର୍ଷ ପରେ ଯୋଗ ଲାଇଫ୍ ଷ୍ଟାଇଲ୍ଟାକୁ ଲୋକ ଆପଣାଉଛନ୍ତି, ତେଣୁ ସେଇ 40-50 ବର୍ଷ ପରେ ତାଙ୍କର ଖାଦ୍ୟ ପାନୀୟ ଯଦି ଆମେ ଯଦି ଡିସ୍କସନ୍ କରିବା, ସିଏ ହେଉଛି କ'ଣ ସୁଷମ ଖାଦ୍ୟ, ଯେଉଁଟାକି ଲିକ୍ୱିଡ୍ ଫୁଡ୍, ଖେଚୁଡ଼ି ଏକ ପ୍ରକାର ଗୋଟେ ଯେଉଁ ଟାଇପ୍ର ଖାଦ୍ୟ, ଏଇ ଟାଇପ୍ର ଆପଣ ପଖାଳ ଖାଇପାରିବେ। ଲୋକ ଆଜିକାଲି କହୁଛନ୍ତି ପଖାଳ ଖାଇଲେ ଆମକୁ ଥଣ୍ଡା ଧରୁଛି, କାହିଁକି ନା ଆମର ଜୀବନଶୈଳୀଟା ଏମିତି ହେଇଯାଇଛି ଆମକୁ ଆଉ ପସନ୍ଦ ହଉନାହିଁ, ତେଣୁ ସେଇଥିପାଇଁ ବିଭିନ୍ନ ପ୍ରକାର ରୋଗ ବ୍ୟାଧି ଆମକୁ ସବୁ ମାଡ଼ି ବସୁଛି।
0: ଏଇ ଯୋଉ ଜୀବନଶୈଳୀ ସାର ରହୁଛି, ଜୀବନଶୈଳୀ କେତେ ମାତ୍ରାରେ ପ୍ରଭାବ ପକାଉଛି ଜଣେ ମଣିଷର, ଆଉ ସେ କିପରି ଯୋଗକୁ ନିଜ ଜୀବନରେ ସାମିଲ କରିବା ଦରକାର?
1: ବର୍ତ୍ତମାନ ଲୋକ ସବୁ ଜାଣୁଛନ୍ତି, ଜାଣିଲେଣି ଯେ ଯୋଗଟା ହେଉଛି ଆମ ପାଇଁ ଭଲ, କିନ୍ତୁ ତାଙ୍କର ଯୋଉ କାର୍ଯ୍ୟ ଶୈଳୀଟା ସେ ଚେଞ୍ଜ କରିପାରୁନାହାନ୍ତି। ବର୍ତ୍ତମାନ ଆପଣ ଦେଖନ୍ତୁ ଲୋକ ଅଫିସରେ ବସିଛନ୍ତି, ତାରି ଭିତରୁ ପଦାକୁ ନାହିଁ, ଫିଜିକାଲ ଏକ୍ସରସାଇଜ ନାହିଁ, କିନ୍ତୁ ଯେତେବେଳେ ଆସୁଛନ୍ତି ତେଣୁ ସେ ତାରି ଭିତରେ ବିଭିନ୍ନ ପ୍ରକାର ରୋଗ ବ୍ୟାଧିକୁ ସବୁ ନେଇକିରି ଆସୁଛନ୍ତି। କାରଣ ଘର ସବୁବେଳେ ଏସି ଭିତରେ ରହିଲେ ଫିଜିକାଲ ଏକ୍ସରସାଇଜ ନାହିଁ, ବଡିରୁ ଯାହା କୁହନ୍ତି ଝାଳ ବାହାରିବାର ନାହିଁ, ତେଣୁ ଏଇଟା ଅଟୋମେଟିକ ହବ। ବର୍ତ୍ତମାନ ଦେଖିବାକୁ ଗଲେ ଯେଉଁଠି ଦେଖିବେ ସମସ୍ତଙ୍କର ଡିଜିଜ, ଆଉ ସବୁର ମୂଳ କାରଣ ହେଉଛି ମନ। ଅଲ୍ ଡିଜିଜ୍ କ୍ରିଏଟ୍ସ ଫ୍ରମ୍ ମାଇଣ୍ଡ। ଯେପର୍ଯ୍ୟନ୍ତ ଆମ ମନ ସ୍ଥିର ନ ରହିଛି ବା ମନକୁ ଆମେ କଣ୍ଟ୍ରୋଲ କରିନାହାନ୍ତି, ତାହେଲେ ରୋଗ ବ୍ୟାଧି ଯିବ ନାହିଁ। ରୋଗକୁ ପ୍ରତିହତ କରିବାକୁ ହେଲେ ଆପଣଙ୍କର ଶାରୀରିକ, ମାନସିକ ଓ ଯାହା କୁହନ୍ତି ଆଧ୍ୟାତ୍ମିକ ସଦାଚାର ନିହାତି ରହିବା, ଯେଉଁଟାକି ହାଇଜେନିକ। ଯଦି ଆମେ ଏଇ ଜିନିଷ ମେଣ୍ଟେନ୍ ନ କରିପାରିବା ତାହେଲେ ଆମକୁ ରୋଗ ବ୍ୟାଧି ମାଡ଼ି ବସିବ ହିଁ ବସିବ। ତେଣୁ ସେଥିପାଇଁ ଆମେ କ'ଣ କରିବା, ଯେଉଁ ଧର ଡିଜିଜ୍ଟା ହେଲା, ତାପରେ କମନ୍ କହିବାକୁ ଗଲେ ବିଭିନ୍ନ ପ୍ରକାର ତ ଯୋଗ ଅଛି, ଯୋଗ ଉପରେ ଏବେ ବି ଅନେକ ପ୍ରକାର ପୋଷ୍ଟର ନେଇକିରି ରିସର୍ଚ୍ଚ ଚାଲିଛି, କିନ୍ତୁ ଆମେ ବିଶେଷ କରିକିରି କିଛି ନ କରିପାରିଲେ ସୂର୍ଯ୍ୟ ନମସ୍କାର ହିଁ ବେଷ୍ଟ, ସୂର୍ଯ୍ୟ ନମସ୍କାର, ତା ସହିତ ବିଶେଷ କରି ମଣ୍ଡୁକା ଆସନ, ହଳାସନ, ଏଇସବୁ ଜିନିଷ ଯଦି ଆମେ କରିବା କିଛି ମାତ୍ରାରେ ତାହେଲେ ଆମକୁ ବହୁତ ରକ୍ଷା କରାଯାଇପାରିବ।
0: ଏମିତି କିଛି ଯୋଗ ଅଛି କି ଯାହାଫଳରେ କି ଯେମିତି ଜଣେ ମଣିଷକୁ ଡାଇବେଟିସ ହେଇଛି ଆଉ କାହାକୁ ହାଇ ବ୍ଲଡ୍ ପ୍ରେସର ହେଇଛି, ସେମାନଙ୍କୁ କୋଉ କୋଉ ଯୋଗ ଠାରୁ ବିରତ ରହିବା ଦରକାର, ସେମାନଙ୍କ ପାଇଁ ସ୍ୱତନ୍ତ୍ର କିଛି ଯୋଗର ବ୍ୟବସ୍ଥା ରହିଛି କି?
1: ସେମିତି ତ ବ୍ୟବସ୍ଥା ରହିଛି, କିନ୍ତୁ ଆମେ ଯେତେବେଳେ ଯୋଗ କରୁଛନ୍ତି ଜଣେ ଫିଜିସିଆନର ପରାମର୍ଶ ନିହାତି ରହିବା ଦରକାର, କାରଣ ତାର ଯେଉଁ ବଡି ପୋଶ୍ଚର ଉପରେ ନିର୍ଭର କରେ ସେ କେଉଁ ଟାଇପ୍ର ଆସନ କରୁଛି, ସେଇ ତା ଭିତରେ ଦେଇକି ତାର ଯୋଗାସନ କେମିତି ସକ୍ସେସ ହବ ସେଇ ସେଇ ଜିନିଷଟା ତା ଉପରେ ନିର୍ଭର କରେ।
0: ଶ୍ରୋତା ବନ୍ଧୁ, ସବୁ କିଛି ଜିନିଷ ଆମେ ଡାକ୍ତରଙ୍କର ପରାମର୍ଶ ହିସାବରେ କରିବା ଉଚିତ, ଯୋଗ ଗୁରୁଙ୍କର ନିର୍ଦ୍ଦେଶରେ କରିବା ଉଚିତ। ତେଣୁ ପ୍ରଥମେ ଯଦି କିଛି ରୋଗ ହୋଇଛି ଆମେ ଡାକ୍ତରଙ୍କ ପାଖକୁ ଯିବା ଏବଂ ଡାକ୍ତରଙ୍କର ପରାମର୍ଶ ଅନୁଯାୟୀ ଔଷଧ ସେବନ କରିବା ସହିତ ଯୋଗାଭ୍ୟାସ

0: ପାରିବା ଯୋଉଟାକି ବିଜ୍ଞାନସମ୍ମତ ଆଉ ଆମେ ସୁସ୍ଥ ରହିପାରିବା। ସେ ଯୋଗ କ'ଣ ବାସ୍ତବରେ ଏକ ସେଡେଣ୍ଟାରି ଲାଇଫ ପାଇଁ ଉପଯୁକ୍ତ?
1: ଏଇଟା ତ ମୁଁ ପୁରା 100% ଆପଣଙ୍କର ମତ ସହିତ ମୁଁ ସହମତ। କାରଣ ଯୋଗ କହିଲେ ବର୍ତ୍ତମାନ ଯୋଉ କହନ୍ତି ଯୋଗଟା ଦ୍ୱାପର ଯୁଗରୁ ଚାଲି ଆସିଛି। ଆପଣଙ୍କର କୃଷ୍ଣ ସେଇ କଥା କହିଛନ୍ତି, ଭକ୍ତି ଯୋଗ, ଜ୍ଞାନ ଯୋଗ, କର୍ମଯୋଗର କଥା କୁହାଉଛନ୍ତି। ତେଣୁ କର୍ମଯୋଗ ହେଉଛି କ୍ରିୟା ଯୋଗ, ବର୍ତ୍ତମାନ କ୍ରିୟା ଯୋଗର ଗୋଟେ ପ୍ରାଧାନ୍ୟ ରହିଛି। ତେଣୁ କ୍ରିୟା ଅର୍ଥ କ'ଣ, ଆମର ଏଇ ଯେଉଁ ଶରୀର ମାଧ୍ୟମରେ ବିଭିନ୍ନ ପ୍ରକାର ଆସନ, ତା ସହିତ ପ୍ରାଣାୟାମ, ଯେଉଁଟାକି ପ୍ରାଣାୟାମ କଥା ବହୁତ ଜିନିଷ ଆଲୋଚନା କରାଯାଏନି, ତେଣୁ ଏସବୁ ଜିନିଷ ଯେତେ ରହିଛି ତାରି ମାଧ୍ୟମରେ ଯେ ଏ ସମାଜ ପାଇଁ ବା ଏଇ ଯେଉଁ ନିୟମିତ ଯେଉଁ ଆପଣଙ୍କର ଅନିୟମିତ ଜୀବନଶୈଳୀ ପାଇଁ ନିହାତି ଦରକାର ଯୋଗ। ଆଉ ଯୋଗ ବିନା ମଣିଷର ଅସ୍ତିତ୍ୱ ହିଁ ନାହିଁ, କାରଣ ମଣିଷ ସବୁବେଳେ ଯୋଗ କରିକି ଆସିଛି। କାରଣ ମଣିଷ ସବୁବେଳେ ସେଇ ଆଦି ଯୋଗୀଙ୍କ ଠାରୁ ହିଁ ସୃଷ୍ଟି, ଯଦି ଯୋଗ କରିବନି ତାହେଲେ ମଣିଷର ଅସ୍ତିତ୍ୱ ହିଁ ରହିବନି।
0: ଯେମିତି ଆପଣ କହୁଥିଲେ ଯେ ଯୋଗ ଫଳରେ ଆମର ମାନସିକ ସୁସ୍ଥତା ବି ବଜାୟ ରହୁଛି, ଶାରୀରିକ ସୁସ୍ଥତା ବି ବଜାୟ ରହୁଛି, ତ ଶାରୀରିକ ଏବଂ ମାନସିକ ସୁସ୍ଥତା ଉପରେ ଯୋଗର ମୁଖ୍ୟ ଭୂମିକା କ'ଣ ରହିଛି?
1: ଆଜ୍ଞା, ଗୋଟେ ବଢିଆ କଥା କହିଲେ। ଯୋଗ ହେଉଛି ଗୋଟେ ୟୁନିଅନ୍ ଅଫ୍ ଫିଜିକାଲ, ମେଣ୍ଟାଲ ଆଣ୍ଡ ସ୍ପିରିଚୁଆଲ ପ୍ରାକ୍ଟିସ। ଯେତେବେଳେ ଆମେ ଶାରୀରିକ ଉପରେ ଗୁରୁତ୍ୱ ଦେଉଛନ୍ତି, ମାନସିକ ଉପରେ ଗୁରୁତ୍ୱ ଦେଉଛନ୍ତି ଆଉ ଆଧ୍ୟାତ୍ମିକ ଉପରେ ଗୁରୁତ୍ୱ ଦେଉଛନ୍ତି। ବର୍ତ୍ତମାନ ମେଡିକାଲ ସାଇନ୍ସରେ ବା ଯୋଉ ଯୋଗକୁ ଜେନେରାଲି ଚାରି ଭାଗରେ ବିଭକ୍ତ କରାଯାଇଛି। ହଠ ଯୋଗ, ଯେଉଁଟାକି ତନ୍ତ୍ର ଯୋଗ, ତା ସହିତ ଆପଣଙ୍କର ରାଜଯୋଗ, ତା ସହିତ ଇଣ୍ଟିଗ୍ରାଲ ଯୋଗ।
0: ଶେଷରେ ଆପଣ ଆମ ଶ୍ରୋତା ବନ୍ଧୁମାନଙ୍କୁ କ'ଣ ବାର୍ତ୍ତା ଦେବାକୁ ଚାହିଁବେ ଯେ ସେମାନେ ମଧ୍ୟ ଯୋଗ ମାଧ୍ୟମରେ ନିଜକୁ ସୁସ୍ଥ ରଖିପାରିବେ ଏବଂ ସମସ୍ତ ପ୍ରକାରର ରୋଗଠାରୁ ନିଜକୁ ଦୂରେଇ ରଖିପାରିବେ?
1: ଯାହା ଆମେ ଡିସ୍କସନ୍ କଲେ କେବଳ ରୋଗ ରୋଗ ରୋଗ, ମୁଁ ସର୍ବପ୍ରଥମେ କହିବି କେମିତି ଆମକୁ ରୋଗ ନ ହବ, ଆଉ ଯଦି କାହାକୁ ରୋଗ ହେଲା, ତେଣୁ ବିଭିନ୍ନ ପ୍ରକାର ଯେଉଁ ଯୋଗାସନ ରହିଛି, ଆମର ଯୋଗାସନ ମତଲବ ଖାଲି ଜୁନ 21ରେ ଯୋଗ କରିଦେଲେ ହବ ନାହିଁ, ଆମେ ପ୍ରତି ପଦକ୍ଷେପରେ ଆମେ କରୁଛନ୍ତି। ଯେମିତି ବ୍ରାହ୍ମଣ ମାନଙ୍କର ଯେଉଁ ଥିଲା ଏ ଯେଉଁ ବ୍ରିଦିଂ ଏକ୍ସରସାଇଜ, ସେଟା ବି ଏକ ପ୍ରକାର ଯୋଗ ଥିଲା। ତେଣୁ ଆମେ ଯଦି ସେଗୁଡ଼ା ବି ସେ କରିପାରିବା, ଏ କପାଳଭାତି ଯେଉଁ ଆମର କୁହାଯାଉଛି, ଯୋଗ ମାଧ୍ୟମରେ ଗୋଟେ କପାଳଭାତି ଗୋଟେ ସବୁଠାରୁ ବେଷ୍ଟ ଜିନିଷ। ତେଣୁ କପାଳଭାତି ମାଧ୍ୟମରେ ଅନେକ ପ୍ରକାର ଡିଜିଜ୍ ଭଲ ହେଉଛି, ତା ସହିତ ଆପଣଙ୍କର ବ୍ରିଦିଂ ଏକ୍ସରସାଇଜଟା ହେଉଛି ସବୁଠାରୁ ମୋଷ୍ଟ ଇମ୍ପୋର୍ଟାଣ୍ଟ। ତେଣୁ ସମାଜକୁ ଏଇଆ ଏତିକି କହିବି ଯେ ସମସ୍ତେ ଏଇ ଯୋଗ ଦିବସ ଖାଲି ଜୁନ 21 ଭିତରେ ନ ରହୁ, ଏଇଟା ସବୁଦିନ ପାଇଁ ସମସ୍ତେ କିଛି ନା କିଛି ପ୍ରାକ୍ଟିସ୍ କରନ୍ତୁ। ଯୁବ ଗୋଷ୍ଠୀଙ୍କୁ ଧରିଲେ ହିଁ ଆମେ ସମାଜରେ କିଛି ଗୋଟେ ପରିବର୍ତ୍ତନ କରିପାରିବା।
0: ସାର୍, ଆପଣ ଯୋଗ ସମ୍ପର୍କରେ ଏତେ ସବୁ ଗୁରୁତ୍ୱପୂର୍ଣ୍ଣ କଥା କହିଲେ, ସେଥିପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ନିରାମୟ ତରଫରୁ ଅନେକ ଅନେକ ଧନ୍ୟବାଦ। ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଥିଲେ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଯୋଗ ସମ୍ପର୍କରେ ଯୋଗଗୁରୁ ନିରଞ୍ଜନ ସାହୁଙ୍କ ଠାରୁ। ନିରାମୟ କାର୍ଯ୍ୟକ୍ରମରେ ଜାଣିବା ସ୍ୱାସ୍ଥ୍ୟ ସମାଚାର। ବେଳେବେଳେ ପେଟ ଖରାପ ହେବା ସ୍ୱାଭାବିକ, କିନ୍ତୁ ଯଦି ଏହି ସମସ୍ୟା ଲାଗି ରହେ ତେବେ ଆପଣଙ୍କୁ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ପଡ଼ିବ। ଯଦି ଆପଣଙ୍କର ବାରମ୍ବାର ପେଟ ଖରାପ ହେଉଛି ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ। ପେଟ ଯନ୍ତ୍ରଣା ସହିତ ବଦହଜମି କିମ୍ବା ଅତ୍ୟଧିକ ଗ୍ୟାସ ଗୁରୁତର ହୋଇପାରେ। ଖରାପ ଖାଦ୍ୟପେୟ, ଚାପ ଏବଂ ଅନିୟମିତ ଦିନଚର୍ଯ୍ୟା ପେଟ ସମସ୍ୟାର ପ୍ରମୁଖ କାରଣ, କିନ୍ତୁ ଦୀର୍ଘକାଳୀନ ସମସ୍ୟା ଗମ୍ଭୀର ରୋଗର କାରଣ ହୋଇପାରେ। ବାରମ୍ବାର ପେଟ ଯନ୍ତ୍ରଣାର କାରଣ ଏବଂ ଏହି ସମସ୍ୟାକୁ କିପରି ରୋକାଯାଇପାରିବ, ଆସନ୍ତୁ ସେ ସମ୍ପର୍କରେ ଜାଣିବା। ଶ୍ରୋତାବନ୍ଧୁ, ବାରମ୍ବାର ପେଟ ଖରାପ ହେବାର ସବୁଠାରୁ ସାଧାରଣ କାରଣ ହେଉଛି ଖରାପ ଖାଦ୍ୟ। ଆଜିକାଲି ଲୋକମାନେ ବହୁତ ରିଫାଇନ୍ ମଇଦା ଖାଇବାକୁ ଭଲ ପାଉଛନ୍ତି। ରିଫାଇନ୍ ମଇଦା ସହଜରେ ହଜମ ହୁଏ ନାହିଁ, ତେଣୁ ଏହା ଅନ୍ତଃନଳୀରେ ପଚିଯାଏ ଏବଂ ପେଟ ଯନ୍ତ୍ରଣା ହୁଏ। କିଛି ଲୋକଙ୍କୁ କ୍ଷୀର, ଗ୍ଲୁଟେନ୍ କିମ୍ବା କିଛି ଖାଦ୍ୟ ହଜମ କରିବାରେ ଅସୁବିଧା ହୁଏ। ଏହାଦ୍ୱାରା ପେଟ ଫୁଲିବା, ଡାଇରିଆ ସୃଷ୍ଟି ହୋଇପାରେ। ଯଦି ପେଟ ଯନ୍ତ୍ରଣା, ଗ୍ୟାସ ଏବଂ ବାରମ୍ବାର ଡାଇରିଆ କିମ୍ବା କୋଷ୍ଠକାଠିନ୍ୟ ଦୀର୍ଘ ସମୟ ଧରି ଲାଗି ରହେ ତେବେ ଏହା ବଡ଼ ସମସ୍ୟାର କାରଣ ହୋଇପାରେ। କିଛି କ୍ଷେତ୍ରରେ ଏହା ଅନ୍ତଃନଳୀର ଅଲସର କିମ୍ବା ପ୍ରଦାହ ଯୋଗୁଁ ମଧ୍ୟ ହୋଇପାରେ। ଡାକ୍ତରଙ୍କର ମତରେ ବାରମ୍ବାର ପେଟ ଖରାପ ହେବା ଚିନ୍ତାର କାରଣ, ଏହାର ଅର୍ଥ ହେଉଛି ଆପଣଙ୍କ ଖାଦ୍ୟ ଅସ୍ୱାସ୍ଥ୍ୟକର। ପେଟ ଖରାପ ହେବା ଅର୍ଥ ହେଉଛି ଖାଦ୍ୟ ଠିକ୍ ଭାବେ

0: ଉପରେ ହଜମ ନ ହେବା। ଯଦି ଆପଣ ମାସରେ ଥରେ ଏହି ସମସ୍ୟା ଅନୁଭବ କରନ୍ତି ତେବେ ଠିକ୍ ଅଛି, କିନ୍ତୁ ଯଦି ଏହା ବାରମ୍ବାର ଘଟୁଛି ତେବେ ଆପଣଙ୍କୁ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ପଡିବ, କାରଣ ପ୍ରାରମ୍ଭିକ ଚିହ୍ନଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଳମ୍ବରେ ଚିକିତ୍ସା କଲେ ଅନ୍ତନଳୀ କର୍କଟ ମଧ୍ୟ ହୋଇପାରେ। ଓଜନ ହ୍ରାସ, ବାରମ୍ବାର ବାନ୍ତି ହେବା, ମଳରେ ରକ୍ତ ପଡିବା, ଦୁର୍ବଳ ଲାଗିବା, କ୍ଲାନ୍ତି ଅନୁଭବ ହେବା ମଧ୍ୟ ଏହାର ଲକ୍ଷଣ ହୋଇପାରେ। ଶ୍ରୋତାବନ୍ଧୁ, ତେଣୁ ଫାଷ୍ଟଫୁଡ୍ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଦିନକୁ ଅତିକମ୍ରେ 7 ଗ୍ଲାସ୍ ପାଣି ପିଅନ୍ତୁ। ସବୁଜ ପନିପରିବା ଓ ଋତୁକାଳୀନ ଫଳ ଖାଆନ୍ତୁ। ଆପଣଙ୍କ ଖାଦ୍ୟରେ ଫାଇବରଯୁକ୍ତ ଖାଦ୍ୟ ସାମିଲ କରନ୍ତୁ।
1: ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା କିଛି ସ୍ୱାସ୍ଥ୍ୟ ଭିତ୍ତିକ ତଥ୍ୟ।
0: ସାଧାରଣତଃ ଆମେ ଜାଣିଥାଉ ଯେ ଶରୀର ଏବଂ ମନ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ସଦୃଶ, କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଏହା ପରସ୍ପର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ଗୋଟିଏ ଅନ୍ୟଟିକୁ ପ୍ରଭାବିତ କରେ। ଯଦି ଗଭୀର ଭାବରେ ଚିନ୍ତା କରାଯାଏ ଏହା ସ୍ପଷ୍ଟ ବାରି ହୋଇପଡ଼ିବ। କିଛି ତ ଅଛି ଯାହା ଆମ ଶରୀର ଏବଂ ମନକୁ ନିୟନ୍ତ୍ରଣ କରୁଛି, ଯାହାକୁ ଆମେ ଶକ୍ତି, ଚେତନା ଅଥବା ଆତ୍ମା କହିଥାଉ। ଯୋଗ ଆମ ଶରୀର ଏବଂ ମନ ସହିତ ଆତ୍ମାକୁ ମଧ୍ୟ ସୁସ୍ଥ ରଖିଥାଏ। ଦେଖାଯାଏ ଆମ ଶରୀର ଏବଂ ମନକୁ ସେତେବେଳେ ରୋଗ ଆକ୍ରାନ୍ତ କରେ ଯେତେବେଳେ ଏହାର ସମ୍ବନ୍ଧ ଆତ୍ମା ସହିତ ଦୁର୍ବଳ ହୋଇପଡ଼େ। ଯୋଗ ଦ୍ୱାରା ମଣିଷର ଶରୀର, ମନ ଏବଂ ଆତ୍ମା ପ୍ରତ୍ୟେକ ସ୍ତରରେ ସମୃଦ୍ଧ ହୋଇଥାଏ। ଯୋଗ ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ଆମର ସକାରାତ୍ମକ ଚିନ୍ତାଧାରାକୁ ମଧ୍ୟ ବିକଶିତ କରିଥାଏ। ତେଣୁ ଯଥାର୍ଥରେ କହିପାରିବା ଯେ ଯୋଗ ମଧ୍ୟ ଏକ ସମ୍ପୂର୍ଣ୍ଣ ପଦ୍ଧତି। ନିୟମିତ ଯୋଗ ଅଭ୍ୟାସ ଚାପ ଏବଂ ଶରୀରର ବ୍ୟାପକ ପ୍ରଦାହର ସ୍ତରକୁ ହ୍ରାସ କରିପାରେ, ଯାହା ସୁସ୍ଥ ହୃଦୟରେ ସହାୟକ ହୋଇଥାଏ। ଉଚ୍ଚ ରକ୍ତଚାପ ଏବଂ ଅତ୍ୟଧିକ ଓଜନ ସହିତ ହୃଦରୋଗରେ ସହାୟକ ହେଉଥିବା ଅନେକ କାରଣ ମଧ୍ୟ ଯୋଗ ମାଧ୍ୟମରେ ସମାଧାନ କରାଯାଇପାରିବ। ଶ୍ରୋତାବନ୍ଧୁ, ବର୍ତ୍ତମାନ ତ ସମୟ ହୋଇଯାଇଛି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାର। ଆପଣଙ୍କୁ ଆମର କାର୍ଯ୍ୟକ୍ରମ କିପରି ଲାଗିଲା ଆପଣଙ୍କର ସୁଚିନ୍ତିତ ମତାମତ ଲେଖି ଆମକୁ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ନିରାମୟ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ୍ 752001। ସୁସ୍ଥ ଜୀବନ ହିଁ ପ୍ରକୃତ ସମ୍ପଦ, ତେଣୁ ଆସନ୍ତୁ ଆଜିଠାରୁ ଶପଥ ନେବା ଯେ ଆମେ ଘରୋଇ ସୁସ୍ଥ ଖାଦ୍ୟ ଖାଇବା ଏବଂ ବାହାରର ଅପୁଷ୍ଟିକର ଖାଦ୍ୟକୁ ବର୍ଜନ କରିବା, ନିଜେ ସୁସ୍ଥ ରହିବା ଏବଂ ପରିବାରକୁ ସୁସ୍ଥ ରଖିବା। ଏହି ବାର୍ତ୍ତା ସହିତ ଆଜିର ନିରାମୟ କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛି ମୁଁ ସୁପ୍ରିୟା ପଟ୍ଟନାୟକ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ନିରାମୟ। ଉପସ୍ଥାପନା କରିଥିଲେ କାର୍ଯ୍ୟକ୍ରମଟିକୁ ସୁପ୍ରିୟା ପଟ୍ଟନାୟକ, ପ୍ରଯୋଜନା ଦିଲୀପ କୁମାର ନାୟକ।
1: ଜଲ୍ଦି ଟିଫିନ୍ ପ୍ୟାକ୍ କର ରାଜୁ, ମୋବାଇଲ ଛାଡେ।
2: ଆରେ ଦିଦି, ବ୍ୟାଙ୍କର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ୍ କରୁଛି ଦିଦି।
1: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ୍ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
2: ତ ଠିକ୍ ନମ୍ବର
1: ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ କିମ୍ବା କାର୍ଡରେ।
2: ତମେ ତ ବଞ୍ଚେଇ ଦେଲ ଦିଦି,
1: କାମରୁ ନୁହେଁ।
3: ଆର୍ବିଆଇ କହେ,
4: ସଠିକ୍ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
5: ଚାଷୀଙ୍କ ପାଇଁ ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା ସିଏମ୍ କିଷାନ, କୃଷି ଉଦ୍ୟୋଗ ଓ କାମଧେନୁ ଯୋଜନା ଦେଇଛି ନୂତନ ଶକ୍ତି ଓ ନୂତନ ସୁଯୋଗ।
6: ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି, ସିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଉନ୍ନତିମୂଳକ ଯୋଜନା ସହିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି।
5: ଏସବୁ ସହିତ ବୁଣାକାର ଓ କାରିଗର ମାନଙ୍କୁ ସଶକ୍ତ କରୁଛି।

ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ଆମର ସମସ୍ତ କାର୍ଯ୍ୟକ୍ରମ ଆପଣ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ଼ କରି ଶୁଣିପାରିବେ। ଆରମ୍ଭ କରୁଛୁ ଆଜିର ସୂଚନା ଓ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି।

ଶ୍ରୋତାବନ୍ଧୁ ଆପଣ ଶୁଣୁଛନ୍ତି ଦ୍ୱୈତ କଣ୍ଠଶିଳ୍ପୀ ଶିବନାରାୟଣ ପଟ୍ଟନାୟକ ଏମନ୍ ମହାନ୍ତିଙ୍କ କଣ୍ଠରେ ସନ୍ଦେହୀ ପ୍ରିୟତମର ଗୀତଟିକୁ।

ଶ୍ରୋତା ବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ଆମର ସମସ୍ତ କାର୍ଯ୍ୟକ୍ରମ ଆପଣ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ଼୍ କରି ଶୁଣିପାରିବେ। ଆପଣ ସମସ୍ତେ ଜାଣିଛନ୍ତି, ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳୁରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ମଝିରେ ମଝିରେ କାଳ ବୈଶାଖୀ ମଧ୍ୟ ହେଉଛି। ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ପ୍ରତି ଯେତିକି ଯତ୍ନବାନ ନିହାତି ହେବା ଆବଶ୍ୟକ। ଖରାଦିନେ ସାଧାରଣତଃ ଶରୀରରେ ହଜମ ପ୍ରକ୍ରିୟା ଧୀମା ହୋଇଯାଏ, ସେଥିପାଇଁ ଲୋକେ ହାଲୁକା ଏବଂ ସହଜରେ ହଜମ ହେଉଥିବା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଯେଉଁମାନେ ଆମିଷ ପ୍ରିୟ, ସେମାନଙ୍କ ପାଇଁ ଋତୁ ଯାହା ହେଉନା କାହିଁକି, ପ୍ଲେଟ୍ରେ ଚିକେନ୍ କିମ୍ବା ମଟନ୍ ନଥିଲେ ଭୋଜନ ଜମେ ନାହିଁ। ବିଶେଷ କରି ରବିବାର କିମ୍ବା ଛୁଟିଦିନ ଦୁଇ ପ୍ରହରରେ ମାଂସ ଭାତ ଖାଇବା ଅନେକଙ୍କର ଏକ ଅଭ୍ୟାସ। ତେବେ ପ୍ରଶ୍ନ ଉଠୁଛି, ଏହି ଭୟଙ୍କର ଗରମରେ, ବିଶେଷ କରି ମଧ୍ୟାହ୍ନ ସମୟରେ,

ଆମିଷ ଖାଇବା କେତେ ଉପଯୋଗୀ, ଏହା ଶରୀର ଉପରେ କି ପ୍ରଭାବ ପକାଇଥାଏ ସେ ବିଷୟରେ ଆମେ ଆଗକୁ ଆହୁରି ଅନେକ କଥା ହେବା। ହେଲେ ତା ପୂର୍ବରୁ ଶୁଣି ନିଅନ୍ତୁ ସିନ୍ଦୁର ବିନ୍ଦୁ ଓଡ଼ିଆ ଚଳଚ୍ଚିତ୍ରର ଗୀତଟିକୁ।

0: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା ନୂଆ ସଫଳତା।
1: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
0: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ

0: ପରିଚାଳିତ ବିଦ୍ୟୁତ ବ୍ୟବସ୍ଥା। ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
1: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
0: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
1: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢ଼ୁଛି ପ୍ରତିଟି ଓଡ଼ିଆ।
0: ବିକାଶର ଧାରା ଓଡ଼ିଶା ସାରା।
2: माननीय प्रधानमंत्री श्री नरेंद्र मोदी 20 जून को हुगली पश्चिम बंगाल से प्रधानमंत्री किसान सम्मान निधि की 23वीं किश्त जारी करेंगे। इसके तहत 9 करोड़ 44 लाख से अधिक किसानों के खातों में 18,880 करोड़ रुपए से अधिक की सम्मान राशि सीधे हस्तांतरित की जाएगी। पीएम किसान की इस किश्त के साथ ही किसानों को हस्तांतरित कुल राशि 4,46,000 करोड़ रुपए से अधिक हो जाएगी, जो करोड़ों किसान परिवारों को आर्थिक संबल प्रदान कर रही है।

ଶ୍ରୋତା ବନ୍ଧୁ, ଆମେ କଥା ହେଉଥିଲେ ଖରାଦିନରେ ଆମିଷ ବା ଚିକେନ୍ ମଟନ୍ ଖାଇବା କେତେ ଉପକାରୀ ଆମ ଶରୀର ପାଇଁ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଚିକେନ୍ ଏବଂ ମଟନ୍ରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ରହିଥାଏ, ଫ୍ୟାଟ୍ ଏବଂ ଚର୍ବି ବି ଥାଏ। ଯେତେବେଳେ ଆମେ ଖରାଦିନେ ଅଧିକ ପ୍ରୋଟିନ୍ ଜାତୀୟ ଖାଦ୍ୟ ଖାଉ, ଶରୀରରେ ଥର୍ମୋଜେନେସିସ୍ ପ୍ରକ୍ରିୟା ଦ୍ରୁତ ହୋଇଯାଏ। କାର୍ବୋହାଇଡ୍ରେଟ୍ ବା ଅନ୍ୟ ହାଲୁକା ଖାଦ୍ୟ ତୁଳନାରେ ପ୍ରୋଟିନ୍କୁ ହଜମ କରିବା କିମ୍ବା ବ୍ରେକ୍ଡାଉନ୍ କରିବା ପାଇଁ ଶରୀରକୁ ଅଧିକ ପରିଶ୍ରମ ଓ ଶକ୍ତିର ଆବଶ୍ୟକତା ପଡ଼ିଥାଏ। ଏହି ହଜମ ପ୍ରକ୍ରିୟା ସମୟରେ ଶରୀର ଭିତରେ ଅଧିକ ଉତ୍ତାପ ବା ଗରମ ସୃଷ୍ଟି ହୋଇଥାଏ। ଯଦି ଆପଣ ପ୍ରଚଣ୍ଡ ଖରାରେ ଥିବା ସମୟରେ ଅର୍ଥାତ୍ ଦ୍ୱିପ୍ରହରରେ ଚିକେନ୍ ମଟନ୍ ଖାଉଛନ୍ତି, ତେବେ ବାହାରର ଗରମ ଏବଂ ଶରୀର ଭିତରର ଏହି ମେଟାବୋଲିକ୍ ହିଟ୍ ମିଶି ଶରୀରର ତାପମାତ୍ରାକୁ ହଠାତ୍ ବଢ଼ାଇପାରେ। ଏହାଦ୍ୱାରା ଅତ୍ୟଧିକ ଝାଳ ବୋହିବା, ଛାତି ଧଡ଼ଧଡ଼ ହେବା, ଅସ୍ଥିରତା ଲାଗିବା ଏବଂ ଗୁଳୁଗୁଳି ଅନୁଭବ ହେବା ଭଳି ସମସ୍ୟା ଦେଖାଦେଇଥାଏ। ତେବେ ଏହା ବିଷୟରେ ଆହୁରି ଅଧିକ କଥା ଜାଣିବା ଆଗକୁ, ହେଲେ ତା ପୂର୍ବରୁ ଆସନ୍ତୁ ଶୁଣିନେବା ହିନ୍ଦୀ ଚଳଚ୍ଚିତ୍ର ଏକ ଖିଲାଡ଼ି ଏକ ହସିନା କା ଗୀତଟିକୁ କଣ୍ଠରେ ସଜାଇଛନ୍ତି ସୋନୁ ନିଗମ ସାନ।

ଶ୍ରୋତା ବନ୍ଧୁ, ଶରୀରର ସନ୍ତୁଳନ ଓ ଗତିଶୀଳତା ପାଇଁ ଯୋଗର ଆବଶ୍ୟକତା ରହିଛି। ଆଧୁନିକ ଜୀବନଶୈଳୀରେ ଦୀର୍ଘ ସମୟ ଧରି ବସି କାମ କରିବା, ଅନିୟମିତ ଖାଦ୍ୟାଭ୍ୟାସ ଏବଂ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ଅନେକ ଲୋକ ଶରୀରର ସନ୍ତୁଳନ ଓ ଗତିଶୀଳତା ସମ୍ବନ୍ଧୀୟ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ନିୟମିତ ଯୋଗାଭ୍ୟାସ ଶରୀରର ନମନୀୟତା ବଢ଼ାଇବା ସହିତ ମାଂସପେଶୀକୁ ଶକ୍ତିଶାଳୀ କରେ ଏବଂ ସନ୍ତୁଳନ କ୍ଷମତାର ଉନ୍ନତି କରେ। ତେବେ ଏ ବିଷୟରେ ତ ଆହୁରି ଅନେକ କଥା ହେବା ଆଗକୁ, ହେଲେ ତା ପୂର୍ବରୁ ଶୁଣି ନିଅନ୍ତୁ ଦିଲ୍ ହେ ତୁମାରା ହିନ୍ଦୀ ଚଳଚ୍ଚିତ୍ରର ଗୀତଟିକୁ। କଣ୍ଠରେ ସଜାଇଛନ୍ତି ସୋନୁ ନିଗମ, କବିତା କୃଷ୍ଣମୂର୍ତ୍ତି।

ଶ୍ରୋତାବନ୍ଧୁ, ଆମେ କଥା ହେଉଥିଲେ ଶରୀରର ସନ୍ତୁଳନ ଓ ଗତିଶୀଳତା ପାଇଁ ଯୋଗର ଆବଶ୍ୟକତା ସମ୍ପର୍କରେ। ତେବେ ତାଡ଼ାସନ, ବୃକ୍ଷାସନ, ତ୍ରିକୋଣାସନ ଏବଂ ବୀରଭଦ୍ରାସନ ଭଳି ଯୋଗାସନ ଶରୀରର ସଠିକ୍ ଭଙ୍ଗିମା ବଜାୟ ରଖିବାରେ ସହାୟକ ହୋଇଥାଏ। ଏହି ଆସନଗୁଡ଼ିକ ପାଦ, ପିଠି ଏବଂ ଶରୀରର ମୂଳ ମାଂସପେଶୀକୁ ସୁଦୃଢ଼ କରି ଚାଲିବା, ଉଠିବା ଓ ଦୈନନ୍ଦିନ କାର୍ଯ୍ୟ କରିବା ପାଇଁ ସହଜ କରିଥାଏ। ବୟସ ବଢ଼ିବା ସହିତ ଶରୀରର ଗତିଶୀଳତା କମିଯାଏ ଏବଂ ପଡ଼ିଯିବାର ଆଶଙ୍କା ବଢ଼ିଯାଏ। ଏପରି ପରିସ୍ଥିତିରେ ନିୟମିତ ଯୋଗାଭ୍ୟାସ ବୃଦ୍ଧ ବ୍ୟକ୍ତିମାନଙ୍କ ପାଇଁ ବହୁତ ଉପକାରୀ। ଏହା ଶରୀରର ସନ୍ତୁଳନ ରକ୍ଷା କରିବା ସହ ଆତ୍ମବିଶ୍ୱାସ ବଢ଼ାଏ ଏବଂ ସକ୍ରିୟ ଜୀବନଶୈଳୀ ଗଢ଼ି ତୋଳିବାରେ ସହାୟତା କରେ। ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ, ଏହା ଶରୀର ଓ ମନର ସମନ୍ୱୟ ସୃଷ୍ଟି କରୁଥିବା ଏକ ସମ୍ପୂର୍ଣ୍ଣ ଜୀବନ ପଦ୍ଧତି। ପ୍ରତିଦିନ ଅଳ୍ପ ସମୟ ହେଉ ପଛେ ଯୋଗ ପାଇଁ ବ୍ୟୟ କରି ଆମେ ସୁସ୍ଥ, ସନ୍ତୁଳିତ ଓ ଗତିଶୀଳ ଜୀବନ ବିତାଇବା ନିହାତି ଆବଶ୍ୟକ। ତେବେ ଆସନ୍ତୁ ଶୁଣିନେବା ଆଉ ଏକ ସୁନ୍ଦର ଗୀତ, ଅକେଲେ ହମ୍ ଅକେଲେ ତୁମ୍, ହିନ୍ଦୀ ଚଳଚ୍ଚିତ୍ରର। ଗୀତଟିକୁ କଣ୍ଠରେ ସଜାଇଛନ୍ତି କୁମାର ଶାନୋ, ଅଲକା ୟାଗ୍ନିକ।

ଶ୍ରୋତା ବନ୍ଧୁ, ଆଜି ହେଉଛି ଜୁନ୍ 20 ତାରିଖ ଆଉ ଆଜିର ଦିନରେ 1958 ମସିହାରେ ଭାରତର 15ତମ ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ। ସେ ଜନ୍ମ ହୋଇଥିଲେ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାଇରଙ୍ଗପୁରରେ। ତାଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଶୁଣି ନିଅନ୍ତୁ ଆଉ ଏକ ସୁନ୍ଦର ଗୀତ। ହିନ୍ଦୀ କଥାଚିତ୍ର ବାଜିଗରର ଗୀତଟିକୁ କଣ୍ଠରେ ସଜାଇଛନ୍ତି କୁମାର ଶାନୁ, ଅଲକା ୟାଗ୍ନିକ।

0: ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ ଶୁଣିପାରିବେ ଆକାଶବାଣୀ ମୁମ୍ବାଇର।
1: ଇ ସୁରିଲି ଧଡ଼କନ ଲିଜେ ପ୍ରସ୍ତୁତ ହେ କାର୍ଯ୍ୟକ୍ରମ ଚିତ୍ରପଟ ସଙ୍ଗୀତ।

0: କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତକୁ ସ୍ଥିରତା ପ୍ରଦାନ କରିଛନ୍ତି। ବାର ବର୍ଷରୁ ଅଧିକ ସମୟ ଧରି କ୍ରମାଗତ ଭାବେ ଶ୍ରୀ ମୋଦି କ୍ଷମତାରେ ରହିବା ନେଇ ବର୍ଣ୍ଣନା କରିବା ସହ ରାଷ୍ଟ୍ରପତି ଟ୍ରମ୍ପ ଭାରତ ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ଦୁଇ ଦେଶ ମଧ୍ୟରେ ନିରନ୍ତର ବାଣିଜ୍ୟ ସମ୍ପର୍କ ଅବ୍ୟାହତ ରହିଛି। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆନ୍ତର୍ଜାତିକ ସ୍ତରରେ ଜଣେ ସମ୍ମାନସ୍ପଦ ବ୍ୟକ୍ତି ଏବଂ ତାଙ୍କର ସାର୍ବଜନୀନ ଶାନ୍ତ ଆଚରଣ ମଧ୍ୟରେ ନିଷ୍ପତ୍ତି ନେବାରେ ସେ ଅତ୍ୟନ୍ତ ଦୃଢ଼ ବୋଲି ବର୍ଣ୍ଣନା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆନ୍ତର୍ଜାତିକ ଯୋଗ ଦିବସ 2026 ଆସନ୍ତାକାଲି ପାଳନ କରାଯିବ। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଏହି ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ। ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଯୋଗର ଆବଶ୍ୟକତା ଉପରେ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ପ୍ରଦାନ କରୁଛି। ଯୋଗ ଦିବସ ପାଳନର ଅଂଶସ୍ୱରୂପ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ 100 ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଉଛି। କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ମୁଖ୍ୟ ଜାତୀୟ ସମାରୋହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ। ମଧ୍ୟପ୍ରଦେଶର ଜବଲପୁରଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଆକାଶବାଣୀ ସମ୍ବାଦ ବିଭାଗ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ସମାଜର ବିଭିନ୍ନ ବୟସର ଲୋକଙ୍କ ପାଇଁ ଯୋଗକୁ ଅଧିକ ଆକର୍ଷଣୀୟ କରିବା ଲକ୍ଷ୍ୟରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଅଣସଂକ୍ରମିତ ରୋଗଗୁଡ଼ିକ ପାଇଁ ପ୍ରମାଣ ଆଧାରିତ ଯୋଗ ନିୟମାବଳୀ ଆରମ୍ଭ କରାଯାଇଛି। ଶ୍ରୀ ଯାଦବ କହିଛନ୍ତି କାର୍ଯ୍ୟରତ ବୃତ୍ତିଗତଙ୍କ ପାଇଁ ୱାଇବ୍ରେକ୍ ନାମକ ଏକ ନୂତନ ଆପ୍କୁ ସରକାର ପ୍ରଚଳନ କରିଛନ୍ତି।
1: लोग दिन भर चेयर पे बैठ के काम करना पड़ता है। वो लोग भी जब लंच ब्रेक होता है तब तक बहुत सारी थकान वो लोगों में आती है, तो वो थकान दूर करने के लिए भी उनके लिए वाई ब्रेक नाम का एक हमने ऐप निकाला है कि उसमें 10 मिनट में तुम चेयर पर बैठे बैठे कौन से आसन कर सकते हो, वो करने से जो भी तुम्हारा थकान आई होगी वो दूर हो जाएगी।
0: ଏହି ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ଆଜି ରାତି 9:15 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ। ସ୍ୱିଜରଲ୍ୟାଣ୍ଡରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ଆମେରିକାର ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଏବଂ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ସେଠାକୁ ଗସ୍ତରେ ଯାଇଛନ୍ତି। ଦୁଇ ଦେଶ ମଧ୍ୟରେ ଗତକାଲି ଆଲୋଚନା ଆରମ୍ଭ ହେବାର ଥିଲା, କିନ୍ତୁ ଲେବାନନରେ ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଚାଲିଥିବା ସଂଘର୍ଷ ପରିପ୍ରେକ୍ଷୀରେ ଏହାକୁ ସ୍ଥଗିତ ରଖାଯାଇଥିଲା। ତେବେ ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧବିରତି ପାଇଁ ସହମତି ପ୍ରକାଶ ପାଇଛି। ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାତାରର ମଧ୍ୟସ୍ଥତାରେ ଏହି ବୁଝାମଣା ହୋଇଥିବା ଜଣାପଡ଼ିଛି। ଇରାନ୍ ମଧ୍ୟ ଏହି ବୁଝାମଣା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପଶ୍ଚିମ ଏସିଆରେ ସଂଘର୍ଷ ସମାପ୍ତ କରିବା ଲକ୍ଷ୍ୟରେ ଆମେରିକା ଓ ଇରାନ୍ ମଧ୍ୟରେ ଘୋଷଣା କରାଯାଇଥିବା ବୁଝାମଣାପତ୍ର ପରେ ଏହି ପରବର୍ତ୍ତୀ ଆଲୋଚନା ସମ୍ଭାବ୍ୟ ପରମାଣୁ ଚୁକ୍ତି ନେଇ କେନ୍ଦ୍ରୀଭୂତ ହେବାର ଆଶା ରହିଛି। ଆମେରିକାର ଜଣେ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତା ତଥା ଜ୍ୱାଇଁ ଜାରେଡ୍ କୁସ୍ନର ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ସ୍ୱିଜରଲ୍ୟାଣ୍ଡରେ ରହିଛନ୍ତି। ଦୁଇପକ୍ଷ ମଧ୍ୟରେ କେବେ ଆଲୋଚନା ଆରମ୍ଭ ହେବ ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଭାରତ ଆସନ୍ତା ସୋମବାରଠାରୁ ଦୁଇଦିନିଆ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକର ଆୟୋଜନ କରୁଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ପ୍ରତିନିଧି ମଣ୍ଡଳୀ ଅଂଶଗ୍ରହଣ କରିବେ। ସାମ୍ପ୍ରତିକ ସମୟରେ ସୁରକ୍ଷା ଆଧାରିତ ଆହ୍ୱାନଗୁଡ଼ିକର ମୁକାବିଲା ନେଇ ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ସୁରକ୍ଷା ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଏବଂ ଏ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ପ୍ରଯୁକ୍ତିବିଦ୍ୟା ଆଧାରିତ ସୂଚନା ଏବଂ ଯୋଗାଯୋଗ କ୍ଷେତ୍ରର ସଠିକ୍ କାର୍ଯ୍ୟାନ୍ୱୟନ ଓ ଆତଙ୍କବାଦ ବିରୋଧୀ ତଥା ସୁରକ୍ଷା ଉପରେ ସମ୍ପ୍ରତି ଅନୁଷ୍ଠିତ ବ୍ରିକ୍ସ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ସମ୍ମିଳନୀର ନିର୍ଯାସ ଉପରେ ଏହି ବୈଠକରେ ସମୀକ୍ଷା କରାଯିବାର ସମ୍ଭାବନା ରହିଛି ବୋଲି ମନ୍ତ୍ରଣାଳୟ କହିଛି। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଚଳିତ ସିରିଜ୍ର ତୃତୀୟ ତଥା ଶେଷ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଜାରି ରହିଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଆଫଗାନିସ୍ତାନ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଆଫଗାନିସ୍ତାନ 4 ଓଭରରେ 1 ୱିକେଟ୍ ବିନିମୟରେ 12 ରନ୍ ସଂଗ୍ରହ କରିଥିଲା। ଏହି ଶୃଙ୍ଖଳାରେ ଭାରତ 2-0 ଆଗୁଆ ରହି ସିରିଜ୍କୁ ଅକ୍ତିଆର କରିସାରିଛି। ଶୁଭମନ ଗିଲ୍ଙ୍କ ନେତୃତ୍ୱାଧୀନ ଭାରତ ଦଳ ଧର୍ମଶାଳାରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ 7 ୱିକେଟ୍ରେ ବିଜୟୀ ହୋଇଥିଲା। ପରେ ଲକ୍ଷ୍ନୌରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଅଧିନାୟକ ଶୁଭମନ ଗିଲ୍ ଏବଂ ଇଶାନ କିଶନ୍ଙ୍କ ଶତକ ବଳରେ ଭାରତ 170 ରନ୍ର ବୃହତ୍ ବ୍ୟବଧାନରେ ବିଜୟ ହାସଲ କରିଥିଲା। ଏହି ଗସ୍ତ ପୂର୍ବରୁ ଖେଳାଯାଇଥିବା

0: ଏକମାତ୍ର ଟେଷ୍ଟ ମ୍ୟାଚ୍ରେ ଭାରତ ତିନି ଦିନ ମଧ୍ୟରେ ଗୋଟିଏ ଇନିଂସ୍ ଏବଂ 300 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଖେଳାଯାଇଥିବା ମ୍ୟାଚ୍ରେ ବ୍ରାଜିଲ୍ ହାଇତିକୁ 3-0 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ବ୍ରାଜିଲ୍ ଚଳିତ ବିଶ୍ୱକପ୍ ସଂସ୍କରଣରେ ପ୍ରଥମ ବିଜୟ ହାସଲ କରିଛି। ପୂର୍ବରୁ ପ୍ରଥମ ମ୍ୟାଚ୍ରେ ବ୍ରାଜିଲ୍ ମୋରକୋ ମଧ୍ୟରେ ଖେଳ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଗ୍ରୁପ୍ ଡି'ର ଅନ୍ୟ ଏକ ମ୍ୟାଚ୍ରେ ଆମେରିକା ଏବଂ ଅଷ୍ଟ୍ରେଲିଆକୁ 2-0 ଗୋଲ୍ରେ ପରାସ୍ତ କରିଥିଲା। ଅନ୍ୟ ଗ୍ରୁପ୍ ପର୍ଯ୍ୟାୟ ଖେଳଗୁଡ଼ିକ ମଧ୍ୟରେ ଆଜି ତୁର୍କୀ ପାରାଗୁଏ, ସ୍କଟଲାଣ୍ଡ ମୋରକୋ ଏବଂ ନେଦରଲ୍ୟାଣ୍ଡ ସ୍ୱିଡେନ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ 68ତମ ଜନ୍ମଦିବସ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ପାହାଡ଼ପୁର ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ। 47,600 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଉଦ୍ଘାଟନ ଶିଳାନ୍ୟାସ। ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ଆଜି ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ମକ୍ଡ୍ରିଲ୍ ଆୟୋଜନ କରିଛି ଏନ୍ଟିଏ। କୋଲକାତାର ରେଡ୍ ରୋଡ୍ଠାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ। ଏବଂ ଭାରତ ଆଫଗାନିସ୍ତାନ ମଧ୍ୟରେ ପୁରୁଷ ବର୍ଗ ତୃତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଚେନ୍ନାଇଠାରେ ଜାରି। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I'm Saira Mujtaba with the midday news. The headlines. Prime Minister Narendra Modi joins President Draupadi Murmu in Odisha to inaugurate projects worth over 47,600 crore rupees. Government prohibits manufacture, sale and distribution of 16 fixed dose combinations in public interest. NTA conducts nationwide mock drill ahead of NEET UG re-examination scheduled for tomorrow. IMD issues red alert for extremely heavy rainfall at isolated places over sub-Himalayan West Bengal and Sikkim till tomorrow. In cricket, a third and final ODI between India and Afghanistan underway in Chennai. And in FIFA World Cup, Brazil registered their first win, defeating Haiti 3-0. And now the news in detail. Prime Minister Narendra Modi today offered prayers at the revered Santhali Jahera, Goshani Peet and Ho Jahera sacred groves in Paharpur village of Odisha's Mayurbhanj district. He was accompanied by President Draupadi Murmu. The Prime Minister also explored exhibits showcasing the rich tribal heritage, traditional crafts and indigenous products of the region and interacted with local residents to learn more about the vibrant cultural traditions of the tribal communities of Mayurbhanj. More from our correspondent from Rai Rangpur.
2: In a significant outreach to Odisha's tribal heartland, President Draupadi Murmu today accompanied Prime Minister Narendra Modi on a visit to her village Paharpur in Mayurbhanj district. The Prime Minister offered prayers at the revered Santhali Jahera and Ho Jahera sacred groups and interacted with members of the local tribal community, gaining insights into their rich cultural traditions and way of life. The Prime Minister also visited the Skill Development Center and the SLS Memorial School, where he engaged with students and encouraged their pursuit of education, skill enhancement and self-reliance. He later toured exhibition stalls.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟବାସୀଙ୍କ ସ୍ୱପ୍ନ ପୂରଣ ଲାଗି ଗତ ଦୁଇ ବର୍ଷରେ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ମୟୂରଭଞ୍ଜ ରାଇରଙ୍ଗପୁରଠାରେ 47,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ରାଜ୍ୟରେ ଗତ ଦୁଇ ବର୍ଷରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ। ପିଏମ୍

0: ସମ୍ମାନ ନିଧି ଯୋଜନାରେ ଆଜି 18,880 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଶରଣାର୍ଥୀଙ୍କ ପ୍ରତି ସମବେଦନା ଓ ସମର୍ଥନ ଜଣାଇବା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଶରଣାର୍ଥୀ ଦିବସ ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମିଳିତ ଭାବେ ମୟୂରଭଞ୍ଜ ରାଇରଙ୍ଗପୁରରେ 47,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶକ୍ତି, ଭିତ୍ତିଭୂମି ନିର୍ମାଣ, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଜଳସେଚନ କ୍ଷେତ୍ର ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ରାଜ୍ୟ ସରକାର ଗତ 2 ବର୍ଷ ମଧ୍ୟରେ ପ୍ରତିଟି କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟକୁ ପ୍ରାଧାନ୍ୟ ଦେଇ ଲୋକମାନଙ୍କ ହିତ ଉଦ୍ଦେଶ୍ୟରେ କାର୍ଯ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସାନ୍ଥାଳୀ ଭାଷାରେ ସମ୍ବିଧାନ ପ୍ରସ୍ତୁତ କରାଯାଇଥିବା କହିବା ସହ ଓଡ଼ିଶାର ସନ୍ତାନମାନଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଥିବା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଗତ 2 ବର୍ଷରେ ରାଜ୍ୟ ସରକାର ଲୋକମାନଙ୍କ ସ୍ୱପ୍ନ ସାକାର କରିବା ଦିଗରେ ସଫଳତା ଲାଭ କରିଛନ୍ତି।
1: रघुनाथ मुर्मू जी ने संथाली भाषा के लिए ओल चिकी लिपि का निर्माण किया था। हमारी सरकार ने संथाली भाषा में भारत के संविधान को प्रस्तुत किया है।

0: ସରକାର ଲୋକମାନଙ୍କ ସ୍ୱପ୍ନ ସାକାର କରିବା ଦିଗରେ ସଫଳତା ଲାଭ କରିଛନ୍ତି।
1: रघुनाथ मुर्मू जी ने संथाली भाषा के लिए ओल चिकी लिपि का निर्माण किया था। हमारी सरकार ने संथाली भाषा में भारत के संविधान को प्रस्तुत किया है। उड़ीसा की संतानों को पद्म सम्मान देकर सम्मानित किया है। पिछले दो वर्षों में उड़ीसा सरकार भी इन सभी विभूतियों के सपनों को पूरा करने में दिन रात पुरुषार्थ कर रही है।
0: ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ରାଜ୍ୟ ସରକାର ଗତ ଦୁଇ ବର୍ଷରେ ମହିଳା, ଗରିବ, ଅନ୍ନଦାତା, ଅନୁସୂଚିତ ଜାତି ତଥା ପଛୁଆ ବର୍ଗଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ଲାଗୁ କରିଛନ୍ତି। ରାଜ୍ୟର କଲ୍ୟାଣ ପାଇଁ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିବ। ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ ଓ ଜନସାଧାରଣଙ୍କ ଜୀବନଧାରଣ ମାନରେ ଏହି ସମୟ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
2: ଅନେକ ପ୍ରତିବନ୍ଧକ ସତ୍ତ୍ୱେ ରାଜ୍ୟର ମହିଳା, ଗରିବ, ଅନ୍ନଦାତା, ଯୁବବର୍ଗ, ଅନୁସୂଚିତ ଜାତି, ଜନଜାତି ତଥା ପଛୁଆ ବର୍ଗଙ୍କ ପାଇଁ ଅନେକ ନୂତନ କାର୍ଯ୍ୟକ୍ରମ ଆଉ ଯୋଜନାମାନ ଆମ ସରକାର ପ୍ରଣୟନ କରିସାରିଛନ୍ତି, ଯାହାଫଳରେ ବିକାଶର ଗତିରେ ତୀବ୍ରତା ଆସିଛି। ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ଜୀବନ ଜୀବିକା ଓ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଜି ଓଡ଼ିଶା କ୍ଷେତ୍ରରେ ଆସିଛି। ସରକାରଙ୍କର ଉଦାର ଶିଳ୍ପ ନୀତି ଯୋଗୁଁ ଆଜି ଆମ ରାଜ୍ୟ ଶିଳ୍ପପତିଙ୍କ ପ୍ରଥମ ପସନ୍ଦର ରାଜ୍ୟ ଭାବେ ଆଜି ଓଡ଼ିଶା ଆପଣଙ୍କ ସାମ୍ନାରେ ଛିଡ଼ା ହୋଇଛି।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୈତୃକ ଗ୍ରାମ ପାହାଡ଼ପୁରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କ 68ତମ ଜନ୍ମଦିବସ ପାଳନ ଉତ୍ସବରେ ଯୋଗ ଦେଇଥିଲେ। ପାହାଡ଼ପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆଦିବାସୀ ଉପାସନାସ୍ଥଳୀ ସାନ୍ଥାଳି ଜାହେରା ଏବଂ ହୋ ଜାହେରାରେ ପ୍ରାର୍ଥନା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପାହାଡ଼ପୁର ସ୍କୁଲ ସମେତ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିବା ସହ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ସହ କଥାବାର୍ତ୍ତା କରିଥିଲେ। ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଓଡ଼ିଶା ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ପୁଲିସ୍ ଜିଲ୍ଲା ସମେତ ଅନ୍ୟ କେତେକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଗତକାଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଇରଙ୍ଗପୁରରେ ପହଞ୍ଚିବା ପରେ ଏକ ମେଡିକାଲ କ୍ୟାମ୍ପକୁ ଉଦ୍ଘାଟନ କରିବା ସହ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଗ୍ରାମୀଣ ଜଳଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ବ୍ରହ୍ମକୁମାରୀଙ୍କ ମାତୃଶକ୍ତି ଭବନ ଏବଂ ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ର ଉଦ୍ଘାଟନ କରିଥିଲେ। ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ମାସରେ ମୟୂରଭଞ୍ଜ ପୁଲିସ୍ ଜିଲ୍ଲାର ପୁନର୍ଗଠନ କରାଯାଇ ରାଇରଙ୍ଗପୁର ପୁଲିସ୍ ଜିଲ୍ଲା ସୃଷ୍ଟି କରାଯାଇଥିଲା। ଏହି ନୂତନ ପୁଲିସ୍ ଜିଲ୍ଲା ଅଧୀନରେ 2 ପୁଲିସ୍ ଉପଖଣ୍ଡ ଓ 14 ଥାନା ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 68 ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ଦେଶସେବା ସମସ୍ତଙ୍କୁ ପ୍ରେରଣା ଯୋଗାଇଛି ବୋଲି କହିବା ସହ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଓଡ଼ିଶା ମାଟିର ଅନନ୍ୟ ଗୌରବ ଓ ଦେଶ ପାଇଁ ପ୍ରେରଣା ଓ ସଂକଳ୍ପର ପ୍ରତୀକ ଭାବେ ବର୍ଣ୍ଣନା କରି ତାଙ୍କ ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ପ୍ରମୁଖ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆସନ୍ତାକାଲି ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ଦେଶବ୍ୟାପୀ ପ୍ରସ୍ତୁତି ନେଇ ମକ୍ ଡ୍ରିଲ୍ ଆୟୋଜନ କରାଯିବ। 9:00 ମକ୍ ଡ୍ରିଲ୍ ଆରମ୍ଭ ହୋଇ ଦିନ ତମାମ ଜାରି ରହିବ। 250,000+ ଅଧିକ ସୁରକ୍ଷା କର୍ମଚାରୀ ମକ୍ ଡ୍ରିଲ୍ରେ ସାମିଲ ହେବେ। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଏବଂ ପାରଦର୍ଶୀ ଢଙ୍ଗରେ ପରିଚାଳନା ପାଇଁ ଏହି ମକ୍ ଡ୍ରିଲ୍ କରାଯିବ। ସୂଚନା ଅନୁଯାୟୀ ଆସନ୍ତାକାଲି ଦେଶର 551 ସହର ଏବଂ ବିଦେଶର 14 ସହରରେ 22,00,000+ ଅଧିକ ପରୀକ୍ଷାର୍ଥୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେବେ। ପରୀକ୍ଷାରେ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ସହ ଆଧାର ଆଧାରିତ ଚିହ୍ନଟ ପ୍ରମାଣୀକରଣ ଏବଂ GPS ସମର୍ଥିତ ଯାନ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲା ରାଣୀତାଲସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ପ୍ରାକୃତିକ ଓ ଜୈବିକ କୃଷି ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ କର୍ମଶାଳାରେ ଯୋଗଦେଇ କୃଷକଙ୍କ ଆୟ ବୃଦ୍ଧି, ପରିବେଶ ସୁରକ୍ଷା, କ୍ଷେତ ବଞ୍ଚୟ ଅଭିଯାନ ଓ ନୂତନ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ

ସମ୍ମାନନିଧି ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର 9,44,00,000 ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ 18,880 କୋଟି ଟଙ୍କା ପ୍ରଦାନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଭାସୀ ଜରିଆରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। 2019 ମସିହାରୁ ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା 11 କୋଟିରୁ ଅଧିକ କୃଷକଙ୍କୁ 22ଟି କିସ୍ତି ଜରିଆରେ 4,00,000 କୋଟି ଟଙ୍କାରୁ ଅଧିକ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ନିଯୁକ୍ତି ସୃଷ୍ଟି, ଯୁବପିଢ଼ିଙ୍କୁ ସଶକ୍ତ ଏବଂ ଭବିଷ୍ୟତ ପାଇଁ ସୁଦୃଢ଼ କର୍ମଶକ୍ତି ନିର୍ମାଣ କରିବାରେ ସହାୟତା ହେଉଛି। ଯୋଜନାରେ ଯୁବପିଢ଼ିଙ୍କୁ ଅସୀମ ସୁଯୋଗ ସହିତ ସଶକ୍ତ କରିବାର ଦୃଷ୍ଟିକୋଣ ନିହିତ ରହିଛି। ଯୋଜନା ଅଧୀନରେ ପ୍ରାୟ 70,00,000 ଚାକିରି ସୃଷ୍ଟି କରାଯାଇଛି। ଦେଶବ୍ୟାପୀ ଅଦ୍ୟାବଧି 20,00,000 ଯୁବଗୋଷ୍ଠୀ ନିଜ ପ୍ରଥମ ଚାକିରିର 6 ମାସ ପୂରଣ କରିଛନ୍ତି। ଗତ 12 ବର୍ଷ ମଧ୍ୟରେ ସରକାର ରୋଜଗାରର ସମସ୍ତ ପଥକୁ ମଜବୁତ କରିଛନ୍ତି। ଭିତ୍ତିଭୂମିରୁ ନବସୃଜନ, ବିନିର୍ମାଣରୁ ଡିଜିଟାଲ ଅର୍ଥନୀତି ଏବଂ ମହାକାଶରୁ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରାଯାଇଛି। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ କେନ୍ଦ୍ର ସରକାର 2 ବର୍ଷ ମଧ୍ୟରେ 3.5 କୋଟିରୁ ଉର୍ଦ୍ଧ୍ୱ ନିଯୁକ୍ତି ସୃଷ୍ଟିର ଲକ୍ଷ୍ୟ ରଖିଛନ୍ତି। ବୌଦ୍ଧ ଜିଲ୍ଲାରେ ଶିଶୁ ଏବଂ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଶିଶୁ ଶ୍ରମିକ ଚିହ୍ନଟ ସହ ସେମାନଙ୍କୁ ଉଦ୍ଧାର କରି ପୁନର୍ବାସ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ନୂଆପଡ଼ା ଜିଲ୍ଲା ସଦର ମହକୁମାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉର୍ମାସ ପକ୍ଷରୁ ଆମ୍ବ ପସରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଏଥିରେ 45 ପ୍ରକାର ଆମ୍ବ ପ୍ରଦର୍ଶିତ ହୋଇଥିଲା। ବିପର୍ଯ୍ୟୟ ପ୍ରସ୍ତୁତି ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ଗଜପତି ଜିଲ୍ଲାର ବିଭିନ୍ନ ଆଶ୍ରୟସ୍ଥଳୀଗୁଡ଼ିକରେ ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ନୂଆପଡ଼ା ଜିଲ୍ଲାରେ ଚଳିତ ରବି ଋତୁରେ 44ଟି ଧାନ କ୍ରୟ କେନ୍ଦ୍ର ଜରିଆରେ ଗତକାଲି 636 ଜଣ ଚାଷୀ 31,670 କ୍ୱିଣ୍ଟାଲରୁ ଅଧିକ ଧାନ ବିକ୍ରି କରିଛନ୍ତି। ଶରଣାର୍ଥୀମାନଙ୍କୁ ସମ୍ମାନିତ କରିବା ଏବଂ ସେମାନଙ୍କ ପ୍ରତି ସମବେଦନା ଓ ସମର୍ଥନ ଜଣାଇବା ଲକ୍ଷ୍ୟରେ ଆଜି ବିଶ୍ୱ ଶରଣାର୍ଥୀ ଦିବସ ପାଳନ କରାଯାଉଛି। ଶରଣାର୍ଥୀମାନଙ୍କ ସମସ୍ୟା ଏକ ବିଶ୍ୱସ୍ତରୀୟ ସମସ୍ୟା ହୋଇଥିବାରୁ ଏହାର ମୁକାବିଲା ପାଇଁ ବିଶ୍ୱବ୍ୟାପୀ ପ୍ରୟାସ ଚାଲିଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସମସ୍ତେ ନିରାପଦ ରହିବା ପର୍ଯ୍ୟନ୍ତ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟବାସୀଙ୍କ ସ୍ୱପ୍ନ ପୂରଣ ଲାଗି ଗତ 2 ବର୍ଷରେ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ମୟୂରଭଞ୍ଜ ରାଇରଙ୍ଗପୁରଠାରେ 47,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଆଜି 18,880 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ।

0: ନମସ୍କାର, ଜୟ ଜଗନ୍ନାଥ। ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଯୁବବାଣୀର ପ୍ରୟାସ କାର୍ଯ୍ୟକ୍ରମକୁ। ଆମେ ଆପଣଙ୍କର ଯୁବସାଥୀ, ମୁଁ ଆଶିଷ,
1: ଆମ ବିଷ୍ଣୁପ୍ରିୟା। ତ ଶ୍ରୋତା ବନ୍ଧୁ, ଆଜି ଆମେ ଆଲୋଚନା କରିବା ଏମିତି ଏକ ବିଷୟ ଉପରେ ଯାହା ପ୍ରତ୍ୟେକ ମଣିଷର ଜୀବନ ସହ ସିଧାସଳଖ ଭାବେ ଜଡିତ, ଆଉ ବିଷୟଟି ହେଉଛି ଫିଟନେସ। ତେବେ ଏଇ ଫିଟନେସର ପ୍ରଥମ ପଦକ୍ଷେପଟି ହେଉଛି ନିୟମିତ ଭାବରେ ବ୍ୟାୟାମ କରିବା। ଏହା ଆମ ରକ୍ତ ସଞ୍ଚାଳନକୁ ବଢ଼ାଇବା ସହିତ ମାଂସପେଶୀକୁ ମଜବୁତ କରେ ଏବଂ ଶରୀରରେ ମଧ୍ୟ ଶକ୍ତି ବୃଦ୍ଧି କରିଥାଏ।
0: ଆଚ୍ଛା ବିଷ୍ଣୁପ୍ରିୟା, ଫିଟନେସ କଥା ତ କହିଲେ, କିନ୍ତୁ ଆମେ ଯୋଗକୁ କେମିତି ଭୁଲି ଯିବା?
1: ଫିଟନେସର ଗୋଟେ ମୁଖ୍ୟ ଅଂଶ ହେଉଛି ଯୋଗ। ଶ୍ରୋତବନ୍ଧୁ, ଆଜିର ବ୍ୟସ୍ତ ଜୀବନରେ ଲୋକମାନେ ବିଭିନ୍ନ ପ୍ରକାରର ମାନସିକ ଚାପ, ଚିନ୍ତା, ରୋଗ ଓ ଅସ୍ୱାସ୍ଥ୍ୟକର ଅଭ୍ୟାସରେ ପୀଡ଼ିତ ଅଛନ୍ତି। ଆଉ ଏଭଳି ପରିସ୍ଥିତିରେ ଯୋଗ ଏକ ଔଷଧ ପରି କାମ କରିଥାଏ। ନିୟମିତ ଯୋଗ ଅଭ୍ୟାସ ଆମକୁ ଶାରୀରିକ ଭାବେ ସୁସ୍ଥ, ମାନସିକ ଭାବେ ଶାନ୍ତ ଏବଂ ଆଧ୍ୟାତ୍ମିକ ଭାବେ ସମୃଦ୍ଧ କରିଥାଏ।

0: ତ ଜୀବନରେ ଲୋକମାନେ ବିଭିନ୍ନ ପ୍ରକାରର ମାନସିକ ଚାପ, ଚିନ୍ତା, ରୋଗ ଓ ଅସ୍ୱାସ୍ଥ୍ୟକର ଅଭ୍ୟାସରେ ପୀଡ଼ିତ ଅଛନ୍ତି। ଆଉ ଏଭଳି ପରିସ୍ଥିତିରେ ଯୋଗ ଏକ ଔଷଧ ପରି କାମ କରିଥାଏ। ନିୟମିତ ଯୋଗ ଅଭ୍ୟାସ ଆମକୁ ଶାରୀରିକ ଭାବେ ସୁସ୍ଥ, ମାନସିକ ଭାବେ ଶାନ୍ତ ଏବଂ ଆଧ୍ୟାତ୍ମିକ ଭାବେ ସମୃଦ୍ଧ କରିଥାଏ।
1: ଶ୍ରୋତାବନ୍ଧୁ, ଯୋଗ ହେଉଛି ଭାରତର ଏକ ପ୍ରାଚୀନ ଓ ଅମୂଲ୍ୟ ସଂସ୍କୃତି। ଯୋଗ ଶବ୍ଦଟି ସଂସ୍କୃତ ଶବ୍ଦ ଜୁଜ୍ରୁ ଆସିଅଛି, ଯାହାର ଅର୍ଥ ହେଉଛି ଯୋଡ଼ିବା ବା ଏକତ୍ର କରିବା। ଯୋଗ ଆମ ଶରୀର, ମନ ଓ ଆତ୍ମାକୁ ଏକତ୍ର କରି ସୁସ୍ଥ ଓ ସନ୍ତୁଳିତ ଜୀବନ ଗଢ଼ିବାରେ ସାହାଯ୍ୟ କରେ। ଏହା କେବଳ କିଛି ବ୍ୟାୟାମ ବା ଆସନର ନାମ ନୁହେଁ, ବରଂ ଏହା ଏକ ସୁନ୍ଦର ଜୀବନଶୈଳୀ।
0: ଆମ ଭାରତରେ ହଜାର ହଜାର ବର୍ଷ ପୂର୍ବରୁ ଏହି ଯୋଗର ପ୍ରଥା ଆରମ୍ଭ ହୋଇଥିଲା। ଋଷିମୁନିମାନେ ମଧ୍ୟ ଧ୍ୟାନ, ଯୋଗ ସାଧନ କରି ମନର ଶାନ୍ତି ଓ ଆତ୍ମଜ୍ଞାନ ପ୍ରାପ୍ତ କରୁଥିଲେ। ମହର୍ଷି ପତଞ୍ଜଳିଙ୍କୁ ଯୋଗର ପିତା ବୋଲି ବିବେଚନା କରାଯାଏ। ସେ ଯୋଗସୂତ୍ର ରଚନା କରି ଯୋଗକୁ ବ୍ୟବସ୍ଥିତ ରୂପ ଦେଇଥିଲେ। ଆଜି ଯୋଗ କେବଳ ଭାରତରେ ନୁହେଁ, ବରଂ ସମଗ୍ର ବିଶ୍ୱରେ ଲୋକପ୍ରିୟ ହୋଇପାରିଛି।
1: ଶ୍ରୋତାବନ୍ଧୁ, ଯଦି ଆନ୍ତର୍ଜାତୀୟ ଯୋଗ ଦିବସର ଇତିହାସ ସମ୍ପର୍କରେ ଜାଣିବା, ତେବେ ପ୍ରତିବର୍ଷ ଜୁନ୍ ମାସ 21 ତାରିଖକୁ ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଏ। 2014 ମସିହାରେ ଜାତିସଂଘ ଏହି ଦିନକୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରିଥିଲା। ଏହି ଦିନ ବିଶ୍ୱର ବିଭିନ୍ନ ଦେଶର ଲୋକମାନେ ଏକାଠି ହୋଇ ଯୋଗ କରନ୍ତି ଏବଂ ଯୋଗର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରନ୍ତି।
0: ତେବେ ଶ୍ରୋତାବନ୍ଧୁ, 2026 ମସିହା ଇଣ୍ଟରନ୍ୟାସନାଲ ୟୋଗା ଡେ ବା ଆନ୍ତର୍ଜାତୀୟ ଯୋଗ ଦିବସର ଥିମ୍ଟି ହେଉଛି ୟୋଗା ଫର୍ ହେଲ୍ଦି ଏଜିଂ, ଅର୍ଥାତ୍ ସୁସ୍ଥ ଶରୀର ପାଇଁ ଯୋଗର ଆବଶ୍ୟକତା।
1: ଶ୍ରୋତାବନ୍ଧୁ, ଯୋଗ ଆମ ଶରୀରକୁ ସୁସ୍ଥ ଏବଂ ସକ୍ରିୟ ରଖିବାରେ ବହୁତ ସାହାଯ୍ୟ କରେ। ପ୍ରତିଦିନ କିଛି ସମୟ ଯୋଗ କଲେ ଶରୀରର ନମନୀୟତା ବଢ଼ିଥାଏ ଏବଂ ମାଂସପେଶୀ ଶକ୍ତିଶାଳୀ ହୋଇଥାଏ। ଏହା ରକ୍ତ ସଞ୍ଚାଳନକୁ ସୁଧାରିବା ସହିତ ଶରୀରର ସମସ୍ତ ଅଙ୍ଗ ଭଲ ଭାବେ କାର୍ଯ୍ୟ କରେ।
0: ଖାଲି ସେତିକି ନୁହେଁ, ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଯୋଗର ଅନେକ ଗୁରୁତ୍ୱ ରହିଛି। ଆଜିକାଲି ଲୋକମାନେ ଅଧିକ ଚିନ୍ତା, ଚାପ ଓ ଅବସାଦରେ ପୀଡ଼ିତ ହେଉଛନ୍ତି। ଆଉ ଏହି ସମସ୍ୟାର ସହଜ ଓ ପ୍ରାକୃତିକ ସମାଧାନ ହେଉଛି ଯୋଗ। ଯୋଗ ଓ ଧ୍ୟାନ ମନକୁ ଶାନ୍ତ କରିବା ସହ ସକାରାତ୍ମକ ଚିନ୍ତାଧାରାର ମଧ୍ୟ ବିକଶିତ କରିଥାଏ। ଶ୍ରୋତାବନ୍ଧୁ, ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଆହୁରି କ'ଣ କ'ଣ ସବୁ ଦରକାର ସେ ବିଷୟରେ ତ ଆଗକୁ ଅନେକ ଆଲୋଚନା କରିବା। ତେବେ ଚାଲନ୍ତୁ ନା କାର୍ଯ୍ୟକ୍ରମରୁ କିଛି ସମୟର ବିରତି ନେଇ ଶୁଣିନେବା ଏହି ଗୀତଟି।

0: ଶ୍ରୋତା ବନ୍ଧୁ, ଯୋଗ ଯେଉଁଠି ଶରୀରର ନମନୀୟତା ସହ ମନର ଦୃଢ଼ତା ଓ ଆତ୍ମାର ଶାନ୍ତିର ମିଳନ ଘଟିଥାଏ। କୁହାଯାଏ ଯେ ସୁସ୍ଥ ଶରୀରରେ ହିଁ ସୁସ୍ଥ ମନ ବାସ କରେ, ଏବଂ ଏହି ସନ୍ତୁଳନର ସୁନ୍ଦର କଳା ହେଉଛି ଯୋଗ। ଆଜି ଆମ ଯୁବବାଣୀ କାର୍ଯ୍ୟକ୍ରମରେ ଆମ ସହ ଅଛନ୍ତି ଦେବାଶିଷ ପାଢ଼ୀ, ଯିଏକି ଜଣେ ପ୍ରତିଭାଶାଳୀ ଯୋଗ ଖେଳାଳି, ଯିଏ ଯୋଗ ମାଧ୍ୟମରେ ନିଜ ଜୀବନକୁ ଗୋଟେ ନୂଆ ଦିଗ ଦେଇଛନ୍ତି। ତେବେ ଚାଲନ୍ତୁ ଆଉ ଡେରି ନ କରି ସ୍ୱାଗତ କରିବା ଦେବାଶିଷଙ୍କୁ। ଦେବାଶିଷ, ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆମ କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ, ନମସ୍କାର, ଜୟ ଜଗନ୍ନାଥ। ମୁଁ ଦେବାଶିଷ ପାଢ଼ୀ ଫ୍ରମ୍ ପୁରୀ ଓଡ଼ିଶା ଆଣ୍ଡ ନ୍ୟାସନାଲ ଲେବଲ ୟୋଗା ଆଥଲେଟ୍, ଅଲସୋ ରିପ୍ରେଜେଣ୍ଟିଂ ଆୱାର ଷ୍ଟେଟ୍ ଓଡ଼ିଶା ଆଟ୍ ନ୍ୟାସନାଲ ଗେମ୍ସ। ମୁଁ ଦୀର୍ଘ 8 ବର୍ଷ ଧରି ୟୋଗା ପ୍ରାକ୍ଟିସ୍ କରିଆସୁଛି। ୟୋଗା କରିବା ଦ୍ୱାରା ମୁଁ ନିଜର ବଡି ଫିଟନେସ୍ ମେଣ୍ଟେନ୍ ବଜାୟ ରଖିଛି, ତା ସହିତ ମୁଁ ମେଣ୍ଟାଲ ଆୱାରନେସ୍କୁ ବି ବଜାୟ ରଖିଛି, ତା ସହିତ ପେସେନ୍ସ କେମିତି ରଖିବା ଏଇଭଳିଆ ମାନେ ନିଜ ଉପରେ ଫୋକସ୍ କରିବାରେ ବେଟର ଆସିଛି।
0: ସତରେ ଦେବାଶିଷ, ମାନେ ଜାତୀୟ ସ୍ତରରେ ଆପଣ ଆମ ଯୋଗକୁ ରିପ୍ରେଜେଣ୍ଟ କରିଛନ୍ତି, ସେଇଟା ତ ଆମ ପାଇଁ ଗୋଟେ ଗର୍ବ ଆଉ ଗୌରବର କଥା। ଆଚ୍ଛା, କେମିତି କ'ଣ ସବୁ ଅଭ୍ୟାସ କରନ୍ତି?
1: ତ ମୁଁ ସବୁବେଳେ 8 ବର୍ଷ ଯୋଉ ପ୍ରାକ୍ଟିସ୍ କରି ଆସୁଛି, ତ ଏଭ୍ରି ମର୍ଣ୍ଣିଂରୁ ଆମେ ଉଠିଲା ପରେ ଯିବୁ, ଫାଷ୍ଟ ରନିଂ କରିବୁ। କିଛି ସମୟ ରନିଂ କଲା ପରେ ଆମର ବଡି ନର୍ମ ଜଷ୍ଟ ହିଟ୍ ହବା ପରେ ତ ଆମ ଫୁଲ୍ ବଡି ୱାର୍ମ ଅପ୍ ହୁଏ, ଯେମିତିକି ମୁଣ୍ଡଠୁ ନେଇକି ଗୋଡ଼ ପର୍ଯ୍ୟନ୍ତ ଆମେ ବଡି ୱାର୍ମ ଅପ୍ କରୁ। ସିଏ ମିନିମମ 25-30 ମିନିଟ୍ସର ଡ୍ୟୁରେସନ୍। ତାପରେ ଆମର ବଡିର ପର୍ଟିକୁଲାର ପାର୍ଟ ଲାଇକ୍ ଯେମିତି ବ୍ୟାକ୍ ବେଣ୍ଡିଂ, ଫରୱାର୍ଡ଼ ବେଣ୍ଡିଂ, ଷ୍ଟ୍ରେଚିଂ, ସ୍ପ୍ଲିଟ୍ ବଗେରା ହଉ, ଟ୍ୱିଷ୍ଟିଂ ହଉ, ସୁପାଇନ୍ କାଟାଗୋରି ହଉ, ସେଇ କାଟାଗୋରିର ଆସନ ସବୁ ଆଡ଼ଭାନ୍ସ ଆସନ ଆମେ ପ୍ରାକ୍ଟିସ୍ କରୁ। ତାପରେ ଏମିତି ହେଲା ପରେ ନର୍ମାଲ ଆମେ ରିଲାକ୍ସେସନ୍ କରୁ, ମେଡିଟେସନ୍ କରିବୁ। 10 ମିନିଟ୍ସ ମେଡିଟେସନ୍ କଲା ପରେ ଆମେ ରିଲାକ୍ସ କରୁ, ତାପରେ ଆମେ ଯେମିତି ରିଟର୍ନ ଡେଲି କାମ ପାଇଁ ସବୁ ଚାଲେ ସେମିତି।
0: ଆଚ୍ଛା, ତ ଏଇ ଯୋଗ ପ୍ରତି ଆଗ୍ରହ କେବେଠୁ ଆରମ୍ଭ ହେଲା?
1: ହଁ, ଯେମିତିକି ଆପଣ କହିଲେ ଯୋଗ ପ୍ରତି ଆଗ୍ରହ କେମିତି ଆରମ୍ଭ ହେଲା, ମୁଁ ଯେତେବେଳେ ସ୍କୁଲରେ ପାଠ ପଢ଼ୁଥିଲି 9th କ୍ଲାସ୍ରେ, ତ ଆମର ସେଦିନ ଆନୁଆଲ୍ ଡେ ଫଙ୍କସନ୍ ଥିଲା। ଆନୁଆଲ୍ ଡେ ଫଙ୍କସନ୍ରେ ଗୋଟେ ଇଭେଣ୍ଟ ଥିଲା, ୟୋଗା ଆସନର ଇଭେଣ୍ଟ। ତ ସେଠି ଆମର ସିନିୟର ଭାଇ ଓ ଭଉଣୀ ମାନଙ୍କର ଆଡ଼ଭାନ୍ସ ପୋଶ୍ଚର ଦେଖିବାରେ, ଯେମିତି ମନେକର ଅଡିଏନ୍ସ ମାନଙ୍କର ତାଳି ମାରିବା ହଉ, ଆଗ୍ରହ ଦେଖିକି ମୋର ମାନେ ଆମ ଭିତରେ ଗୋଟେ ଛୋଟିଆ ଇଣ୍ଟରେଷ୍ଟ ଜାଗ୍ରତ ହେଇଥିଲା। ତ ଜାଗ୍ରତ ହେବା ଦ୍ୱାରା ମୁଁ ତାଙ୍କ ସାଙ୍ଗରେ କଣ୍ଟାକ୍ଟ କରିକି ଦେନ୍ ଫର୍ଦର ମୁଁ ମୋର ଜର୍ନି ଷ୍ଟାର୍ଟ କରିଥିଲି।
0: ଆଚ୍ଛା, ଆଜିକାଲି ତମେ ଦେଖୁଥିବ ଯେ ଆମର ଅନେକ ଯୁବପିଢ଼ି ଜିମ୍ ପ୍ରତି ମଧ୍ୟ ଆଗ୍ରହ ହଉଛନ୍ତି, ତ ଯୋଗ ଆଉ ଯୋଉ ଜିମ୍ ଏଇ ଦୁଇଟା ଭିତରେ କଣ ତଫାତ ରହିଛି?
1: ଜିମ୍ ୟୋଗା ଭିତରେ ଡିଫରେନ୍ସ ଏହା ରହୁଛି ଯେ ୟୋଗାରେ ଆମେ ଶରୀରର ମୁଣ୍ଡରୁ ନେଇକି ଗୋଡ଼ର ଆମର ପ୍ରତ୍ୟେକ ଅଙ୍ଗ ୟୁଜ୍ କରୁଛୁ ଆମେ। ଜିମ୍ରେ କ'ଣ ହେଉଛି, ଜିମ୍ରେ ବଡିର ମସଲ୍ସକୁ ଟାର୍ଗେଟ୍ କରୁଛନ୍ତି, ଯେଉଁଟାକି ଉପରୁ ଦେଖିବାକୁ ବହୁତ ହାର୍ଡ଼ ଦେଖିବାକୁ, କିନ୍ତୁ ମେଣ୍ଟାଲି ଷ୍ଟ୍ରେଙ୍ଗଥେନ୍ ହେଇନଥାଏ ମସଲ୍ସ ବଡି ଭିତରୁ। ୟୋଗା ଥ୍ରୁରେ ଆମେ ଆମର ବଡି ସେତେ ସୁନ୍ଦର ହେଉନି, କିନ୍ତୁ ୟୋଗାରେ ଆମର ବଡିର ଷ୍ଟ୍ରେଙ୍ଗଥେନ୍ ହୁଏ ମସଲ୍ସ, ଲାଇକ୍ ୟୁରୋ ନ୍ୟୁରୋ ନର୍ଭ ବଗେରା ଆମର ଯାହା ବି ଅଛି ସବୁ ବଡିରେ, ଆଡ଼ି ନାଡ଼ି ସବୁ ଅଛି ଯେଉଁ, ସିଏ ସବୁ ଆମର ଷ୍ଟ୍ରେଙ୍ଗଥେନ୍ ହୁଏ। ତ ଆମର ଲାଇଫ୍ ସ୍ପାନ୍କୁ ଆମେ ଇନକ୍ରିଜ୍ କରିପାରିବା। ଦେଖିବେ ଆପଣ ଦେଖୁଥିବେ ଜିମ୍ ଥ୍ରୁରୁ ବହୁତ ଲୋକଙ୍କର ହାର୍ଟ ଆଟାକ୍ କେସ୍ ହେଉଥିବେ, କ'ଣ ପାଇଁ, ସେମାନେ ତାଙ୍କର ବଡିକୁ ପମ୍ପ କରନ୍ତି, ମେଡିସିନ୍ ବଗେରା ନିଅନ୍ତି, କିନ୍ତୁ ୟୋଗା ଥ୍ରୁରେ ନର୍ମାଲ ସିମ୍ପଲ୍ ଡାଏଟ୍, ଆଜ୍ ନର୍ମାଲ ଆମେ ଯେମିତି ଘରେ ଖାଇବା ଖାଉଛୁ ସେଇଭଳିଆ ଡାଏଟ୍ ହିଁ ନେଉଛୁ, ବାକି ଏମିତି ପ୍ରାକ୍ଟିସ୍ ନର୍ମାଲ ବଡିକୁ କଣ୍ଟ୍ରୋଲ କରିବା ଶିଖୁଛୁ, ପେସେନ୍ସ ଆସୁଛି, ତାପରେ ମାଇଣ୍ଡ କେମିତି ଆୱାରନେସ୍ କେମିତି ଆସିବ, ପ୍ରତି ଜାଗାରେ କେମିତି ସାଇଲେଣ୍ଟ ରହିବା, ବଡିର ସବୁ ପୋର୍ସନ୍କୁ ଜାଣିବା, ଆନାଟୋମିକୁ ଜାଣିବା। ୟୋଗା କରିବା ଦ୍ୱାରା ଆମର ମେଣ୍ଟାଲ ତ ମେନ୍ ଆଜିକା ଡେଟ୍ରେ ପିସ୍ ମେଣ୍ଟେନ୍ ହେଉଛି ଆମ ବ୍ରେନ୍ର, ଯେଉଁଟାକି ଜିମ୍ ଦ୍ୱାରା କାହା ପାଇଁ ହେଇପାରୁଥାଏ, କିନ୍ତୁ ମ୍ୟାକ୍ସିମମ୍ ଦେଖିବେ ଇଣ୍ଟରନ୍ୟାସନାଲି ଅଲ୍ ୱାର୍ଲ୍ଡ ୱାଇଡ଼୍ରେ ୟୋଗାକୁ ସମସ୍ତେ ପ୍ରିଫର କରନ୍ତି, କାହିଁକି ଇଣ୍ଟରନ୍ୟାସନାଲ ମାର୍କେଟରେ ୟୋଗାର ଚାହିଦା ବହୁତ ପୁରା। ଆଜି ଏବେ ବି ଆମର ପ୍ରେସିଡେଣ୍ଟ ଆଉ ପ୍ରାଇମ୍ ମିନିଷ୍ଟର ସବୁ ଇଣ୍ଟରନ୍ୟାସନାଲି ୟୋଗାର ଆୱାରନେସ୍ କରୁଛନ୍ତି। ତ ୟୋଗା କରିବା ଦ୍ୱାରା ସେମାନଙ୍କର ଡେଲିର କାର୍ଯ୍ୟ ଯେଉଁମାନେ ସେମାନେ ବହୁତ ଶୃଙ୍ଖଳା କରୁଛନ୍ତି, ଯେମିତି ଗୋଟେ ସିଚୁଏସନ୍ ପଡ଼ିଲା ମାନେ ସେ ସିଚୁଏସନ୍କୁ ସେମାନେ ହ୍ୟାଣ୍ଡେଲ୍ କରିପାରୁଛନ୍ତି, ଯେଉଁ ପ୍ୟାନିକ୍ କରିଯାଆନ୍ତି ସେସବୁ ଜିନିଷରୁ ଆପଣଙ୍କର ବେନିଫିଟ୍ ଆସେ, ତ ପ୍ୟାନିକ୍ କରିବେନି, ତାପରେ କିଛି ସିଚୁଏସନ୍ ପଡ଼ିଲେ ହ୍ୟାଣ୍ଡେଲ୍ କରିବାରେ ଇଜି ହୁଏ, ତ ଏଇଭଳିଆ ସବୁ ଆଉ।
0: ଆଚ୍ଛା, ଯୋଗକୁ ଶୃଙ୍ଖଳାର ମଧ୍ୟ ଗୋଟେ ମାର୍ଗ ବୋଲି କୁହାଯାଏ?
1: ହଁ, ଯୋଗ ଇଜ୍ ଇକ୍ୱାଲ୍ ଟୁ ଶୃଙ୍ଖଳା। ଶୃଙ୍ଖଳା ରହିବା ଦ୍ୱାରା ଆପଣ ଡେଲି ସକାଳୁ ଉଠିବା ହଉ, ନିଜର ସକାଳୁ ଖାଇବା, ଶୋଇବା, ତମର ଡାଏଟ୍ ମେଣ୍ଟେନ୍ କରିବା, ନିତିଦିନର କାର୍ଯ୍ୟ କରିବା, ଏସବୁ ଜିନିଷରେ ତମର ଫାଇଦା ହୋଇଥାଏ।
0: ଆଚ୍ଛା, ଏମିତି ଅନେକ ସମୟରେ ଆମେ ଦେଖିଛୁ ଯେ ୱାର୍କଆଉଟ୍ କରିବା ପାଇଁ ଲୋକମାନେ ରାତିରେ ବି ସନ୍ଧ୍ୟାବେଳେ ବି ପ୍ରିଫର କରନ୍ତି, ଲେଟ୍ ନାଇଟ୍ରେ ବି ୱାର୍କଆଉଟ୍ କରନ୍ତି। ଆଚ୍ଛା, ଯୋଗ କରିବାର ସେମିତି କିଛି ପର୍ଟିକୁଲାର ସମୟ ଅଛି କି?

0: ଯେଉଁ ସମୟରେ ବି ଯୋଗ କରିପାରିବା।
1: ୟୋଗା କରିବା ପାଇଁ ହେଲେ ମର୍ଣ୍ଣିଂ ଟାଇମ୍ଟା ଯେଉଁଟାକୁ ଗୋଲ୍ଡେନ୍ ପିରିୟଡ଼୍ କୁହନ୍ତି, ସେଇଟା ଆମ ପାଇଁ ବେଟର୍, କାହିଁକି ନା ବ୍ରହ୍ମ କାଳ ସେଇଟା, ତ ସେଇ ଟାଇମ୍ରେ ଏନର୍ଜି ଆମେ ଆକ୍ୱାୟର୍ କରିବା। ତ ସେଇ ଟାଇମ୍ରେ ଯଦି ଆମେ ମର୍ଣ୍ଣିଂ ଟାଇମ୍ରେ କରୁଛେ ପ୍ରାକ୍ଟିସ୍, ତ ସେଇଟା ବେଟର୍। କିନ୍ତୁ ଇଭିନିଂ ଟାଇମ୍ରେ କଲେ କ'ଣ, ଆମ ବଡିଟା ଆକ୍ଟିଭ୍ ଥାଏ, ଯେଉଁଟାକି ମସଲ୍ସ ଆମକୁ ସପୋର୍ଟ କରେ ଆଡ଼ଭାନ୍ସ ପୋଷ୍ଚର୍ କରିବା ପାଇଁ। ସେଇଟା ମର୍ଣ୍ଣିଂ ଟାଇମ୍ଟା ଟିକିଏ ଟାଇମ୍ ଲାଗେ ଆଉ। ଏଇଟା ହେଲା ଡିଫରେନ୍ସ ଦୁଇଟା ଭିତରେ। ଯେମିତି ଖାଇସାରିବା ପରେ ୟୋଗା କରିପାରିବେନି, ଯଦି କାହାର ସର୍ଜରୀ ବଗେରା କି କିଛି ମେଡ଼ିକାଲ ପ୍ରୋବ୍ଲେମ୍ ଅଛି, ତ ସେମାନଙ୍କ ପାଇଁ ବି ବହୁତ ସାରା ରେଷ୍ଟ୍ରିକ୍ସନ୍ ଅଛି। ଏମିତି ବିନା ଗାଇଡ଼ାନ୍ସରେ କରିଲେ ଅନ୍ନେସେସରି ମେଡ଼ିକାଲ କଣ୍ଡିସନ୍ କ୍ରିଏଟ୍ ହେଇପାରେ।
0: ନିହାତି। ତ ଆପଣ ପ୍ରତିଦିନ କେତେ ସମୟ ଯୋଗକୁ ସମୟ ଦିଅନ୍ତି?
1: ମୁଁ ଡେଲିକା ବେସିସ୍ରେ କହିବାକୁ ଗଲେ 2 ଆୱାର୍ ଦିଏ, ମର୍ଣ୍ଣିଂରେ 2 ଆୱାର୍, ଇଭିନିଂରେ ଯଦି ସେମିତି କମ୍ପିଟିସନ୍ ଟାଇମ୍ ଆସେ ତ ଇଭିନିଂରେ ସେଟାକୁ ଏକ୍ସଟେଣ୍ଡ କରିକି 4 ଆୱାର୍କୁ 6 ଆୱାର୍ ଯାଇପାରେ ବାସ୍।
0: ଆଚ୍ଛା ଦେବାଶିଷ, ଯେମିତି କମ୍ପିଟିସନ୍ କଥା କହିଲେ, ତ ଆଜି ପର୍ଯ୍ୟନ୍ତ କୋଉ କୋଉ କମ୍ପିଟିସନ୍ରେ ସବୁ ପାର୍ଟିସିପେଟ୍ କରିଛନ୍ତି?
1: ହଁ, ଯେମିତିକି ମୁଁ ଷ୍ଟେଟ୍ ମେଡ଼ାଲିଷ୍ଟ, ସିନିୟର ନ୍ୟାସନାଲ୍ସରେ ବି ପାର୍ଟିସିପେଟ୍ କରିଛି। ରିସେଣ୍ଟଲି 2025ରେ 38 ନ୍ୟାସନାଲ୍ସ ଗେମ୍ ଉତ୍ତରାଖଣ୍ଡରେ ଓଡ଼ିଶାକୁ ରିପ୍ରେଜେଣ୍ଟ କରିଥିଲୁ, ତ ବହୁତ ସାରା କମ୍ପିଟିସନ୍ରେ ଇଭେଣ୍ଟରେ ପାର୍ଟିସିପେଟ୍ କରୁଛୁ। ଏବେ ନେସନ୍ ୱାଇଡ଼୍ ବି ପ୍ରମୋଟ୍ କରାଯାଉଛି ୟୋଗାକୁ, ତ ଆମର ପ୍ରାଇମ୍ ମିନିଷ୍ଟର ନରେନ୍ଦ୍ର ମୋଦି ୱାର୍ଲଡ ୱାଇଡ଼୍, ଏଥର ଆମର ରିସେଣ୍ଟଲି 15 ଡେଜ୍ ବି ହେଇନି, ତ ୱାର୍ଲଡ ଚାମ୍ପିଅନସିପ୍ କଣ୍ଡକ୍ଟ କରାହଉଥିଲା, ଯେଉଁଥିରେ କି 75+ କଣ୍ଟ୍ରି ଆସିକି ପାର୍ଟିସିପେଟ୍ କରିଥିଲେ। ସେଥିରେ ଇଣ୍ଡିଆ ଆମର ଚାମ୍ପିଅନ୍ ହେଇଛି, 115ଟା ମେଡ଼ାଲ ଇଣ୍ଡିଆ ନେଇଛି। ତ ପ୍ରାଇମ୍ ମିନିଷ୍ଟର ନରେନ୍ଦ୍ର ମୋଦି ଚିଫ୍ ଗେଷ୍ଟ ହିସାବରେ ଆସିଥିଲେ, ତ ସିଏ ଫୁଲ୍ ପ୍ରମୋଟ୍ କରୁଛନ୍ତି ୟୋଗାକୁ, ଫୁଲ୍ ସପୋର୍ଟ ଦିଆଯାଇଛି। ସେ ନିଜେ କହିଛନ୍ତି ଯେ ନେକ୍ସଟ ଅଲମ୍ପିକରେ ୟୋଗା ଆଜ୍ ଏ ସ୍ପୋର୍ଟସ୍ କାଉଣ୍ଟ ହେବ, ତ ସେଥିପାଇଁ ୱାର୍ଲଡ ଚାମ୍ପିଅନସିପ୍ କଣ୍ଡକ୍ଟ କରିଥିଲା, ଏସିଆନ୍ସ ଗେମ୍ ବି କଣ୍ଡକ୍ଟ ହେଇଛି, ସବୁଥିରେ ପଜିଟିଭ ରିପୋର୍ଟ ଆସିଛି, ତ ବହୁତ ଜଲ୍ଦି ସ୍ପୋର୍ଟସରେ ଆଡ଼ ହେବାକୁ ଯାଉଛି।
0: ନିହାତି, ଏଇଟା ତ ଆମ ପାଇଁ ଗୋଟେ ବହୁତ ଗର୍ବର କଥା। ଆଚ୍ଛା ଦେବାଶିଷ, ଆଉ ଗୋଟେ କଥା ଜାଣିବାକୁ ଚାହିଁବି, ଯେ ପ୍ରଥମେ ଯେତେବେଳେ ଆପଣ ଗୋଟେ କମ୍ପିଟିସନରେ ପାର୍ଟିସିପେଟ୍ କରିଥିଲେ, ବା ଜୀବନର ସେ ଯେଉଁ ଫାର୍ଷ୍ଟ କମ୍ପିଟିସନ୍ ଥିଲା, ତ ସେଇ ମୋମେଣ୍ଟଟା କେମିତି ଥିଲା?
1: ଫାର୍ଷ୍ଟ କମ୍ପିଟିସନ୍ର ମୋମେଣ୍ଟଟା ଟିକେ ନର୍ଭସନେସ୍ ଥିଲା ବହୁତ, କାହିଁକି ନା ଷ୍ଟେଜ୍ ଉପରକୁ କେବେ ଯାଇନୁ, ଫାର୍ଷ୍ଟ ଟାଇମ୍, ତ ନର୍ଭସନେସ୍ ଥିଲା। ତ ଯେତେବେଳେ କମ୍ପିଟିସନ୍ ଷ୍ଟାର୍ଟ କଲୁ, ପରଫର୍ମ କରିବା ଦ୍ୱାରା ଧୀରେ ଧୀରେ କନଫିଡେନ୍ସ ଗେନ୍ ହେଲା, ତ ଏବେ ନର୍ମାଲ ଷ୍ଟେଜ୍ର ଫିୟର୍ କମି କମି ଗଲାଣି ବହୁତ ପୁରା, ତ ଭଲ ମୋମେଣ୍ଟ ଥିଲା।
0: ଆଚ୍ଛା, ଏଇ କମ୍ପିଟିସନକୁ ନେଇ କିଛି ଅଭୁଲା ସ୍ମୃତି ଅଛି?
1: ହଁ, ଯେମିତି କହିଲେ ଅଭୁଲା ସ୍ମୃତି, ରିସେଣ୍ଟ ଯେଉଁ 38 ନ୍ୟାସନାଲ୍ ଗେମ୍ ଯାଇଥିଲୁ, ସେଇଟା ହିଁ ମୋର ଅଭୁଲା ସ୍ମୃତି, କାହିଁକି ନା ସେତେବେଳେ ସେତେ ପ୍ରାକ୍ଟିସରେ ଟାଇମ୍ ଦେଇପାରୁନଥିଲି, ତ ମାନେ ଚାନ୍ସ ବି ନଥିଲା ଯିବାର, କିନ୍ତୁ ଯାହା ହଉ ଲକ୍ ସପୋର୍ଟ କରିବାକୁ, ତାପରେ ଆମର ବି କିଛି ପ୍ରାକ୍ଟିସ ସେଇ ମୁହୂର୍ତ୍ତରେ ଯାହା ବି ଆମେ କରିଛୁ, ତ ସେଇଟା ଆମକୁ ବହୁତ ଚାନ୍ସ ଦେଇକି ଆମେ ଯେଉଁଠି ନଯିବା ଜାଗାରେ ଆମେ ଓଡ଼ିଶାକୁ ରିପ୍ରେଜେଣ୍ଟ କରିଦେଇଥିଲୁ, ତ ସେଇଟା ହେଲା ମୋର ଗୋଟେ ବେଷ୍ଟ ମୋମେଣ୍ଟ।
0: ଆଚ୍ଛା, ଯୋଗଟା ତମ ପାଇଁ ପ୍ରଫେସନ୍ ନା ପ୍ୟାସନ୍?
1: ଯୋଗଟା ତ ଏବେ ପ୍ରଫେସନ୍ ହେଇଗଲାଣି, କାହିଁକି ନା ଯେହେତୁ ସ୍ପୋର୍ଟସରେ ଆଡ଼୍ ହେବାକୁ ଯାଉଛି, ତ ଏବେ ଟିକେ ସିରିୟସନେସରେ ପ୍ରାକ୍ଟିସ୍ ଷ୍ଟାର୍ଟ କରୁଛୁ ଆମେ, ସେଇଟା ତ ପ୍ରଫେସନରେ ହିଁ କାଉଣ୍ଟ କରିବି ମୁଁ।
0: ଆଚ୍ଛା, ଯୋଗ ଛଡ଼ା ଖାଲି ସମୟରେ ଆଉ କ'ଣ କରିବାକୁ ଭଲ ଲାଗେ?
1: ମୋତେ ରନିଂ କରିବାକୁ ପସନ୍ଦ, ସାଇକ୍ଲିଂ ପସନ୍ଦ, ଟ୍ରାଭେଲ୍ କରିବାକୁ ପସନ୍ଦ। ଆଉ ଏ ଟ୍ରାଭେଲ୍ କରିବାକୁ ଏତେ ମାନେ, ଦେଖନ୍ତୁ ୟୋଗା ସାଙ୍ଗରେ ମୋର ଟ୍ରାଭେଲ୍ଟା ଏମିତି କମ୍ବିନେସନ୍ ହେଇଯାଇଛି, ମୁଁ ଯେତେବେଳେ ବି କମ୍ପିଟିସନ୍ ବଗେରା ଯାହା ବି ଖେଳିବାକୁ ଯାଉଛି, ତ ମୁଁ ବହୁତ ଏକ୍ସପ୍ଲୋର୍ କରେ। ମୁଁ ୱିଦିନ୍ 2 ଇୟର୍ ଭିତରେ 12 ଷ୍ଟେଟ୍ ବୁଲି ସାରିଲିଣି, ତ ୟୋଗା ଥ୍ରୁରୁ ମେଡ଼ାଲ ପାଏ କି ନ ପାଏ ମୋର ସେଲ୍ଫ ଇନକ୍ରିମେଣ୍ଟ ହେଇଛି। ତ ଏକ୍ସପ୍ଲୋର୍ କରିବା ଦ୍ୱାରା ମୋତେ ନୂଆ ନୂଆ ଲୋକଙ୍କ ସାଙ୍ଗରେ ମିଶିବା, କିଛି ନେଚର୍ ବିଷୟରେ ଜାଣିବା, ଆମ ଅଲଗା ଅଲଗା ଷ୍ଟେଟ୍ର କଲଚର୍ ବିଷୟରେ ହଉ, ଖେଳାଳିଙ୍କ ସାଙ୍ଗରେ ମିଟ୍ କରିବା, ତ ତାଙ୍କର ଟ୍ରାଡିସନାଲ୍ ଖାଇବା ହଉ, ବୁଲିବା ହଉ।
0: ଆଚ୍ଛା ଦେବାଶିଷ, ପାଠପଢ଼ା ସହିତ ଯୋଗ, ଏ ଦୁଇଟାକୁ କେମିତି ବାଲାନ୍ସ କର?
1: ମୁଁ ଏବେ ଗ୍ରାଜୁଏସନ୍ ସାରିବା ପରଠୁ ମୁଁ ଡିଫେନ୍ସ ପାଇଁ ପ୍ରିପେୟାର ହେଉଛି, ତା ସାଙ୍ଗରେ ୟୋଗାକୁ ନେଇକି ଯିବାଟା ଟିକେ ମୋ ପାଇଁ କଠିକର ହେଉଛି, କିନ୍ତୁ ଆଡ଼ଜଷ୍ଟ ହେଇଯାଉଛି, କାହିଁକି ନା ୟୋଗାରେ ବହୁତ ଏନର୍ଜି ୟୁଜ୍ ହୁଏ, ତ ତାକୁ ଏନର୍ଜି ୟୁଜ୍ କରିବା, ୟୋଗା ଦ୍ୱାରା କ'ଣ ହୁଏ, ବଡ଼ିର ଫିଟନେସ୍, ବଡ଼ିର ଏନର୍ଜି ହୁଏ, କିନ୍ତୁ ପଢ଼ିବା ଦ୍ୱାରା ମସଲ୍ ୱାର୍କ ହୁଏ, ବ୍ରେନ୍ ୱାର୍କ, ତ ସେଥିରେ ବି ଏନର୍ଜି ଖର୍ଚ୍ଚ ହୁଏ, ତ ହାର୍ଡ ୱାର୍କ ହୁଏ ଆମ ପାଇଁ, କିନ୍ତୁ ଆଡ଼ଜଷ୍ଟ ହେଇଯାଉଛି ଏବେ।
0: ଯେମିତି କହିଲ କି ପାଠପଢ଼ା ସହିତ ଯୋଗକୁ ମଧ୍ୟ ବାଲାନ୍ସ କରିବା ଟିକେ କଷ୍ଟ ହେଇଯାଉଛି, ତ ଏସବୁ ଭିତରେ ନିହାତି କେଉଁଠି ନା କେଉଁଠି ବିଭିନ୍ନ ଚ୍ୟାଲେଞ୍ଜେସ୍ ଆସୁଥିବ, ତ ସେଇ ସବୁକୁ ସବୁ କେମିତି ସାମ୍ନା କର?
1: ହଁ, ଚ୍ୟାଲେଞ୍ଜେସ୍ ତ ଆମେ ବହୁତ ଫେସ୍ କରୁଛୁ, ଯେମିତିକି ଇଞ୍ଜୁରି ହେଇଯାଏ ପାର୍ଟିସିପେଣ୍ଟ କମ୍ପିଟିସନ୍ ଟାଇମ୍ରେ, ଇଞ୍ଜୁରି ହେବା, ଇଞ୍ଜୁରିରୁ ରିକୋଭରି ଯେଉଁ ମ୍ୟାନେଜମେଣ୍ଟ କରିବା, ମେଣ୍ଟାଲ ପ୍ରେସର ବି ବହୁତ ଆସେ, କନ୍ସିଷ୍ଟେନ୍ସି ମେଣ୍ଟେନ୍ କରିବା, କମ୍ପିଟିସନ୍ ପ୍ରିପାରେସନ୍ ବେଳେ ବି ପ୍ରେସର ରୁହେ, ଡାଇଟ୍ ମେଣ୍ଟେନାନ୍ସ ପାଇଁ ବି ଲାଗେ ଆମକୁ, ଏଇସବୁ ଜିନିଷରେ ଆମେ ଫେସ୍ କରୁ ପ୍ରୋବ୍ଲେମ୍।
0: ଆଚ୍ଛା, ତ ଏସବୁ ଭିତରେ ଷ୍ଟ୍ରେସ୍କୁ କେମିତି ହ୍ୟାଣ୍ଡେଲ୍ କର?
1: ଷ୍ଟ୍ରେସ୍କୁ ହ୍ୟାଣ୍ଡେଲ୍ କରିବା ପାଇଁ ମୁଁ ତ ବୁଲିବା ପାଇଁ ପ୍ରିଫର କରେ, ଟ୍ରାଭେଲ୍ କରିବା ପାଇଁ, ପାଖପାଖ

0: ହଉ କି ବାହାର ବି ଯାଉ, ନହେଲେ ନାଇଁ ମେଡିଟେସନ୍ କରେ। ଆଜିକା ଡେଟ୍ରେ ଲୋକ ଏତିକି ବି ସ୍ଟ୍ରେସ୍ରେ ରହୁଛନ୍ତି, ଲୋକ 10 ମିନିଟ୍ସ ବି ମେଡିଟେସନ୍ କରିପାରିବେନି। ମୁଁ ଏଇଟା ଚ୍ୟାଲେଞ୍ଜ ଦେଉଛି ଲୋକମାନଙ୍କ ପାଇଁ, 10 ମିନିଟ୍ସ ମେଡିଟେସନ୍ କରିବା ଇଜି ନୁହେଁ। 10 ମିନିଟ୍ସ ମେଡିଟେସନ୍ କରିବା ଇଜ୍ ଇକ୍ୱାଲ୍ ଟୁ 1 ଆୱାର୍ ସ୍ଲିପ୍ ସାଙ୍ଗରେ ସମାନ। ତ ମେଡିଟେସନ୍ କରିବା ଦ୍ୱାରା ବହୁତ ଇମ୍ପ୍ରୁଭ୍ ଅଛି, ଲୋକଙ୍କର ସ୍ଥିରତା ଆସିଯାଇଥାଏ।
1: ଆଚ୍ଛା ଦେବାଶିଷ, ଯୋଗ କରିବା ଦ୍ୱାରା ଅନେକ କିଛି ଫାଇଦା ଆମକୁ ହୁଏ, ତ ମୁଁ ଜାଣିବାକୁ ଚାହିଁବି ଯେ ଆପଣଙ୍କ ଭିତରେ ସେମିତି କ'ଣ କ'ଣ ଚେଞ୍ଜେସ୍ ଆସିଛି?
0: ହଁ, ମୋ ଭିତରେ ବହୁତ ଚେଞ୍ଜେସ୍ ଆସିଛି, କାରଣ ପିଲାବେଳୁ ମୋ ମନ ବହୁତ ଚଞ୍ଚଳା ମନ। ତ ମୋ ଫାର୍ଷ୍ଟ କଥା ତ ମୁଁ ଫୋକସ୍ ଗେନ୍ କରିଛି, କେମିତି ଷ୍ଟେବିଲିଟି ଆସିବା। ଲୋକମାନଙ୍କ ସାଙ୍ଗରେ ମୁଁ କଣ୍ଟାକ୍ଟ କରିପାରେନି, ଆଇ କଣ୍ଟାକ୍ଟ କରିବା ହଉ, କଥାବାର୍ତ୍ତା କରିବା ହଉ, ନୂଆ ନୂଆ ଜାଗାରେ କନଫିଡେନ୍ସଲି ଯାଇକି ମିଶିବା। ତ ପାଠପଢ଼ାରେ ବି ଫୋକସ୍ ଆସିବାରେ ବି ବହୁତ ହେଲ୍ପ କରିଛି ମୋତେ, ମୁଁ ଜମା ବି ବସିପାରେନି। ଆଜିକା ଡେଟ୍ରେ ମୋତେ 5 ଘଣ୍ଟା କହିଲେ ମୁଁ 5 ଘଣ୍ଟା ବସିଯିବି। ତ ଏମିତିକି ବହୁତ କିଛି ଷ୍ଟେବିଲିଟି ଆସିଛି ମୋ ଦେହରେ, ଚେଞ୍ଜେସ୍ ଆସିଛି, ବଡିରୁ ଚେଞ୍ଜେସ୍ ହେଉ। ଯେମିତିକି ମୋ ରିସେଣ୍ଟଲି ଆକ୍ସିଡେଣ୍ଟ ହେଇଥିଲା, ଏବଂ ମୋ ଉପରେ 4-ହ୍ୱିଲର୍ କାର୍ ଚଢ଼ିଥିଲା ଗୋଡ଼ ଉପରେ, ତ ମୁଁ ସେଥିରୁ ରିକଭରି କରିଛି, କିନ୍ତୁ ମୋ ବୋନ୍ ଫ୍ରାକ୍ଚର୍ ହେଇନି, ଗୋଟେ ଆଞ୍ଚ ବି ଆସିନି ଗୋଡ଼ରେ। ତ ତା ଦେହରୁ ବି ମୁଁ ରିକଭରି କରିଛି ବହୁତ ଜଲ୍ଦି, କି କାହାର ଏକ୍ସପେକ୍ଟେସନ୍ ନଥିଲା ଯେ ମୁଁ ଏତେ ଜଲ୍ଦି ରିକଭରି କରିବି ବୋଲି। ତ ୟୋଗା ଥ୍ରୁରୁ ମୁଁ ବହୁତ କିଛି ମୋ ବଡି ପାଇଁ ବେନିଫିଟ୍ ହେଇଛି, ବଡି ମାଇଣ୍ଡ ସବୁକିଛି।
1: ନିହାତି ଏସବୁ ଭିତରେ ତ କିଛି କିଛି ଚ୍ୟାଲେଞ୍ଜେସ୍ ଆସିବ। ଆଚ୍ଛା ଏଇ ଯୋଗ ପାଇଁ ମେନ୍ ପ୍ରେରଣା ତମ ପଛରେ କିଏ?
0: ମୁଁ ଯେତେବେଳେ ନୂଆ ନୂଆ ଆସୋସିଏସନ୍ ଜଏନ୍ କରିବାକୁ ଯାଇଥିଲି, ତ ମୁଁ ଘରେ ଜଣେଇ ନଥିଲି, ମୁଁ ନିଜେ ମୋ ସେଭିଂସରୁ ଯାଇକି ଫର୍ମ ଫିଲଅପ୍ କରିବା। ସେତେବେଳେ ମୁଁ ଯେତେବେଳେ ଫର୍ମ ଫିଲଅପ୍ କରିକି ଘରକୁ ଆଣିଥିଲି ଗାର୍ଡିଆନ୍ଙ୍କ ସିଗ୍ନେଚର୍ ପାଇଁ, ତ ଘରେ ସେତେବେଳେ ସପୋର୍ଟ କରୁନଥିଲେ, ତ ସେଠି ମୋ ବଡ଼ ନାନୀ ହିଁ ସପୋର୍ଟ କରୁଥିଲା ମୋତେ। ତ ତାପରେ ସପୋର୍ଟ କରିବା ପରେ ଘରେ ଟିକେ ଇଣ୍ଟରେଷ୍ଟେଡ୍ ଦିଅନ୍ତିନି, କାହିଁକିନା ଏକରେ ତ ସେତେବେଳେ ପାଠପଢ଼ାରୁ ୱିକ୍ ଥିଲୁ, ତ ଏସବୁ ଜିନିଷରେ ପଢ଼ିବାଠୁ ସେମାନେ ଟିକେ ଆଭଏଡ୍ କରୁଥିଲେ। ତ ଯେତେବେଳେ ମୁଁ ଷ୍ଟେଟ୍ ଲେବୁଲ୍ ହେଉ, ନ୍ୟାସନାଲ୍ ଲେବୁଲ୍ ହେଉ, ମେଡ଼ାଲ୍ ଯେତେବେଳେ ଆଣିକି ଆସିଲି, ତ ଘରେ ସେତେବେଳେ ସପୋର୍ଟ ମିଳିବା ଷ୍ଟାର୍ଟ ହେଇଥିଲା। ତ ଆମର ଯେଉଁମାନେ ମୋ ଟିଚର୍ସ ମାନେ ଥିଲେ, ଯେମିତିକି ରମା ସାର୍ ହୁଅନ୍ତୁ, ଭିତିକା ମ୍ୟାଡ଼ାମ୍ ହୁଅନ୍ତୁ, ଆଲୋକ ସାର୍, ମନୋଜ ସାର୍, ଆଉ ସିନିୟର୍ ଭାଇମାନେ, ଏମାନଙ୍କର ସପୋର୍ଟରେ, ମଧୁ ସାର୍ ହୁଅନ୍ତୁ, ଏମାନଙ୍କ ସପୋର୍ଟ, ଭାଇ ଭଉଣୀ ସମସ୍ତଙ୍କ ସପୋର୍ଟରେ ହିଁ ଉପରକୁ ଉଠିବ। ତ ସେମାନଙ୍କ ଟ୍ରଷ୍ଟ ଗେନ୍ କରିବାରୁ ମୋତେ ସପୋର୍ଟ ମିଳିଥିଲା, ନା ସେମିତିରେ ତ ସପୋର୍ଟ ମିଳିବା ବହୁତ କଷ୍ଟ, ତ କିଛି କରିବାକୁ ହିଁ ପଡ଼ିବ ଉପରକୁ ଯିବାକୁ ହେଲେ।
1: ନିହାତି ଆପଣ ଏଇ ଯୋଗକୁ ନେଇ ଆହୁରି ମଧ୍ୟ ଆଗକୁ ଯାଆନ୍ତୁ। ଆଚ୍ଛା ଦେବାଶିଷ, ମ୍ୟାଟ୍ ଉପରେ ଯେତେବେଳେ ଆପଣ ପାଦ ରଖନ୍ତି, ତ ସେଇ ଯୋଉ ମୁହୂର୍ତ୍ତରେ ଆପଣଙ୍କ ମନରେ ପ୍ରଥମେ କ'ଣ ଆସେ?
0: ଯେମିତି କହିଲେ କି ମ୍ୟାଟ୍ ଉପରେ ମୁଁ ପାଦ ରଖିବା ମାନେ ମୋ ମନରେ ଗୋଟିଏ କଥା ଆସେ, ଫୋକସ୍, ବାଲାନ୍ସ, ଗିଭ୍ ମାଇ ବେଷ୍ଟ।
1: ଆଚ୍ଛା ଦେବାଶିଷ, ଯୋଗକୁ ତ ଆପଣ ଜାତୀୟ ସ୍ତରରେ ମଧ୍ୟ ରିପ୍ରେଜେଣ୍ଟ କଲେଣି, ତ ଜାଣିବାକୁ ଚାହିଁବି ଯେ ଯୋଗ ଗୋଟିଏ ଶବ୍ଦରେ ଆପଣଙ୍କ ପାଇଁ କ'ଣ?
0: ଆପଣ ଯେମିତି କହିଲେ, ଯୋଗ ମୋ ପାଇଁ ଗୋଟିଏ ଶବ୍ଦରେ କହିବାକୁ ଗଲେ ସମର୍ପଣ। ୟୋଗା ଇଜ୍ ଫର୍ ମି ଇଜ୍ ଇକ୍ୱାଲ୍ ଟୁ ଡେଭୋସନ୍।
1: ତ ଜାଣିବାକୁ ଚାହିଁବି ଯେ ଗୋଟିଏ ଶବ୍ଦରେ ଯୋଗକୁ କେମିତି ବର୍ଣ୍ଣନା କରିବ?
0: ୟୋଗା ଇନ୍ ୱାର୍ଡ ୱାର୍ଡ ଫର୍ ମି ଡିଭୋସନ୍, ଯେମିତିକି ସମର୍ପଣ, ୟୋଗା ଫର୍ ମି ଇଜ୍ ଇକ୍ୱାଲ୍ ଟୁ ସମର୍ପଣ। ଯଦି ଯୋଗ ମୋ ଜୀବନରେ ନଥାନ୍ତା, ତ ଆଜିକା ଡେଟ୍ରେ ମୁଁ ଶୃଙ୍ଖଳା ହେଉ, ଆତ୍ମବିଶ୍ୱାସ, ମାନସିକ ଭାବନା, ଏସବୁ ଦୃଢ଼ ହୋଇପାରିନଥାନ୍ତି। ଆଜି ମୁଁ ଯେଉଁ ପ୍ଲେସ୍ରେ ବି ଅଛି, ସେଥିରେ ଯୋଗର ବହୁତ କିଛି ଅବଦାନ ରହିଅଛି।
1: ଆଚ୍ଛା ଦେବାଶିଷ, ଆଜିକାଲି ଦେଖୁଥିବ ଗୋଟେ ଜିନିଷ, ଯୁବପିଢ଼ି ମାନେ ଫିଜିକାଲ ଆକ୍ଟିଭିଟିଜ୍ ପ୍ରତି ଆଜିକାଲି ବହୁତ କମ୍ ଆଟ୍ରାକ୍ଟ ହେଉଛନ୍ତି, ବା ବେଶୀ ସମୟ ନିଜକୁ ସୋସିଆଲ ମିଡ଼ିଆରେ ବ୍ୟସ୍ତ ରଖୁଛନ୍ତି, ତ ସେମାନଙ୍କୁ ଆପଣ କ'ଣ କହିବାକୁ ଚାହିଁବେ?
0: ନିହାତି, ସେମାନେ ଏତେ ସୋସିଆଲ ମିଡ଼ିଆରେ ଏବେ ପିଲାମାନେ ଆଡିକ୍ଟେଡ୍ ହେଇଯାଉଛନ୍ତି, ସେମାନେ ନିଜର ମେଣ୍ଟାଲ ହେଲ୍ଥ ପୁରା ବିଗାଡ଼ି ସାରିଲେଣି। ଏକ୍ଜାମ୍ପଲ୍ ମୁଁ ନିଜେ, କାହିଁକିନା ମୁଁ ବି ଗୋଟେ ଟାଇମ୍ରେ ବହୁତ ସୋସିଆଲ ମିଡ଼ିଆରେ ଆକ୍ଟିଭ୍ ଥିଲି, ତ ଏବେ ସେ ଜିନିଷ ନାହିଁ ଜମା। ମୋ ଆପ୍ ଫୋନ୍ରେ ଥିଲେ ବି ମୋତେ ୟୁଜ୍ କରିବାକୁ ମାନେ ମୋ ହାତ ଯାଉନି। ତ ସେଇଟା କ'ଣ ପାଇଁ ହୁଏ, ଆମ ବ୍ରେନ୍ରେ ସବୁ ହରମୋନ୍ ଯେଉଁ ରିଲିଜ୍ ହୁଏ, ଡୋପାମିନ୍ ରିଲିଜ୍ ହୁଏ, ତ ୟୋଗା କରିବା ଦ୍ୱାରା ଆମେ ନିଜର ହରମୋନ୍କୁ ଆମେ କଣ୍ଟ୍ରୋଲ୍ କରିପାରିବା, ଯେଉଁଥିରେ କି ଏସବୁ ଆଡିକ୍ସନ୍ ହଉ, ଯେମିତି ସୋସିଆଲ ମିଡ଼ିଆ ହଉ, ନିଶାଠୁ ଦୂରେଇବା ହଉ, ଏସବୁ ଜିନିଷରେ ଆମେ କଣ୍ଟ୍ରୋଲ୍ କରିପାରିବା ନିଜକୁ। ତ ଦୈନନ୍ଦିନ ଜୀବନରେ ଆପଣ ଯଦି କିଛି କିଛି ଟାଇମ୍ ଆପଣ ନିଜକୁ ଦେବେ, ତ ଏସବୁ ଜିନିଷରୁ ଆପଣ କଣ୍ଟ୍ରୋଲ୍ କରିପାରିବେ, ପିଓରଲି କ୍ୟୋର୍ କରିପାରିବେ ଆପଣ ନିଜକୁ। କ୍ୟାନ୍ସର ଭଳିଆ ଟ୍ରିଟମେଣ୍ଟ ମାନେ ରୋଗ ବି ଏଥିରେ କ୍ୟୋର୍ ହେଇଛି, ମୋର ସାର୍ ନିଜେ ହେଲା ଏକ୍ଜାମ୍ପଲ୍ ସାର୍। କ୍ୟାନ୍ସର ହଉ, ଟିବି ହଉ, ତାଙ୍କର ହାଡ଼ ଭାଙ୍ଗିବା ହଉ, 8 ବର୍ଷ ବେଡ୍ରେ ରିଡେନ୍ ଥିଲେ, ତ ସେଥିରୁ ବି ସିଏ ଯଦି 65 ଏଜ୍ରେ ନର୍ମାଲ 20 20 ଏଜ୍ ବାଲାଙ୍କଠୁ ଫିଟ୍ ଅଛନ୍ତି, ତ କାହିଁ ଆମେ ନ କରିପାରିବା। ତ ଅଛି, ବାସ୍ ସାଧନା ଦରକାର।
1: ତ ଦେବାଶିଷ, ଆଜି ଆପଣଙ୍କୁ ଯେଉଁମାନେ ଶୁଣୁଛନ୍ତି, ତ ସେମାନଙ୍କୁ ଏଇ ଯୋଗକୁ ନେଇ ଆପଣ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
0: ଯେମିତି କହିଲେ ଲୋକମାନଙ୍କ ପାଇଁ ମୋର କ'ଣ ବାର୍ତ୍ତା ରହିବ, ତ ମୁଁ ଏତିକି କହିବାକୁ ଚାହିଁବି ଯେ ସମସ୍ତେ ଯୋଗ ସହିତ ଜଡ଼ିତ ହୁଅନ୍ତୁ, ନିଜର ମେଣ୍ଟାଲିଟିକୁ ଠିକ୍

0: ଠିକ୍ ରଖନ୍ତୁ, କାହିଁକି ନା ଗହଳିମୟ ଜୀବନ ଭିତରେ ଏତିକି ଲୋକମାନେ ବିଜି ହେଇଗଲେଣି ଯେ ଲୋକମାନଙ୍କର ପୁରା ମେଣ୍ଟାଲ ହେଲ୍ଥର ପୁରା କଣ୍ଡିସନ ଖରାପ ରହୁଛି। ପ୍ରାୟ ଲୋକ କିଏ ଡିମୋଟିଭେଟ୍ ହେଇକି ରହୁଛି, କିଏ ସବୁ ଟ୍ରୋମାରେ ପଳାଉଛନ୍ତି। ତ ତା ଦେହରୁ ବାହାରିବା ପାଇଁ ଡେଲି କିଛି ନହେଲେ ବି ଦିନକୁ ଆପଣ 30 ମିନିଟ୍ସ ଯାଇପାରିବେ, ଯେମିତିକି ସୂର୍ଯ୍ୟ ନମସ୍କାର କରିପାରିବେ, କିଛିଟା ବେସିକ୍ ପୋଶ୍ଚର ହଉ, ଯେମିତି ବୃକ୍ଷାସନ, ଚକ୍ରାସନ ହଉ, ଅର୍ଦ୍ଧଚନ୍ଦ୍ରାସନ ହଉ, ତାଡ଼ାସନ ହଉ, ଧନୁରାସନ ହଉ, ସିଟିଂରେ ନର୍ମାଲ ପଦ୍ମାସନ ବସିକି ମେଡିଟେସନ କରିବା, ବଜ୍ରାସନ କରିବା ଖାଇସାରିବା ପରେ, ଏସବୁ ଜିନିଷ ନର୍ମାଲ କିଛିଟା କିଛି ଟାଇମ୍ ଦିଅନ୍ତୁ ନିଜକୁ। ନିଜକୁ ଟାଇମ୍ ଦେଇକି ନିଜକୁ କେମିତି ଷ୍ଟ୍ରେଙ୍ଗଥେନ୍ କରିବେ ଆଉ କେମିତି ଲଙ୍ଗ ଲାଇଫ୍ ପହଞ୍ଚିବେ ହଉ, ନିଜକୁ ଫୋକସ୍ କରନ୍ତୁ। ଆଉ ଗୋଟିଏ ସିମ୍ପଲ ଲାଇନ୍ରେ କହିବାକୁ ଗଲେ, ଆଜ୍ ଏ ଆଥଲେଟ୍ ମୁଁ ଲୋକମାନଙ୍କୁ ଏହା ବାର୍ତ୍ତା ଦେବାକୁ ଚାହୁଁଛି ଯେ ଯୋଗ କେବଳ ଆସନ ନୁହେଁ, ଏହା ଏକ ସୁସ୍ଥ, ଶାନ୍ତି, ଶୃଙ୍ଖଳିତ ଜୀବନର ପଥ ଅଟେ।
1: ନିହାତି ଦେବାଶିଷ, ବହୁତ ସୁନ୍ଦର ବାର୍ତ୍ତାଟିଏ ଦେଲେ। ତ ଆଶା କରିବୁ ଯେ ଏଇ ଆଲୋଚନା ନିଶ୍ଚୟ ଅନେକଙ୍କୁ ଯୋଗ ପ୍ରତି ଆକର୍ଷିତ କରିବ ଏବଂ ଗୋଟେ ସୁସ୍ଥ ଜୀବନ ପାଇଁ ପ୍ରେରଣା ଦେବ। ଆଉ ଆମ ସହ ଆଜି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ରହୁଛୁ, ନମସ୍କାର।
0: ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।

ଆଜି ସନ୍ଧ୍ୟା 6:10 ଶୁଣିପାରିବେ ଏକ ଭକ୍ତି ଗୀତ, 6:15 ସମୟରେ ଶୁଣିପାରିବେ ଦେଶାତ୍ମବୋଧକ ସଙ୍ଗୀତ। ଓଡ଼ିଆ

ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ 6:20 ସମୟରେ। ରାତି 7ଟାରେ ଶୁଣିପାରିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ଶୁଣିପାରିବେ 7:30 ସମୟରେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ବାଟେଘାଟେ ଶୁଣିପାରିବେ ରାତି 8:15 ସମୟରେ ଶୁଣିପାରିବେ। କେନ୍ଦ୍ର ସରକାରଙ୍କ ବିକାଶର 12 ବର୍ଷ ଶୀର୍ଷକ ଏକ ସାକ୍ଷାତକାର କାର୍ଯ୍ୟକ୍ରମ। ରାତି 9:30 ସମୟରେ ଶୁଣିପାରିବେ ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ନିରାମୟ। ରାତି 10ଟାରେ ଶୁଣିପାରିବେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀମତୀ କ୍ଷମା କରିବେ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ଓଡ଼ିଶା ଗସ୍ତ ସମ୍ପର୍କିତ ଏକ ବେତାର ବିବରଣୀ। ଆଗାମୀକାଲି ପ୍ରାତଃ 6:05 ଶୁଣିପାରିବେ ଆରାଧନା କାର୍ଯ୍ୟକ୍ରମ। 6:30 ସମୟରେ ଶୁଣିପାରିବେ ୱେଷ୍ଟବେଙ୍ଗଲର କୋଲକାତାଠାରେ ଆୟୋଜିତ ହେବାକୁ ଥିବା ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଜାତୀୟ ସ୍ତରୀୟ ଯୋଗ ପ୍ରଦର୍ଶନ ସମାରୋହର ଧାରାବିବରଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 9:30 ସମୟରେ ଶୁଣିପାରିବେ ଆମ ଆଇନ ଆମ ସୁରକ୍ଷା କାର୍ଯ୍ୟକ୍ରମ। ଆଗାମୀକାଲି ସମ୍ପାଦକୀୟରେ ଶୁଣିପାରିବେ ସୁସ୍ଥ ସମାଜ ଗଠନରେ ଯୋଗ ଓ ଆଇନ। ଦିନ 10:35 ସମୟରେ ଶୁଣିପାରିବେ ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଶ୍ରୋତାବନ୍ଧୁ ଏଥିଲା ଆଗାମୀକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମର ସୂଚନା।

ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ମତ୍ସ୍ୟଜୀବୀ ଭାଇମାନଙ୍କ ପାଇଁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳ ତତ୍ସଲଗ୍ନ ବଙ୍ଗୋପସାଗର ଅଶାନ୍ତ ରହିବାର ସମ୍ଭାବନା ଥିବା ହେତୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଚାଷୀ ଭାଇମାନଙ୍କ ପାଇଁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ 40-50 କିଲୋମିଟର ପ୍ରତି ଘଣ୍ଟା ବେଗରେ ବହିବାର ସମ୍ଭାବନା ଥିବା ହେତୁ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶ୍ରୋତାବନ୍ଧୁ ଶୁଣିଲେ ପାଣିପାଗର ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଏକ ଦେଶାତ୍ମବୋଧକ ସଙ୍ଗୀତ, କଣ୍ଠଦାନ କରିଛନ୍ତି ନିଖିଳ ଉତ୍କଳ ସଙ୍ଗୀତ ଶିଳ୍ପୀ ପରିଷଦ, ଗୀତିକାର ମୁରଲୀଧର।

ଶ୍ରୋତା ବନ୍ଧୁ ଆପଣମାନେ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଏଥର କଣ୍ଠଶିଳ୍ପୀ ଅଛନ୍ତି ଅନୁସୂୟା, ଗୀତିକାର ନିଜାମ, ସଙ୍ଗୀତ ସଂଯୋଜନା ସଞ୍ଜୟ।

ଶ୍ରୋତା ବନ୍ଧୁ ଗୀତରେ ସହିତ ଶେଷ କରୁଛୁ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରାଇରଙ୍ଗପୁରଠାରୁ 47,000 ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବିଶ୍ୱରେ ଅସ୍ଥିରତା ସତ୍ତ୍ୱେ ଭାରତ ନିରନ୍ତର ଭାବେ ଶାନ୍ତିର ବାର୍ତ୍ତା ଦେଉଛି, କହିଲେ ରାଷ୍ଟ୍ରପତି। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ବଳିଷ୍ଠ ହେବ, ମତବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ହେବ ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗର ବାର୍ତ୍ତା ନେଇ ଆସନ୍ତାକାଲି ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରୁ 47,000 ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ନୂତନ ପ୍ରକଳ୍ପଗୁଡ଼ିକ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ। କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଆଜି ଦେଶ ବିଭିନ୍ନ କ୍ଷେତ୍ରରେ ପ୍ରଗତି ହାସଲ କରିଛି। ରାଷ୍ଟ୍ରପତି କହିଛନ୍ତି, ପଶ୍ଚିମ ଏସିଆ ସମେତ ବିଶ୍ୱର କେତେକ ସ୍ଥାନରେ ଅସ୍ଥିରତା ଦେଖାଦେଇଛି। ଏଭଳି ସ୍ଥିତିରେ

0: ଭାରତ ନିରନ୍ତର ଭାବେ ବୁଝାମଣା ଓ ଶାନ୍ତିର ବାର୍ତ୍ତା ଦେଉଛି।
1: ଯେତେବେଳେ ପ୍ରଗତିର ସୁଫଳ ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚେ, ସେତେବେଳେ ପ୍ରଗତିର ଯଥାର୍ଥ ପ୍ରତିପାଦନ ହୁଏ। ଯେତେବେଳେ ଗାଁ ପ୍ରତି, ମାଟି ପ୍ରତି, ସମସ୍ତ ଜନତାଙ୍କ ପ୍ରତି ତାଙ୍କ ଯେଉଁ ଦରଦ ଏଥିରେ ପରିଲକ୍ଷିତ ହୁଏ। ଆଦିବାସୀ ଅଞ୍ଚଳ, ଦୁର୍ଗମ କ୍ଷେତ୍ର ଏବଂ ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ ଜନସାଧାରଣଙ୍କ ଜୀବନଧାରଣର ମାନର ବ୍ୟାପକ ପରିବର୍ତ୍ତନ ଅଣାଯିବା ଉପରେ ପ୍ରାଥମିକତା ଦିଆଯାଇଛି। ଆଜି ମଧ୍ୟ ସେ ସେହି ଗାଁକୁ ଏବଂ ସୂର୍ଯ୍ୟ ଗ୍ରାମ କରିବା ପାଇଁ ସେ ଯେଉଁ ଘୋଷଣା କରିଛନ୍ତି ତାକୁ ମୁଁ ଧନ୍ୟବାଦ ଦେବି।
0: ପ୍ରଧାନମନ୍ତ୍ରୀ କହିଛନ୍ତି 2036 ଓଡ଼ିଶା ଗଠନର 100 ବର୍ଷ ପୂରଣ ହେବ। 2047 ଦେଶ ସ୍ୱାଧୀନତାର 100 ବର୍ଷ ପୂରଣ କରିବ। ଓଡ଼ିଶା ଏବଂ ଦେଶର ଲକ୍ଷ୍ୟ ଗୋଟିଏ। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ମଧ୍ୟ ବଳିଷ୍ଠ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶରେ ଦେଶର ବିକାଶର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ସମୁଦ୍ର, ଖଣିଜ ସମ୍ପଦରେ ଭରପୁର, କୃଷିର ଶକ୍ତି ଏବଂ ସାମର୍ଥ୍ୟବାନ ଯୁବ ପ୍ରତିଭା ଏହି ରାଜ୍ୟରେ ରହିଛନ୍ତି। ଓଡ଼ିଶାରେ ବନ୍ଦରଠାରୁ ଆରମ୍ଭ କରି ସେମି କଣ୍ଡକ୍ଟର, ସବୁଜ ଶକ୍ତି ଆଦି କ୍ଷେତ୍ରରେ ନିବେଶ ହୋଇଛି।
2: तेजी से काम हो रहा। केंद्र सरकार का विजन है पूर्वी भारत के विकास से भारत का विकास। इसलिए हम पूर्वोदय की नीति पर काम कर रहे हैं। आज ओडिशा खुद इस बदलाव का साक्षी बन रहा। ओडिशा के पास समुद्र है, खनिज संपदा है, कृषि की शक्ति है और सबसे सामर्थ्यवान यहाँ युवा प्रतिभा है।
0: ଓଡ଼ିଶାରେ ନୂତନ ରାଜ୍ୟ ସରକାର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। ଉତ୍କର୍ଷ ଓଡ଼ିଶା ସମେତ ଅନ୍ୟ ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ଏପର୍ଯ୍ୟନ୍ତ ପ୍ରାୟ 20 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଆଦିବାସୀ ସମାଜର ଉତ୍ଥାନ ପାଇଁ ଆଦିବାସୀ ଯୁବକଙ୍କୁ ଶିକ୍ଷା ଓ ନିଯୁକ୍ତିର ସୁଯୋଗ ପ୍ରଦାନ କରୁଛନ୍ତି। ଶ୍ରୀ ମୋଦି ପାହାଡ଼ପୁର ଗ୍ରାମକୁ ସୂର୍ଯ୍ୟ ଗ୍ରାମ ଭାବେ ବିକଶିତ କରିବାକୁ ଘୋଷଣା କରିଛନ୍ତି। ଆସନ୍ତାକାଲି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ସମଗ୍ର ଦେଶ ଏବଂ ବିଶ୍ୱକୁ ଯୋଗ ଦିବସରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମୋଦି ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟରେ 90,000 କୋଟି ଟଙ୍କାର ରେଳ ପ୍ରକଳ୍ପ, 40,000 କୋଟି ଟଙ୍କାର ସଡ଼କ ପ୍ରକଳ୍ପ, 25,000 କୋଟି ଟଙ୍କାର ବନ୍ଦର ପ୍ରକଳ୍ପ ଏବଂ 25,000 କୋଟି ଟଙ୍କାର ଜାହାଜ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ଜୀବନ ଜୀବିକା ଓ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ପାଇଁ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 23ତମ କିସ୍ତି ପ୍ରଦାନ କରିଛନ୍ତି। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଦେଶର 9,44,00,000ରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ 18,880 କୋଟି ଟଙ୍କା ପ୍ରଦାନ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପିଏମ୍ କିଷାନ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ଓଡ଼ିଶାର 34,00,000ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ଜମାଖାତାକୁ 692 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଆସନ୍ତାକାଲି ଅନୁଷ୍ଠିତ ହେବ। ଦେଶର 551 ସହର ଏବଂ ବିଦେଶର 14 ସହରରେ 22,00,000ରୁ ଅଧିକ ପରୀକ୍ଷାର୍ଥୀ ନିଟ୍ ୟୁଜି ପରୀକ୍ଷା ଦେବେ। ପରୀକ୍ଷା ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ସହ ଆଧାର ଆଧାରିତ ଚିହ୍ନଟ ପ୍ରମାଣୀକରଣ ଏବଂ ଜିପିଏସ୍ ସମର୍ଥିତ ଯାନର ବ୍ୟବସ୍ଥା କରାଯିବ। ନିଟ୍ ପରୀକ୍ଷାର ସୁପରିଚାଳନା ପାଇଁ ଆଜି ମକ୍ଡ୍ରିଲ୍ ଆୟୋଜିତ ହୋଇଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆନ୍ତର୍ଜାତିକ ଯୋଗ ଦିବସ 2026 ଆସନ୍ତାକାଲି ପାଳନ କରାଯିବ। ପାର୍ଥକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ 12 ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ। କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଯୋଗ ଉତ୍ସବରେ ଦେଶ ତଥା ବିଦେଶରୁ ବହୁ ନାଗରିକ ଆଭାସୀ ମାଧ୍ୟମରେ ଅଂଶଗ୍ରହଣ କରିବେ। ଯୋଗ ଦିବସ ପାଳନର ଅଂଶସ୍ୱରୂପ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଦେଶବ୍ୟାପୀ 100 ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସ ଆୟୋଜନ କରାଯାଉଛି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଯୋଗ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହେବେ। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ମୃଣାଳିନୀ

0: ଦର୍ଶୱାଲ ଆଜି ବରଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଅତାବିରା ଆଇସିଡିଏସ୍ରେ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ସେବା ପ୍ରଦାନ ବ୍ୟବସ୍ଥା ଓ ଭିତ୍ତିଭୂମି ସୁବିଧା ସମ୍ପର୍କରେ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ ସହିତ ସେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାର ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ପରିଗଣନା ଫର୍ମର 100% କମ୍ପ୍ୟୁଟରୀକରଣ କରାଯାଇଛି। ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କୁ ନେଇ ଏସ୍ଆଇଆର୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ପୌର ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନାଗରିକମାନଙ୍କୁ ପୌର ପରିଷଦ ଦ୍ୱାରା ପରିଚାଳିତ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ସଚେତନ କରାଯିବା ସହ ବିଭିନ୍ନ ଅଭିଯୋଗ ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗଜପତି ଜିଲ୍ଲା କାଶୀନଗରସ୍ଥିତ ବ୍ଲକ କାର୍ଯ୍ୟାଳୟ ପରିସରରେ କୃଷକ ସମ୍ବାଦ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟଚାଷର ଉପକାରିତା ଏଥିପାଇଁ ମିଳୁଥିବା ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। କୃଷି କୃଷକ ଓ ପ୍ରାଣୀ ସମ୍ପଦର ବିକାଶ ନିମନ୍ତେ ଉପଲବ୍ଧ ସରକାରୀ ଯୋଜନା ସମ୍ପର୍କରେ କୃଷି ଅଧିକାରୀମାନେ କୃଷକମାନଙ୍କୁ ଅବଗତ କରାଇଥିଲେ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅନ୍ତିମ ଦିବସରେ ଆଜି ଜୈବିକ କୃଷିର ମୂଳଧାରଣା ଓ ଗୁରୁତ୍ୱ, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା, ଜୈବିକ ସାର ଓ ଜୈବ କୀଟନାଶକ ବ୍ୟବହାର ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ରଘୁରାମ ଆର୍ ଆୟର କର୍ମଶାଳାରେ ଯୋଗଦେଇ ଆଧୁନିକ ଓ ବୈଜ୍ଞାନିକ ପଦ୍ଧତି ଆପଣେଇ କୃଷକମାନେ ଆୟ ବୃଦ୍ଧି କରିପାରିବେ ବୋଲି କହିଛନ୍ତି। ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ପରିସରରେ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ସ୍ୱାବଲମ୍ବୀ ଯୁବା ସମୃଦ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ ବଣ୍ଟନ କରାଯାଇଥିଲା। ସୁବର୍ଣ୍ଣପୁରରେ ଦେବଦମ୍ପତି ବିବାହ ପରେ ସ୍ୱମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରି ଗମ୍ଭୀରାରେ ପ୍ରବେଶ କରିଛନ୍ତି। ଶମ୍ଭୁ ବାବା ସୁବର୍ଣ୍ଣମେରୁ ଚନ୍ଦ୍ରଶେଖର କନ୍ୟା ପିତାଙ୍କ ବାସଭବନରୁ କୈଳାସନଗର ଅଭିମୁଖେ ଏକ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ଶୋଭାଯାତ୍ରାରେ ଫେରିଛନ୍ତି। ଦେବଦେବ ମହାଦେବଙ୍କ ସହ ଅଷ୍ଟ ଶମ୍ଭୁ, ଅଷ୍ଟ ବିଷ୍ଣୁ ଓ ଅଷ୍ଟ ହନୁମାନ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଇରଙ୍ଗପୁରଠାରୁ 47,000ରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବିଶ୍ୱରେ ଅସ୍ଥିରତା ସତ୍ତ୍ୱେ ଭାରତ ନିରନ୍ତର ଭାବେ ଶାନ୍ତିର ବାର୍ତ୍ତା ଦେଉଛି, କହିଲେ ରାଷ୍ଟ୍ରପତି। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ବଳିଷ୍ଠ ହେବ, ମତବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ହେବ ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗର ବାର୍ତ୍ତା ନେଇ ଆସନ୍ତାକାଲି ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ କର୍ମରେ କୁଶଳତା ହିଁ ଯୋଗ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତୀୟ ସଂସ୍କୃତି ଓ ମାନବ ସଭ୍ୟତାକୁ ପ୍ରାଚୀନ ମୁନି ଋଷିଙ୍କର ଶ୍ରେଷ୍ଠ ଦାନ ହେଉଛି ଯୋଗ। ଯୋଗର ମହତ୍ତ୍ୱ ଏବଂ ଏହାକୁ ଆପଣେଇବା ଲକ୍ଷ୍ୟ ନେଇ ଆନ୍ତର୍ଜାତିକ ସ୍ତରରେ ଭାରତ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲା। 2014 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ମିଳିତ ଜାତିସଂଘ ଜୁନ୍ 21 ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା। ଚଳିତ ବର୍ଷ 12 ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ। ଆସନ୍ତାକାଲି ପାଳିତ ହେବାକୁ ଥିବା ଯୋଗ ଦିବସର ପ୍ରସଙ୍ଗ ରହିଛି ବୟସ୍କଙ୍କ ସୁସ୍ଥତା ପାଇଁ ଯୋଗ। ବୟସ ବଢ଼ିବା ସହିତ ଲୋକଙ୍କୁ ସୁସ୍ଥ, ସକ୍ରିୟ ଓ ମାନସିକ ଭାବରେ ସ୍ଥିର ରଖିବାରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଉତ୍ତମ ସ୍ୱାସ୍ଥ୍ୟର ମୂଳ ଭିତ୍ତିଭୂମି ହେଉଛି ସୁସ୍ଥତା ଓ ସକାରାତ୍ମକ ଚିନ୍ତାଧାରା। ଜୀବନ ପ୍ରବାହକୁ ପ୍ରକାରାନ୍ତରେ ଏହା ତ୍ୱରାନ୍ୱିତ କରିଥାଏ। ସନ୍ତୁଳିତ ଭୋଜନ, ନିୟମିତ ବ୍ୟାୟାମ ଏବଂ ଉତ୍ତମ ଜୀବନଚର୍ଯ୍ୟା ସୁସ୍ଥ ଶରୀର ଗଠନରେ ସହାୟକ ହୋଇଥାଏ। ଏହା ବ୍ୟକ୍ତିକୁ ଉର୍ଜାବାନ ଏବଂ ଚଳଚଞ୍ଚଳ କରିଥାଏ। ପ୍ରାକୃତିକ ଉପାୟରେ ଶରୀରକୁ ସଠିକ୍ ଉପଯୋଗ କରିପାରିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରାଯାଇପାରିବ। ଦୀର୍ଘ ଓ ନିରୋଗ ଜୀବନ ପ୍ରବାହର ମୂଳ ଉତ୍ସ। ଉତ୍ତମ ମାନସିକ ସ୍ୱାସ୍ଥ୍ୟ ଓ ଭାବନା

0: ସକାରାତ୍ମକ ଆବେଗମୟ ସହନଶୀଳତାକୁ ବିକାଶ ଘଟାଇବାରେ ଯୋଗ ଅଭ୍ୟାସ ଏବଂ ପ୍ରକ୍ରିୟା ଅନ୍ତତଃ ମହତ୍ତ୍ୱପୂର୍ଣ୍ଣ। ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ଆସନ୍ତାକାଲି କୋଲକାତାର ରେଡ୍ ରୋଡ୍ଠାରେ ଜାତୀୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଦିବସ ପାଳନର ନେତୃତ୍ୱ ନେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟପ୍ରଦେଶର ଜବଲପୁରଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଇତିମଧ୍ୟରେ ଏହି ଦିବସ ପାଳନ ପରିପ୍ରେକ୍ଷୀରେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଯୋଗ ସଙ୍ଗମ ପୋର୍ଟାଲରେ ପଞ୍ଜୀକରଣ ରେକର୍ଡ ସଂଖ୍ୟା ଛୁଇଁଛି। ପାଖାପାଖି 6 ଲକ୍ଷ ବ୍ୟକ୍ତିବିଶେଷ ଏହି ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ଯୋଗ ଦିବସ ପାଳନ ପାଇଁ ଦେଶ ତଥା ବିଶ୍ୱସ୍ତରରେ ବ୍ୟାପକ ଉତ୍ସାହ ପରିଲକ୍ଷିତ ହୋଇଛି। ଜାତୀୟ ପୋର୍ଟାଲ ମାଧ୍ୟମରେ ପଶ୍ଚିମବଙ୍ଗରୁ ସର୍ବାଧିକ 2,76,000 ଅଧିକ ପଞ୍ଜୀକରଣ ହୋଇଥିବା ବେଳେ ପ୍ରାୟ 1,50,000 ପଞ୍ଜୀକରଣ ସହ ରାଜସ୍ଥାନ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଆସାମ, ଉତ୍ତରପ୍ରଦେଶ, ତାମିଲନାଡ଼ୁ, ଓଡ଼ିଶା ଏବଂ ଛତିଶଗଡ଼ ସମେତ ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ପୋର୍ଟାଲ ମାଧ୍ୟମରେ ପଞ୍ଜୀକରଣ ଆଶାତୀତ ହୋଇଛି। ସୁସ୍ଥ ଏବଂ ନିରାମୟ ଜୀବନକୁ ଆପଣେଇବା ତଥା ଯୋଗ ମାଧ୍ୟମରେ ଜନଭାଗିଦାରିତାର ଅଂଶଗ୍ରହଣକୁ ଏହା ପ୍ରତିଫଳନ କରୁଛି। ଅନ୍ୟପକ୍ଷରେ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଇତିମଧ୍ୟରେ ଅନୁଷ୍ଠିତ ଅନ୍ଲାଇନ୍ ବିଶ୍ୱଯୋଗ କାର୍ଯ୍ୟକ୍ରମ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ରେକର୍ଡ ସଂଖ୍ୟକ 435,831 ଜଣଙ୍କ ଯୋଗଦାନ ସହ ଏହି କାର୍ଯ୍ୟକ୍ରମ ଗିନିସ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି। ଯୋଗ 365 ଅଭିଯାନକୁ ଅଧିକ ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏକ ପରିସଂଖ୍ୟାନରୁ ଜଣାପଡ଼ିଛି କ୍ରମାଗତ ଭାବେ ଏହି ସଂଖ୍ୟା ବୃଦ୍ଧି ପାଉଛି। ସରକାରଙ୍କ ପକ୍ଷରୁ ହର୍ ଘର୍ ଯୋଗ ହର୍ ଦିନ ଯୋଗ ଦୃଷ୍ଟିକୋଣ ଆଧାରରେ ଦୈନନ୍ଦିନ ଜୀବନରେ ଯୋଗ ଆପଣେଇବାକୁ ପରାମର୍ଶ ଦିଆଯାଇଛି। କାରଣ ଯୋଗ ହିଁ ଶରୀରକୁ ସୁସ୍ଥ ରଖିବାରେ ଏକ ପ୍ରାକୃତିକ ଔଷଧ। ମନ ଏବଂ ଆତ୍ମାର ଏହା ଏକ ଶୋଧନ ସ୍ତର ହୋଇଥାଏ। ଅଧିକାଂଶ କ୍ଷେତ୍ରରେ ରୋଗ ମାନସିକତା ଜନିତ ହୋଇଥାଏ। ପ୍ରାର୍ଥନା ତଥା ଧ୍ୟାନ ଆଧାରିତ ଜୀବନଶୈଳୀ ଉଭୟ ମାନସିକ ଓ ଶାରୀରିକ ସୁସ୍ଥତା ପ୍ରଦାନ କରିଥାଏ। ଆନ୍ତର୍ଜାତିକ ଯୋଗ ଦିବସ ପାଳନ ପରିପ୍ରେକ୍ଷୀରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ 100 ପ୍ରତୀକାତ୍ମକ ସ୍ଥାନରେ ଯୋଗ ସମାରୋହର ଆୟୋଜନ କରାଯାଇଛି। ଦେଶର ସାଂସ୍କୃତିକ ଐତିହ୍ୟ, ପର୍ଯ୍ୟଟନ ଏବଂ ସଭ୍ୟତାର ପରିଚୟକୁ ଯୋଗ ସହ ଯୋଡ଼ିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ନୂଆଦିଲ୍ଲୀରେ 100 ଦିନିଆ, ମହାରାଷ୍ଟ୍ର ଲୋନାରରେ 75 ଦିନିଆ, ହାଇଦ୍ରାବାଦର କାହ୍ନା ଶାନ୍ତିବନମରେ 50 ଦିନିଆ, ଖଜୁରାହୋରେ 25 ଦିନିଆ କାର୍ଯ୍ୟକ୍ରମ କରାଯାଇଛି। ଯୋଗ ଦିବସ ପାଳନର ପଶ୍ଚାତ୍ ଗଣନାର ଏକ ଅଂଶସ୍ୱରୂପ ଏହି କାର୍ଯ୍ୟକ୍ରମଗୁଡ଼ିକ ଆୟୋଜିତ ହେଉଛି। କୋଲକାତାରେ ହେବାକୁ ଥିବା ମୁଖ୍ୟ ଜାତୀୟ ସମାରୋହ ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ମଧ୍ୟ ବିଶେଷ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ ହୋଇଛି। ଏବେଠାରୁ ଦୈନନ୍ଦିନ ଜୀବନଶୈଳୀରେ ଯୋଗକୁ ଆପଣେଇ ପାରିଲେ ଆଗାମୀ ବାର୍ଦ୍ଧକ୍ୟ ଅବସ୍ଥା ଅଧିକ ସୁସ୍ଥ ଏବଂ ନିରୋଗ ହୋଇପାରିବ। ଯୋଗ କେବଳ କେତେକ ଶାରୀରିକ ଆସନ କିମ୍ବା ବ୍ୟାୟାମ ନୁହେଁ, ବରଂ ଏହା ଶରୀର, ମନ ଏବଂ ଆତ୍ମାକୁ ଏକ ସୂତ୍ରରେ ବାନ୍ଧି ରଖିବାର ଏକ ସାଧନା। ବର୍ତ୍ତମାନର ବ୍ୟସ୍ତବହୁଳ ଓ ଚାପଗ୍ରସ୍ତ ଜୀବନରେ ନିରୋଗ, ସୁସ୍ଥ ଏବଂ ଶାନ୍ତ ରହିବାରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆସନ୍ତୁ ଆମେ ସମସ୍ତେ ଦୈନନ୍ଦିନ ଜୀବନରେ ଯୋଗକୁ ଆପଣେଇବା ଏବଂ ଏକ ସୁସ୍ଥ ସମୃଦ୍ଧ ସମାଜ ଗଠନ ପାଇଁ ସଂକଳ୍ପବଦ୍ଧ ହେବା।
1: ଶୁଣିଲେ ଆଜିର ପ୍ରସଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM।
2: माननीय प्रधानमंत्री श्री नरेंद्र मोदी 20 जून को हुगली पश्चिम बंगाल से प्रधानमंत्री किसान सम्मान निधि की 23वीं किश्त जारी करेंगे। इसके तहत 9 करोड़ 44 लाख से अधिक किसानों के खातों में 18,880 करोड़ रुपए से अधिक की सम्मान राशि सीधे हस्तांतरित की जाएगी। पीएम किसान की इस किश्त के साथ ही किसानों को हस्तांतरित कुल राशि 4,46,000 करोड़ रुपए से अधिक हो जाएगी, जो करोड़ों किसान परिवारों को आर्थिक संबल प्रदान कर रही है।

ଆପଣମାନେ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:01:23। ଆସନ୍ତୁ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଶିଳ୍ପୀ ଅଛନ୍ତି ଇରା ମହାନ୍ତି, ଗୀତିକାର ସ୍ୱରୂପ ନାୟକ, ଚଳଚ୍ଚିତ୍ର ମନର।

0: শ্রোতা বন্ধু, ওড়িয়া চলচ্চিত্র গীতার কার্যক্রম এটি শেষ হল। আপনার কার্যক্রম শুণুচার আকাশবাণী পুরী কেন্দ্র প্রচারিত হচ্ছে 103.4 এফএম মাধ্যমে। স্টুডিও ঘড়ি সময় বর্তমান রাতে 7:15 হওয়া যাচ্ছে। শুণুন ওড়িয়ার সংবাদ আকাশবাণী কটক কেন্দ্র।
1: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। 9,44,00,000 ଅଧିକ ଚାଷୀଙ୍କୁ ମିଳିଲା 18,880 କୋଟି ଟଙ୍କାର ଅର୍ଥରାଶି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସ। ନିଟ୍ UG ପୁନଃ ପରୀକ୍ଷା ଆସନ୍ତାକାଲି, ପରୀକ୍ଷା ଦେବେ 22,79,000ରୁ ଅଧିକ ଛାତ୍ରଛାତ୍ରୀ। ଏବଂ ଚେନ୍ନାଇ ଦିନିକିଆ ଏକ ଦିବସ କ୍ରିକେଟ୍ ମ୍ୟାଚ୍ରେ 219 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତର ବ୍ୟାଟିଂ ଜାରି। ପଶ୍ଚିମବଙ୍ଗ ହୁଗୁଲି ଜିଲ୍ଲାର ତାରକେଶ୍ୱରଠାରେ ଆଜି ଆୟୋଜିତ ପଶ୍ଚିମବଙ୍ଗ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କରିଛନ୍ତି। ଏ ବାବଦରେ ଦେଶର 9,44,00,000ରୁ ଅଧିକ ଚାଷୀଙ୍କୁ 18,880 କୋଟି ଟଙ୍କା ପ୍ରଦାନ କରାଯାଇଛି। ଶ୍ରୀ ମୋଦି ସେଠାରେ ରେଳ, କୃଷି, ଗ୍ରାମୀଣ ବିକାଶ, ମତ୍ସ୍ୟ ଓ ପଶୁପାଳନ ଆଦି କ୍ଷେତ୍ରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ପଶ୍ଚିମବଙ୍ଗଳାର ବିକାଶ ପାଇଁ ଦ୍ରୁତଗତିରେ କାର୍ଯ୍ୟ ଆଗେଇ ଚାଲିଛି। ପଶ୍ଚିମବଙ୍ଗ ଦିବସ ପାଳନ ରାଜ୍ୟର ବିକାଶକୁ ଅଧିକ

0: ପ୍ରଦାନ କରିବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,000 ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ନୂତନ ପ୍ରକଳ୍ପଗୁଡ଼ିକ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ। କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଆଜି ଦେଶ ବିଭିନ୍ନ କ୍ଷେତ୍ରରେ ପ୍ରଗତି ହାସଲ କରିଛି। ରାଷ୍ଟ୍ରପତି କହିଛନ୍ତି ପଶ୍ଚିମ ଏସିଆ ସମେତ ବିଶ୍ୱର କେତେକ ସ୍ଥାନରେ ଅସ୍ଥିରତା ଦେଖାଦେଇଛି। ଏଭଳି ସ୍ଥିତିରେ ଭାରତ ନିରନ୍ତର ଭାବେ ବୁଝାମଣା ଓ ଶାନ୍ତିର ବାର୍ତ୍ତା ଦେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି 2036 ଓଡ଼ିଶା ଗଠନର 100 ବର୍ଷ ପୂରଣ ହେବ। 2047 ଦେଶ ସ୍ୱାଧୀନତାର 100 ବର୍ଷ ପୂରଣ କରିବ। ଓଡ଼ିଶା ଏବଂ ଦେଶର ଲକ୍ଷ୍ୟ ଗୋଟିଏ। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ମଧ୍ୟ ବଳିଷ୍ଠ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶରେ ଦେଶର ବିକାଶର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ସମୁଦ୍ର ଖଣିଜ ସମ୍ପଦରେ ଭରପୁର, କୃଷିର ଶକ୍ତି ଏବଂ ସାମର୍ଥ୍ୟବାନ ଯୁବ ପ୍ରତିଭା ଏହି ରାଜ୍ୟରେ ଅଛନ୍ତି। ଓଡ଼ିଶାରେ ବନ୍ଦରଠାରୁ ଆରମ୍ଭ କରି ସେମିକଣ୍ଡକ୍ଟର, ସବୁଜ ଶକ୍ତି ଆଦି କ୍ଷେତ୍ରରେ ନିବେଶ ହୋଇଛି। ଓଡ଼ିଶାରେ ନୂତନ ରାଜ୍ୟ ସରକାର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। ଉତ୍କର୍ଷ ଓଡ଼ିଶା ସମେତ ଅନ୍ୟ ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ଏପର୍ଯ୍ୟନ୍ତ ପ୍ରାୟ 20 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ସାଥିଓ, ହମାରି ସରକାର ଓଡ଼ିଶା କେ ସଂସାଧନ କୁ ଓଡ଼ିଶା କି ସମ୍ଭାବନା ମେ ବଦଲ ରହି ହେ। ଓଡ଼ିଶା ମେ ବଡ଼ା ନିବେଶ ଆଏ, ଯହାଁ ନୟେ ଉଦ୍ୟୋଗ ଲଗେ, ଇସକେ ଲିଏ ଉତ୍କର୍ଷ ଓଡ଼ିଶା ଜୈସେ ଅଭିଯାନ ଚଲାଏ ଜା ରହେ ହେଁ। ଇସକେ ତହତ ଅବ ତକ କରିବ 20 ଲକ୍ଷ କରୋଡ଼ ରୁପିଏ କେ ନିବେଶ ପ୍ରସ୍ତାବ ମିଲ ଚୁକେ ହେଁ। 3.5 ଲକ୍ଷ କରୋଡ଼ ରୁପିଏ ସେ ଜ୍ୟାଦା କି ଅନେକ ମେଗା ପରିୟୋଜନା ପର ଭି କାମ ଚଲ ରହା ହେ।
0: ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଆଦିବାସୀ ସମାଜର ଉତ୍ଥାନ ପାଇଁ ଆଦିବାସୀ ଯୁବକଙ୍କୁ ଶିକ୍ଷା ଓ ନିଯୁକ୍ତିର ସୁଯୋଗ ପ୍ରଦାନ କରୁଛନ୍ତି। ଶ୍ରୀ ମୋଦି ପାହାଡ଼ପୁର ଗ୍ରାମକୁ ସୂର୍ଯ୍ୟ ଗ୍ରାମ ଭାବେ ବିକଶିତ କରିବାକୁ ଘୋଷଣା କରିଛନ୍ତି। ଆସନ୍ତାକାଲି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ସମଗ୍ର ଦେଶ ଏବଂ ବିଶ୍ୱକୁ ଯୋଗ ଦିବସରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମୋଦି ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।
1: मैं राष्ट्रपति द्रौपदी मुर्मू जी को जन्मदिन की हार्दिक बधाई और शुभकामनाएं देता हूं। मैं उनके दीर्घायु होने और उत्तम स्वास्थ्य की कामना करता हूं। जगन्नाथ जी भगवान के श्री चरणों में प्रार्थना करता हूं। ओडिशा की बेटी आज देश के इतने बड़े पद पर पहुंची है, हमारा मार्गदर्शन कर रही है, ये हम सभी के लिए बहुत गौरव की बात है।
0: ସମାବେଶରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେଇଥିଲେ। ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ଐତିହ୍ୟ ସ୍ଥଳୀଗୁଡ଼ିକର ବିକାଶ ଓ ସଂରକ୍ଷଣ ପାଇଁ ଦେଶବ୍ୟାପୀ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। କୋହ୍ଲାପୁରଠାରେ ଆଜି 1,445 କୋଟିରୁ ଅଧିକ ମୂଲ୍ୟର ଶ୍ରୀ ଅମ୍ବାବାଇ ମନ୍ଦିର ବିକାଶ ପ୍ରକଳ୍ପର ଉଦ୍ଘାଟନ କରିବା ଅବସରରେ ଶ୍ରୀ ଶାହା ଏହା କହିଛନ୍ତି। ସେ କହିଛନ୍ତି ଏହି ବିକାଶ ପ୍ରକଳ୍ପ ଶ୍ରୀ ଅମ୍ବାବାଇ ମନ୍ଦିର ପରିସରକୁ ଏକ ଆଧୁନିକ ତୀର୍ଥସ୍ଥଳୀରେ ପରିଣତ କରିବ। ଏହାର ଐତିହାସିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଐତିହ୍ୟ ସଂରକ୍ଷଣ ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶରେ ବିକାଶ, ସାଂସ୍କୃତିକ ପୁନରୁଦ୍ଧାର, ଜାତୀୟ ସୁରକ୍ଷା ଏବଂ ବିଶ୍ୱସ୍ତରୀୟ ସ୍ୱୀକୃତି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆନ୍ତର୍ଜାତିକ ଯୋଗ ଦିବସ 2026 ଆସନ୍ତାକାଲି ପାଳନ କରାଯିବ। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଏହି 12 ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ। ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଯୋଗର ଆବଶ୍ୟକତା ଉପରେ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ମୁଖ୍ୟ ଜାତୀୟ ସମାରୋହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ। ଏହି ସମାରୋହ 5:00 ଆରମ୍ଭ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। କାର୍ଯ୍ୟକ୍ରମରେ ଦେଶ ତଥା ବିଦେଶରୁ ବହୁ ନାଗରିକ ଆଭାସୀ ମାଧ୍ୟମରେ ଯୋଗଦେବାର ସମ୍ଭାବନା ରହିଛି। ଯୋଗ ଦିବସ ପାଳନର ଅଂଶସ୍ୱରୂପ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ 100ଟି ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଉଛି। ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଐତିହାସିକ ସ୍ଥାନ ଏବଂ ଯୋଗ ପରମ୍ପରାକୁ ଏହା ସଂଯୋଗ କରିବ। ନୂଆଦିଲ୍ଲୀର ଲାଲକିଲ୍ଲା, ଉତ୍ତରାଖଣ୍ଡର ହରିଦ୍ୱାର, ଓଡ଼ିଶାର କୋଣାର୍କ, କର୍ଣ୍ଣାଟକର ହାମ୍ପି, ତାମିଲନାଡୁର ମହାବଳୀପୁରମ୍, ମହାରାଷ୍ଟ୍ରର ମୁମ୍ବାଇ, ବିହାରର ନାଳନ୍ଦା, ଗୁଜରାଟର ଅହମ୍ମଦାବାଦ, ଉତ୍ତରପ୍ରଦେଶର ସାରନାଥ, ଲଦାଖର ଲେହ, ତେଲେଙ୍ଗାନାର ହାଇଦ୍ରାବାଦ ଏବଂ ଆସାମର ସିଲଚର ସମେତ 12 ପ୍ରମୁଖ ସ୍ଥାନରେ ଏହି ସମାରୋହ ଆୟୋଜନ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ବିଦେଶରେ ଥିବା 210ରୁ ଅଧିକ ଭାରତୀୟ ମିଶନ ବିଶ୍ୱବ୍ୟାପୀ 2,500 ସ୍ଥାନରେ ଯୋଗ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି। ଏହା ବ୍ୟତୀତ ଦିଲ୍ଲୀ ତଥା ଦେଶର ବିଭିନ୍ନ ପ୍ରାନ୍ତରରେ ସାର୍ବଜନୀନ ସ୍ଥାନଗୁଡ଼ିକରେ ଯୋଗ ଉତ୍ସବ ଆୟୋଜନ

0: କରାଯାଉଛି। ନିଟ୍ ୟୁଜି ପୁନଃ ପରୀକ୍ଷା ଆସନ୍ତାକାଲି ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା ଦେଇଥିବା ସୂଚନା ଅନୁଯାୟୀ ପରୀକ୍ଷା ଅପରାହ୍ନ 2:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦେଶର 551 ସହର ଏବଂ ବିଦେଶର 14 ସହରରେ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। 22,79,000 ଅଧିକ ଛାତ୍ରଛାତ୍ରୀ ଆସନ୍ତାକାଲି ଏହି ପରୀକ୍ଷା ଦେବେ। ପରୀକ୍ଷାର ସୁପରିଚାଳନା ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ମଣିଷ ବ୍ୟବହାର ଯୋଗ୍ୟ 16 ନିର୍ଦ୍ଧାରିତ ଡୋଜ୍ ମିଶ୍ରଣ FDC ଔଷଧର ଉତ୍ପାଦନ, ବିକ୍ରୟ ଏବଂ ବଣ୍ଟନକୁ କେନ୍ଦ୍ର ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଔଷଧ ବୈଷୟିକ ପରାମର୍ଶ ବୋର୍ଡ ଦ୍ୱାରା ଗଠିତ ଏକ ବିଶେଷଜ୍ଞ କମିଟି ନିଷ୍ପତ୍ତି ଦ୍ୱାରା ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଔଷଧ ମିଶ୍ରଣର ଚିକିତ୍ସାଗତ ଯଥାର୍ଥତା ନଥିବା ଏବଂ ସ୍ୱାସ୍ଥ୍ୟ ପାଇଁ ଏହା ବିପଦଜନକ ବୋଲି ଜଣାପଡ଼ିବା ପରେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦେଶରେ ନିରାପଦ, ପ୍ରଭାବଶାଳୀ ଓ ବୈଜ୍ଞାନିକ ଭାବରେ ବୈଧ ଔଷଧ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ଔଷଧ ନିୟାମକ ଏବଂ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକୁ ଏ ନିଷ୍ପତ୍ତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କୈଳାସ ମାନସରୋବର ଯାତ୍ରା 2026 ପ୍ରଥମ ବ୍ୟାଚ୍ର ଶ୍ରଦ୍ଧାଳୁ ଆଜି ନାଥୁଲା ପାସ୍ ଅତିକ୍ରମ କରି ଚୀନ୍ ମଧ୍ୟକୁ ପ୍ରବେଶ କରିଛନ୍ତି। ସିକ୍କିମ୍ର ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ପର୍ଯ୍ୟଟନ ମନ୍ତ୍ରୀ ସେରିଙ୍ଗ୍ ଥେନ୍ଦୁପ୍ ଭୂତିଆଙ୍କ ଉପସ୍ଥିତିରେ ପତାକା ଦେଖାଇ ଶ୍ରଦ୍ଧାଳୁଙ୍କ ଯାତ୍ରାର ଶୁଭାରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ 2 ଜନସମ୍ପର୍କ ଅଧିକାରୀ, ଜଣେ ଡାକ୍ତର, 4 ସହକାରୀ କର୍ମୀଙ୍କ ସମେତ ମୋଟ 47 ଜଣ ଚୀନ୍ ଦେଇ ମାନସରୋବର ଅଭିମୁଖେ ଅଗ୍ରସର ହେଉଛନ୍ତି। ସେମାନେ ଆଜି ସୁଦ୍ଧା ଗ୍ୟାଙ୍ଗେଜ୍ରେ ପହଞ୍ଚିବେ। ସେମାନେ ଆସନ୍ତା 27 ଦିନ ମାନସରୋବର ପରିକ୍ରମା ପରେ ଆସନ୍ତା ମାସ ପ୍ରତ୍ୟାବର୍ତ୍ତନ କରି ଗ୍ୟାଙ୍ଗଟକ୍ରେ ପହଞ୍ଚିବେ। ରାଜସ୍ୱ ବିଭାଗ ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଏବଂ ଗରିବ ଓ ସାଧାରଣ ନାଗରିକଙ୍କୁ ସରକାରୀ ଯୋଜନାର ସୁଫଳ ତଥା ସେବା ପ୍ରଦାନ କରିବାରେ ଏହା ପ୍ରମୁଖ ଭୂମିକା ନିର୍ବାହ କରିଥାଏ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି। ଶ୍ରୀକାକୁଲମ୍ଠାରେ ରାଜସ୍ୱ ଦିବସ ସମାରୋହକୁ ଆଜି ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ନାଇଡୁ ରାଜସ୍ୱ କର୍ମଚାରୀ ଭୂ ପ୍ରଶାସନ, ବିପର୍ଯ୍ୟୟ ପରିଚାଳନା ଏବଂ ସାଧାରଣ ସେବା ପ୍ରଦାନରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। ଜମି ବିବାଦ ସମାଧାନ କରିବା କ୍ଷେତ୍ରରେ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାକୁ ରାଜସ୍ୱ ଅଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ନାଇଡୁ ପରାମର୍ଶ ଦେଇଛନ୍ତି। ବଲିଭିଆରେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଛି। ଦେଶବ୍ୟାପୀ ବୃଦ୍ଧି ପାଉଥିବା ଆର୍ଥିକ ଆବଶ୍ୟକତା ପରିପ୍ରେକ୍ଷୀରେ ସପ୍ତାହବ୍ୟାପୀ ଚାଲିଥିବା ସରକାରୀ ବିରୋଧୀ ପ୍ରତିବାଦକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ରୋଡ୍ରିଗୋ ପାଜ୍ ଏହି ଘୋଷଣା କରିଛନ୍ତି। ଦେଶବାସୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି ପାଜ୍ ବନ୍ଦ ରହିଥିବା ସଡ଼କ ପଥଗୁଡ଼ିକୁ ପୁନଃ ଚାଲୁ କରିବା ଏବଂ ଦେଶରେ ସ୍ୱାଭାବିକତା ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଭାରତ ଆଫଗାନିସ୍ତାନ ମଧ୍ୟରେ ଚଳିତ ସିରିଜ୍ର ତୃତୀୟ ତଥା ଶେଷ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ 44 ଓଭରରେ 2 ବଲ୍ରେ ସମସ୍ତ ୱିକେଟ୍ ହରାଇ 218 ରନ୍ ସଂଗ୍ରହ କରିଛି। 219 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତାବ ପ୍ରସ୍ତୁତ ହେବା ବେଳକୁ ଭାରତ 17 ଓଭରରେ କୌଣସି ୱିକେଟ୍ ନ ହରାଇ 128 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। 9,44,00,000 ଅଧିକ ଚାଷୀଙ୍କୁ ମିଳିଲା 18,880 ଟଙ୍କାର ଅର୍ଥରାଶି। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସ ଏବଂ ଚେନ୍ନାଇ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ 219 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତର ବ୍ୟାଟିଂ ଜାରି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ଗଙ୍ଗାଧର ରାଉତ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ SIR ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ବାଲେଶ୍ୱରରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଓ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ରାଉତ ଏହାକୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ସଂଶୋଧନ କାର୍ଯ୍ୟକ୍ରମ September 6 ପର୍ଯ୍ୟନ୍ତ ଚାଲିବ ଏବଂ ସେହିଦିନ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଜିଲ୍ଲାପାଳ କହିଛନ୍ତି।
3: ସ୍ପେଶିଆଲ ଇଣ୍ଟେନ୍ସିଭ ରିଭିଜନ SIR ବାଲେଶ୍ୱର ଡିଷ୍ଟ୍ରିକ୍ଟକୁ ଆରମ୍ଭ ହୋଇଯାଇଛି। SIR ପ୍ରୋସେସ ଆମର ଯେଉଁ ଡେମୋକ୍ରାଟିକ ପ୍ରୋସେସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

0: ଜିନିଷ ରହୁଛି ଅର୍ଥାତ୍ ଭୋଟର ତାଲିକା ତାର ଭୋଟର ତାଲିକାରେ କୌଣସି ବି ଇଲିଜିବଲ ଭୋଟର ନା ତା ଭିତରେ ରହିବେ ଅର୍ ଯୋଉ ବି ଇଲିଜିବଲ ଭୋଟର ରହିବେ ତାଙ୍କର ନା ତାକୁ ବାହାର କରିବା ପାଇଁ ଏଟା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଛି। ଆପଣଙ୍କୁ ମିଳିଲା ପରେ ଆପଣ ତାକୁ ଫିଲ୍ଅପ୍ କରିକି ପୁନଃ ବିଏଲ୍ଓଙ୍କୁ ଦେବେ। ବିଏଲ୍ଓଙ୍କୁ ଦେଲା ପରେ ତାକୁ ଆମେ ଅନଲାଇନ୍ରେ ଡିଜିଟାଇଜେସନ୍ ହବ।
1: ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ର ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ସୁନାମି ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ଚାନ୍ଦିପୁର, ବାହାବଳପୁର, ଦୁବୁଲାଗାଡ଼ି ଓ ଭୀମପୁରର ବାତ୍ୟା ଆଶ୍ରୟସ୍ଥଳୀରେ ଏହି ଅଭ୍ୟାସ କରାଯାଇଥିଲା। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ମଡେଲ ଭିଲେଜ୍ ମିଶନ ଓ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର ଶୁଭାରମ୍ଭ କରିଛନ୍ତି। ଆଭାସୀ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ବାଲେଶ୍ୱର ଜିଲ୍ଲା ଯୋଜନା କମିଟିର ପ୍ରାରମ୍ଭିକ ବୈଠକ ଅଧ୍ୟକ୍ଷ ତଥା ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ ଓ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏଥିରେ ଯୋଗ ଦେଇଥିଲେ। ମିଶନ ଶକ୍ତି ବଜାର ପ୍ରାଙ୍ଗଣରେ ଓର୍ମାସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁ ଆମ୍ବପସରା 2026 କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ 10 ଜଣ ପ୍ରକୃତି ବନ୍ଧୁ ଓ 5 ଜଣ ପ୍ରକୃତି ମିତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ ହୋଇଛି। ଖୋର୍ଦ୍ଧାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 204 ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ବାଲେଶ୍ୱରର ଗେଙ୍ଗୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଓ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଛି। ବାଲେଶ୍ୱରରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ହିତାଧିକାରୀମାନଙ୍କୁ ଖାଉଟି କାର୍ଡ ଓ ଅଙ୍ଗନବାଡ଼ି କର୍ମୀମାନଙ୍କୁ ମୋବାଇଲ ଫୋନ୍ ବଣ୍ଟନ କରିଥିଲେ। ଚାନ୍ଦିପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ଏବଂ ଧାମରାସ୍ଥିତ ଡକ୍ଟର APJ ଅବଦୁଲ କଲାମ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। DRDOର ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ପରୀକ୍ଷଣର ତଦାରଖ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଫଳତା ପାଇଁ ବୈଜ୍ଞାନିକ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାରର 2 ବର୍ଷ ପୂର୍ତ୍ତି ଅବସରରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସରକାରଙ୍କର 2 ବର୍ଷର ସଫଳତା ଓ ଜନକଲ୍ୟାଣକାରୀ ଯୋଜନାର ରୂପାୟନ ସମ୍ପର୍କରେ ସୂଚନା ଦେଇଥିଲେ। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଗୋବିନ୍ଦ ଚନ୍ଦ୍ର ଦାସ, ପଦ୍ମଲୋଚନ ପଣ୍ଡା, ମାନସ କୁମାର ଦତ୍ତ, ସୁଭାଷିନୀ ଜେନା, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ଉପସ୍ଥିତ ଥିଲେ। ମହିଳା ସଶକ୍ତିକରଣ, ଗରିବ କଲ୍ୟାଣ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ସରକାରଙ୍କର ବିଭିନ୍ନ ପଦକ୍ଷେପ ଉପରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଆପଣମାନେ ଜିଲ୍ଲା ହାଲଚାଲରେ ଶୁଣିପାରିବେ ବରଗଡ଼ ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ରୋପଣ କରିବେ।
1: ଏଇଠି ଯୋଉ ଆପଣ କହିଲେ ସ୍ଥାନ, ତାହେଲେ କୁହନ୍ତୁ ପ୍ରସ୍ତୁତି ପରେ କେଉଁ କେଉଁ ସ୍ଥାନରେ ସବୁ ବୃକ୍ଷରୋପଣ କରାଯାଇଥାଏ?
0: ବୃକ୍ଷରୋପଣ ପାଇଁ ଆମେ ଯଦି ଗୋଷ୍ଠୀଗତ ଭାବରେ ଚିନ୍ତା କରିବା, ତାହେଲେ ଆମର ବନ ସୁରକ୍ଷା ସମିତି, ସ୍କୁଲ, କଲେଜ ଏବଂ ବିଭିନ୍ନ ଯୋଉ ସଂଗଠନ ଏପରିକି ବେସରକାରୀ ସଂଗଠନ ମଧ୍ୟ ସେମାନେ ଗୋଟେ ସମାଜର ଆଭିମୁଖ୍ୟକୁ ନେଇ ପରିବେଶର ସୁରକ୍ଷାକୁ ବା ପରିସଂସ୍ଥା ଅର୍ଥାତ୍ ବିଭିନ୍ନ ବନ୍ୟଜୀବ ପଶୁପକ୍ଷୀ ସେମାନଙ୍କର ସୁରକ୍ଷା ବଳୟ ସୃଷ୍ଟି କରିବା ପାଇଁ ଆଭିମୁଖ୍ୟ ରଖନ୍ତି। ଏବଂ ଯେତେବେଳେ ଆମେ ବ୍ୟକ୍ତିବିଶେଷ କଥା ଚିନ୍ତା କରୁ, ସେତେବେଳେ ସିଏ ତାଙ୍କର ମାନେ ନିଜର ସୁବିଧା ସୁଯୋଗ ଏବଂ ଲାଭାଂଶ କଥା ଚିନ୍ତା କରନ୍ତି। ଗୋଟେ ଛୋଟ ଉଦାହରଣ ଯଦି ମୁଁ ଏଠି ଆଣେ, ଶାଗୁଆନ ଗଛ ଯୋଉଟାକି ଭାରତ ବର୍ଷରେ ଦିନେ ଜନ୍ମ ଲାଭ କରିଥିଲା, ଆଜି ପୃଥିବୀର 80 ଦେଶ ଶାଗୁଆନ ଗଛକୁ ଚାଷ କରୁଛନ୍ତି। କାହିଁକି? ଶାଗୁଆନ ହଉଛି ସମସ୍ତ କାଠମାନଙ୍କର ସିଏ ହଉଛି ରାଜା। କିନ୍ତୁ ପରିତାପର ବିଷୟ, ଯୋଉ ଦେଶ ଦିନେ ଶାଗୁଆନରେ ସବୁଠାରୁ ବେଶୀ ରପ୍ତାନୀ କରୁଥିଲା, ଆଜି ଆମଦାନୀରେ ସମଗ୍ର ପୃଥିବୀରେ 87% ଅଂଶ କେବଳ ଭାରତ ଦଖଲ କରେ। କିନ୍ତୁ ଏଇଟା ହଉଛି ଗୋଟେ ପରିତାପର।

0: ଜନ୍ମ ଲାଭ କରିଥିଲା। ଆଜି ପୃଥିବୀର 80 ଦେଶ ଶାଗୁଆନ ଗଛକୁ ଚାଷ କରୁଛନ୍ତି, କାହିଁକି ଶାଗୁଆନ ହେଉଛି ସମସ୍ତ କାଠ ମାନଙ୍କର ସିଏ ହେଉଛି ରାଜା। କିନ୍ତୁ ପରିତାପର ବିଷୟ, ଯୋଉ ଦେଶ ଦିନେ ଶାଗୁଆନରେ ସବୁଠାରୁ ବେଶୀ ରପ୍ତାନୀ କରୁଥିଲା, ଆଜି ଆମଦାନୀରେ ସମଗ୍ର ପୃଥିବୀରେ 87% ଅଂଶ କେବଳ ଭାରତ ଦଖଲ କରେ। କିନ୍ତୁ ଏଇଟା ହେଉଛି ଗୋଟେ ପରିତାପର ବିଷୟ। ଆମ ପାଖରେ ଯଥେଷ୍ଟ ଜାଗା ଅଛି, ଶାଗୁଆନ ଭଳି ଅନ୍ୟାନ୍ୟ ଗଛ ମଧ୍ୟ ଏଭଳି ଭାବରେ ଲୋକପ୍ରିୟ ଆମର ଅବହେଳା ପାଇଁ ହରେଇ ଯାଇଛନ୍ତି। କିନ୍ତୁ ଆମ ଚାଷୀ ଭାଇମାନେ ଯଦି ପରିତ୍ୟକ୍ତ ଜମିକୁ ନେଇ ଉଚିତ ଲାଭଦାୟକ ବୃକ୍ଷରୋପଣ କରିବେ, ତା ଦେହରୁ ନିଶ୍ଚିତ ଭଲ ଲାଭାଂଶ ପାଇ ପୃଥିବୀର ବଜାରରେ ମଧ୍ୟ ନିଜେ ନିଜର ଗୁରୁତ୍ୱ ଆରୋପ କରିପାରିବେ।
1: ଏଇ ଯୋଉ ବୃକ୍ଷରୋପଣ ପାଇଁ ଯୋଉ ଚାରା ଗଛ ପ୍ରସ୍ତୁତ ହେଇଥାଏ, ସେଟା କୋଉଠୁ ଆସେ ଆଉ ତାକୁ କିଏ ପ୍ରସ୍ତୁତ କରିଥାଏ?
0: ବୃକ୍ଷରୋପଣ ପାଇଁ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ଉତ୍ସରୁ ଚାରା ପ୍ରସ୍ତୁତ କରାଯାଇଥାଏ। ପ୍ରଥମ ହେଲା ବନ ବିଭାଗ, ସେମାନେ ମଧ୍ୟ ଚାରା ଉତ୍ପାଦନ କରି ଚାଷୀମାନଙ୍କୁ ବିନା ମୂଲ୍ୟରେ ବା ରିହାତି ମୂଲ୍ୟରେ ପ୍ରଦାନ କରିଥାନ୍ତି। ତା ସହିତ ଜଳ ବିଭାଜିକା, କୃଷି ବିଭାଗ ମଧ୍ୟ ଆତ୍ମା, ବିଭିନ୍ନ ବ୍ୟବସ୍ଥା ସରକାରଙ୍କର ଅଛି। ଏପରିକି ଆମର ସହରାଞ୍ଚଳରେ ମଧ୍ୟ ଚାଷୀମାନଙ୍କୁ ଉପଯୁକ୍ତ ବୃକ୍ଷ କି ଲାଭଦାୟକ ବୃକ୍ଷ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ଛଡ଼ା ଅନେକ ବେସରକାରୀ ସଂସ୍ଥା ଯେଉଁମାନେ କି ନିଜର ଉଦ୍ୟୋଗ ସୃଷ୍ଟି କରିଛନ୍ତି, ନର୍ସରୀ କରି ସେମାନେ ଉନ୍ନତ ମାନର ଚାରା ଚାଷୀମାନଙ୍କୁ ଯୋଗାଇ ଦିଅନ୍ତି।
1: ସାର୍, ଯୋଉ ଚାରା ଗଛ କିପରି ପ୍ରସ୍ତୁତ କରାଯାଇଥାଏ?
0: କାଗଜ ପାଇଁ ଯୋଉ ଗଛ ହୁଏ ତାର ଚାରା ହଉ, ଅଥବା ବିଭିନ୍ନ ଔଷଧୀୟ ବୃକ୍ଷ ତାର ଚାରା ହଉ, ବିଭିନ୍ନ ପ୍ରକାର ଫଳ ବୃକ୍ଷ ହଉ, ଅନେକ ଚାରା ଯୋଉ ଗୁଡା କି ତାଙ୍କର ଲିଙ୍ଗୀୟ ପ୍ରଜନନ ମାଧ୍ୟମରେ ବା ତାଙ୍କର ମଞ୍ଜିରୁ ତାକୁ ପ୍ରସ୍ତୁତ କରାଯାଏ। ଆଉ କେତେ ଗୁଡା ଗଛ ଅଛି ଯୋଉମାନଙ୍କୁ ଅଲିଙ୍ଗୀୟ, ଆଉ କେତେଟା ଗଛରେ ଉଭୟ ଲିଙ୍ଗୀୟ ଏବଂ ଅଲିଙ୍ଗୀୟରେ ପ୍ରସ୍ତୁତ କରାଯାଏ। ତେଣୁ ସେଥିପାଇଁ ଯଥେଷ୍ଟ କୁଶଳୀ ବ୍ୟକ୍ତି ଯେଉଁମାନେ କି ଚାରା ପ୍ରସ୍ତୁତ କରନ୍ତି ଏବଂ ଚାରାର ଗୁଣମାନ, ତାର ଯୋଉ ଉତ୍ସ, ଯୋଉ ସୂତ୍ରରୁ ମଞ୍ଜି ବା ଯୋଉ ଅଲିଙ୍ଗୀୟ ପ୍ରଜନନର ଦ୍ରବ୍ୟ ଯୋଉ ସୂତ୍ରରୁ ଆସିଛି, ସେ ବିଷୟରେ ମଧ୍ୟ ସଠିକ ବିବରଣୀ ଆମକୁ ଜାଣିବା ଦରକାର।
1: ଆମେ ଯେତେବେଳେ ବୃକ୍ଷ ରୋପଣ କରୁ, ଗୋଟେରୁ ଗୋଟେ ଗଛ ମଧ୍ୟରେ ଦୂରତା କେତେ ରହିବାର ନିୟମ ଅଛି? ଯୋଉ ଆମେ ଚାରାଟା ଲଗାଉଛୁ ସେ ବୃକ୍ଷଟା କେତେ ଉଚ୍ଚତା ବିଶିଷ୍ଟ ହବା ଦରକାର?
0: ଗଛର ଯୋଉ ଆଭିମୁଖ୍ୟକୁ ନେଇକି ଗଛ ଗଛ ଭିତରେ ଦୂରତା ନିର୍ଦ୍ଧାରଣ କରାଯାଏ। ଯଦି ଗୋଟେ ଗଛ ଆସବାବପତ୍ର ପାଇଁ ତାକୁ ଲଗାଯାଇଥାଏ, ଧରାଯାଉ ଶାଗୁଆନ ହେଲା ବା ଶାଳ ହେଲା, ଟିସୁ ହେଲା, ଗମ୍ଭାରୀ ହେଲା ବା ମେହଗନି ହେଲା, ଏମାନଙ୍କର ଅବଧି ଯଥେଷ୍ଟ ଅଧିକା, 15-20 ବର୍ଷ, ଏପରିକି ଶାଗୁଆନ ଗଛ 20 ବର୍ଷରୁ ମଧ୍ୟ ଅଧିକ। ଯେଉଁମାନଙ୍କର ଅବଧି ଅଧିକ ସେମାନଙ୍କୁ ଦୂରତା ଅଧିକା ନିଆଯାଏ। ଯେଉଁମାନଙ୍କର ଅବଧି କମ୍, ଯୋଉଟା କାଗଜ ଫଳ ପାଇଁ ବା ଯୋଉମାନଙ୍କୁ ଆମେ ଜାଳେଣୀ କାଠ ପାଇଁ ବ୍ୟବହାର କରୁ, ଯଥା ୟୁକାଲିପଟାସ ହେଲା, ସୁବାବୁଲ ହେଲା ବା ଝାଉଁ ଗଛ ହେଲା, ଏମାନଙ୍କୁ ଆମେ ସ୍ୱଳ୍ପ ବ୍ୟବଧାନରେ 1-2 ମିଟର ବ୍ୟବଧାନରେ ତାକୁ ଆମେ ରଖିଥାଉ। ଏବଂ ଚାଷୀମାନଙ୍କ କ୍ଷେତ୍ରରେ ସେମାନେ ଯଦି ଗୋଟେ ବ୍ୟାପକ ବୃକ୍ଷରୋପଣ ନ କରି କୃଷି କ୍ଷେତ୍ର ମଧ୍ୟରେ ଏଗ୍ରୋଫରେଷ୍ଟ୍ରି କୃଷି ବନୀକରଣ ମାଧ୍ୟମରେ ଯେତେବେଳେ କରନ୍ତି, ସେତେବେଳେ ନିଶ୍ଚିତ ଭାବରେ ଦୂରତା ସାଧାରଣ ଦୂରତା ଠାରୁ ବଢ଼ିଯାଏ। କାହିଁକି ଯଦି ସେଇ ଦୂରତା, ଯୋଉ ଦୂରତାରେ ସେମାନେ ବ୍ୟାପକ ବନୀକରଣ ବ୍ଲକ୍ ପ୍ଲାଣ୍ଟେସନ୍ କରୁଛନ୍ତି ଏବଂ ସେଇ ଦୂରତା ଯଦି ଏଇ କୃଷି କ୍ଷେତ୍ରରେ ବ୍ୟବଧାନ ରଖିବେ, ତାହେଲେ ଆମର କ୍ଷେତ୍ରୀୟ ଫସଲ ପ୍ରଭାବିତ ହବ ଛାଇ ଦ୍ୱାରା। ତେଣୁ ସାଧାରଣତଃ 6 ମିଟର ଲାଇନ୍ ଭିତରେ ବା 2 ଧାଡ଼ି ମଧ୍ୟରେ ଦୂରତା ରଖାଯାଏ ଏବଂ ପ୍ରତି ଧାଡ଼ି ମଧ୍ୟରେ 2 ମିଟର ଦୂରତା ଏଗ୍ରୋଫରେଷ୍ଟ୍ରି କ୍ଷେତ୍ରରେ ରଖାଯାଇଥାଏ।
1: ସାର୍, ଖାଲି ତ ବୃକ୍ଷ ରୋପଣ କରିଦେଲେ ବା ଚାରା ଗଛ ଲଗେଇଦେଲେ ହବନି, ତାର ରକ୍ଷଣାବେକ୍ଷଣ ପାଇଁ ସବୁ ତ ବ୍ୟବସ୍ଥା କରିବା ପାଇଁ ପଡିବ, ସେଥିପାଇଁ କି ପ୍ରକାର ବ୍ୟବସ୍ଥା କରାଯାଇଥାଏ?
0: ଗୋଟେ ଗଛ ଆମେ ଲଗେଇବା ପରେ ପରେ ଉଚିତ ପରିମାଣରେ ସାର, କୀଟନାଶକ ଔଷଧ ପ୍ରୟୋଗ କରିବା ଏବଂ ବର୍ଷା ଦିନରେ ଯେହେତୁ ଗଛ ଆମେ ଲଗାଉଛୁ ସେଥିପାଇଁ ଆଉ ଅଧିକ ପାଣି ଦେବାର ପ୍ରୟୋଜନ ପଡେ ନାହିଁ। ତଥାପି ଦୂର ଦୂରାନ୍ତରେ ଯେତେବେଳେ ଅତ୍ୟଧିକ ଖରା ହୁଏ ସେତେବେଳେ ମଧ୍ୟ ଆମକୁ ଭାରରେ କାନ୍ଧେଇ ବା କୌଣସି ଉପାୟରେ ଜଳସେଚନ କରି ସେଠି ଲାଇଫ୍ ସେଭିଂ ବା ଜୀବନ ରକ୍ଷାକାରୀ ତାଙ୍କୁ ପାଣି ଦେବାକୁ ପଡେ। ତା ଛଡ଼ା ତାଙ୍କୁ ମଧ୍ୟ ଅତ୍ୟଧିକ ପବନରୁ ସୁରକ୍ଷା ଦେବା ପାଇଁ କୌଣସି ବାଡ଼ିର ସହଯୋଗ ଦିଆଯାଇଥାଏ, ବାଡ଼ିକୁ ସାଥିରେ ବାନ୍ଧି ଦିଆଯାଇଥାଏ। ଏବଂ ତୃତୀୟ ଜିନିଷ ହେଲା, ଯେତେବେଳେ ପ୍ରତ୍ୟେକଟି ଗଛ ମଧ୍ୟରେ କୌଣସି ଗଛ ମରିଯାଏ, ସେଇ ଗଛକୁ ଆମେ ଉଚିତ ସମୟରେ ମଧ୍ୟ ସେଇ ଖାଲି ସ୍ଥାନକୁ ଗଛ ଦ୍ୱାରା ପୂରଣ କରିବା ଦରକାର ପଡେ। ସାଧାରଣତଃ ଆମେ ଏଭଳି ଭାବରେ ଗଛ ଲଗେଇବା ଯୋଉ ଗଛକୁ ଗାଈ ଗୋରୁ ଖାଇ ନାହିଁ। ଯଦି ଆମର ଗାଈ ଗୋରୁକୁ ପତ୍ର ଡାଳ ଦବାର ବ୍ୟବସ୍ଥା ରଖିବା ବା ଏଭଳି ଗଛ ଯୋଉଟା କି ଗାଈ ଗୋରୁ ଖାଇବେ, ତା ପାଇଁ ଆମକୁ ନିଶ୍ଚିତ ଭାବରେ ବାଡ଼ ଦବାକୁ ପଡିବ। ବାଡ଼ ଦବା ପାଇଁ ଆମେ ସବୁଜ ବାଡ଼ ଦବା, ଯୋଉଟା କି ସବୁଜ ସୀମା ସୃଷ୍ଟି କରିବା, କଣ୍ଟା ବଂଶ ହଉ ବା ଆମର ଚିଲର ଗଛ ହଉ ବା ନାଗଫେଣୀ ହଉ ବା କିଆ ଗଛ ହଉ।

0: ପଟେ ଆମେ ବିନା ମୂଲ୍ୟରେ ବାଡ଼ ସୃଷ୍ଟି କରିପାରିବା।
1: ଆଜ୍ଞା
0: ଆଉ ଯେତେବେଳେ ଗଛ ଉପରକୁ ଉପରକୁ ବଢ଼ିବା ଆରମ୍ଭ ହବ ସେତେବେଳେ ତାର ଡାଳ ଆମେ କାଟି କାଟି ଯିବା, ଯେଭଳି ଭାବରେ ଗଛଟା ସିଧା ହେଇ ବଢିବ।
1: ବୃକ୍ଷରୋପଣ କରିବା ପାଇଁ ଚାରା ଗଛ ସାଧାରଣତଃ କେଉଁଠାରେ ଉପଲବ୍ଧ ହେଇଥାଏ? ଯେଉଁମାନେ ଚାହୁଁଛନ୍ତି ବେସରକାରୀ ସଂସ୍ଥା, ସେମାନେ ଚାହିଁବେ, ସାଧାରଣ ଲୋକ ଚାହିଁବେ ଆଣିକି ତାଙ୍କ ବାଡି ବଗିଚାରେ ଲଗେଇବେ, ସେଟା କୋଉଠୁ ପାଇବେ ସେମାନେ?
0: ବୃକ୍ଷରୋପଣ କରିବା ପାଇଁ ପ୍ରଥମେ ସହଯୋଗ କରନ୍ତି ଆମର ଓଡ଼ିଶା ସରକାରଙ୍କର ବନ ବିଭାଗ।
1: ଆଜ୍ଞା,
0: ତାଙ୍କର ଓଏଫ୍ଏସ୍ଡିପି ଓଡ଼ିଶା ଫରେଷ୍ଟ୍ରି ସେକ୍ଟର ଡେଭଲପମେଣ୍ଟ ପ୍ରୋଜେକ୍ଟ, ଓଏଫ୍ଏସ୍ଡିପି ମାଧ୍ୟମରେ ସେମାନେ ସହଯୋଗ କରନ୍ତି। ଏବଂ ତା ଛଡ଼ା ତାଙ୍କର ଅନ୍ୟ ସ୍କିମ୍ ମଧ୍ୟ ଅଛି, ଯୋଉ ସ୍କିମ୍ ମାଧ୍ୟମରେ ସେମାନେ ରିହାତି ମୂଲ୍ୟରେ ଅଥବା ବିନା ମୂଲ୍ୟରେ ଚାରା ଚାଷୀ ଭାଇମାନଙ୍କୁ ପ୍ରଦାନ କରନ୍ତି, ଏବଂ ତା ସହିତ ତାର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ଧନରାଶିର ବ୍ୟବସ୍ଥା ରହେ। ତା ଛଡ଼ା ଫଳ ଗଛ ପାଇଁ ଆମର ଉଦ୍ୟାନ ମିଶନ ଅଛି, ଜଳ ବିଭାଜିକା ମଧ୍ୟ ଚାରା ପ୍ରଦାନ କରନ୍ତି। ଯେମିତି ଆମର ଓଡ଼ିଶା କୃଷି ଏକ ବୈଷୟିକ ବିଶ୍ୱବିଦ୍ୟାଳୟ ଉନ୍ନତମାନର ଚାରା ମଧ୍ୟ ଦିଆଯାଏ, ଫରେଷ୍ଟ କଲେଜରେ ହଉ ବା ହର୍ଟିକଲଚର ବିଭାଗରେ ହଉ ସେଥିରେ ମଧ୍ୟ ଚାରା ଉପଲବ୍ଧ ହୁଏ। ଆଉ ଗୁଡ଼ାଏ ପ୍ରାଇଭେଟ ନର୍ସରୀ ଅଛି ଯେଉଁମାନେ ରେଜିଷ୍ଟାର୍ଡ, ତାଙ୍କଠୁ ଆମେ ସଠିକ ଭାବରେ ଉନ୍ନତମାନର ଚାରା ନିଜେ ଦେଖି ଯେତେବେଳେ କନଫିଡେନ୍ସ ପାଉଛୁ ସେତେବେଳେ ଆମେ ତାଙ୍କଠୁ ଚାରା ମଧ୍ୟ ନେଇପାରିବୁ।
1: ସାର୍, ଏଇ ଯୋଉ କହିଲେ ଉନ୍ନତମାନର ଚାରା, ସେ ଉନ୍ନତମାନର ଚାରା ଆମେ କେମିତି ଜାଣିବା ବା ସେ ଉନ୍ନତମାନର ଚାରା କେମିତି ହେଇଥାଏ?
0: ଉନ୍ନତମାନର ଚାରା ଆମେ ଜାଣିବା ପାଇଁ ସିଏ ରୋଗ ପୋକ ମୁକ୍ତ ହେଇଥିବ ଏବଂ ତାର ଉଚ୍ଚତା ସଠିକ ଥିବ ଏବଂ ଉଚ୍ଚତା ଅନୁସାରେ ତାର କାଣ୍ଡର ସଠିକ ଅଭିବୃଦ୍ଧି ହେଇଥିବ ଏବଂ ତାକୁ ଲକ୍ଷ୍ୟ କଲେ ଜଣାପଡ଼ିବ ଇଏ ଗୋଟିଏ ଉନ୍ନତ କିସମ ବା ଉନ୍ନତ ଗୁଣମାନର ଚାରା। ଯେତିକି ଅବଧି ମଧ୍ୟରେ ସେ ବଢ଼ିଛି ସେଇ ହିସାବରେ ହୃଷ୍ଟପୃଷ୍ଟ ହେଇକରି ଆଗକୁ ଆସିଛି ଏବଂ ଜାଣିପାରିବା ଯେ ଏଇ ଗଛ ଲଗେଇଲେ ଆଗକୁ ଆମେ ନିଶ୍ଚିତ ତା ଦେହରୁ ସଠିକ ଅମଳ ପାଇପାରିବା। ଏହା ଛଡ଼ା ମଧ୍ୟ ଉନ୍ନତମାନର ଚାରା ଜାଣିବା ପାଇଁ ଯୋଉ ପଞ୍ଜୀକରଣ ବ୍ୟବସ୍ଥା ମଧ୍ୟ କରାଗଲାଣି, ସାର୍ଟିଫିକେସନ କରାଯାଉଛି, ତେଣୁ ସେ ସ୍ତରକୁ ଓଡ଼ିଶା ଯଦିଓ ଯାଇପାରି ନାହିଁ ଆଗକୁ ଆଗକୁ ସମସ୍ତ ନର୍ସରୀଙ୍କୁ ମଧ୍ୟ ସାର୍ଟିଫିକେସନ କରାଯିବ ଯାହାଦ୍ୱାରା କି ଚାଷୀମାନଙ୍କୁ ଜାଣିବାର ଅସୁବିଧା ହେବ ନାହିଁ।
1: ସାର୍, ଏଇ ଯୋଉ ବୃକ୍ଷରୋପଣରେ ନର୍ସରୀ ମାନଙ୍କର ଭୂମିକା କି ପ୍ରକାର ରହିଛି ବା କଣ ରହିଛି?
0: ବର୍ତ୍ତମାନ ଯେହେତୁ ଗ୍ଲୋବାଲାଇଜେସନ ଜଗତୀକରଣର ଯୁଗ, ତେଣୁ ଆମେ ସେମାନଙ୍କର ଭୂମିକାକୁ ନିଶ୍ଚିତ ଭାବରେ ପ୍ରାଧାନ୍ୟ ଦବା। ସେମାନେ ମଧ୍ୟ ଦୂର ଦୂରାନ୍ତରୁ ଅନ୍ୟ ରାଜ୍ୟରୁ ଭଲ ଭଲ ଚାରା ଆଣି ଆମର ଚାଷୀ ଭାଇମାନଙ୍କୁ ଯୋଗାଉଛନ୍ତି, ଏପରିକି ସରକାରୀ ଅନୁଷ୍ଠାନକୁ ମଧ୍ୟ ଯୋଗାଉଛନ୍ତି। କିନ୍ତୁ ସେଇଥିରେ ଗୋଟିଏ ଜିନିଷ ଆମେ ଜାଣିବାର ଅଛି, ସେମାନେ ଯେଉଁ ଚାରା ଦଉଛନ୍ତି ତା ଭିତରେ ବୈଧତା କେତେ ଅଛି ତାକୁ ଆମେ ପରୀକ୍ଷା ନିରୀକ୍ଷା ବା ଯେତେବେଳେ ଆମେ ତାଙ୍କର ଚାରାକୁ ନେଇ ମନୋବଳ ଯେତେବେଳେ ସୁଦୃଢ଼ ହେଉଛି ଆମେ ସେଇ ହିସାବରେ ଚାରା ନବା। ଏପରିକି ଏନ୍ଜିଓ ମାନେ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ବା ବିଭିନ୍ନ ଇକୋ କ୍ଲବ ବା ବନ ସୁରକ୍ଷା ସମିତି ଆଉ ସମସ୍ତଙ୍କ ଯୋଗସୂତ୍ରରେ ମଧ୍ୟ ଚାରା ଉତ୍ପାଦନ କରାଯାଉଛି।
1: ବୃକ୍ଷରୋପଣରେ ଜଣେ ସାଧାରଣ ଜନତା, ବେସରକାରୀ ସଂସ୍ଥା ବା ଏନ୍ଜିଓ ଆଉ ସ୍ୱୟଂ ସହାୟକ ଗୋଷ୍ଠୀ କ୍ଲବ ମାନଙ୍କର କି ପ୍ରକାର ଦାୟିତ୍ୱ ରହିଛି?
0: ବୃକ୍ଷରୋପଣ ଏଇଟା ଗୋଟେ ସଂଗଠିତ ବ୍ୟବସ୍ଥା, ଏଥିରେ ବ୍ୟକ୍ତି ବିଶେଷ ଠାରୁ ସାରା ବିଶ୍ୱ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରତ୍ୟେକ ଅନୁଷ୍ଠାନର ମଧ୍ୟ ଭାଗିଦାରୀ ଅଛି। ତେଣୁ ଏହାର ଅର୍ଥକାରୀ ଅଂଶଟାକୁ କିଏ ପ୍ରାଧାନ୍ୟ ଦିଏ, କିଏ ଏହାର ପରିବେଶର ଭୂମିକା ଉପରେ ପ୍ରାଧାନ୍ୟ ଦିଏ। ତେଣୁ ବ୍ୟକ୍ତି ଜଣେ ଯେତେବେଳେ ଅର୍ଥକାରୀ ଭୂମିକାକୁ ନେଇ ବୃକ୍ଷରୋପଣ କରେ ସେଇଥିରେ ମଧ୍ୟ ତାର ମୃତ୍ତିକାର ଉନ୍ନତି ହୁଏ ଏବଂ ତା ସହିତ ତାର ଅନ୍ୟ ଯୋଉ କ୍ଷେତ୍ରୀୟ ଫସଲର ମଧ୍ୟ ସହଯୋଗ ସିଏ ସେ ଗଛରୁ ପାଇଥାଏ। ଏବଂ ଆମର ଇକୋ କ୍ଲବରେ ସ୍କୁଲ କଲେଜରେ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହିତ ଏବଂ ସାଧାରଣ ଲୋକଙ୍କ ସହିତ ଅଭିଭାବକମାନଙ୍କ ସହିତ ମିଶିକିରି ସେ ଅଞ୍ଚଳରେ ବୃକ୍ଷରୋପଣ କରନ୍ତି ଏବଂ ପରିବେଶ ସମ୍ବନ୍ଧରେ ସଚେତନତା ସୃଷ୍ଟି କରନ୍ତି। ଏହା ଛଡ଼ା ଆମର ଯୋଉ ଏନ୍ଜିଓ ବା ବେସରକାରୀ ସଂଗଠନ ସେମାନେ ସରକାରଙ୍କର ସମସ୍ତ ଯୋଜନାକୁ ସାକାର କରିବା ପାଇଁ ବ୍ୟକ୍ତିମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖନ୍ତି। ଆମର ବନ ସୁରକ୍ଷା ସମିତି ମାନେ ଯୋଉ ବୃକ୍ଷରୋପଣ କରାଯାଉଛି ଜଙ୍ଗଲର ଆଖପାଖରେ ସେମାନେ ତା ସହିତ ଘନିଷ୍ଠ ସମ୍ପର୍କ ଯୋଉ ଗ୍ରାମବାସୀମାନଙ୍କ ସହିତ ରଖି ତାର ରକ୍ଷଣାବେକ୍ଷଣର ମଧ୍ୟ ଦାୟିତ୍ୱ ନିଅନ୍ତି। ପ୍ରତ୍ୟେକ ବ୍ୟକ୍ତି ଏବଂ ଅନୁଷ୍ଠାନର ୟାଧରେ ଯଥେଷ୍ଟ ଭାଗିଦାରୀ ରହିଛି।
1: ଆଜ୍ଞା, ତାହେଲେ ଚାରା ପ୍ରସ୍ତୁତିରେ ଓଡ଼ିଶା ସରକାର ତଥା ବନ ବିଭାଗର କର୍ତ୍ତବ୍ୟ କ'ଣ?
0: ଚାରା ପ୍ରସ୍ତୁତିରେ ଓଡ଼ିଶା ସରକାରଙ୍କର ବନ ବିଭାଗ ସିଏ ବିଭିନ୍ନ ଜାଗାରେ ପ୍ରତି ଡିଭିଜନ ଏପରିକି ପ୍ରତି ରେଞ୍ଜରେ ଆମର ଔଷଧୀୟ ଚାରା, ଜାଳେଣୀ କାଠ ପାଇଁ ଚାରା, ଫଳ ଚାରା ବିଭିନ୍ନ କିସମର ସବୁ ସୃଷ୍ଟି କରାଯାଇଛି ଏବଂ ଚାଷୀମାନଙ୍କୁ ବିନା ମୂଲ୍ୟରେ ଅନେକ ଚାରା ଏବଂ ରିହାତି ମୂଲ୍ୟରେ କିଛି ଚାରା, ତା ସହିତ ରକ୍ଷଣାବେକ୍ଷଣର ବ୍ୟବସ୍ଥା ମଧ୍ୟ
1: ବନ ମହୋତ୍ସବ ସମୟରେ ତ ସାର୍ ଟଙ୍କାଟିଏ ଦେଇକି ବୃକ୍ଷଟିଏ ବି କିଣିବାର ବ୍ୟବସ୍ଥା ରହିଛି।

0: ବିଭାଗ ଯୋଗାଇ ଦେଇଥାଏ କୋଟି କୋଟି ଗଛ।
1: ଜ୍ଞାନ କୌଶଳ ମଧ୍ୟ ବିନା ମୂଲ୍ୟରେ ବିତରଣ କରାଯାଏ। ଆଉ ଗୋଟିଏ ସବୁଠୁ ବଡ କଥା ହେଲା, ଆଗରୁ ଯୋଉ ବ୍ୟବସ୍ଥା ଥିଲା ଯେ ଗଛ ଲଗେଇଲେ କାଟିବାର ଯୋଉ ସମସ୍ୟା ଥିଲା, ବନ ବିଭାଗ ସେଇ ଯୋଉ କଟକଣାକୁ ବହୁତ ସହଜରେ ତାକୁ ସୁଧାରିବା ପାଇଁ ତା ଦେହରେ ତାଙ୍କର ସକାରାତ୍ମକ ଭୂମିକା ଟ୍ରି ପାସପୋର୍ଟ ଗଛ ଲଗେଇଲା ବେଳକୁ ତାର ପରିଚୟ ସୃଷ୍ଟି କରିଦେଉଛନ୍ତି ବନ ବିଭାଗ।
0: ସାର୍, ଲୋକମାନଙ୍କୁ ବୃକ୍ଷରୋପଣ ପ୍ରତି ଆକୃଷ୍ଟ କରିବା ପାଇଁ କଣ ସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ?
1: ଲୋକମାନଙ୍କୁ ବୃକ୍ଷରୋପଣରେ ଆକୃଷ୍ଟ କରିବା ପାଇଁ ସରକାର ଅନେକ ଅନେକ ପ୍ରଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଆମର କ୍ଷେତ୍ରୀୟ ଫସଲ ଜଳବାୟୁ ପରିବର୍ତ୍ତନ ପାଇଁ ଅନେକ ସମସ୍ୟା ଘେରରେ ରହିଛି। ବନ୍ୟା ହଉ, ମରୁଡ଼ି ହଉ ବା ଅନ୍ୟାନ୍ୟ ସମସ୍ୟା, ରୋଗ ପୋକର, ସେଥିପାଇଁ ଚାଷୀ ଖର୍ଚ୍ଚାନ୍ତ ହେଉଛି। ଏବଂ ଅଧିକାଂଶ ସମୟରେ ଚାଷୀ ଭାଇମାନେ ନିଜର ବୃତ୍ତି ଛାଡ଼ି ଅନ୍ୟ ବୃତ୍ତିକୁ ସ୍ଥାନାନ୍ତରିତ ହେଉଛନ୍ତି, ଚାଷରୁ ସିଏ ନିଜର ବୃତ୍ତି ପରିବର୍ତ୍ତନ କରୁଛନ୍ତି। ଏହାଦ୍ୱାରା ଆମର ଯୋଉ ଭୂମି ଗାଁ ଗହଳିରେ ପରିତ୍ୟକ୍ତ ବା ପୋତିତ ହେଇ ପଡୁଛି, ତେଣୁ ସେଇସବୁ ଜମିରେ ବୃକ୍ଷରୋପଣ କରି ଚାଷୀମାନଙ୍କ ପାଇଁ କିଭଳି ଭାବରେ ଗୋଟେ ଉନ୍ନତ ରୋଜଗାରର ମାଧ୍ୟମ, ଚାଷର ସମସ୍ୟା ଘରରେ ରହୁଥିବା ତା ପାଇଁ ଗୋଟେ ବିକଳ୍ପ ବ୍ୟବସ୍ଥା ଏବଂ ବୀମା, ସେଥିପାଇଁ ସରକାରଙ୍କ ତରଫରୁ ଚାଷୀମାନଙ୍କୁ ସଚେତନତା ଦିଆଯାଉଛି। ଏବଂ ତା ପାଇଁ ରେଡିଓ, ଟିଭି ଏବଂ ବିଭିନ୍ନ ଗଣମାଧ୍ୟମ, ଜର୍ନାଲ, ନ୍ୟୁଜଲେଟର ପ୍ରତ୍ୟେକଟି କ୍ଷେତ୍ରରେ ପରିବେଶକୁ ସୁରକ୍ଷା ନିମିତ୍ତ ଅହରହ ଗାଁ ଠାରୁ ଆରମ୍ଭ କରି ସାରା ବିଶ୍ୱ ପର୍ଯ୍ୟନ୍ତ ସବୁ ଜାଗାରେ ଗୋଟିଏ ବୈପ୍ଳବିକ ଭାବରେ ବୃକ୍ଷରୋପଣର ଚେଷ୍ଟା ଜାରି ଅଛି। ଯେ ଖାଲି ଯେ ଚାଷୀମାନେ ବୃକ୍ଷରୋପଣ କରିବେ ତାହା ନୁହେଁ, ଯେଉଁ ବ୍ୟକ୍ତିର ଭୂମି ଅଛି ଏବଂ ଏଇଟା ଗୋଟେ ନିରାପଦ ରୋଜଗାରର ବ୍ୟବସ୍ଥା ଏବଂ ପରିବେଶକୁ ସୁରକ୍ଷା କରିବାର ବ୍ୟବସ୍ଥା, ୟା ଦେହରେ କୌଣସି ରିସ୍କ ନାହିଁ ଯେ ଥରେ ବୃକ୍ଷରୋପଣ କରି ବାଡ଼ ଦେଇଦେଲେ ବର୍ଷା ସମୟରେ ସେ ଗଛ ମନ ବଢିବ। ତେଣୁ ଏଇ କାର୍ଯ୍ୟକ୍ରମକୁ ସମସ୍ତେ ଆଗକୁ ଆଗକୁ ବଢେଇବା ପ୍ରୟୋଜନ ଅଛି, ସରକାରଙ୍କର ଯୋଉ ବ୍ୟବସ୍ଥା ସକାରାତ୍ମକ ଯେଭଳି ଭାବରେ ଆଗକୁ ଆଗକୁ ଆସିବ।
0: ସାର୍, ବର୍ତ୍ତମାନ ପରିସ୍ଥିତିରେ ଲୋକମାନେ କେତେ ଦୂର ସଚେତନ ଅଛନ୍ତି ଯୋଉ ବୃକ୍ଷରୋପଣ ପାଇଁ?
1: ବର୍ତ୍ତମାନ ପରିସ୍ଥିତିରେ ଲୋକମାନେ ସଚେତନ ଅଛନ୍ତି ବୃକ୍ଷରୋପଣ ପାଇଁ, କିନ୍ତୁ ଆମ ପାଖରେ ଅନେକ ଅନ୍ତରାୟ ରହିଛି। ଅନ୍ତରାୟ ଗୁଡିକ ହେଲା, ଯେଭଳି ଭାବରେ ସଭ୍ୟତା ସହରୀକରଣ ଏବଂ ଉନ୍ନତିର ଧାରାରେ ଆଗକୁ ଆଗକୁ ବଢୁଛି, ରେଲ ଲାଇନ, ଜାତୀୟ ରାଜପଥ, ହାସ୍ପାତାଳ, ସ୍କୁଲ, କଲେଜ, ଆବାସସ୍ଥଳୀ ଯେଉଁଭଳି ଭାବରେ ପ୍ରସାରିତ ହେଉଛି, ଯଥେଷ୍ଟ ବୃକ୍ଷରୋପଣ ହେଉଛି। ସେଥିପାଇଁ ଆମକୁ କେମ୍ପା ପ୍ରୋଜେକ୍ଟ ମାଧ୍ୟମରେ ଯୋଉ ବିକଳ୍ପ ବୃକ୍ଷରୋପଣ ସରକାରଙ୍କର ବ୍ୟବସ୍ଥା ଅଛି, ଖାଲି ସରକାରଙ୍କୁ କହିଲେ ହବନି, ପ୍ରତ୍ୟେକଟି ବ୍ୟକ୍ତି, ଯେତେବେଳେ ଆମେ କୌଣସି ବୃକ୍ଷସ୍ଥଳକୁ ଆମେ ନଷ୍ଟ କରି ଅନ୍ୟ କିଛି କାର୍ଯ୍ୟକ୍ରମ ହାତକୁ ନେଉଛୁ, ସେତେବେଳେ ଆମ ମଧ୍ୟରେ ମଧ୍ୟ ନୈତିକତା ରହିବା ଦରକାର। ଆମେ ମଧ୍ୟ ଆଉ କିଛି ବୃକ୍ଷରୋପଣ କରିବୁ। ଆଦିବାସୀ ସଂସ୍କୃତି, ଇଣ୍ଡୋନେସିଆ ଓରାଙ୍ଗରିମା ସମ୍ପ୍ରଦାୟ ଏବଂ ଦକ୍ଷିଣ ଆମେରିକା ଆମାଜନ ଅନେକ ଆଦିବାସୀ ସଂସ୍କୃତିରୁ ଆମେ ଦେଖୁ ଯେ ତାଙ୍କର ଜନ୍ମଦିନରେ ସେମାନେ ଦୁଇଟି ବୃକ୍ଷରୋପଣ କରନ୍ତି ଏବଂ ଜୀବନ୍ତମାନ ନିଜ ଛୁଆ ଭଳି ତାକୁ ସେମାନେ ଆଡପ୍ଟ କରନ୍ତି ଏବଂ ତାକୁ ପରିପୁଷ୍ଟ କରି ସେମାନେ ଛିଡ଼ା କରନ୍ତି। ଆମ ମଧ୍ୟରେ ସେଇ ସଚେତନତା ଆଗକୁ ଆଗକୁ ବଢ଼ୁ, ଯୋଉ ଗଛ ସବୁ ଆମ ସାମ୍ନାରେ ଅଛି ତାକୁ ସୁରକ୍ଷା କରିବା ଏବଂ ଯୋଉ ପତିତ ଜମିରେ ଅଧିକରୁ ଅଧିକ ବୃକ୍ଷରୋପଣ କରିବା, ତାଦ୍ୱାରା ଆମେ ଦୁଇ ପଇସା ରୋଜଗାର ପାଇପାରିବା ଏବଂ ଆମର GDPରେ 1.5% ଅଛି ଫରେଷ୍ଟ୍ରିର ଭାଗିଦାରୀ ଏବଂ ପୃଥିବୀରେ ଅଛି 2-3%, ଆଉ କିଛି ଜାଗାରେ ସେମାନଙ୍କର 5%ରୁ ଅଧିକା ଅଛି GDPରେ ଭାଗିଦାରୀ। ଆମର ବଳିଷ୍ଠ ମନୋବଳ ନିଶ୍ଚିତ GDPରେ ଭାଗିଦାରୀ ଦେବା ସହିତ ଆମର ଯୋଉ ଗରିବ ଗ୍ରାମୀଣ ଏବଂ ଆଦିବାସୀ ଲୋକ ନିରାପଦ ରୋଜଗାର ବୃକ୍ଷ ଦ୍ୱାରା ସୃଷ୍ଟି କରାଯାଇପାରିବ। ଶାଳ ପତ୍ର ହେଲା, କେନ୍ଦୁପତ୍ର ହେଲା, ତାପରେ ଖଜୁରୀ, ଏମିତି ଗ୍ରାମୀଣ ହସ୍ତଶିଳ୍ପ ଆମେ ବିକାଶ କରିପାରିବା, ତାକୁ ନେଇ ବିଶ୍ୱ ବଜାର ସୃଷ୍ଟି କରିପାରିବା, ତେଣୁ ୟା ଦେହରେ ଆହୁରି ବୈପ୍ଳବିକ ପରିବର୍ତ୍ତନ ସଂଗଠିତ ଭାବେ ଆବଶ୍ୟକତା ରହିଛି।
0: ସାର୍, ବର୍ତ୍ତମାନ ଜଙ୍ଗଲ ପରିମାଣ ଓଡ଼ିଶାରେ କେତେ ରହିଛି?
1: ବର୍ତ୍ତମାନ ଓଡ଼ିଶାରେ ଆମର ଜଙ୍ଗଲ ପରିମାଣ ଅଛି 61,204 ବର୍ଗ କିଲୋମିଟର, ଅର୍ଥାତ ଶତକଡା 39%।
0: ଶତକଡା 33% ରହିବା କଥା,
1: ଆମେ ଅଧିକାରେ ଅଛୁ। ତେବେ ଯଦି ଆମେ ଦେଖିବା ଆମର ଘନତ୍ୱ ଜଙ୍ଗଲ ମାତ୍ର 538 ବର୍ଗ କିଲୋମିଟର, କିନ୍ତୁ ମଧ୍ୟମ ଘନତ୍ୱ ଜଙ୍ଗଲ 27,656 ଏବଂ ଉନ୍ମୁକ୍ତ ଜଙ୍ଗଲ 20,180 ବର୍ଗ କିଲୋମିଟର। ଆମକୁ ପ୍ରଚେଷ୍ଟା ଦରକାର କିଭଳି ଭାବରେ ମଧ୍ୟମ ଘନତ୍ୱ ଏବଂ ଉନ୍ମୁକ୍ତ ଜଙ୍ଗଲକୁ ଆହୁରି ଅଧିକରୁ ଅଧିକ ଘନତ୍ୱ କରିବା, ସେଥିପାଇଁ ସମସ୍ତଙ୍କର ପ୍ରୟାସ ରହିବା ପ୍ରୟୋଜନ।
0: ସାର୍, ଖାଲି ଜଙ୍ଗଲ ବଢିଗଲେ ତ ହବନି, ତାର ଘନତ୍ୱ ବଢିବା ବି ନିହାତି ଦରକାର, ସେଥିପାଇଁ ଆମକୁ କଣ କରିବା ପାଇଁ ପଡିବ?
1: ସମସ୍ତେ ମିଳିତ ଆନୁକୂଲ୍ୟ

0: ପ୍ରଚେଷ୍ଟା କରିବା, ସଚେତନ ହେବା। ପ୍ରତ୍ୟେକ ନାଗରିକର ପ୍ରକୃତିକୁ ବଞ୍ଚାଇବାର ଆବଶ୍ୟକତା ରହିଛି। ଆମେ ଯେମିତି ପ୍ରକୃତିକୁ ନେଇକି ବଞ୍ଚୁଛୁ, ନିଜର ଅଧିକାର ପ୍ରକୃତି ଉପରେ ସାବ୍ୟସ୍ତ କରୁଛୁ, ପ୍ରକୃତିକୁ ବଞ୍ଚିବା ମଧ୍ୟ ଆମର କର୍ତ୍ତବ୍ୟ ରହିଛି। ତେଣୁ ଆମର ଯେଉଁ ସମ୍ବିଧାନ ତିଆରି ହେଇଛି, ତା ଦେହରେ ପ୍ରକୃତିକୁ ସୁରକ୍ଷା କରିବା ପାଇଁ ଗୋଟେ କର୍ତ୍ତବ୍ୟ ମଧ୍ୟ ଦିଆହେଇଛି। ତେଣୁ ଏଇଟା ଖାଲି ବନ ବିଭାଗ ଉପରେ ଛାଡ଼ିଦେଲେ ବା କୌଣସି ଶିକ୍ଷକ ଉପରେ ଛାଡ଼ିଦେଲେ ହବନି। ମା ମଧ୍ୟ, ବାପା ମଧ୍ୟ, ଘରେ ଯୋଉ ଛୋଟ ଛୋଟ ଗଛ ଲଗେଇଛୁ, ସେ ଗଛକୁ କେମିତି ମାନେ ଦୈନନ୍ଦିନ ଜୀବନର ଗୋଟେ ଅଂଶ ଭାବରେ ତାକୁ ପ୍ରତିପାଳନ କରିବା ପାଇଁ ଆମେ ପିଲାଙ୍କୁ ଶିଖେଇବା। ଗୋଟେ ଟେପ୍ଟେ ରୁ ପାଣି ବୋହୁଛି, ପିଲାମାନେ ଯାଇକି ସଦ୍ବ୍ୟବହାର କରିବେ ପାଣିର। ପ୍ରତ୍ୟେକଟି ଜିନିଷରେ ଯୋଉ ପ୍ରାକୃତିକ ସମ୍ପଦର ସଠିକ ପରିଚାଳନା ଯେଭଳି ଭାବରେ ହବ, ଏଟା ଚେରିଟି ବିଗିନ୍ସ ଏଟ୍ ହୋମ୍। ବାପା ମାଠୁ ଆରମ୍ଭ କରିକି ଆମର ସବୁ ଗଭର୍ନାନ୍ସ, ଯୋଉ ରାଜ୍ୟ ସ୍ତରରେ ହଉ, କେନ୍ଦ୍ର ସ୍ତରରେ ହଉ, ବିଶ୍ୱ ସ୍ତରରେ ହଉ, ଗଭର୍ନାନ୍ସ ସମସ୍ତଙ୍କର ଗୋଟେ ମିଳିତ ଭାଗିଦାରୀ ରହିଛି। ତେଣୁ ସମସ୍ତେ ମିଳିମିଶି ଚେଷ୍ଟା କଲେ ନିଶ୍ଚିତ ଭାବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆହୁରି ଆଗକୁ ଆଗକୁ ବଢିବ। ଏବଂ ସବୁଠୁ ବଡ କଥା ହେଲା, ଆମ ରାଜ୍ୟରେ ଶତକଡା 23.5% ହଉଛନ୍ତି ଆଦିବାସୀ। ଆଦିବାସୀର ସଂଖ୍ୟା ଅନୁସାରେ ଭାରତରେ ହଉଛୁ ତୃତୀୟ। ସେ ଦୃଷ୍ଟିରୁ ଆମର ଖାଲି ଆଦିବାସୀ ନୁହଁ, ଅଣ ଆଦିବାସୀ ଅନେକ ଅଛନ୍ତି, ଯୋଉମାନେ କି ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି ଶତକଡା 25% ଲୋକ, ଏବଂ ଶତକଡା 100% ଲୋକ ଜଙ୍ଗଲରୁ ଆସୁଥିବା ଦ୍ରବ୍ୟକୁ ନେଇକି ବଞ୍ଚୁଛନ୍ତି, ନିର୍ଭର କରୁଛନ୍ତି। ଅମ୍ଳଜାନ ତ ସମସ୍ତଙ୍କ ପାଇଁ ଦରକାର, ବୃକ୍ଷ ଜୀବନ। ତେଣୁ ତାକୁ ନେଇ ଇନକ୍ଲୁଜିଭ ଇକୋନୋମି କଥା ଆଜି ଚିନ୍ତା କରାଯାଉଛି। ଇନକ୍ଲୁଜିଭ ଅର୍ଥାତ୍ ସମସ୍ତେ ମିଳିମିଶି ବଞ୍ଚିବା। ଜଙ୍ଗଲ ଯଦି ରହିବ,
1: ଜଙ୍ଗଲ ରହିବ, ବନ୍ୟପ୍ରାଣୀ ରହିବେ,
0: ବନ୍ୟପ୍ରାଣୀ ରହିବେ, ଆମେ ବି ରହିବା, ଏବଂ ୟାଦ୍ୱାରା
1: ଜୈବ
0: ବିବିଧତା ରହିବ, ଏବଂ ଆମର ପ୍ରକୃତିର ସୁରକ୍ଷା ହେବା ସହିତ ଆମର ସମସ୍ତଙ୍କ ପାଇଁ ରୋଜଗାରର ଉତ୍ସ ନିରାପଦ ହେଇକି ରହିବ।
1: ସାର୍, ମାନ୍ୟବର ପ୍ରଧାନମନ୍ତ୍ରୀ ତ କହିଥିଲେ ଏକ ପେଡ୍ ମା କେ ନାମ, ଆଉ ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା। ଏଇ କଥାକୁ ଆପଣ ଜଣେ ଓୟୁଏଟିର ସହକାରୀ ପ୍ରାଧ୍ୟାପକ ହିସାବରେ କେତେ ଦୂର ଗ୍ରହଣ କରନ୍ତି?
0: ମାନ୍ୟବର ପ୍ରଧାନମନ୍ତ୍ରୀ ଗୋଟିଏ ମାର ଭୂମିକାକୁ ହୃଦବୋଧ କରି ବୃକ୍ଷ ପ୍ରତି ମଣିଷର ଆନ୍ତରିକତା ମା ଭଳି ରହୁ, ସେଥିପାଇଁ 2024 ବିଶ୍ୱ ପରିବେଶ ଦିବସ 5 June ଏହାକୁ ଘୋଷଣା କରାହେଇଥିଲା। ଏକ ପେଡ୍ ମା କି ନାମ, ଏହାର ଅର୍ଥ ମା ଯେଭଳି ଭାବରେ ଆମ ପାଇଁ ନିଜର କର୍ତ୍ତବ୍ୟ କରିଛନ୍ତି, ସେ କର୍ତ୍ତବ୍ୟର ଅନୁରୂପ ଆମେ ମଧ୍ୟ ବୃକ୍ଷ ପ୍ରତି ଭଲ ପାଇବା, ମାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବା। ଅର୍ଥାତ୍ ସେ ବୃକ୍ଷକୁ ଆମେ ଲଗେଇବା ସହିତ ସମସ୍ତ ପରିଚାଳନା ଏବଂ ଯତ୍ନ ତାର ଶେଷ ପର୍ଯ୍ୟନ୍ତ ଆମେ ମାଙ୍କ ନାଁରେ କରି ଚାଲିଥିବା। ଯେଭଳି ଭାବରେ ଆମେ ମାଙ୍କଠୁ ସମସ୍ତ ସେବା ପାଇଛୁ, ସେ ସେବାର ଅନୁରୂପ ଗୋଟେ ବୃକ୍ଷକୁ ପରିଚାଳନା କରିବା ପ୍ରକୃତି ପାଇଁ, ତେଣୁ ଏଇଟା ଯଥାର୍ଥ।
1: ଆଜି ଆମର ଯାହା ବିଷୟ ଥିଲା ବୃକ୍ଷରୋପଣ ପାଇଁ ବିଭିନ୍ନ ପ୍ରସ୍ତୁତି, ସେ ସମ୍ପର୍କରେ ଆପଣ ବହୁତ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ, ଆମ ଶ୍ରୋତା ବନ୍ଧୁମାନେ ବି ଶୁଣିଥିବେ ଆଉ ନିଶ୍ଚୟ ତାକୁ କାମରେ ଲଗେଇବାକୁ ଚେଷ୍ଟା କରିବେ। ଆଜି ଯୋଉମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି, ତାଙ୍କୁ ଏଇ ବୃକ୍ଷରୋପଣ ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଉ କିଛି କୁହନ୍ତୁ।
0: ମୁଁ ଏଇ କଥା କହିବି ଯେ ଆମର ସଂସ୍କୃତି, ଆମର ଇତିହାସ, ଆମର ଧାର୍ମିକ ଭାବନା ବୃକ୍ଷ ସହିତ ଆବହମାନ କାଳରୁ ଜଡିତ। ସେଥିପାଇଁ ଆମ ପୂର୍ବପୁରୁଷ ଗୋଟିଏ ସଂସ୍କୃତ ପ୍ରବଚନ ଦେଇଥିଲେ, ସେବିତବ୍ୟ ମହାବୃକ୍ଷ ଫଳ ଛାୟା ସମନ୍ୱିତ, ଯଦି ଦୈବାତ୍ ଫଳମ୍ ନାସ୍ତି ଛାୟା କେନ ନିବାର୍ଯ୍ୟତେ। ଅର୍ଥାତ୍ ମଣିଷ ବଞ୍ଚିବା ପାଇଁ ଖାଦ୍ୟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଉପକରଣ ଏ ବୃକ୍ଷ ହିଁ ଦିଏ, କିନ୍ତୁ ଯେତେବେଳେ ବୃକ୍ଷ ଏସବୁ ଦେଇ ନପାରେ, ତା ଛାୟା ଆମଠୁ ଅପସରି ନିଏ ନାହିଁ। ତେଣୁ ବୃକ୍ଷର ଛାୟା ତଳେ ଆମେ ସମସ୍ତେ ଆଶ୍ରିତ। ବୃକ୍ଷ ବଞ୍ଚି ରହିଲେ ଆମ ପୃଥିବୀ ବଞ୍ଚି ରହିବ, ଏବଂ ଆମ ରୋଜଗାର ବଞ୍ଚି ରହିବା ସହିତ ଆମର ପରିବେଶର ନିରାପତ୍ତା ମଧ୍ୟ ବଞ୍ଚି ରହିବ। ଆମର ପରବର୍ତ୍ତୀ ପିଢ଼ିମାନଙ୍କ ପାଇଁ ପୈତୃକ ସମ୍ପତ୍ତି ହେଉଛି ଆମର ପରିବେଶ, ଆମର ବୃକ୍ଷ, ଆମର ଜମି ଜାଗା। ଇଏ ପରବର୍ତ୍ତୀ ପିଢ଼ି ପାଇଁ କୌଣସି ପୈତୃକ ସମ୍ପତ୍ତି ନୁହଁ, ସୁସ୍ଥ ପରିବେଶ ହେଉଛି ପରବର୍ତ୍ତୀ ପିଢ଼ିମାନଙ୍କ ପାଇଁ ଏ ପୈତୃକ ସମ୍ପତ୍ତି, ଯାହାକୁ ଆମେ ସେମାନଙ୍କର ନିରାପତ୍ତା ପାଇଁ ଆଜି ନିଜର କର୍ତ୍ତବ୍ୟ ଭାବରେ ଆମେ ତାକୁ ସଜାଡ଼ିକି ରଖିବା, ସମସ୍ତେ ବୃକ୍ଷରୋପଣ କରିବା, ଏବଂ ଭବିଷ୍ୟତର ପିଢ଼ି ପାଇଁ ଆମେ ପୃଥିବୀ ଏବଂ ରୋଜଗାରକୁ ଆମେ ନିରାପଦ ଭାବରେ
1: ସବୁ ଜୀବନମୟ ପୃଥିବୀ
0: କଳ୍ପନା କରିବା।
1: ଯାହା ରଞ୍ଜନ ବାବୁ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ, ଆଜି ଯାହା ବିଷୟ ଥିଲା ବୃକ୍ଷରୋପଣ ପାଇଁ ବିଭିନ୍ନ ପ୍ରସ୍ତୁତି, ସେ ସମ୍ପର୍କରେ ଖୁବ ସୁନ୍ଦର ଭାବରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ, ସେଥିପାଇଁ ଆପଣଙ୍କୁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ତଥା ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।

ଶ୍ରୋତାବନ୍ଧୁ ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।

ଆପଣ ମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବାଟେ ଘାଟେ। ଉପସ୍ଥାପନରେ ଅଛନ୍ତି ରୁଜିତା ଦାସ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

ନମସ୍କାର, ଜୟ ଜଗନ୍ନାଥ ଶ୍ରୋତା ବନ୍ଧୁ, ମୁଁ ରୋଜିତା ଆପଣଙ୍କୁ ସ୍ୱାଗତ କରୁଛି ବାଟେଘାଟେ ଅଧ୍ୟାୟର ଆଉ ଗୋଟିଏ ନୂତନ ପୃଷ୍ଠାକୁ। ଶ୍ରୋତା ବନ୍ଧୁ, ପ୍ରତିଦିନ ଏଠି ଉଦୟ ହୁଅନ୍ତି ସୂର୍ଯ୍ୟ, ଆଉ ଅସ୍ତ ହେବା ମାତ୍ରେ ଆସିଯାଆନ୍ତି ଚହ୍ନମାମୁଁ। ଏହି ପ୍ରତ୍ୟୁଷ ସମୟରୁ ପ୍ରଦୋଷ ସମୟ ଭିତରେ ଆମ ଜୀବନରେ ଘଟେ ଅନେକ କିଛି ଘଟଣାବଳୀ, କିଛି ସୁଖର ମୁହୂର୍ତ୍ତ ଯାହାକୁ ଭୁଲିବାକୁ ଆମକୁ ବେଶୀ ସମୟ ଲାଗେ ନାହିଁ। ହେଲେ କିଛି ଅପ୍ରୀତିକର ମୁହୂର୍ତ୍ତ ଯାହା ହୃଦୟକୁ ଟିକିଏ ଆଘାତ କରେ, ସେଇ ମୁହୂର୍ତ୍ତକୁ ଏଇ ଜିଦିଆ ମନ ଭୁଲିବାକୁ ଅନୁମତି ଦିଏ ନାହିଁ। ହେଲେ ସେଇ ଜିଦିଆ ଭାଷାକୁ ଖୁବ୍ ସହଜରେ ଫିଟାଇ ଦିଏ ମନ ଛୁଆଁ ଗୀତର ସ୍ୱର। ବଂଶୀର ଧ୍ୱନି, ତବଲାର ଲୟ, ବୀଣା ସୀତାରର ଝଙ୍କାର, ଏହି ସବୁକିଛି ଭୁଲେଇ ଦିଏ ଆମ ଅସହାୟ ପରିସ୍ଥିତି, ଅଧାଗଢ଼ା ସ୍ୱପ୍ନ, ଜୀବନ କାଠଗଡ଼ାରେ ସତେ ଯେମିତି ସବୁ ମାମଲା ରଫା ଦଫା ହେଇଯାଏ। ଯେତେବେଳେ କାନରେ ପଡ଼ିଯାଏ ମନପସନ୍ଦର ଗୀତ, କୁହନ୍ତି ସଙ୍ଗୀତରେ ଥାଏ ଭଗବାନଙ୍କର ବାସ, ଆଉ ଯଦି ଭଗବାନଙ୍କ ନାମ ନେଇ ବସେ ସଙ୍ଗୀତ ଆଶାର, ତାହେଲେ ଆଉ ଭାବିବାର କ'ଣ ଅଛି। ଆମ ଶଙ୍ଖକ୍ଷେତ୍ର ପୁରୀରେ ଅନେକ ସ୍ଥାନରେ ଭକ୍ତମାନେ ଏକାଠି ହେଇ ଭଜନ କୀର୍ତ୍ତନ କରନ୍ତି। ସେଇଭଳି ଯେବେ ନରେନ୍ଦ୍ରକୋଣ ପୁଷ୍କରିଣୀ ପାର୍ଶ୍ୱରେ ଯାଉ ଯାଉ ମୋ କାନରେ ଭଜନ କୀର୍ତ୍ତନର ସ୍ୱର ଆସି ପଡ଼ିଲା, ମୁଁ ନିଜକୁ ଆଉ ଅଟକେଇ ପାରିଲିନି, ସାମିଲ ହେଇଗଲି ପୁଷ୍କରିଣୀର ପାହାଚରେ ବସିଥିବା ଶ୍ରଦ୍ଧାଳୁଙ୍କ ସହ। ସେଇ ଅନୁଭୂତିଟି ଆପଣଙ୍କ ପାଖରେ ପହଞ୍ଚାଇବା ପାଇଁ ମୁଁ ଭେଟିଥିଲି ସେଠି ଖୋଲା ହୃଦୟରେ ଗାଉଥିବା ଦୁଇ ଜଣ ସଙ୍ଗୀତ ପ୍ରେମୀଙ୍କ ସହ। ଆସନ୍ତୁ ଆପଣ ମଧ୍ୟ ଶୁଣନ୍ତୁ ସେ ଗାୟକ ଗାୟିକାଙ୍କର ମନର କଥା।

0: ବାସ
1: ମୋ ନାଁ ସୁପ୍ରକାନ୍ତ ପାତ୍ର।
0: କୁହନ୍ତୁ, କେମିତି ଲାଗୁଛି ଏଇଭଳି ଜାଗାରେ ଏମିତି ଭଜନ ଗାଇବାକୁ? କେମିତି କଣ ଅନୁଭବ ହଉଛି ଆପଣଙ୍କୁ?
2: ମୋ ହିସାବରେ ଯେତେବେଳେ ଦିନ ଯାକର କାମ କରି କରି ଆମେ ସମସ୍ତେ ବହୁତ ମାତ୍ରାରେ ହାଲିଆ ହେଇଯାଉଛେ, ମେଣ୍ଟାଲି ଫିଜିକାଲି ଦୁଇଟା ଆଡ଼ୁ, ସେଇ ଟାଇମ୍ରେ ଆମ ସମସ୍ତଙ୍କୁ ଗୋଟେ ରିଲାକ୍ସେସନ୍ ଦରକାର। ସେଇ ରିଲାକ୍ସେସନ୍ ପାଇଁ ସମସ୍ତେ ଆଗରୁ ସନ୍ଧ୍ୟା ସମୟରେ ଭଜନ ଗାଉଥିଲେ, କୀର୍ତ୍ତନ କରୁଥିଲେ, ପ୍ରବଚନ ଶୁଣୁଥିଲେ, ମନ୍ଦିର ଯାଉଥିଲେ। ଆମେ ବି ଗୋଟେ ସେମିତି କାମ ହିଁ କରୁଛୁ, କିନ୍ତୁ ଯେହେତୁ ଆମେ ଟିକେ ଯୁବପିଢ଼ି, ଆମେ ଟିକେ ଆମ ଟଚ୍ ଆମ ୱେରେ ଟିକେ ଜିନିଷଟା କରୁଛୁ। ଆମେ ନରେନ୍ଦ୍ର ପୋଖରୀ, ଯେଉଁଟାକି ତାର ଐତିହ୍ୟ ଜଗନ୍ନାଥ ସଂସ୍କୃତି ସହିତ ସେ ଜଡ଼ିତ, ତେଣୁ ଆମେ ତାର କୂଳରେ ବସିକି ବାସ୍ ଭଜନ ଗାଉଛୁ।
0: ସତରେ ବହୁତ ସୁନ୍ଦର ପ୍ରୟାସଟିଏ। ଆଚ୍ଛା, ଏବେ କହିବେ କି ଭାଇ, କୋଉ ଭଜନ ଆପଣଙ୍କୁ ବହୁତ ଭଲ ଲାଗେ ଏଇ ନରେନ୍ଦ୍ର କୋଣରେ ଗାଇବା ପାଇଁ?
1: ଯେହେତୁ ଆମେ ପୁରୀ ମାଟିରୁ ଜନ୍ମ, ଜଗନ୍ନାଥ ସଂସ୍କୃତି ଆମର ପରମ୍ପରା ରହୁଛି, ତ ସେଥିପାଇଁ ଆମେ ପାରମ୍ପରିକ ଗୀତ ହିଁ ଗାଇବାକୁ ବେଶୀ ଭଲ ଲାଗେ ଆମକୁ। କାହିଁକି ନା ଆମକୁ ଲାଗେ ଯେ ଜଗନ୍ନାଥ ଏଠି ଆମ ପାଖରେ ବସିକି ଶୁଣୁଛନ୍ତି।
0: ତାହେଲେ ଆମ ଶ୍ରୋତାଙ୍କୁ କଣ ଶୁଣେଇ ପାରିବେ ଆପଣ ଏବେ ଦୁଇ ଜଣ?
2: ଯେହେତୁ ଏଇଟା ନରେନ୍ଦ୍ର କୋଣରେ ହଉଛି, ଆପଣ ଜାଣିଥିବେ ଏଠି ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ହୁଏ, ତେଣୁ ଚନ୍ଦନ ଯାତ୍ରା ପାଇଁ ଯେତେବେଳେ ମହାପ୍ରଭୁ ବାହାରନ୍ତି, ଗୋଟେ ବହୁତ ସୁନ୍ଦର ଗୀତ ଆମର ପୁରୀରେ ପ୍ରଚଳିତ, ମଣି ବିମାନେ ଗୋବିନ୍ଦ, ତ ସେଇଟା ଆମେ ଗାଇବାକୁ ଚେଷ୍ଟା କରିବୁ।

0: ସୁନ୍ଦର ଭଜନ ସହିତ ଦୃଶ୍ୟ ମୁଁ ଯାହା ଦେଖିପାରୁଛି ପଛରେ ଆମର ନରେନ୍ଦ୍ର ପୋଖରୀ ଆଉ ତା ସହିତ ଏତେ ଜଣ ଏଠି ଏକାଠି ହେଇଛନ୍ତି ଆଉ ଏଇ ଭଜନ ସତରେ ମନକୁ ଶାନ୍ତି ଲାଗିଲା, ବହୁତ ଭଲ ଲାଗିଲା। ଆଚ୍ଛା, ଯେତେବେଳେ ଏମିତି ବାହାରୁ ଆମର ଆସନ୍ତି ତୀର୍ଥଯାତ୍ରୀ, ଯେହେତୁ ଆମର ପୁରୀ ପ୍ରସିଦ୍ଧ, ବହୁତ ତୀର୍ଥଯାତ୍ରୀ ବୁଲିବାକୁ ଆସନ୍ତି, କେବେ ଏମିତି କିଛି ପ୍ରତିକ୍ରିୟା ମିଳିଛି ତାଙ୍କ ଠାରୁ?
1: କିଛି ଦିନ ତଳେ ଆମେ ଯେତେବେଳେ ଏଇଠି ବସିଥିଲୁ, ବାହାରର ଜଣେ ଆସିଥିଲେ, ଗୋଟେ ହିନ୍ଦୀ ଭଜନ ସେ ରିକ୍ୱେଷ୍ଟ କରିଥିଲେ ତାଙ୍କର ଗୋଟେ ବର୍ଷକର ଛୋଟ ପୁଅ ପାଇଁ। ତ ଯେତେବେଳେ ଆମେ ଗାଇଥିଲୁ, ସେ ବହୁତ ଖୁସି ହେଇଗଲେ, ତାଙ୍କ ପୁଅକୁ ନେଇ ସେ ଭଜନରେ ଏକଦମ ଝୁମୁଥିଲେ, ନାଚୁଥିଲେ, ବହୁତ ଖୁସି ଲାଗିଲା ଦେଖିକି।
0: ତ ବହୁତ ବଢିଆ ଅନୁଭୂତିଟିଏ।
2: ଆଉ ଏକ ସବୁଠୁ ସୁନ୍ଦର ଅନୁଭୂତି ଆମର ଥିଲା, ତ ଆମେ ଆସିଥିଲୁ ସେଦିନ ପ୍ରବଳ ଖରା ହଉଥିଲା, ଗରମ ବହୁତ ଲାଗୁଥିଲା, କିନ୍ତୁ ଆମେ ସୋନୁ ନିଗମଙ୍କର ଗୋଟେ ଗୀତ ଥିଲା ଝିପି ଝିପି ବରସାରେ ଜାଣିଲୁ ମନ୍ଦିର, ସେ ଗୀତଟି ଆମେ ଗାଉଥିଲୁ। ଠିକ ଝିପି ଝିପି ବର୍ଷା କୋଉଠୁ ଥିଲା, ମାନେ ହଠାତ ବହୁତ ଜୋରସେ ବର୍ଷା ହେଲା ସେଦିନ, ହୁଏତ ସେଇ ପ୍ରଭୁଙ୍କର ଇଚ୍ଛା।
0: ଏ ତ ବହୁତ ଚମତ୍କାର ଅନୁଭୂତିଟିଏ। ଯଦି ଏଇ ଗୀତଟି ଆପଣ ଟିକେ ଗାଇ ଦିଅନ୍ତେ, ଆଉ ଭଉଣୀ ଆପଣ ବି ଗିଟାର ବହୁତ ସୁନ୍ଦର ଭାବରେ ବଜାଉଥିଲା, ଟିକେ ଯଦି ଆପଣ ବି ଏଇ ଗୀତରେ ଗିଟାର ବଜାଇ ଦିଅନ୍ତେ ତାହେଲେ ଆମ ଶ୍ରୋତା ଆହୁରି ଖୁସି ହେଇଯାନ୍ତେ, ତାହେଲେ କଣ କହୁଛନ୍ତି?
2: ନିହାତି ନିହାତି।

0: ବା ବା ବା ବା ବା ସତରେ ବହୁତ ଭଲ ଲାଗିଲା। ଏଇ ଗୀତ ଶୁଣି ଝିପି ଝିପି ବର୍ଷା ହଉ କି ନ ହଉ, କିନ୍ତୁ ମୁଁ ଭାବୁଛି ଆମ ଶ୍ରୋତାଙ୍କ ମନ ନିଶ୍ଚୟ ଭରି ଯାଇଥିବ ଖୁସିରେ। ଗୀତ ତ ଆମେ ଶୁଣିଲୁ, କିନ୍ତୁ ବ୍ୟକ୍ତିଗତ ଭାବରେ ଆପଣ ଏବେ କ'ଣ କରୁଛନ୍ତି?
1: ମୁଁ ଗୋଟେ କଲେଜରେ କିଛି ବର୍ଷ ଗେଷ୍ଟ ଫାକଲ୍ଟି ହିସାବରେ କାମ କରୁଥିଲି, କିନ୍ତୁ ଏବେ ଟିକେ ମୁଁ ମ୍ୟୁଜିକ୍ ଉପରେ ଅଧିକ ଫୋକସ୍ କରୁଛି। ମୁଁ ତ ଲାଇଭ୍ ଶୋଜ୍ କରେ, ପଢାପଢି ବି କରେ ଓବିୟସ୍ଲି, ଯେହେତୁ ଆମେ ଲାଇଫ୍ ଟାଇମ୍ ଷ୍ଟୁଡେଣ୍ଟ ସମସ୍ତେ।
0: ଆଚ୍ଛା ଭାଇ, ଆପଣ କ'ଣ କରନ୍ତି ବ୍ୟକ୍ତିଗତ ଭାବେ ଟିକେ କୁହନ୍ତୁ।
2: ମୁଁ ତ ବର୍ତ୍ତମାନ ଷ୍ଟୁଡେଣ୍ଟ ଅଛି, ତା ବ୍ୟତୀତ ମୁଁ ଗୀତ ଶିଖୁଛି, ପ୍ରୋଗ୍ରାମ ହରିକା ବି କରୁଛି।
1: ହଁ, ସେ ମୋର ଗୋଟେ ସାନ ଭାଇ ଭଳିଆ ହବ, ସେ ବହୁତ ମଲ୍ଟି ଟ୍ୟାଲେଣ୍ଟେଡ୍, ସିଏ ଆର୍ଟ ବି ବହୁତ ସୁନ୍ଦର କରେ, ତା ସହିତ ସିଏ ବି କିଛି କିଛି ଗିଟାର ବଜାଏ, ବହୁତ ବଢିଆ ରୋଷେଇ ବି କରେ।
0: ତାହେଲେ କହିବେ କି ଏତେ କଳା ଭିତରେ ଆପଣ ଯେହେତୁ ସଙ୍ଗୀତକୁ ଏତେ ସମୟ ଦେଉଛନ୍ତି, ତ ସଙ୍ଗୀତ ଆପଣଙ୍କ ପାଇଁ କ'ଣ?
2: ଗୀତ ମୋ ପାଇଁ ବହୁତ କିଛି, କିଏ ଗାଇଦେଲା ମାନେ ମନକୁ ବହୁତ ଶାନ୍ତି ମିଳିଯାଏ, ଖାସ କରି ଭଜନ।
0: ଏଇଟା ହିଁ ସତ କଥା। ଜଣେ ବଡ଼ ଭଉଣୀ ହିସାବରେ ସେ କହିଲେ ଯେ ରୋଷେଇ କରିବାକୁ ବି ଆପଣଙ୍କୁ ବହୁତ ଭଲ ଲାଗେ, ତାହେଲେ କ'ଣ ଏମିତି ଆପଣ ଭଲ ରାନ୍ଧନ୍ତି ଟିକେ କୁହନ୍ତୁ।
2: ଭଲ ରାନ୍ଧିବାରେ ନାହିଁ, ଏମିତି ମା ରୋଷେଇ କରିବା ସମୟରେ ତାଙ୍କୁ ସାହାଯ୍ୟ କରେ, ସେଇଥିରୁ ଯାହା କିଛି ଶିଖିଯାଇଛି ସେମିତି।
0: ଦୁଇ ଜଣଙ୍କର ଆଜି ଯାଏ ଜୀବନରେ ଏମିତି ସବୁଠାରୁ ଭଲ ମୁହୂର୍ତ୍ତ ଆଉ ଖରାପ ମୁହୂର୍ତ୍ତ ଏମିତି କିଛି ଅଛି ଯୋଉଟାକି ଆପଣ କେବେ ଭୁଲି ପାରିନାହାନ୍ତି?
1: ଭଲ ମୁହୂର୍ତ୍ତ ଅଛି, ମୁଁ ଯେତେବେଳେ ମୁଁ ଗଭର୍ଣ୍ଣର୍ସ ଆୱାର୍ଡ ପାଇଥିଲି, ସେତେବେଳେ ଗଭର୍ଣ୍ଣର୍ ଥିଲେ ଏସ୍ସି ଜମିର ସାର୍, ତାଙ୍କ ହାତରୁ। ଆଉ ଖରାପ ମୁହୂର୍ତ୍ତ ହେଲା, ଠିକ ତା ପୂର୍ବ ଦିନ ଓଡ଼ିଶାର ଗୋଟେ ଲୋକାଲ ଟିଭି ଚ୍ୟାନେଲ ଥିଲା, ସେଇ ରିଏଲିଟି ଶୋରେ ମୁଁ କଟି ଯାଇଥିଲି।
2: ମୋ ପାଇଁ ସବୁଠୁ ଭଲ ମୁହୂର୍ତ୍ତ ଥିଲା ଯୋଉଦିନ ମୁଁ ମାମୁଁ ହେଇଥିଲି।
0: ଆରେ ବା, ତାହେଲେ ଯଦି ଭଣଜାଙ୍କୁ ଆପଣ ଗୀତ ଡେଡିକେଟ୍ କରିବେ, ତାହେଲେ କୋଉ ଗୀତଟି?
2: ମୋ ଭଣଜାଙ୍କ ପାଇଁ ମୁଁ ଏଇ ଗୀତଟି ଗାଇବି।

0: ଆରେ ବାବ, ଶେଷରେ କେବଳ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହିଁବି, ବାହାରେ ଯେଉଁମାନେ ବି ଏମିତି ଦେଖନ୍ତି ଆପଣଙ୍କୁ ସିଙ୍ଗର ହିସାବରେ, ସୁନ୍ଦର ପୋଷାକ, ସୁନ୍ଦର ଚେହେରା, ସାଜସଜ୍ଜା ପୁରା ପରିପୂର୍ଣ୍ଣ, କିନ୍ତୁ ତା ପଛରେ ଯାହା ବି ସଂଘର୍ଷ ରହିଛି ସେଇଟା କେବଳ ଆପଣ ଜାଣନ୍ତି, ସିଙ୍ଗର ହିସାବରେ କଣ ସଂଘର୍ଷ ଥାଏ ଯୋଉଟା କେହି ବି ଜାଣନ୍ତିନି?
1: ପ୍ରଥମ କଥା ତ ଆମେ ତ ଏବେ ଯାଏଁ କିଛି ସେମିତି କହିବାକୁ ଗଲେ ଗୀତର କୋଉ ଜାଗାରେ ବି ଆମେ ପହଞ୍ଚି ପାରିନୁ, ତଥାପି ଯୋଉଠି ବି ଅଛୁ ଏତିକି କରିବା ପାଇଁ ଆମକୁ ବର୍ଷ ବର୍ଷ ପରିଶ୍ରମ ଲାଗିଯାଏ। ଯେହେତୁ ଆମେ ମାନେ ଛୁଆବେଳୁ ଶିଖିଛୁ, ତା ସହିତ ପାଠପଢା ବାଲାନ୍ସ କରିବା, ଲାଇଫ ବାଲାନ୍ସ କରିବା, ତାପରେ ଯଦି ସିଙ୍ଗର ହବାକୁ ଚୁଜ୍ କରୁଛୁ ତାହେଲେ ଲୋକଙ୍କର ଗୋଟେ କ୍ୱେଶ୍ଚିନ୍, କାହିଁକି ଗୀତ ଗାଇକି ତମେ କ୍ୟାରିୟର କରିବ, ତା ସହିତ ପୁଣି ମ୍ୟୁଜିକରେ ବି ମାନେ ଗାଇକି ତାକୁ ଭଲ କରିବା, ପୁଣି ପଢାକୁ ବି ବାଲାନ୍ସ କରିବା, ଏଇ ଜିନିଷଟା
2: ଷ୍ଟ୍ରଗଲ ତ ବହୁତ କରିବାକୁ ପଡୁଛି। ଆମେ ଯଦି ଆଜି ଯାଇକି କୋଉଠି ଗୋଟେ ଗାଉଛୁ ଗୀତ, ତା ଦେହରେ ଲୋକଙ୍କର କିଛି ଭଲ କମେଣ୍ଟ ଆସୁଛି ଆଉ ତା ଦେହରେ କିଛି ଖରାପ କମେଣ୍ଟ ବି ଆସୁଛି। ଏମିତି ନାହିଁ ଯେ ଆମେ ଗୋଟେ ସିଙ୍ଗର ହେଇକି ଆଜି ଯାଇକି ଗୋଟେ ଷ୍ଟେଜରେ ବସିଯାଉଛୁ, ଆମେ ଆମେ ଯାହା ଦେଖାଯାଉଛୁ ସେଇଟା ଆକ୍ଚୁଆଲି ନୁହଁ। ଆମେ ଗୋଟେ ଜାଗାରୁ ବି ଯିବୁ ଟ୍ରାଭେଲ କରିକି, ଲୋକ ସେଇଟା ବୁଝିବେନି ଯେ ଆମେ ଏତେ କଷ୍ଟ କରିକି ଯାଇଛୁ ଗୋଟେ ଜାଗାକୁ, ସେଠି ଗାଇବୁ କ'ଣ କରିବୁ, କିନ୍ତୁ ଲୋକ ସେଇଟା ବୁଝିବେ ଯେ ଆମେ ଯଦି ପ୍ରୋଗ୍ରାମକୁ ଡାକିଛୁ ମାନେ ଆମକୁ ବେଷ୍ଟ ହିଁ ଦରକାର, ବାଟରେ କିଛି ଅସୁବିଧା ହବ କ'ଣ ହବ ସେଇଟା ଲୋକ କେହି ବୁଝନ୍ତିନି, ସେହି ଜିନିଷଟାକୁ ବହୁତ ଖରାପ ଲାଗେ। କିନ୍ତୁ ଗୋଟେ ଗୋଟେ ଜାଗାରେ ଅଛି କି ବହୁତ ବଢିଆ ଟ୍ରିଟମେଣ୍ଟ କରନ୍ତି ଆମକୁ, ମାନେ ପ୍ରୋଗ୍ରାମ ଯାଇଛୁ ତ ନିଜ ଘର ଭଳିଆ ଦେଖନ୍ତି, ସେଇ ଜିନିଷଟାକୁ ଆମକୁ ବି ବହୁତ ଖୁସି ଲାଗେ ମନକୁ। ଯାହା ହଉ ଲୋକଙ୍କ ଭିତରେ ବି ମଣିଷ ପଣିଆ ଅଛି,
0: ଜଣେ କଳାକାର ହବା ସେଥିପାଇଁ ବୋଧ ହୁଏ କଷ୍ଟ, କାରଣ ଆମର ନିଜର ବ୍ୟକ୍ତିଗତ ଜୀବନରେ କ'ଣ କଷ୍ଟ ରହୁଛି ସେଇଟା ଆମେ ବାହାରକୁ ଦେଖେଇବା ନାହିଁ, ଆଉ ସେଇଠି ବି କିଛି ଲୋକ ରହିଥାନ୍ତି ଯେଉଁମାନେ କଳାକୁ ଆଉ କଳାକାରଙ୍କୁ ବହୁତ ଭଲ ପାଆନ୍ତି, ସେଥିପାଇଁକା କଳାକାର ଆଜି ଏତେ ପ୍ରତିଷ୍ଠିତ ବା ଲୋକଙ୍କ ହୃଦୟରେ ରହୁଛନ୍ତି। ତେଣୁ ବହୁତ ଭଲ ଲାଗିଲା ଆପଣ ଦୁଇ ଜଣଙ୍କ ସହିତ କଥା ହେଇ, ଆଶା କରୁଛି ଆପଣଙ୍କ ଜୀବନରେ ସଂଘର୍ଷ ଟିକେ କମିଯାଉ ଆଉ ଆପଣ ବହୁତ ପ୍ରତିଷ୍ଠିତ ହେଇଯାଆନ୍ତୁ, ପରିଚିତ ହୁଅନ୍ତୁ, ସମସ୍ତେ ଆପଣଙ୍କର କଣ୍ଠସ୍ୱର ଶୁଣନ୍ତୁ।

0: ଆଉ ଏଇଭଳି ଗୀତ ଗାଇବା ପାଇଁ ଏଠି ଏକାଠି ହେଉଥାନ୍ତୁ ଆଉ ନିଜର ଦୁଃଖକୁ ଭୁଲି ଯାଆନ୍ତୁ। ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ।
2: ଆଶା କରୁଛୁ ଶ୍ରୋତା ବନ୍ଧୁ, ଆଜିର ବାଟେଘାଟେ କାର୍ଯ୍ୟକ୍ରମ ଆପଣଙ୍କୁ ପସନ୍ଦ ଆସିଥିବ। ତେବେ ଆପଣଙ୍କ ଆଖପାଖରେ ଯଦି ଏଇଭଳି କିଛି ନିଆରା ବ୍ୟକ୍ତିତ୍ୱ ଅଛନ୍ତି, ତେବେ ସେ ବିଷୟରେ ଆମକୁ SMS ବା ଚିଠି ମାଧ୍ୟମରେ ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ବାଟେଘାଟେ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼୍ 752001। ଏବଂ ଏହା ସହିତ SMS ବା ହ୍ୱାଟ୍ସଆପ୍ ମାଧ୍ୟମରେ ଯୋଗାଯୋଗ କରିବା ନମ୍ବରଟି ହେଉଛି 9437037892। ତେବେ ଶ୍ରୋତାବନ୍ଧୁ, ଆମେ ରହିବୁ ଆପଣଙ୍କ ମତାମତ ଅପେକ୍ଷାରେ। ବର୍ତ୍ତମାନ ମୋତେ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ରୋଜିତା ଦାସ ରହୁଛି। ନମସ୍କାର।
3: ଶ୍ରୋତାବନ୍ଧୁ ଶୁଣିଲେ କାର୍ଯ୍ୟକ୍ରମ ବାଟେଘାଟେ। ଉପସ୍ଥାପନାରେ ଥିଲେ ରୋଜିତା ଦାସ, ପ୍ରଯୋଜନା କରିଥିଲେ ଦିଲ୍ଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।
4: ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା ନୂଆ ସଫଳତା।
5: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
4: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
5: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
4: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
5: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢୁଛି ପ୍ରତିଟି ଓଡ଼ିଆ।
4: ବିକାଶର ଧାରା ଓଡ଼ିଶା ସାରା।
6: माननीय प्रधानमंत्री श्री नरेंद्र मोदी 20 जून को हुगली पश्चिम बंगाल से प्रधानमंत्री किसान सम्मान निधि की 23वीं किश्त जारी करेंगे। इसके तहत 9 करोड़ 44 लाख से अधिक किसानों के खातों में 18,880 करोड़ रुपए से अधिक की सम्मान राशि सीधे हस्तांतरित की जाएगी। पीएम किसान की इस किश्त के साथ ही किसानों को हस्तांतरित कुल राशि 4,46,000 करोड़ रुपए से अधिक हो जाएगी, जो करोड़ों किसान परिवारों को आर्थिक संबल प्रदान कर रही है।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କେନ୍ଦ୍ର ସରକାରଙ୍କ ବିକାଶର 12 ବର୍ଷ ସମ୍ପର୍କିତ ଏକ ସାକ୍ଷାତକାର କାର୍ଯ୍ୟକ୍ରମ। ଉପସ୍ଥାପନରେ ଅଛନ୍ତି ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା କରିଛନ୍ତି ଦିଲ୍ଲୀପ କୁମାର ନାୟକ।
7: ନମସ୍କାର, ଆପଣମାନେ ଶୁଣୁଛନ୍ତି ଆମର ବିଶେଷ କାର୍ଯ୍ୟକ୍ରମ ଭାରତ ସରକାରଙ୍କର 12 ବର୍ଷ ବିଶ୍ୱାସର, ବିକାଶର ଓ ଜନକଲ୍ୟାଣର। ଗତ 12 ବର୍ଷରେ ଦେଶର ବିକାଶ ଯାତ୍ରାରେ ଅନେକ ଯୋଜନା, ପଦକ୍ଷେପ ଓ ପରିବର୍ତ୍ତନ ଦେଖାଯାଇଛି। ଆଜି ଆମେ ଆଲୋଚନା କରିବା ଏହି ପରିବର୍ତ୍ତନ ସାଧାରଣ ଜୀବନକୁ କିଭଳି ସ୍ପର୍ଶ କରିଛି। ଆମ ସହିତ ଆଜି ଆକାଶବାଣୀ ପୁରୀ ପ୍ରାଙ୍ଗଣରେ ଉପସ୍ଥିତ ଅଛନ୍ତି ପୁରୀ ସହରର ବରିଷ୍ଠ ସାମ୍ବାଦିକ ନାରାୟଣ ଦାସ ମହାଶୟ। ସାର୍, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର।
8: ନମସ୍କାର।
7: ବର୍ତ୍ତମାନ ଭାରତ ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଆପଣ ଯଦି ବିକାଶର ଧାରା ଆଉ ପରିବର୍ତ୍ତନର ଧାରାକୁ ଦେଖନ୍ତି, ଆପଣ ବର୍ତ୍ତମାନ ସରକାର କେଉଁ ପ୍ରକାର ପରିବର୍ତ୍ତନ ଆଣିବାରେ ସମର୍ଥ ହୋଇଛନ୍ତି?
8: ଧନ୍ୟବାଦ ଯୋଉ ପ୍ରଶ୍ନ ପଚାରିଲେ। ଯେ ଆମର ଯୋଉ ବିକାଶର ଧାରା ଏବେ ଚାଲିଛି, ଆମେ ଅତୀତରେ ଯାହା ଦେଖିଥିଲେ ତା ବର୍ତ୍ତମାନ ଦେଖିଛୁ, କାରଣ ଜଣେ ରାଷ୍ଟ୍ରନୀତିଜ୍ଞ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଚୌକିରେ ଅଛନ୍ତି। ତେଣୁ ସେ ଯୋଉ ଆସନରେ ଅଛନ୍ତି ଖାଲି ରାଜନୈତିକ ଲୋକ କହିଲେ ହେବ ନାହିଁ, ସେ ଜଣେ ରାଷ୍ଟ୍ରନୀତିଜ୍ଞ, ଷ୍ଟେଟ୍ସମ୍ୟାନ୍। ତେଣୁ ଯେଉଁ ପୁରା ସବୁ ଗୋଟେ ଗୋଟେ ବିନ୍ଦୁ ଉପରେ ସେ ତାକୁ ପୁଙ୍ଖାନୁପୁଙ୍ଖ ଭାବେ ନିଜେ ଯେତେବେଳେ ନିଜେ ହୃଦୟରେ ତାକୁ ନିଭେଇଛନ୍ତି, ସେ ତାକୁ ଆସ୍ତେ ଆସ୍ତେ ପାଳନ କରୁଛନ୍ତି। ତା ଗୋଟେ ଗୋଟେ କଥା ହଉ, ମୁଁ ବ୍ୟକ୍ତିଗତ ଭାବରେ ମୁଁ କହିବି, ଯେମିତି ଆମେ ଜନୌଷଧି ଯୋଜନା, ଆମ ଘରେ ସାଧାରଣ ଭାବରେ 2,000-3,000 ଟଙ୍କାର ଔଷଧ କିଣା ହଉଥିଲା, କିନ୍ତୁ ଯେଉଁ ମାସକୁ ମାତ୍ର ବର୍ତ୍ତମାନ 700-800 ଟଙ୍କା ହେଇଯାଉଛି। ତେଣୁ ଏଇ ଯେଉଁ ବିକାଶ, ଯେଉଁ ବର୍ତ୍ତମାନ ଗୋଟେ ସମ୍ମାନ ଦୃଷ୍ଟିରେ ମଧ୍ୟ ଆମେ ଯେତେବେଳେ ଟିଭି ପର୍ଦ୍ଦା ଦେଖୁଛୁ ବିଭିନ୍ନ ଦେଶ, ସେତେବେଳେ ଆଗେ ଗୋଟେ ଥଟ୍ଟାରେ କୁହାହଉଥିଲା ଚନ୍ଦ୍ରରେ ବୋଧେ ହୁଏ ଲୋକ ନାହାନ୍ତି। କାହିଁକି ନାହାନ୍ତି? ନା ଭାରତର ପ୍ରଧାନମନ୍ତ୍ରୀ ସବୁ ଯାଉନାହାନ୍ତି, ଯଦି ଯାଆନ୍ତେ ସେଠି ପଇସା ମାଗିବାକୁ ନିଶ୍ଚୟ ଯାଆନ୍ତେ। ତେଣୁ ଏଇ ଯେଉଁ କଥାର ଗୋଟେ ଥିଲା, ଆମକୁ ଲୋକ ହାସ୍ୟ

0: ପ୍ରତିଫଳ କରୁଥିଲେ, ଆମେ ଗୋଟେ ଭିକାରୀ ଦେଶ, ଗରିବ ଦେଶ, ଆମେ ପଇସା ମାଗୁ କେବଳ, କିନ୍ତୁ ଏ ଧାରଣା ବର୍ତ୍ତମାନ ତୁଟିଛି। ଆମେ ଗର୍ବର ସହିତ ଯେତେବେଳେ ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ଆମେ ଏକାଠି ଠିଆ ହୋଇକରି ଗର୍ବର ସହିତ ଆମେ ଭାରତୀୟ ବୋଲି ପରିଚୟ ଦେଇପାରୁଛୁ, ଯେତେବେଳେ ଖାଲି ପ୍ରଧାନମନ୍ତ୍ରୀଙ୍କ ନାମ ମଧ୍ୟ କାଫି, ଯେ ଯେତେବେଳେ ବାହାରେ ଯୁଦ୍ଧ ଚାଲୁଛି ସେତେବେଳେ ଆମର ଯେଉଁ ଭାରତୀୟମାନେ ସେଠି ପଡ଼ିଯାଉଛନ୍ତି, ଯେତେବେଳେ ଯୁଦ୍ଧର ଇଏ ଭିତରେ, ସେତେବେଳେ ସେମାନେ ଭାରତୀୟ ବୋଲି କହିଦେଲେ ହିଁ ଯଥେଷ୍ଟ ହୋଇଯାଉଛି, ସେମାନଙ୍କୁ ଖୁସିରେ ସେମାନଙ୍କୁ ଆଣି ଅଣାଯାଉଛି। ତେଣୁ ଏହା ହେଉଛି ଭାରତର ଯେଉଁ ସମ୍ମାନବୋଧ ବଢ଼ିଛି, ଯେଉଁ ଭାରତୀୟତା ବୋଧ ବଢ଼ିଛି, ଭାରତର ଯେଉଁ ଆୟ ଦୃଷ୍ଟିରୁ ମଧ୍ୟ ବଢ଼ିଛି, ତେଣୁ ଏହା ମଧ୍ୟ ବିକାଶର ଧାରା। ତେଣୁ ଏ ବିକାଶ ଧାରା ନିଶ୍ଚୟ ଭଲ ହୋଇଛି ବୋଲି ମୋର ମତ।
1: ତେବେ ଯେତେବେଳେ ନୂଆ ସରକାର ଆସନ୍ତି, ନିଶ୍ଚିତ ଭାବରେ ସେମାନେ ବିକାଶର ଗୋଟିଏ ଧାରା ପ୍ରବାହ କରିବା ପାଇଁକା ପ୍ରତିଶ୍ରୁତି ଦେଇଥାନ୍ତି, କିନ୍ତୁ ଏଇ ଯେଉଁ ବିକାଶର ଧାରା ଯଦି ଲୋକମାନଙ୍କ ପାଖରେ ନ ପହଞ୍ଚିଲା, ଯଦି ଜନକଲ୍ୟାଣ ନ କରିପାରିଲା, ତାହେଲେ ସେ ବିକାଶର ଧାରା ବିକାଶ ବୋଲି ପରିଗଣିତ କରାଯାଇପାରିବ ନାହିଁ। ତେଣୁ ଯଦି ତାହା ଲୋକଙ୍କ ପାଖରେ ପହଞ୍ଚିଲା, ତେବେ ସରକାର ବିଶ୍ୱାସଭାଜକ ହୋଇପାରିବେ। ତେଣୁ ଆପଣ କିଭଳି ଦେଖୁଛନ୍ତି ଯେ ଆମ ଦେଶରେ କିଭଳି ଭାବରେ ବର୍ତ୍ତମାନର ସରକାର ସେ ପ୍ରତ୍ୟେକ ଦିଗକୁ ଛୁଇଁବାରେ ସମର୍ଥ ହୋଇଛନ୍ତି?
0: ପ୍ରଥମ କଥା ଆସିବା, ସାଧାରଣ ଯେଉଁମାନେ ଥିଲେ ଆର୍ଥିକ ଅନଗ୍ରସର ଶ୍ରେଣୀର ଯେଉଁ ବ୍ୟକ୍ତିମାନେ ଥିଲେ, ନାଗରିକ ଆମର ଥିଲେ, ବର୍ତ୍ତମାନ ପ୍ରାୟ 81 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ପ୍ରତି ମାସରେ ମାଗଣାରେ ରାସନ ଦିଆଯାଉଛି, ଯେଉଁ ଖାଦ୍ୟ ସୁରକ୍ଷା ଯୋଜନା, ଯେଉଁଟା ଆମକୁ ପ୍ରାୟ 81 କୋଟିରୁ ଅଧିକ ଲୋକ ପାଉଛନ୍ତି। 4 କୋଟିରୁ ଉର୍ଦ୍ଧ୍ୱ ନୂଆ ପ୍ରଧାନମନ୍ତ୍ରୀ ଆବାସ ତିଆରି ହୋଇ ଦିଆହେଇଛି, ଆଉ 10.5 କୋଟିରୁ ଉର୍ଦ୍ଧ୍ୱ ଯେଉଁ ଗରିବ ଶ୍ରେଣୀର ମହିଳାମାନେ ଯେଉଁ ହଇରାଣ ହଉଥିଲେ, ଜାଳ ପାଇଁ ଚୁଲି ଫୁଙ୍କି ଫୁଙ୍କି ଟିବି ହେଇଯାଉଥିଲା, ଘର କଳା ପଡ଼ି ଯାଉଥିଲା, ଉଜ୍ଜଳା ଗ୍ୟାସ ସଂଯୋଗ ପାଇଛନ୍ତି। ତେଣୁ ସେମାନଙ୍କର ଯେଉଁ ବାହାରେ କେମିତି ଶୌଚାଳୟ ନ ଯାଆନ୍ତୁ ସେଥିପାଇଁ ବିଭିନ୍ନ ପ୍ରକାର ଯୋଜନା କରାଯାଇଥିଲା, ପ୍ରଚାର କରାଯାଇଥିଲା, ଏବଂ ସେଥିପାଇଁ ପ୍ରାୟ 15 କୋଟିରୁ ଉର୍ଦ୍ଧ୍ୱ ଶୌଚାଳୟ ମଧ୍ୟ କରାହେଇଛି ବିଭିନ୍ନ ଜାଗାରେ। ତେଣୁ ସେମାନେ ଶୌଚାଳୟ ବ୍ୟବହାର କରନ୍ତୁ, ସୁସ୍ଥ ରୁହନ୍ତୁ। ତେଣୁ ଏ ଯେଉଁ ସାଧାରଣ, ଏ ତ ଗଲା ସାଧାରଣ ଯେଉଁ ପୁରା ଆର୍ଥିକ ଅନଗ୍ରସର ଶ୍ରେଣୀର କଥା, ତେଣୁ ଏମାନଙ୍କର ମଧ୍ୟ ବିକାଶ ସାଧନ ହେଇଛି ଏଇ 12 ବର୍ଷ ଭିତରେ।
1: ଆଚ୍ଛା, ତେଣୁ କୁହାଯାଉଛି ଯଦି ବିକାଶ ଗାଁରେ ପହଞ୍ଚିଲା, ବିକାଶ ଯଦି ଗରିବଙ୍କ ଘରେ ପହଞ୍ଚିଲା, ବିକାଶ ଯଦି ସାଧାରଣ ବ୍ୟକ୍ତି ପାଖରେ ପହଞ୍ଚିଲା, ତାହା ପ୍ରକୃତ ବିକାଶର ଧାରା ବୋଲି କୁହାଯାଇପାରିବ ଆପଣଙ୍କ ମତରେ? ଆମ ସରକାର ବିକାଶର ଧାରାରେ ଆଉ କେଉଁମାନଙ୍କୁ ସାମିଲ କରିବାର?
0: ଯୁବଶକ୍ତି, ଯୁବଶକ୍ତି ଯେଉଁମାନଙ୍କୁ ପ୍ରାୟ 2 କୋଟି ଯୁବକ ଯୁବତୀଙ୍କୁ ଦକ୍ଷତା ତାଲିମ ଦିଆହେଇଛି, ସେମାନଙ୍କୁ 40 ଲକ୍ଷ କୋଟି ମୂଲ୍ୟର ମୁଦ୍ରା ଋଣ ଦେବା ପାଇଁ ଚେଷ୍ଟା ହେଇଛି, ସାରା ଦେଶରେ 7 ଲକ୍ଷର ଯେଉଁ ଷ୍ଟାର୍ଟଅପ୍ ଲୋନ୍ ପାଇଁ ବ୍ୟବସ୍ଥା ହେଇଛି, 10,000 ଯେଉଁ ଅଟଳ ଟିମ୍ ଅଛି ଲ୍ୟାବ୍, ଟିଙ୍ଗରିଙ୍ଗ ଲ୍ୟାବ୍, ସେ ଅନୁସାରେ ନବସୃଜନକୁ ମଧ୍ୟ ପ୍ରୋତ୍ସାହିତ କରାଯାଇଛି। ଆଉ ଗୋଟେ ସବୁଠୁ ବଡ଼ କଥା ହେଲା ଯେଉଁ ଅଗ୍ନିବୀର କାର୍ଯ୍ୟକ୍ରମ ଆମର ଦେଶର ସୁରକ୍ଷା ପାଇଁ, ଯେଉଁ ବେକାର ରହୁଥିଲେ, ଯେ ଆମର ଦକ୍ଷତା, ଆମର ଯେଉଁ ଲୋକଙ୍କର ଯେଉଁ ଆମ ଯୁବକର ଯେଉଁ ସାହସ ଦକ୍ଷତା, ତା ସେମାନେ କେବଳ ଗାଁରେ ରହିକି ସେମାନେ ଯାଇକି ଯେଉଁ କିଛି ନାହିଁ ଚାଷ କରୁଥିଲେ ବସୁଥିଲେ, ବର୍ତ୍ତମାନ ଯେଉଁ ଅଗ୍ନିବୀର ତାଲିମ ଦିଆହେଇଛି, ତାଲିମ ଦେବା ଫଳରେ ସେମାନେ ବର୍ତ୍ତମାନ ବିଭିନ୍ନ ଡିଫେନ୍ସର, ବିଭିନ୍ନ ଆର୍ମି, ଏୟାରଫୋର୍ସ, ନାଭାରେ ଯାଇପାରୁଛନ୍ତି, ପୋଲିସରେ ବି ଯାଇପାରୁଛନ୍ତି। ତେଣୁ ତାଙ୍କ ମଧ୍ୟ ଗୋଟେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ତେଣୁ ଏହା ମଧ୍ୟ ଗୋଟେ ଯୁବକମାନଙ୍କ ପାଇଁ ତାଙ୍କର ଗୋଟେ ବଡ଼, ଯେଉଁ ଆମର ପ୍ରଧାନମନ୍ତ୍ରୀ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗୋଟେ ବଡ଼ ଯେଉଁ ଆଚିଭମେଣ୍ଟ, ସେଇଟା ଯେ ସେ ଯୁବକମାନଙ୍କ ପାଇଁ ସେ କରୁଛନ୍ତି।
1: ତେଣୁ ସେମାନେ ଯଦି ତାଲିମ ପାଇକିରି ଆସିବେ, ନିଶ୍ଚିତ ଭାବରେ ସେମାନଙ୍କ ଜୀବନ ଶୃଙ୍ଖଳିତ ହେବ ଏବଂ ସମାଜକୁ ମଧ୍ୟ ଶୃଙ୍ଖଳିତ କରିବାରେ ସେମାନେ ସହାୟକ ହେବେ। ତେବେ ଏ ଯୁବକମାନଙ୍କ ପାଇଁ ଆପଣ ଯେମିତି କହିଲେ ଗୋଟେ ମୁଦ୍ରା ଯୋଜନାର ପ୍ରାରମ୍ଭ କରାଯାଇଥିଲା, ତେବେ ମୁଦ୍ରା ଯୋଜନା ଭାରତରେ ତ ସବୁ ଲୋକଙ୍କୁ ତ ସରକାର ଚାକିରି ଦେଇପାରିବେନି, ତେଣୁ ସମସ୍ତେ କେମିତି ଆତ୍ମନିର୍ଭର ହେବେ, ସ୍ୱାବଲମ୍ବୀ ହେବେ, ସେଥିପାଇଁ ସରକାରଙ୍କର ଇଏ ଗୋଟେ ବଢ଼ିଆ ପ୍ରୟାସ ଥିଲା, ସହଜରେ ବ୍ୟକ୍ତିମାନେ କେମିତି ଋଣ ପାଇବେ ଏବଂ ସେମାନେ ବିଭିନ୍ନ ପ୍ରକାରର ରୋଜଗାରର ପନ୍ଥା ନିଜେ ଖୋଜିବେ, ନିଜେ ରୋଜଗାର କରିବେ, ଅନ୍ୟକୁ ରୋଜଗାର ଦେବେ। ତେବେ ଏଇଟାକୁ ଆପଣ କେମିତି ଦେଖୁଛନ୍ତି, କେତେ ଦୂର ସଫଳ ହୋଇଛନ୍ତି ଆମ ସରକାର?
0: ସରକାର ଯୋଜନା କରିଛନ୍ତି, ତାର କ୍ରିୟାନ୍ୱୟନ ଦିଗ ମଧ୍ୟ ପ୍ରଶାସନିକ ସ୍ତରରେ ମଧ୍ୟ ତା କ୍ରିୟାନ୍ୱୟନ ଦିଗ ଭଲ ଭାବରେ ଚାଲିଛି। ତେଣୁ ତା ନିଶ୍ଚୟ ଯେତେବେଳେ ସରକାର ଗୋଟେ ଜିନିଷ କରେ, ତା ତ ଆସିଲା ବେଳକୁ ସେତିକି ସମୟ ଲାଗେ, କିନ୍ତୁ ତା ମୁଁ ଦେଖିପାରୁଛି ଯେ ତାର ବହୁତ ମାତ୍ରାରେ ତାହା ଉପଯୋଗୀ ହେଇଛି ଏବଂ ଆଗକୁ ଆହୁରି ଭଲ ଉପଯୋଗୀ ହେବ।
1: କୁହାଯାଉଛି ଯେ ଆମ ଦେଶ ହେଉଛି ଯୁବକ ଦେଶ, କାହିଁକି ନା ଯେଉଁ ୱାର୍କ ଫୋର୍ସ ଆମର ଅଛନ୍ତି ସେମାନେ ହେଉଛନ୍ତି ଆମ ଦେଶର 65%। ତେଣୁ ଯଦି ସେମାନଙ୍କ ପାଇଁକା ବିଭିନ୍ନ ପ୍ରକାର ବ୍ୟବସ୍ଥା ନ କରାଯାଏ ବା ସେମାନେ ଯଦି ଦେଶକୁ ବିକାଶ ଧାରାରେ ଆଗକୁ ନ ନେବେ, ତାହେଲେ ଦେଶ କେବେ ଆଗକୁ ଯିବ ନାହିଁ। ଆଉ ଗୋଟିଏ ଜିନିଷ, ସରକାର କେତେ ଦୂର ଗୁରୁତ୍ୱ ଦେଉଛନ୍ତି ଏଇ ଯୁବକମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ଦେଇ ସେମାନଙ୍କୁ ରୋଜଗାରକ୍ଷମ କରାଇବା ପାଇଁ?
0: ସେମାନେ ତାଲିମ ତ ଦିଆଯାଉଛି, କାରଣ ଯେଉଁ କହିଲି ସେ ଯେଉଁ ବିଭିନ୍ନ ତାଙ୍କୁ ମୁଦ୍ରା ଋଣ ତ ଦିଆଯାଉଛି, ତାଙ୍କୁ ପ୍ରାୟ 7 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ଦକ୍ଷତା ତାଲିମ ଦିଆଯାଉଛି, ସ୍କିଲ କଥା ଯେଉଁ
1: ସ୍କିଲ ଇଣ୍ଡିଆ ପ୍ରୋଗ୍ରାମ
0: ପ୍ରୋଗ୍ରାମରେ ସେମାନଙ୍କୁ ଦକ୍ଷତା ତାଲିମ, ଯାହାର ଯାହା ଦକ୍ଷତା ଅଛି, କିଏ କୌଳିକ ବୃତ୍ତି ହଉ ବା ତାର ନିଜର ଯଦି ଦକ୍ଷତା ହଉ, ଜଣେ କାରିଗର ଲୋକ, ଜଣେ ଚିତ୍ରକାର ଲୋକ।

0: ଜଣେ କାଠଖୋଟି ଲୋକ, ଜଣେ ଯେଉଁ ପଟ୍ଟଚିତ୍ର ଲୋକ, ଜଣେ ହସ୍ତକର୍ମ ଲୋକ ପାଉଛନ୍ତି। ବାକି ସେମାନଙ୍କ ବହୁତ ପ୍ରକାର ବ୍ୟବସ୍ଥା କରାଯାଉଛି, ସେମାନଙ୍କ ପାଇଁ ଆଇଡେଣ୍ଟି କାର୍ଡ଼ ବ୍ୟବସ୍ଥା ହେଇଛି, ସେମାନଙ୍କ ପାଇଁ ବିଭିନ୍ନ ଜାଗାରେ ତାଙ୍କର କେମିତି ବିଭିନ୍ନ ଜାଗାରେ ମେଳା ପଡ଼ିବ, ଆପଣ ଦେଖୁଛନ୍ତି ବିଭିନ୍ନ ଜାଗାରେ ମେଳା ପଡ଼ୁଥିବ, ସେମାନେ ତାଙ୍କର ହସ୍ତଶିଳ୍ପ ନେଇକି ତାଙ୍କ କାମ
1: ନେଇକି ମେଳା ଯେମିତି କରାଯାଏ ସେଭଳି।
0: ତେଣୁ ସେମାନେ ମାର୍କେଟ ତିଆରି କରାଯାଉଛି, ସେମାନେ ନ କାଳେ ତିଆରି କରିଦେଲେ ତ ହବ ନାହିଁ, ତାକୁ ପୁଣି ବିକ୍ରି କରିପାରିବେ, ଯଦି ଦୁଇ ପଇସା ସେମାନେ ନ ପାଇଲେ କେମିତି ଆଗ୍ରହ ହେବେ ନାହିଁ। ତେଣୁ ସେଥିପାଇଁ ମଧ୍ୟ ମେଳା, ବିଭିନ୍ନ ଜାଗାରେ ମେଳା ପକାଯାଉଛି ଏବଂ ସେମାନଙ୍କ ଜିନିଷ କେମିତି ବିକ୍ରି ହେଇପାରିବ, ଏବଂ ଭାରତ ବାହାରେ ମଧ୍ୟ ତାହା କେମିତି ଆଦୃତ ହବ। ଆମର ସବୁ ବିଦେଶୀ ଲୋକମାନେ ଯେଉଁ ଆସୁଛନ୍ତି, ଯେଉଁ ଗେଷ୍ଟ ମାନେ ଆସୁଛନ୍ତି, ସେମାନଙ୍କୁ ମଧ୍ୟ ସେଇଠୁ ନେଇକି ହାଇଲାଇଟ୍ ସୋକେସ୍ କରାଯାଉଛି, ଯାହାଫଳରେ ସେମାନେ ଯାଇକିରି ତାଙ୍କ ନିଜର ଯେଉଁ ତିଆରି ଜିନିଷକୁ ସେମାନେ ଆହୁରି ଭଲ ଭାବରେ ତିଆରି କରିବେ, ତା ଯେଉଁ ଅନ୍ତରାଷ୍ଟ୍ରୀୟ ସ୍ତରର ଯେମିତି ହବ ଏବଂ ତା ଆଦୃତ ହବ। ତେଣୁ ଆମର ମାର୍କେଟ ତିଆରି ଚାଲିଛି ଭାରତ ଭିତରେ, ଭାରତ ବାହାରେ।
1: ଭାରତ ବାହାରେ ଆମେ ଦେଖିଛୁ ପ୍ରଧାନମନ୍ତ୍ରୀ ଏବେ ତାଙ୍କର ଗୋଟିଏ ବିଦେଶ ଗସ୍ତରେ ଆମର ଗୋଟିଏ କଟକର ତାରକସି କାରୁକଳା ନେଇକରି ସେ ଗିଫ୍ଟ ଆକାରରେ ଦେଇଥିଲେ, ତାଦ୍ୱାରା ମଧ୍ୟ ଅନ୍ୟ ବାହାରେ ମଧ୍ୟ ଆମର ସେଇ କାରୁକାର୍ଯ୍ୟ ଗୁଡ଼ିକ ମଧ୍ୟ ପ୍ରଚାର ପ୍ରସାର ହେଉଛି। ତେବେ ଆଉ କେଉଁ ଦିଗ ସରକାର ଛୁଇଁବାରେ ସଫଳ ହୋଇଛନ୍ତି ଆପଣ ଭାବୁଛନ୍ତି?
0: ସବୁ ସ୍ୱାସ୍ଥ୍ୟ ବିଭାଗ କଥା କହିବି, ସ୍ୱାସ୍ଥ୍ୟ ଗୋଟେ ହେଉଛି ପ୍ରଧାନ କଥା। ଆମର ହେଉଛି ଯେଉଁ 70ରୁ ଉର୍ଦ୍ଧ ବୟସ୍କ ଲୋକ, ସେମାନଙ୍କ ପାଇଁ ପ୍ରାୟ 5 ଲକ୍ଷ ମୂଲ୍ୟର ମାଗଣା ଚିକିତ୍ସା ଯେଉଁ ହେଇଛି ଆମର ଆୟୁଷ୍ମାନ ଭାରତ, ସେଥିରେ କରାହେଇଛି। 60 କୋଟିରୁ ଉର୍ଦ୍ଧ ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଡ଼ା ହେଇଛି, ଆଉ ଦେଶବ୍ୟାପୀ 19,000 ଯୁକ୍ତ ଜନଔଷଧୀ କେନ୍ଦ୍ର ଯେଉଁ ହେଇଛି, ସେଥିରେ 90% ପର୍ଯ୍ୟନ୍ତ ଶସ୍ତା ଔଷଧ ମିଳୁଛି। ଆଉ ଏମ୍ସ ମଧ୍ୟ ସେତେବେଳେ ଯେତିକି ଥିଲା ଆଗରୁ, ବର୍ତ୍ତମାନ ବହୁ ଭାବରେ ଏମ୍ସ ବି ବୃଦ୍ଧି ପାଇଛି। ତେଣୁ ଏଇ ଯେଉଁ ଜିନିଷ ସ୍ୱାସ୍ଥ୍ୟ ବିଭାଗ ଗୋଟେ ଦିଗ, ତେଣୁ ସେମିତି ଗୋଟେ ନାରୀ ବିଭାଗ ମାନଙ୍କର ନାରୀ ଶକ୍ତି ପ୍ରାୟ 37 କୋଟିରୁ ଉର୍ଦ୍ଧ ମହିଳାଙ୍କର ଜନଧନ ଖାତା ଖୋଲା ହେଇଛି। ସେମାନେ ପଇସା କ'ଣ ଜାଣୁନଥିଲେ, ଯଦି କେତେବେଳେ ହାତକୁ ପଇସା ଆସୁଥିଲା ତା ଖର୍ଚ୍ଚ କରିଦେଉଥିଲେ, ତେଣୁ ହାତରେ ରହୁନଥିଲା ପଇସା। ବର୍ତ୍ତମାନ ଜନଧନ ଖାତା ଯେଉଁ ଖୋଲା ହେଇଛି, ସେମାନେ ସବୁ ବିଭିନ୍ନ ପ୍ରକାର ଯେଉଁ 10 କୋଟିରୁ ଉର୍ଦ୍ଧ ଗ୍ରାମୀଣ ମହିଳା, 91 ଲକ୍ଷରୁ ଅର୍ଦ୍ଧ ଯେଉଁ ସ୍ୱୟଂସହାୟକ ଗୋଷ୍ଠୀ ତିଆରି ହେଇଛି, ତା ମାଧ୍ୟମରେ ମଧ୍ୟ ସେମାନେ ଋଣ ନେଉଛନ୍ତି, ତା ଋଣ ପରିଶୋଧ କରୁଛନ୍ତି ଏବଂ ସେମାନଙ୍କ ନିଜର ଆର୍ଥିକ ଉନ୍ନତି କରିପାରୁଛନ୍ତି। ତେଣୁ ବର୍ତ୍ତମାନ 3 କୋଟିରୁ ଉର୍ଦ୍ଧ ଲକ୍ଷପତି ଦିଦି ଅଛନ୍ତି। ତେଣୁ ଏଇ ଯେଉଁ ଜିନିଷ କରାଯାଇଛି, ମହିଳାଙ୍କ ପାଇଁ, ଯୁବକମାନଙ୍କ କଥା କହିଥିଲି, ମହିଳାମାନଙ୍କ କଥା କହିଲି, ତେଣୁ ମହିଳାମାନଙ୍କର ମଧ୍ୟ ଉନ୍ନତି ପାଇଁ ଏ ସରକାର 12 ବର୍ଷ ଭିତରେ ବହୁତ ଉଦ୍ୟମ କରିଛି। ତେଣୁ ବର୍ତ୍ତମାନ ମଧ୍ୟ ଦେଖିପାରୁଥିବେ ତାର ମଧ୍ୟ ଦୁଶୁଛି। ତେଣୁ ଯେତେବେଳେ ଆପଣ ଦେଖିପାରିବା ବିଭିନ୍ନ ଜାଗାରେ ମଧ୍ୟ ମହିଳାମାନଙ୍କ ଭାଗିଦାରୀ ସଂଖ୍ୟା ଅଧିକ ରହୁଛି।
1: ଯେମିତି ଆମର ଦେଖାଯାଉଛି ଯେ ଭାରତରେ ଯେହେତୁ 140 କୋଟିରୁ ଉର୍ଦ୍ଧ ଜନସଂଖ୍ୟା, ତା ଭିତରୁ ଅଧା ହେଉଛନ୍ତି ମହିଳା। ଯଦି ମହିଳାଙ୍କର ବିକାଶ ନ ହେବ, ସେମାନେ ଯଦି ଆଗଧାଡ଼ିକୁ ନ ଆସିବେ, ସେମାନେ ଯଦି ସ୍ୱାବଲମ୍ବୀ ନ ହେବେ, ସେମାନେ ଯଦି କାର୍ଯ୍ୟକ୍ଷମ ନ ହେବେ, ତାହେଲେ ନିଶ୍ଚିତ ଭାବରେ ଭାରତ କେବେ ହେଲେ ବିକାଶ ସାଧନ କରିପାରିବ ନାହିଁ। ଦ୍ୱିତୀୟ କଥା ହେଉଛି ଆମ ଓଡ଼ିଶାରେ ମଧ୍ୟ ନୂଆ ସରକାର ଆସିଲା ପରେ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା ମଧ୍ୟ ଗୋଟିଏ ଅଭିନବ ପ୍ରୟାସ ମଧ୍ୟ ସରକାରଙ୍କର। ତେବେ ଇଏ ଥିଲା ନାରୀମାନଙ୍କର, ଯୁବମାନଙ୍କର, ଆଉ ସ୍ୱାସ୍ଥ୍ୟଗତ ବିକାଶରେ ମଧ୍ୟ ସରକାରଙ୍କର ବିକାଶର ଧାରା ବହିଛି। ତେବେ ଆଉ କୋଉ ଦିଗ ଆପଣ ଦେଖୁଛନ୍ତି?
0: ଯେଉଁ ମଧ୍ୟମ ବର୍ଗ ଥିଲା ଆମର, ଆଗେ ଥିଲା 5 ଲକ୍ଷ ପର୍ଯ୍ୟନ୍ତ ବର୍ଷିକ ଆୟ ଉପରେ ଇନକମ୍ ଟ୍ୟାକ୍ସ ଥିଲା, ଆୟ କରିଥିଲା। ବର୍ତ୍ତମାନ ସେଟା ଯୋଉ 12.75 ମାନେ 12,75,000 ଟଙ୍କା ପର୍ଯ୍ୟନ୍ତ ଯୋଉ ଆୟକର ବୃଦ୍ଧି ହେଲା, ଏଥିରେ ମଧ୍ୟମ ବର୍ଗ ବହୁତ ବେନିଫିଟେଡ୍ ହେଲେ। ତେଣୁ ଲୋକଙ୍କ ପାଖରେ ଯଦି ପଇସା ରହିଲା, ପର୍ଚେଜ କାପାସିଟି ବଢିବ। ପର୍ଚେଜ କାପାସିଟି ବଢିଲେ ସେମାନେ ଅଧିକ କିଣିପାରିବେ, କିଣିଲେ ପଇସା ଆମ ଦେଶରେ ଯିବ। ତେଣୁ କେମିତି ଏଇ ଯୋଉ ଉଡ଼ାନ ଯୋଜନା ମାଧ୍ୟମରେ ଯୋଉ ମଧ୍ୟବିତ୍ତ ଲୋକମାନେ କେମିତି ବିମାନ ଯାତ୍ରା କରିପାରିବେ ସହଜରେ, MBBSର ଯୋଉ ସିଟ୍ ସଂଖ୍ୟା ପ୍ରାୟ 151% ବୃଦ୍ଧି ପାଇଲା, ତେଣୁ ବୃଦ୍ଧି ପାଇକରି 3 ଲକ୍ଷରେ ପହଞ୍ଚି, ତେଣୁ ଅଧିକ କେମିତି ସୁଯୋଗ ପାଇବେ ସେଥିପାଇଁ ଏ ସରକାର ସବୁବେଳେ ଏ ଯେଉଁ ଲାଗିଛି। ତେଣୁ ଗରିବ ହୁଅନ୍ତୁ ମଧ୍ୟବିତ୍ତ ହୁଅନ୍ତୁ, ତେଣୁ ଏମାନେ ନିଶ୍ଚୟ ବି 12 ବର୍ଷ ଭିତରେ ଲାଭବାନ ହୋଇଛନ୍ତି, ଏବଂ ଏ ଯଦି ଏଇ ଧାରା ଆଗକୁ ଅବ୍ୟାହତ ରହେ ଆହୁରି ଭଲ ହେବ ବୋଲି ଆଶା କରାଯାଉଛି।
1: ତେଣୁ ଦାରିଦ୍ର୍ୟ ଦୂରୀକରଣ ନୀତି ସରକାରଙ୍କର ଯେତିକି ଗୁରୁତ୍ୱପୂର୍ଣ୍ଣ, ମଧ୍ୟବିତ୍ତ ଶ୍ରେଣୀକୁ ଯେମିତି ଆଉ ଟିକେ ଅପର ସ୍ଲାବକୁ ନେବା, ଆଉ ଟିକେ ଉନ୍ନତି ଆଣିବା, ତାଙ୍କର ଜୀବନଧାରଣର ମାନରେ ଅଭିବୃଦ୍ଧି ଆଣିବା, ସେଇଟା ମଧ୍ୟ ସରକାରଙ୍କର ଗୋଟେ ପ୍ରାଇମ୍ ଫୋକସ୍ ରହିଛି ବୋଲିକା ଆପଣ ଭାବୁଛନ୍ତି? ତେଣୁ ଚାଷୀମାନଙ୍କର ବିକାଶ ପାଇଁ ସରକାରଙ୍କର କ'ଣ ସବୁ ବିକାଶର ଧାରା ବୋହିଛି କୃଷି କ୍ଷେତ୍ରରେ ଆପଣ ଦେଖୁଛନ୍ତି?
0: କୃଷି କ୍ଷେତ୍ରରେ କୃଷକ ହେଉଛନ୍ତି ପ୍ରକୃତରେ ଆମର, କାରଣ କୌଣସି ଶସ୍ୟ କେବେ କାରଖାନାରେ ହୁଏ ନାହିଁ, ତେଣୁ ତାହା ଜମିରେ ହିଁ ହବ। ସେଥିପାଇଁ ସେମାନଙ୍କୁ ଯଦି ଆମେ ସୁବିଧା ନ ଦେବା, ତେଣୁ ନିଶ୍ଚୟ ପଡ଼ିବ। ତେଣୁ ଜଳସେଚନ କଥା ପ୍ରଥମେ ଆସୁ, ତେଣୁ ଜଳସେଚନର ଅଧିକା କରିବା ପାଇଁ ବହୁତ ଉଦ୍ୟମ ଏ ସରକାର କରିଛି। ତେଣୁ ମୁଖ୍ୟ କଥା, ଜଳସେଚନ ମାନ୍ଦା ଥିବା କାରଣରୁ ଓଡ଼ିଶାର ଚାଷୀ ହୁଅନ୍ତୁ, ସେଠି ଚାଷ ହେଉନଥିଲା, ତେଣୁ ଲୋକ ଚାଷ ପାଇଁ ମନ ବଳଉ ନଥିଲେ, ଦାଦନ ବଳଉଥିଲେ
1: ବର୍ଷା ପାଇଁ।

0: ଯେତିକି ବର୍ଷା ସମୟରେ ଯେତିକି ଚାଷ ହେଲା ହେଲା, ବାକି ଅବଶିଷ୍ଟ ସମୟ ସେମାନେ ଋତୁକାଳୀନ ବେକାର ହେଇକି ରହୁଥିଲେ।
1: 4 କୋଟିରୁ ଉର୍ଦ୍ଧ ଚାଷୀଙ୍କ ପାଇଁ ଫସଲ ବୀମା ବ୍ୟବସ୍ଥା କରାଯାଇଛି। ତାହେଲେ ଯେତେବେଳେ ଋଣ ନିଅନ୍ତି, ଫସଲ ହୁଏନି, ବନ୍ୟା ବାତ୍ୟା ମରୁଡ଼ି ହୁଏ, ସେତେବେଳେ ଚାଷୀ ଆତ୍ମହତ୍ୟା କରିବା ବହୁତ ଆଗେ ଶୁଣୁଥିଲୁ ଆମେ, କିନ୍ତୁ ବର୍ତ୍ତମାନ ସେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ କମିଛି। ତେଣୁ ବର୍ତ୍ତମାନ ଯୋଉ MSP ରେ ଯୋଉ 76 ଲକ୍ଷ କୋଟିର ଫସଲ କ୍ରୟ କରାଯାଉଛି, କିଷାନ କ୍ରେଡିଟ୍ କାର୍ଡ ସହିତ 8 କୋଟି ଚାଷୀ ଯୋଡ଼ି ହେଇଛନ୍ତି, 14.3 ଲକ୍ଷ କୋଟି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି କରାହେଇଛି। ବର୍ତ୍ତମାନ ମୁଖ୍ୟ କଥା ହେଉଛି ଜଳସେଚନ ଯୋଉ ହେଇଛି, କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ଯଦି ପାଣି ଯିବ ତାହେଲେ ଯାଇକିରି ଏଇ ଯୋଉ ଆମର ଫସଲ ହେଇପାରିବ। ବର୍ଷା ଦିନେ ତ ପାଣି ଯାଉଛି, କିନ୍ତୁ ଅନ୍ୟ ଦିନେ ଯେତେବେଳେ ଯିବ ତାହେଲେ ଆମେ ଯୋଉ ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଆମେ ଦେଶ ଓ ରାଜ୍ୟ ପାଇପାରିବା।
0: ଆଚ୍ଛା, ଯେମିତି ବର୍ଷା ସମୟରେ ଖାଲି ଜଳ ପାଇକରି ଗୋଟେ ଚାଷ କରିବା ଅପେକ୍ଷା, ଏବେ ଯଦି ବର୍ଷ ଯାକ ଜଳ ମିଳିଲା ଜମିକୁ, ତେବେ ବର୍ଷକ 12 ମାସ ଭିତରେ ସେମାନେ ଗୋଟିଏ ଜାଗାରେ 3 ଫସଲ ମଧ୍ୟ କରିପାରିବେ। ଅନ୍ୟ ଗୋଟିଏ କଥା ଯେ ଭାରତ ହେଉଛି ଗୋଟେ କୃଷି ବହୁଳ ରାଷ୍ଟ୍ର, 50% ଲୋକ କୃଷି ଉପରେ ନିର୍ଭର ଆଜି ମଧ୍ୟ କରନ୍ତି, ତେବେ ଖାଲି ପାଣି ଦେଇଦେଲେ ହେବନି, ତାଙ୍କୁ ବିଭିନ୍ନ ପ୍ରକାର ସବସିଡ଼ିଜ୍ ଦିଆ ତ ଯାଉଛି, ତା ସହିତ ତାଙ୍କର ଯେଉଁ ଉତ୍ପାଦିତ ଆପଣ ଯେଉଁ କହିଲେ ପଦାର୍ଥକୁ ମାନେ ମିନିମମ୍ ସପୋର୍ଟ ପ୍ରାଇସ୍ ଟିକେ ବଢ଼େଇକରି ତାଙ୍କୁ ସପୋର୍ଟ କରାଯାଇଛି, ଏବଂ ସରକାରଙ୍କର ମଧ୍ୟ ଗୋଟେ ଗୁରୁତ୍ୱ ଦିଆଯାଇଛି ଯେ ଚାଷୀଙ୍କର ଆୟକୁ 2 ଗୁଣିତ କରିବା, ଏଇଟା ସରକାରଙ୍କର ମଧ୍ୟ ଗୋଟେ ମୁଖ୍ୟ ଲକ୍ଷ୍ୟ ରହିଛି। ଖାଲି ଉତ୍ପାଦନ କରିଲେ ହେବ ନାହିଁ, ତାର ଶୀତଳ ଭଣ୍ଡାର କରିବା, ତାର ଫୁଡ୍ ପ୍ରୋସେସିଂ ଇଣ୍ଡଷ୍ଟ୍ରି କରିବା, ୟା ଉପରେ ମଧ୍ୟ ସରକାର ବିଭିନ୍ନ ପ୍ରକାର ଷ୍ଟାର୍ଟଅପ୍ ମାନେ କଟେଜ୍ ଇଣ୍ଡଷ୍ଟ୍ରି ହେଉ ବା ସ୍ମଲ୍ ସ୍କେଲ୍ ଇଣ୍ଡଷ୍ଟ୍ରି, ତାକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ତେବେ ଇଏ ଗୋଟେ ବଢ଼ିଆ ବିକାଶର ଧାରା, ଯାହାକି ଗାଁରୁ ସହରକୁ ପ୍ରବାହିତ ହେଲେ ନିଶ୍ଚିତ ଭାବରେ ବିକାଶ ଆଗକୁ ଅଧିକ ଦିନ ଲାଷ୍ଟିଂ କରିବ। ତେବେ ଗୋଟିଏ କଥା କୁହାଯାଏ, ଗୋଟିଏ ରାଷ୍ଟ୍ର ସେତିକିବେଳେ ବିକଶିତ ହେବ ଯେତେବେଳେ ତାର ଭିତ୍ତିଭୂମି ବା ଇନଫ୍ରାଷ୍ଟ୍ରକ୍ଚର ଷ୍ଟ୍ରଙ୍ଗ୍ ହେବ, ତାହା ରାସ୍ତାଠୁ ଆରମ୍ଭ କରି ଟେଲିକମ୍ୟୁନିକେସନ୍, ଶିକ୍ଷା, ସ୍ୱାସ୍ଥ୍ୟ ଇତ୍ୟାଦି। ତେବେ ଏ ଦିଗରେ ଆପଣ କେତେ ଦେଖୁଛନ୍ତି ଆମ ସରକାର ସଫଳ ହେଇଛି?
1: ସରକାର ବହୁତ ମାତ୍ରାରେ ସଫଳ ହେଇଛି, କାରଣ ବର୍ତ୍ତମାନ 1100 କିଲୋମିଟର ମେଟ୍ରୋ ନେଟୱାର୍କ 26 ସହରରେ ବଢ଼ିଛି।
0: ଆଚ୍ଛା,
1: ଦେଶ ସାରା ବର୍ତ୍ତମାନ 164 ବନ୍ଦେ ଭାରତ ଟ୍ରେନ୍ ଚାଲୁଛି। ତା ସାଙ୍ଗରେ ଦେଖନ୍ତୁ, ମୁଁ ନିଜେ ଦେଖିଛି, ନାସିକରେ ଦେଖିଛି ବୋରିଭିଲ୍ ବ୍ରିଜ୍, ଯେମିତି ଅଟଳ ସେତୁ, ସୁଦର୍ଶନ ସେତୁ, ଚେନାବ ରେଲ ବ୍ରିଜ୍, ବୋରିଭିଲ୍ ବ୍ରିଜ୍, ବାମନ ସମୁଦ୍ର ପୋଲ, ଏ ଯେଉଁ ବଡ଼ ବଡ଼ ଭିତ୍ତିଭୂମି ନିର୍ମାଣ ହେଇଛି, ଯେଉଁଟାକ ମାନେ ଆଗେ ସରକାର ଚିନ୍ତା ବି କରିପାରୁନଥିଲେ ଯେ ଏଡ଼େ ଏଡ଼େ ହେଇପାରିବ, ଆମ ଭାରତ କରିପାରିବ। ଏୟାରପୋର୍ଟ ସଂଖ୍ୟା 74 ବୃଦ୍ଧି ପାଇ 164 ପହଞ୍ଚି, ଗୋଟେ ହେଉଛି କେମିତି ଗମନାଗମନ ହେଇପାରିବ, ଆମେ ଆମ ଜିନିଷ ପଠେଇ ପାରିବା, ନୁହଁ ଯେ ଗୋଟେ ଜାଗାରୁ ଶସ୍ୟ ଯିବ ବା ଗୋଟେ ଜାଗାରୁ ଲୋକ ଯିବେ 3 ଦିନ ଲାଗିବ, ତା ନୁହେଁ, ମାତ୍ର 1.5 ଘଣ୍ଟା 2 ଘଣ୍ଟା ଭିତରେ ଲୋକ ପହଞ୍ଚିପାରିବ, ଜିନିଷ ପହଞ୍ଚିଯାଇପାରିବ। ତେଣୁ ଏଇ ଯେଉଁ ଜିନିଷ ହେଉଛି ତା ଏଠାରେ ମଧ୍ୟ ବିକାଶକୁ ସହିତ ବହୁ ଜୋରରେ ଯୋଡ଼ିଛି, ତେଣୁ ଏହାର ତେଣୁ ପ୍ରତିଫଳ ନ ଖାଲି ଦେଶରେ ନୁହଁ, ଆନ୍ତର୍ଜାତିକ ସ୍ତରରେ ବି ପହଞ୍ଚି। ତେଣୁ ବାହାରର ପର୍ଯ୍ୟଟକ ଆସିଲେ ହିଁ ସେମାନେ ତ ବୁଲିବେ, ବୁଲିଲେ ତ ଆମେ ବିଦେଶ ମୁଦ୍ରା ପାଇବା, ତେଣୁ ସେମାନେ ଆସିପାରିବେ, ଆମେ ଯାଇପାରିବା, ଏଇସବୁ ଜିନିଷ ପାଇଁ ଏହାର ଭିତ୍ତିଭୂମି ବହୁତ ଜୋରରେ ବୃଦ୍ଧି ପାଇଛି। କାରଣ ଯେଉଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସେ ପୁରା ତଳସ୍ତରରୁ ଆସିଛନ୍ତି, ତେଣୁ ସେ ଗୋଟିଏ ଗୋଟିଏ କରି ସେ ଦେଖିଛନ୍ତି ଯେ କ'ଣ କ'ଣ ଏ ରାଷ୍ଟ୍ରର ସମସ୍ୟା ହେଇପାରେ, ତେଣୁ ଏସବୁକୁ କେମିତି କରାଯାଇପାରିବ ତାଙ୍କ ସମୟ ଭିତରେ ପୁରା ଲାଗିଛନ୍ତି।
0: ତେଣୁ ଆମେ ଯେମିତି ଦେଖୁ ଶ୍ରୀକ୍ଷେତ୍ର ପୁରୀକୁ ଯେତେବେଳେ 4 ଥାକିଆ ରାସ୍ତା ହେଲା, ଦେଖାଗଲା ଯେ ନିଶ୍ଚିତ ଭାବରେ ବିକାଶର ଧାରା ଆଉ ଟିକେ ଜୋରରେ ହେଲା। ତା ସହିତ ଆମର ଯେଉଁ ପୁରୀରେ ରେଲୱେ ଷ୍ଟେସନ୍, ତା'ର ମଧ୍ୟ ଉନ୍ନତିକରଣ ନବୀକରଣ କରାଯାଉଛି, ଆନ୍ତର୍ଜାତୀୟ ସ୍ତରର କରାଯାଉଛି, ଏବଂ ପାଇପ୍ଲାଇନ୍ରେ ଅଛି ଆଗକୁ ପୁରୀରେ ବିମାନ ବନ୍ଦର ହେବାର। ତେଣୁ ଯଦି ଏଗୁଡ଼ିକ ହୁଏ, ଆମେ ଗୋଟେ ପୁରୀ ଭଳି ସ୍ଥାନରେ ଦେଖୁଛୁ, ଶ୍ରୀକ୍ଷେତ୍ର ଭଳି ଚାରିଧାମରୁ ଗୋଟିଏ ଧାମ, ତେଣୁ ଏଗୁଡ଼ିକ ଯଦି ହୁଏ ତାହେଲେ ଆପଣ କେତେ ଦୂର ଭାବୁଛନ୍ତି ଯେ ପୁରୀକୁ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବଢ଼ିବ ଏବଂ ଅନ୍ୟ ଇନଫ୍ରାଷ୍ଟ୍ରକ୍ଚର ସବୁ ବିକାଶରେ ସରକାର ସହାୟକ ଆହୁରି କରିବେ?
1: ପୁରୀର ବିକାଶ ଯଦିଓ ବିଦେଶ ବାହାରେ ବି ସେମାନେ ଆସିପାରିବେ, ଆଗ୍ରହରେ ସେମାନଙ୍କ ଆଗ୍ରହ, କିନ୍ତୁ ସେମାନେ ଏତେ ବିସ୍ତୀର୍ଣ୍ଣ ସ୍ୱର୍ଣ୍ଣ ବେଳାଭୂମି ଅନ୍ୟଠି ନଥାଇ ପାରେ, କିନ୍ତୁ ସମୁଦ୍ର ପ୍ରାୟ ଜାଗାରେ ଅଛି,
0: ତଥାପି ଆମ କାରୁକାର୍ଯ୍ୟ ଦେଖିବା ପାଇଁ କୋଣାର୍କ ଗୋଟେ
1: ପର୍ଯ୍ୟଟନ ଦେଖିବା ପାଇଁ ଆସିବେ, ଆମ ପାଖରେ ବହୁତ ଅଛି, ଆମ ପାଖରେ ଚିଲିକା ଅଛି, ତେଣୁ ଆମ ପାଖରେ ଦେଖିବା ପାଇଁ ବହୁତ ଜିନିଷ ଅଛି। ଆମେ ତେଣୁ ଯୋଉଟାକ କରିପାରୁନଥିଲୁ, ଯୋଉ ଟୁରିଜିମକୁ ଆମେ ଦେଖେଇ ପାରୁନଥିଲୁ, ତେଣୁ ବର୍ତ୍ତମାନ ଇଏ ହେଲେ ଆମର ଯୋଉ ହୁଅନ୍ତୁ ଡୋମେଷ୍ଟିକ ଟୁରିଷ୍ଟ ହୁଅନ୍ତୁ ବା ଇଣ୍ଟରନ୍ୟାସନାଲ ଟୁରିଷ୍ଟ ହୁଅନ୍ତୁ, 2 ଜଣ ଯାକ ଏହାଦ୍ୱାରା ନିଶ୍ଚୟ ଆସିବେ। ଆମେ ଯୋଉ ଐତିହ୍ୟ ବିକାଶ ବି ତା ସାଙ୍ଗେ ଯୋଡ଼ି ହେଇଛି, କାରଣ ଐତିହ୍ୟ ବିକାଶ ଦେଖନ୍ତୁ, ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହେଲା, କାଶୀ ବିଶ୍ୱନାଥ ଧାମ ହେଇଛି, ବର୍ତ୍ତମାନ ଯୋଉ ଚାଲିଛି ଯୋଉ ମହାକାଳ ମହାଲୋକ ହେଇଛି, କେଦାରନାଥ ଧାମର ମଧ୍ୟ ବହୁତ ଉନ୍ନତି ହେଇଛି, ଯେତେବେଳେ ବଢି ଆସିଲା ଉପରୁ ପାଣି ଗଡ଼ିଲା ସବୁ ଧୋଇ ଦେଇଥିଲା, ତାକୁ ବହୁତ ବିକାଶ କରିଛି, ସେତେବେଳେ କ'ଣ ଥିଲା ବର୍ତ୍ତମାନ ପୁରା ଆକାଶ ପାତାଳ ତଫା ଦେଇଛି, ତେଣୁ ଲୋକ ଦେଖିବାକୁ ଯାଉଛନ୍ତି ପ୍ରତିଦିନ ଏ ଯୋଉ ଅଯୋଧ୍ୟା ରାମ ମନ୍ଦିରର ଏବେ ଦେଖିଲା କେତେ 1000 କୋଟି ଟଙ୍କା ସେଠି ଆଦାୟ ହେଇଯାଇଛି, ତେଣୁ ଗୋଟେ ଇଏ ହେଲେ ଖାଲି ଦେଖିବ ନା, ସେଟା ଗୋଟେ ଇଣ୍ଡଷ୍ଟ୍ରି, ତା ଦ୍ୱାରା ଦୋକାନୀ ଚଳୁଛି,

0: ବସ୍ ଚାଲୁଛି, ଅଟୋବାଲା ଚାଲୁଛି, ଟାକ୍ସି ଚାଲୁଛି, ସାଧାରଣ ସମସ୍ତେ
1: ତେଣୁ ମନ୍ଦିରରୁ ଯୋଉ ପଇସା ରୋଜଗାର ହଉଛି ତା ଦ୍ୱାରା ମଧ୍ୟ ଆଖପାଖରେ ଶିକ୍ଷା ସ୍ୱାସ୍ଥ୍ୟର ମଧ୍ୟ ବିକାଶ ସାଧନ ଆହୁରି ମଧ୍ୟ କରାଯାଇପାରିବ। ତା ଦ୍ୱାରା ମଧ୍ୟ ଆପଣ ଯେମିତି କହିଲେ ପର୍ଯ୍ୟଟନର ବିକାଶ ଦ୍ୱାରା ହୋଟେଲ ଆପେ ଖୋଲିବ, ଲୋକମାନେ ଯୁବକମାନେ ବହୁତ ଗୁଡ଼ିଏ ନିଯୁକ୍ତି ପାଇବାର ସୁଯୋଗ ପାଇବେ। ତେଣୁ ଏଇଟା ଗୋଟେ ବଢ଼ିଆ ଭାବଧାରା ଯେ ସରକାରଙ୍କର ଇଏ ମଧ୍ୟ ଗୋଟେ ପ୍ରକ୍ରିୟା ଯାହା ଦେଶର ବିକାଶକୁ ଆହୁରି ତ୍ୱରାନ୍ୱିତ କରୁଛି। ବର୍ତ୍ତମାନର ସରକାରଙ୍କର ଏ 12 ବର୍ଷ ଅବଧି ଭିତରେ ଆପଣ କେତେ ଭାବୁଛନ୍ତି ଯେ ସରକାର ଭାରତର ସୁରକ୍ଷା ଦୃଷ୍ଟିରେ ସମର୍ଥ ହୋଇଛନ୍ତି?
0: ସାଧାରଣତଃ ଯୋଉ ବିଦେଶ ନୀତି ଭାରତର ଯୋଉ ଅଛନ୍ତି, ଆମର ବିଦେଶ ନୀତି ବର୍ତ୍ତମାନ ବେଷ୍ଟ ଅଛି ବୋଲି ସେମିତି କୁହାଯାଉଛି। କାରଣ ଯୋଉ ବଡ଼ ବଡ଼ ଦେଶ ସାଙ୍ଗରେ ଆମର ନଥିଲା, ଆମେ ଗୋଟେ ଅତି ସାଧାରଣ ଦେଶ ଭଳିଆ ଥିଲେ, କିନ୍ତୁ ବର୍ତ୍ତମାନ ଆମେ ଅର୍ଥନୀତିରେ ଆମେ ସମ୍ମୁଖୀନ ହେବାକୁ ବସିଲେଣି,
1: ଅର୍ଥନୀତି ଅଛୁ।
0: ତେଣୁ ଆମେ ପରମାଣୁ ଦୃଷ୍ଟିରେ ମଧ୍ୟ ସେମାନଙ୍କୁ ମାନୁଛନ୍ତି ଯେ ଆମକୁ କେହି ଆଉ ଧମକେଇ ପାରୁନାହାନ୍ତି। ଆମେ ପ୍ରତିରକ୍ଷା ଦୃଷ୍ଟିରେ ମଧ୍ୟ ସେତେବେଳେ ଭଲ ଜ୍ୟାକେଟ୍ ନଥିଲା, ବର୍ତ୍ତମାନ ଆମେ ଯେତେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆମ ଆର୍ମିକୁ ଦେଇଛୁ, ତେଣୁ ରାଫେଲ ଆସି ଯୋଡ଼ି ହେଇଛି, ବର୍ତ୍ତମାନ 38,400 କୋଟିର ରେକର୍ଡ ସଂଖ୍ୟକ ଜିନିଷ ପ୍ରତିରକ୍ଷା ରପ୍ତାନି କରିଛୁ ଆମେ। ଆମର ଏମିତି ଭଲ ଅସ୍ତ୍ର କରିଛୁ ଯେ ଆମଠୁ ଅନ୍ୟ ଦେଶ କିଣିକି ନେଇଛନ୍ତି, ଆମେ ସବୁବେଳେ ଆମେ କିଣୁଥିଲୁ।
1: ଆଚ୍ଛା, ଏବେ ଯେମିତି ଆମର ଟାଟା ଆଉ ଫରେନ୍ କମ୍ପାନୀ ମାନେ ମିଶିକରି ଆମର ନିଜ ସାମର୍ଥ୍ୟ ବଳରେ ଆମେ ଛୋଟ ଛୋଟ ଉଡ଼ାଜାହାଜ ମଧ୍ୟ ତିଆରି କରିବା ଆରମ୍ଭ କରିଛୁ, ତେଣୁ ଆତ୍ମନିର୍ଭରଶୀଳତାର ଏହା ଗୋଟେ ନିଦର୍ଶନ ବୋଲି କୁହାଯାଇପାରେ। ତେବେ ସରକାରଙ୍କର ଏ ଯେଉଁ ବିଦେଶ ନୀତି ଦ୍ୱାରା ଆପଣ ଭାବୁଛନ୍ତି ଯେ ଆମର ଉନ୍ନତିଟା ହେଇଛି ଯେ ଆମେ 11 ନମ୍ବର ଦେଶରୁ 6 ନମ୍ବରକୁ ଆସିଛେ, ଆଗକୁ ଆହୁରି ଆମେ ଜମ୍ପ କରିକି ଉପରକୁ ଯାଇପାରିବା?
0: ନିଶ୍ଚୟ ଯାଇପାରିବା, କାରଣ ଆମେ ଆଶାବାଦୀ ଅଛୁ। କାରଣ ଯଦି ଏଇ ମାନସିକତା ଆମ ଶାସକର ରହେ, ଯଦି ଆମ ଶାସନର ରହେ, ତେବେ ପ୍ରଶାସନ ତାକୁ ତାକୁ ନିଶ୍ଚୟ ପାଳନ କରିବାକୁ ବାଧ୍ୟ, ଏବଂ ଆମେ ମଧ୍ୟ ସେଥିରୁ ନିଶ୍ଚୟ ଆମେ ଭାରତର ନାଗରିକ ସେଥିରୁ ନିଶ୍ଚୟ ଲାଭବାନ ହେବା।
1: ଆଚ୍ଛା,
0: ଗୋଟେ ହେଉଛି ନକ୍ସଲ ମୁକ୍ତ ଭାରତ ହେଇଛି, ଗୋଟେ ସାଧାରଣ କଥା ଦେଖନ୍ତୁ, ଆପଣ ପ୍ରତି ସପ୍ତାହରେ ଶୁଣୁଥିଲେ ଯେ ନକ୍ସଲମାନେ ଛତିଶଗଡ଼ରେ, ଝାଡ଼ଖଣ୍ଡରେ, ଓଡ଼ିଶାରେ ମାରି ପକାଉଛନ୍ତି, ଲୁଟି ନେଉଛନ୍ତି, ନାଇଁ ଏବେ ତ ନାହିଁ। ତେଣୁ ଗୋଟେ ହେଉଛି ମାନସିକତା ଯେ ଆମେ ନିଜେ ବଞ୍ଚିବୁ ଏବଂ ଅନ୍ୟକୁ ବଞ୍ଚିବାକୁ ଦେବୁ, ଏଇ ସରକାର କଥା, ତେଣୁ ନୁହଁ ଯେ ସରକାର ଛାଡ଼ିଛି ବୁଝୁନି, ନା ସେମିତି ହେବ ନାହିଁ। ତେଣୁ ବର୍ତ୍ତମାନ ଦେଖନ୍ତୁ ବିଭିନ୍ନ ଜାଗାରେ ଅପରାଧ ମଧ୍ୟ କମିଛି, ଅନେକ ରାଜ୍ୟର ଉଦାହରଣ ଆପଣଙ୍କୁ ଦେଇପାରେ, ମୁଁ ଦେଖିଛି ଅପରାଧ କମିଛି, ତେଣୁ ଯୋଉ ସଂଗଠିତ ଅପରାଧ, ତେଣୁ ନିଶ୍ଚୟ ସେ ଦିଗରେ ମଧ୍ୟ ସରକାର ଇଏ କରୁଛି ଯେ ଗୋଟେ ଗୋଟେ ଧାରଣା ସୃଷ୍ଟି ହେଉଛି ଯେ ନାହିଁ ଆମେ ଆସ୍ତେ ଆସ୍ତେ ଭଲ ଦିଗକୁ ଯାଉଛୁ।
1: ତେଣୁ ଯଦି ଆଇନ ଶୃଙ୍ଖଳା ପରିସ୍ଥିତି ଉନ୍ନତ ହେଲା ଗୋଟେ ପଟେ, ଦ୍ୱିତୀୟ ପଟେ ଯଦି ଯୁବକମାନେ ରୋଜଗାରକ୍ଷମ ହେଲେ ତାହେଲେ ନିଶ୍ଚିତ ଭାବରେ ବାଟବଣା ହେବେ ନାହିଁ ଏବଂ ସମସ୍ତେ ମେନ୍ ଷ୍ଟ୍ରିମ୍କୁ ଆସିବେ। ତେବେ ଯାଉ ଯାଉ ଗୋଟିଏ କଥା ଯେ ଯେତେବେଳେ ଯାଇକି ମନରେ ରାଷ୍ଟ୍ର ଭାବନା ନ ଆସିଛି ସେତେବେଳେ ପର୍ଯ୍ୟନ୍ତ ଏଇ ବିକାଶର ଏ ଧାରା କେବେ ହେଲେ ସଫଳ ହୋଇପାରିବ ନାହିଁ। ତେବେ ଭାରତ ସରକାରଙ୍କର ଏବେ ଯେଉଁ ଗୋଟେ ଚାଲିଛି ରାଷ୍ଟ୍ର ପ୍ରଥମ ବା ନେସନ୍ ଫାଷ୍ଟ, ଏଇ ଯେଉଁ ପ୍ରକ୍ରିୟାରେ ସେ କେତେ ଦୂର ଆମ ମନରେ ଦେଶପ୍ରେମ ଜାଗ୍ରତ କରିବାରେ ସମର୍ଥ ହୋଇଛନ୍ତି ଆପଣ ଏଇ ସରକାରଙ୍କର ଉପଲବ୍ଧି?
0: ହିମାଳୟ ସମାରଭ୍ୟ ଯାବତ୍ ହିନ୍ଦୁ ସରୋବରମ୍ ତମ ଦେବନିର୍ମିତମ୍ ଦେଶମ୍ ହିନ୍ଦୁସ୍ତାନମ୍ ପ୍ରଚକ୍ଷତେ। ଏଇ ଯେଉଁ ହିମାଳୟରୁ ଆରମ୍ଭ କରି ହିନ୍ଦୁ ସାଗର ବା ଭାରତ ମହାସାଗର ପର୍ଯ୍ୟନ୍ତ ଯେଉଁ ଅଞ୍ଚଳ ତାହା ଦେବନିର୍ମିତ ଦେଶ ବୋଲି କୁହାଯାଏ। ତେଣୁ ଏହା ଭିତରେ ଯେଉଁ ଆମେ ପ୍ରଥମେ ଆମ ମାନସିକତା ଯେ ସ୍ୱଦେଶୀ ମାନସିକତା, ଆମେ ଯଦି ଯଥାସମ୍ଭବ ସ୍ୱଦେଶୀ ଜିନିଷ ବ୍ୟବହାର କରିବା ତେବେ ସେ ପଇସା ଆମ ଦେଶରେ ରହିବ। ତେଣୁ ସେଥିପାଇଁ ମଧ୍ୟ ଡାକରା ଦେଇଛନ୍ତି ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଯେ କେମିତି ପେଟ୍ରୋଲ କମ୍ରୁ କମ୍ ଖର୍ଚ୍ଚ କରିବା, ସୁନା କେମିତି କମ୍ରୁ କମ୍ କିଣିବା, ଯାହାଫଳରେ ଆମେ ବାହାରୁ କିଣିବାକୁ ପଡ଼ିବନି, ବାହାରୁ କିଣିବାରୁ ବାହାରକୁ ପଳାଉଛି ପଇସା। ତେଣୁ ଆମେ ଯଥାସମ୍ଭବ ଆମରି ଦେଶର ଯେଉଁ ଇଏରେ କରିକିରି ଯେଉଁ ଲୋକାଲ ଭୋକାଲ କଥା କୁହାଯାଉଛି ବା ଇଣ୍ଡିଆ ଜିନିଷ, ତେଣୁ ଆମେ ପ୍ରଥମେ ଆଗ ଦେଖିବା ଯେ ଆମର ଇଏରେ ଆମ ଦେଶରେ କ'ଣ କ'ଣ ଜିନିଷ ତିଆରି ହେଉଛି, ତେଣୁ ପଇସା ଆମ ଦେଶରେ ରହୁ, ତାର କୌଣସି ଭାଗ ବିଦେଶକୁ ପଳାଇ ନଯାଉ, ବୋଲେ କ'ଣ ଆମେ ଆମେ ବ୍ୟବହାର କରିବା, ଲାଭ ସେମାନେ ପାଇବେ। ତେଣୁ ଯଥାସମ୍ଭବ ଏହା କରି ଏହା ମଧ୍ୟ ଦେଖା ଦେଇଛନ୍ତି ପ୍ରଧାନମନ୍ତ୍ରୀ, ତେଣୁ ୟାକୁ ମଧ୍ୟ ସବୁ ଭାରତୀୟ ପାଳନ କରିବା ଉଚିତ।
1: ଯେମିତି ସରକାର ଖାଲି କହୁନାହାନ୍ତି, ଏହି ପ୍ରକ୍ରିୟାକୁ କହିବା ପୂର୍ବରୁ ଅନେକ ବର୍ଷ ପୂର୍ବରୁ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଥିଲେ, ସେ ଦୃଷ୍ଟିରୁ ସରକାର ସମର୍ଥ ହେଉଛନ୍ତି କହିବା ପାଇଁ ଯେ ଆମେ ମେକ୍ ଇନ୍ ଇଣ୍ଡିଆରେ ଅନେକ ଗୁଡ଼ିଏ ପଦାର୍ଥ ଯାହା ଆପଣ ବାହାରୁ କିଣୁଛନ୍ତି ଆମ ଦେଶରେ ନିର୍ମାଣ କରାଯାଉଛି, ତେଣୁ ଆପଣ ମଧ୍ୟ ଆମ ଦେଶରୁ ଆମ ଦେଶୀୟ ପଦାର୍ଥ ଯେଉଁ କହନ୍ତି ଆପଣ ଯେମିତି କହିଲେ ଯେ ଆମେ ସ୍ୱଦେଶୀ ଜିନିଷ କିଣାକିଣି କରିବା। ଶ୍ରୋତବନ୍ଧୁ, 12 ବର୍ଷର ବିକାଶ ଯାତ୍ରା ହେଉଛି ଏକ ନିରନ୍ତର ପ୍ରକ୍ରିୟା। ଅର୍ଥନୈତିକ ବୃଦ୍ଧି ସହିତ ସାମାଜିକ ନ୍ୟାୟ, ସମାନ ସୁଯୋଗ

0: ଯେମିତି କହିଲେ ଯେ ଆମେ ସ୍ୱଦେଶୀ ଜିନିଷ କିଣାକିଣି କରିବା। ଶ୍ରୋତାବନ୍ଧୁ, ବାର ବର୍ଷର ବିକାଶ ଯାତ୍ରା ହେଉଛି ଏକ ନିରନ୍ତର ପ୍ରକ୍ରିୟା। ଅର୍ଥନୈତିକ ବୃଦ୍ଧି ସହିତ ସାମାଜିକ ନ୍ୟାୟ, ସମାନ ସୁଯୋଗ ଓ ସମାବେଶୀ ବିକାଶ ହେଉଛି ଏହାର ମୂଳ ଲକ୍ଷ୍ୟ। ତେବେ ସରକାରଙ୍କର ଏହି ଯେଉଁ ପଦକ୍ଷେପ ଆମ ଦେଶକୁ ବିକାଶର ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବ, ଏହା ମଧ୍ୟ ଆଶା କରୁଛୁ। ଯେତିକି ଆମେ ଆଚିଭ୍ କରିଛୁ, ଆହୁରି ମନଲୋଭ କହେ ମଣିଷର ଇଚ୍ଛା ଆହୁରି ଅଧିକ ପାଇବା ପାଇଁ। ତେବେ ଯାଉ ଯାଉ ନାରାୟଣ ସାର୍, ଆପଣ କ'ଣ କହିବେ ଯେ ଏ ସରକାରଙ୍କର ଆଗକୁ ଆହୁରି କ'ଣ ସବୁ ଉପଲବ୍ଧି ଆପଣ ଆଶା କରୁଛନ୍ତି ଏବଂ ଭାରତକୁ ଆପଣ ଏଇ ଆସନ୍ତା ଦଶନ୍ଧି ଭିତରେ କେଉଁଠି ଦେଖୁଛନ୍ତି?
1: କୁହାଯାଉଛି 1947ରେ ଯେଉଁ ଭାରତ ବିଦେଶୀ ଶାସନ ମୁକ୍ତ ହେଲା, ତାପରେ 2047 ଆଉ ଅଳ୍ପ ଦିନ ପରେ ଆମେ 100 ବର୍ଷ ପାଳନ କରିବୁ। ତେଣୁ ସେ ବେଳକୁ ଭାରତ ଯେମିତି ବିଶ୍ୱଗୁରୁ ହେବ, ବିଶ୍ୱରେ 1 ନମ୍ବର ହେବ, ସେଥିପାଇଁ ସରକାର ତ ଉଦ୍ୟମ କରୁଛନ୍ତି, କିନ୍ତୁ ସେଥିପାଇଁ ଆମର କର୍ତ୍ତବ୍ୟ ଅଛି। ତେଣୁ ଆମେ କେମିତି ସରକାର ଚିହ୍ନେଇଥିବା ରାସ୍ତାରେ ଯିବା, କେମିତି ଆମକୁ ଯାହା ବିବେକକୁ ପଚାରିକି ଯାହା କରିବା, ତେଣୁ କେମିତି ଆମେ ଯଦି ଆଇନ ଭାଙ୍ଗିବାକୁ ସବୁବେଳେ ଚେଷ୍ଟା କରିବା, ତେଣୁ ଆମକୁ କେମିତି କିଏ ପ୍ରୋଟେକ୍ସନ୍ ଦେବ? ଆମକୁ ଜଣେ ସରକାର ଯେଉଁ ଖାଲି ଯୋଜନା, ସରକାର ଯୋଜନା କରିବ, ତାକୁ କ୍ରିୟାନ୍ୱୟନ ପ୍ରଶାସନ କରିବ, କିନ୍ତୁ ପାଳିବା ଲୋକ ତ ଆମେମାନେ। ତେଣୁ ଆମେ ଯଦି ତାକୁ ନ ପାଳିବା, ତେଣୁ ସରକାର ଆଇନ କରିବା ଆମେ ତାକୁ ଭାଙ୍ଗିବାକୁ ସବୁବେଳେ ଚେଷ୍ଟା କରିବା, ତା ନୁହେଁ। ବର୍ତ୍ତମାନ ଯେଉଁ ଦେଖନ୍ତୁ ସ୍ୱଚ୍ଛତା ପାଇଁ ଯେଉଁ କାମ ହେଉଛି, ପ୍ରଧାନମନ୍ତ୍ରୀ ଯେଉଁ ଆରମ୍ଭ କଲେ ସ୍ୱଚ୍ଛତା, ଯାହା ଗଡ଼ି ଗଡ଼ିକି ଆଜି ପର୍ଯ୍ୟନ୍ତ ଆସିଛି, ଦେଖୁଥିବେ ଆପଣ ତାର ରାସ୍ତାଘାଟରେ ଦେଖୁଥିବେ, ସାଧାରଣ ଛୋଟ ପିଲାଟେ ମଧ୍ୟ ଯେତେବେଳେ ସେ ଚିନାଦାମ ଖାଉଛି ମଧ୍ୟ ସମୁଦ୍ର କୂଳରେ, ସେ ଡଷ୍ଟବିନ୍ ଖାଉଛି, ତେଣୁ ଗୋଟେ ମାନସିକତାରେ ଆମର ସ୍ୱଚ୍ଛତା ଆସ୍ତେ ଆସ୍ତେ ପଶି ପଶି ଆସିଲାଣି। ତେଣୁ ଏ ଯେଉଁ ଜିନିଷ, ତାକୁ ଆମେ ଗୋଟେ ଗୋଟେ ସୁଖର ଖବର ହେଇଗା, କାରଣ ଆଗେ ଆମ ପିଲାଦିନେ ସ୍ୱଚ୍ଛତା ନଥିଲା, ଆମେ ଯାହା ଖାଉଛୁ ତାକୁ ପକେଇ ଦେଉଥିଲୁ। ତେଣୁ ବର୍ତ୍ତମାନ ଯେଉଁ ସେ ମାନସିକତା ଆସ୍ତେ ଆସ୍ତେ ଆସିଲାଣି, ତେଣୁ ଏ ମାନସିକତା ଆହୁରି ଆଗକୁ ହେବା ଦରକାର। ଆମର ପିଲାମାନେ, ଆମର ଯୁବବର୍ଗ, ଆମର ମହିଳା ଗୋଷ୍ଠୀ, ତାକୁ ଆହୁରି ଆଗକୁ ନେଲେ ଆମେ ନିଶ୍ଚୟ ଦିନେ ବିଶ୍ୱଗୁରୁ ହେବା।
0: ତେବେ ଆସନ୍ତୁ ଆମେ ସମସ୍ତେ ଦେଶ ପ୍ରେମରେ ନିଜକୁ ସାମିଲ କରିବା, ଦେଶର ବିକାଶରେ ନିଜକୁ ସାମିଲ କରିବା, ଗୁଣ୍ଡୁଚି ମୂଷାଟିଏ ଭଳି ଦେଶର ବିକାଶର ସେତୁବନ୍ଧ ନିର୍ମାଣରେ ନିଜକୁ ସାମିଲ କରିବା। ଆଶା କରୁ ଆମ ଦେଶ ରାମରାଜ୍ୟ ହେବ, ଆମ ଦେଶ ବିକାଶର ପଥରେ ଆଗେଇ ଚାଲିବ। ଯେଉଁ ପୂର୍ବ ଗୌରବ ଆମର ଥିଲା, ଆମେ ଦିନେ ସୁନାର ଚଢ଼େଇ ବୋଲିକା ଅଭିହିତ ଥିଲେ ବିଶ୍ୱରେ, ଏବଂ ବିଶ୍ୱ ଅର୍ଥନୀତି ଏବଂ ରାଜନୀତିରେ, କୂଟନୀତିରେ ଆମେ ମଧ୍ୟ ଉନ୍ନତ ଥିଲେ, ସେଇ ଯେଉଁ ପୂର୍ବ ଗୌରବ ଫେରିପାଇବା ଏବଂ ଏ ସରକାର ସେସବୁ ପ୍ରାପ୍ତ କରିବାରେ ନିଶ୍ଚିତ ଭାବରେ ସମର୍ଥ ହେବେ, ଏତିକି ଆଶା କରୁଛୁ। ତେବେ ଆପଣଙ୍କର ମୂଲ୍ୟବାନ ସମୟରୁ ଆମର ଆକାଶବାଣୀରେ ଆପଣ ଆମର ଶ୍ରୋତାମାନଙ୍କ ପାଇଁ କିଛି ସମୟ କାଢ଼ିଥିଲେ ଏବଂ ଆପଣଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିବାରୁ ଆପଣଙ୍କୁ ଆକାଶବାଣୀ ପରିବାର ତରଫରୁ, ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
1: ଧନ୍ୟବାଦ, ନମସ୍କାର।
0: ନମସ୍କାର।
2: ଶ୍ରୋତାବନ୍ଧୁ, ପ୍ରଚାର କଲୁ କେନ୍ଦ୍ର ସରକାରଙ୍କ ବିକାଶର 12 ବର୍ଷ ଶୀର୍ଷକ ଏକ ସାକ୍ଷାତକାର ଆଲୋଚନାର କାର୍ଯ୍ୟକ୍ରମ। ଉପସ୍ଥାପନାରେ ଥିଲେ ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।
3: ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
4: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
3: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
4: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢ଼ୁଛି ପ୍ରତିଟି ଓଡ଼ିଆ।
3: ବିକାଶର ଧାରା ଓଡ଼ିଶା ସାରା।
5: माननीय प्रधानमंत्री श्री नरेंद्र मोदी 20 जून को हुगली, पश्चिम बंगाल से प्रधानमंत्री किसान सम्मान निधि की 23वीं किश्त जारी करेंगे। इसके तहत 9 करोड़ 44 लाख से अधिक किसानों के खातों में 18,880 करोड़ रुपए से अधिक की सम्मान राशि सीधे हस्तांतरित की जाएगी। पीएम किसान की इस किश्त के साथ ही किसानों को हस्तांतरित कुल राशि 4,46,000 करोड़ रुपए से अधिक हो जाएगी, जो करोड़ों किसान परिवारों को आर्थिक संबल प्रदान कर रही है।
6: ଜଲ୍ଦି ଟିଫିନ୍ ପ୍ୟାକ୍ କର ରାଜୁ, ମୋବାଇଲ ଛାଡ଼େ।

ଆପଣ ଏହି କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 8:45 ହେବାକୁ ଯାଉଛି। ଶୁଣନ୍ତୁ ସମାଚାର ସନ୍ଧ୍ୟା ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ଶ୍ରୋତାଙ୍କୁ ଶୁଣୁଥିଲେ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ବର୍ତ୍ତମାନ ପ୍ରଚାର କରୁଛୁ ସ୍ୱାସ୍ଥ୍ୟ ଭିତ୍ତିକ କାର୍ଯ୍ୟକ୍ରମ ନିରାମୟ। ଉପସ୍ଥାପନାରେ ଅଛନ୍ତି ସୁପ୍ରିୟା ପଟ୍ଟନାୟକ। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛି ଆପଣଙ୍କୁ ନିରାମୟର ଏକ ନୂତନ ଅଧ୍ୟାୟକୁ। ଆଜିର ଉପସ୍ଥାପନାରେ ମୁଁ ସୁପ୍ରିୟା ପଟ୍ଟନାୟକ। ଶ୍ରୋତା ବନ୍ଧୁ, ଆଜିର ଦିନରେ ମଣିଷ ପାଖରେ ଟଙ୍କା ଅଛି, ସୁବିଧା ଅଛି, କିନ୍ତୁ ଶାନ୍ତି ନାହିଁ। ରକ୍ତଚାପ, ମଧୁମେହ, ଅନିଦ୍ରା, ମେଦବହୁଳତା ଏଗୁଡ଼ିକ ଲାଇଫଷ୍ଟାଇଲ୍ ଡିଜିଜ୍ ହୋଇଗଲାଣି। ଔଷଧ ରୋଗକୁ ଦବାଇପାରେ, କିନ୍ତୁ ମୂଳ କାରଣକୁ ଦୂର କରିପାରେ ନାହିଁ। ଶ୍ରୋତାବନ୍ଧୁ, ଆଜି ଯେତେବେଳେ ବିଶ୍ୱଯୁଦ୍ଧ, ପ୍ରଦୂଷଣ ଓ ମାନସିକ ଅବସାଦରେ ଲୋକମାନେ ଘାଣ୍ଟି ହେଉଛନ୍ତି, ସେତେବେଳେ ଯୋଗ ହିଁ ଏକମାତ୍ର ସମାଧାନ। ଏହା ହେଉଛି ସମଗ୍ର ମାନବ ଜାତିର ସମ୍ପଦ। ଆଜିର ଦ୍ରୁତଗାମୀ ଜୀବନଶୈଳୀରେ ମଣିଷ ଶାରୀରିକ ସୁସ୍ଥତା ସହିତ ମାନସିକ ଶାନ୍ତିକୁ ହରାଇ ବସିଲାଣି। ଔଷଧ, ହସ୍ପିଟାଲ, ଜିମ୍ ସବୁ ଥାଇ ମଧ୍ୟ ରୋଗର ସଂଖ୍ୟା ବଢୁଛି। ଏହି ସମୟରେ ଆମ ପୂର୍ବପୁରୁଷଙ୍କ ଦେଇଯାଇଥିବା ଅମୂଲ୍ୟ ଉପହାର ଯୋଗ ପୁଣି ଥରେ ଆମ ପାଇଁ ମୂଲ୍ୟବାନ ହୋଇପଡ଼ିଛି। ଶରୀରକୁ ମନ ସହ, ମନକୁ ଆତ୍ମା ସହ, ବ୍ୟକ୍ତିକୁ ପ୍ରକୃତି ସହ ଯୋଡ଼ିବାର ବିଜ୍ଞାନ ହେଉଛି ଯୋଗ। ଏହା କୌଣସି ଧର୍ମ ନୁହେଁ, ବରଂ ଜୀବନ ବଞ୍ଚିବାର ଏକ ବୈଜ୍ଞାନିକ ପଦ୍ଧତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ମଧ୍ୟ ସ୍ୱୀକାର କରିଛି ଯେ ଅଣସଂକ୍ରାମକ ରୋଗ ଯେପରିକି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦରୋଗ, ମେଦବହୁଳତା ଆଜି ବିଶ୍ୱର 70% ମୃତ୍ୟୁର କାରଣ। ଏହିସବୁ ରୋଗର ମୂଳରେ ଅଛି ଚାପ, ଅସନ୍ତୁଳିତ ଖାଦ୍ୟ, ଶାରୀରିକ ପରିଶ୍ରମର ଅଭାବ ଓ ମାନସିକ ଅସ୍ଥିରତା। ଆଜିର ଜୀବନଶୈଳୀରେ ମଣିଷ ଦୌଡ଼ୁଛି, କିନ୍ତୁ କେଉଁଠି ପହଞ୍ଚୁଛି ତାହା ଜାଣିପାରୁନି। ଡାକ୍ତରଖାନା ଭର୍ତ୍ତି ହେଉଛି, କିନ୍ତୁ ସୁସ୍ଥତା କମୁଛି। ଏହି ସମସ୍ୟାର ଏକମାତ୍ର ସମାଧାନ ହେଉଛି ଯୋଗ। ଯୋଗ କେବଳ ଆସନ ନୁହେଁ, ଏହା ଶରୀର ଓ ମନ ଦୁଇଟିକୁ ସୁସ୍ଥ ରଖିବାର ଏକ ପ୍ରୟାସ। କାରଣ ଆମ ଶରୀର ହେଉଛି ଆମର ପ୍ରଥମ ଘର, ଏହା ସୁସ୍ଥ ନଥିଲେ ଆମେ କିଛି କରିପାରିବା ନାହିଁ। ଯୋଗ ଆମ ଶରୀରକୁ ଭିତରୁ ଏବଂ ବାହାରୁ ସୁସ୍ଥ ରଖେ। ଯୋଗ ଏବଂ ପ୍ରାଣାୟାମ ଦ୍ୱାରା ଉଚ୍ଚ ରକ୍ତଚାପକୁ ସ୍ୱାଭାବିକ ସ୍ତରକୁ ଅଣାଯାଇପାରେ। ଗବେଷଣା କହୁଛି ଯେ 3 ମାସ ଯଦି ନିୟମିତ ଯୋଗ କରିବା, ରକ୍ତଚାପ ଔଷଧର ଆବଶ୍ୟକତା କମିଯାଇଥାଏ। ଯୋଗ ଓ ଧ୍ୟାନ ଦ୍ୱାରା ଶରୀରରେ ରୋଗ ସହ ଲଢୁଥିବା ଶ୍ୱେତ ରକ୍ତକଣିକା ବଢ଼େ। ଯେଉଁମାନେ ନିୟମିତ ଯୋଗ କରନ୍ତି, ସାଧାରଣ ଜ୍ୱର, ଥଣ୍ଡା, କାଶରୁ ଶୀଘ୍ର ମୁକ୍ତି ପାଆନ୍ତି। ଯେତେବେଳେ ଆମେ ଚିନ୍ତା କରୁ, ଶରୀରରେ କର୍ଟିସୋଲ ନାମକ ଚାପ ହରମୋନ ବଢ଼େ। ଏହା ହୃଦରୋଗ, ମଧୁମେହ ଏବଂ ଅନିଦ୍ରାର କାରଣ। ଯୋଗ ଏବଂ ପ୍ରାଣାୟାମ ଦ୍ୱାରା ଆମେ ଏଥିରୁ ମୁକ୍ତି ପାଇପାରିବା। ଶ୍ରୋତାବନ୍ଧୁ, ଧ୍ୟାନ ଓ ଯୋଗ ନିଦ୍ରା ହରମୋନ ମେଲାଟୋନିନକୁ ବଢ଼ାଏ, ଆଉ ଡିପ୍ରେସନ ରୋଗୀଙ୍କ ପାଇଁ ଯୋଗ ଏକ ଥେରାପି ଭଳି କାମ କରେ। WHO ମଧ୍ୟ ମାନସିକ ସ୍ୱାସ୍ଥ୍ୟ ପାଇଁ ଯୋଗକୁ ସୁପାରିଶ କରିଛି। ସ୍ୱାମୀ ବିବେକାନନ୍ଦ ମଧ୍ୟ କହିଥିଲେ ଯେ ଯୋଗ ହେଉଛି ମନକୁ ସଂଯମ କରିବାର ଏକ କଳା। ଔଷଧ ରୋଗକୁ ଭଲ କରେ, କିନ୍ତୁ ଯୋଗ ରୋଗ ହେବାକୁ ଦିଏ ନାହିଁ। ଏହା ପ୍ରିଭେନ୍ସନ ବା ପ୍ରତିରୋଧର ଏକ ବିଜ୍ଞାନ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ ଯୋଗ କେବଳ ଶରୀରର ବ୍ୟାୟାମ ନୁହେଁ, ଏହା ଜୀବନ ବଞ୍ଚିବାର ଏକ ସମ୍ପୂର୍ଣ୍ଣ ବିଜ୍ଞାନ। ଶ୍ରୋତାବନ୍ଧୁ, ଶିଶୁଠାରୁ ବୃଦ୍ଧ, ରୋଗୀଠାରୁ ସୁସ୍ଥ, ଧନୀଠାରୁ ଗରିବ, ସମସ୍ତେ ନିଜ ସାମର୍ଥ୍ୟ ଅନୁସାରେ ଯୋଗ କରିପାରିବେ। ଏଥିପାଇଁ ମହଙ୍ଗା

0: ଜିମ୍ କି କୌଣସି ଉପକରଣର ଆବଶ୍ୟକତା ନାହିଁ, କେବଳ ଗୋଟିଏ ମ୍ୟାଟ୍ ଆଉ ଇଚ୍ଛା ଶକ୍ତି ରହିବା ଦରକାର। ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବା ଯଥେଷ୍ଟ ନୁହେଁ, ଯୋଗକୁ ଆମେ ଦୈନିକ ଅଭ୍ୟାସରେ ପରିଣତ କରିବାକୁ ପଡ଼ିବ। ଆଜିକାଲି କମ୍ ବୟସରେ ଲୋକମାନଙ୍କୁ ମଧୁମେହ ହେଉ ବା ଓବେସିଟି ହେଉ, ବ୍ଲଡ୍ ପ୍ରେସର ହେଉ, ଏମିତି ବହୁତ ରୋଗ ହେଉଛି। ଆଉ ତତ୍ତ୍ୱ କହେ, ଯଦି ଆପଣ ଯୋଗ ସାଧନ କରୁଥିବେ ତେବେ ଆପଣ ଅନେକ ରୋଗଠୁ ଦୂରେଇ ରହିପାରିବେ। କେତେ ସତ, ଆମ ଜୀବନରେ ଯୋଗ କେତେ ପରିବର୍ତ୍ତନ ଆଣିପାରିବ, ସେଥିପାଇଁ ଆଜି ଆମର ଆଲୋଚନାର ବିଷୟବସ୍ତୁ ରହିଛି ଯେ ମାନସିକ ଏବଂ ଶାରୀରିକ ସୁସ୍ଥତା ପାଇଁ ଯୋଗ। ସେ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଆଜି ଯୋଡ଼ି ହୋଇଛନ୍ତି ଯୋଗ ଗୁରୁ ନିରଞ୍ଜନ ସାହୁ। ଚାଲନ୍ତୁ ତାଙ୍କ ସହିତ କଥା ହେବା। ସାର୍ ନମସ୍କାର, ସ୍ୱାଗତ କରୁଛୁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ନିରାମୟ ପରିସରକୁ।
1: ଧନ୍ୟବାଦ।

0: ସାର୍, ଆଜି ଯେମିତି ଆମର ଆଲୋଚନାର ବିଷୟବସ୍ତୁ ରହିଛି ଯେ ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ, ସେ ସମ୍ପର୍କରେ ଆଲୋଚନା କରିବା ପୂର୍ବରୁ ଆମେ ପ୍ରଥମେ ଜାଣିବାକୁ ଚାହୁଁଛୁ ଯେ ଯୋଗର ପ୍ରଭାବରେ ସତରେ କ'ଣ ଆମେ ଜୀବନରେ ଆମେ ସୁସ୍ଥ ରହିପାରିବା?
1: ସର୍ବପ୍ରଥମେ ଆମେ ଗୋଟେ ଶ୍ଳୋକକୁ ୟାଦ କରିବା, କର୍ପୂର ଗୌରମ କରୁଣାବତାରମ ସଂସାର ସାରମ ଭୁଜଗେନ୍ଦ୍ର ହାରମ ସଦାବସନ୍ତମ ହୃଦୟାରବିନ୍ଦେ ଭବମ ଭବାମି ସହିତମ ନମାମି। ଯେଉଁ କୋଶ୍ଚିନ୍ଟା ପଚାରିଲେ ତା ଭିତରେ ଦେଇକିରି ଆମେ ଯେ ଯୋଗ ମାଧ୍ୟମରେ ସୁସ୍ଥ ରହିପାରିବା, ଏଇଟା ଗୋଟେ ଆଜିକାଲିର ମାନେ ସର୍ବସାଧାରଣଙ୍କ ପାଇଁ ଗୋଟେ ଏକ ପ୍ରକାର କୋଶ୍ଚିନ୍। କାହିଁକି ଆଜିକାଲି ଯେ ମଡର୍ଣ୍ଣ ମେଡ଼ିସିନ ମାଧ୍ୟମରେ ଯେଉଁଭଳି ଭାବରେ ଟ୍ରିଟମେଣ୍ଟ କରାଯାଉଛି, ପ୍ରକୃତରେ ଆମେ ଭଲ ହେଇପାରିବା? ତାର ମାଧ୍ୟମ ହେଉଛି ଯେଉଁ କହନ୍ତି ଯୋଗ ମାଧ୍ୟମରେ ବହୁତ ଜିନିଷ ଅଛି, ଯାହାକୁ ଯେଉଁ ଆସନ ପ୍ରାଣାୟାମ ମୁଦ୍ରା ଆ ମାଧ୍ୟମରେ ଅନେକ ଡିଜିଜ୍ ଆମେ ଭଲ କରିପାରିବା। ଆଜି ଯେଉଁ ଆମର ଯେଉଁ ଟପିକ୍ ଅଛି ସେଡେଣ୍ଟାରୀ ଲାଇଫ୍ ଷ୍ଟାଇଲ୍ ଜୀବନଶୈଳୀ ଡିଜିଜ୍, ଯେଉଁଥିରେ ଡାଇବେଟିସ୍ ବ୍ଲଡ୍ ପ୍ରେସର ଏମିତିକି କ୍ୟାନ୍ସର ଭଳି ରୋଗକୁ ମଧ୍ୟ ଏଇ ଯୋଗ ମାଧ୍ୟମରେ ଭଲ କରାଯାଇପାରୁଛି। କାରଣ ଆମର ଆଗରୁ ଯେଉଁ କୁହାଅଛି ପ୍ରିଭେନ୍ସନ୍ ବେଟର୍ ଦ୍ୟାନ୍ କ୍ୟୁର୍, ଯଦି ଆମେ ଯୋଗ ମାଧ୍ୟମରେ ଆଗରୁ କରିପାରିବା ତାହେଲେ ଏ ଜିନିଷଟାକୁ ଆଉ ଏ ରୋଗକୁ ଆମକୁ ଆଣିବାକୁ ପଡ଼ିବନି। ରୋଗ ଆଣିଲା ପରେ ଯେ ମଡର୍ଣ୍ଣ ମେଡ଼ିସିନର ପ୍ରୟୋଜନ ରହିଛି ତାକୁ ଆମେ ଖାଉଛନ୍ତି ଭଲ ହେଉଛି। ତେଣୁ ଆମର ସୁସ୍ଥ ଜୀବନଶୈଳୀ କିଭଳି ରହିବ, ଆମେ ବର୍ତ୍ତମାନ ଅଫିସକୁ ଗଲେ କେମିତି ବହୁତ ସମୟ ବସିଲେ ଆମର ଫିଜିକାଲ ଏକ୍ସରସାଇଜ୍ ନାହିଁ, ବଡିରେ ଟୋଟାଲି ଝାଳ ବାହାରିବାର ନାହିଁ, ଏକ୍ସରସାଇଜ୍ ନାହିଁ, କୌଣସି ଆମେ ପରିଶ୍ରମୀ କରୁନାହାନ୍ତି, ଯାହାଫଳରେ କ'ଣ ହେଉଛି ନା ବିଭିନ୍ନ ପ୍ରକାର ରୋଗ ବ୍ୟାଧି ଆମକୁ ମାଡ଼ି ବସୁଛି।
0: ସାର୍, ଆଜିକାଲି ସାଧାରଣ ଜୀବନରେ ସମସ୍ୟା ବଢି ବଢି ଚାଲିଛି, ଘରୁ ବାହାରିବାଠୁ ନେଇ ଘରକୁ ଫେରିବା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଟକ୍ସିକ୍ ଏନ୍ଭାୟରନମେଣ୍ଟରେ ଆମେ ରହୁଛେ, ତ ଯୋଗ କିପରି ଏଇ ଯୋଉ ଟକ୍ସିକ୍ ଏନ୍ଭାୟରନମେଣ୍ଟ ହଉ, ଯୋଉ ପଲ୍ୟୁସନ୍ ହଉ, କିପରି ଏସବୁଠାରୁ ଦୂରେଇ ରଖିବ?
1: ଗୋଟେ ସବୁଠାରୁ ବଡ଼ ଜିନିଷ ହେଉଛି ପଲ୍ୟୁସନ୍। ଏଇ ପଲ୍ୟୁସନ୍କୁ ରକ୍ଷା କରିବାକୁ ହେଲେ ଆମକୁ ଏଇ ଯୋଉ ଏନ୍ଭାୟରନମେଣ୍ଟ ପଲ୍ୟୁସନ୍ ହୁଅନ୍ତୁ ବା ବିଭିନ୍ନ ପ୍ରକାର ପଲ୍ୟୁସନ୍ ଯାହାକୁ ଆମେ କହୁଛନ୍ତି ପଲ୍ୟୁସନ୍ ବୋଲି, ବର୍ତ୍ତମାନ ଖାଦ୍ୟ, ଆପଣଙ୍କର ଖାଦ୍ୟ ଉପରେ ଗୋଟେ ନିୟମିତ ରହିବା ଦରକାର। କ'ଣ କ'ଣ ଖାଦ୍ୟ ଖାଇବା ଦରକାର, ଯେ କହନ୍ତି ଆମେ କେଉଁ କେଉଁ ଖାଦ୍ୟ ଖାଇଲେ ଦେହ ସୁସ୍ଥ ରହିବ ସେ ଜିନିଷ ଉପରେ ଆମେ ଗୁରୁତ୍ୱ ଦେବା ଦରକାର। ଆମେ ଇଆଡ଼ୁ ସିଆଡ଼ୁ ଖାଦ୍ୟ ଖାଇକିରି ଶରୀରକୁ ମାନେ ବ୍ୟତିବ୍ୟସ୍ତ କରିବାନି, ଶରୀରକୁ ଖରାପ କରିବା ନାହିଁ, ତାରି ଭିତରେ ଦେଇକିରି ଅନେକ ଜିନିଷ ଆମର ଭଲ ହେଇପାରିବ।
0: ଆଜ୍ଞା, ନିଶ୍ଚିତ ଭାବରେ ଯଦି ଯୋଗାସନକୁ ଅଭ୍ୟାସ କରାଯାଏ ଏବଂ ସାଧାରଣ ଜୀବନରେ ତାକୁ ଏକ ଅଭିନ୍ନ ଅଙ୍ଗ କରାଯାଏ ତାହେଲେ ମଣିଷ ସୁସ୍ଥ ରହିବ ଏବଂ ବେଶୀ ଦିନ ବଞ୍ଚିବ।
1: ହଁ, ଏଇଠି ଗୋଟେ ଭଲ କଥା କହିଲେ, ଯୋଗ ମାଧ୍ୟମରେ ମଣିଷ ବହୁତ ଦିନ ପର୍ଯ୍ୟନ୍ତ ବଞ୍ଚିବ। କାରଣ ଆଗରୁ ମୁନି ଋଷି ମାନେ ବହୁତ ଦିନ ପର୍ଯ୍ୟନ୍ତ ଏଇ କେବଳ ଯୋଗ ମାଧ୍ୟମରେ ବଞ୍ଚୁଥିଲେ, ସେମାନଙ୍କର ଖାଦ୍ୟ ପାନୀୟ ଏଇସବୁ ଜିନିଷ ଉପରେ ନଥିଲା, ସେମାନେ ଯୋଗ ଉପରେ ବେଶୀ ଗୁରୁତ୍ୱ ଦେଉଥିଲେ, ତାଙ୍କର ଜୀବନଶୈଳୀ ପୁରା ଅଲଗା ପ୍ରକାର ଥିଲା। ତେଣୁ ଏବେ ବି ଯଦି ଆମେ ଖାଦ୍ୟ ଉପରେ ବେଶୀ ଗୁରୁତ୍ୱ ଦେବା, ଖୁବ୍ ସୁନ୍ଦର ଖାଦ୍ୟ ଖାଇବା, ସୁଷମ ଖାଦ୍ୟ ଖାଇବା, ଆମର ଯାହା କହନ୍ତି ଟିକେ ଫିଜିକାଲି ଏକ୍ସରସାଇଜ୍ କରିବା, ଆଜିକାଲି ଯେଉଁ ନିୟମିତ ଯେଉଁ ଚାଲିଚଳନି ଭିତରେ ଆମେ କୌଣସି ପ୍ରକାର ଏକ୍ସରସାଇଜ୍ ଯେଉଁଟା କରୁନାହାନ୍ତି, ସେଇଟା ହେଉଛି ଏକ ପ୍ରକାର ଯାହା କହନ୍ତି ଜୀବନଶୈଳୀରେ ପରିବର୍ତ୍ତନ।
0: ସାର୍, ଆଜିକାଲି ଲୋକମାନେ ନିଦ୍ରାହୀନତାରେ ପୀଡ଼ିତ, ଲୋକମାନେ ରାତିରେ ଶୋଇପାରୁନାହାନ୍ତି, ଏହାର କାରଣ କ'ଣ, ଏଥିରେ ଯୋଗର ପ୍ରଭାବ କ'ଣ ରହିଛି?
1: ହଁ, ଏଇଟା ଆପଣ କହିପାରିବେ, ଯାହା କହନ୍ତି ଲୋକ ଯେଉଁ ପ୍ରକାର ଡିଜିଜ୍ରେ ଆଫେକ୍ଟେଡ୍ ହେଉଛନ୍ତି ତାର ସବୁର ମୂଳ କାରଣ ହେଉଛି ଏଇ ନିଦ୍ରା। ବର୍ତ୍ତମାନ ଲୋକ ଶୋଉନାହାନ୍ତି ଠିକ୍ସେ, ତାପରେ ଆଜିକାଲି ମୋବାଇଲ୍ ଯୁଗରେ ବା ତାଙ୍କର ଜୀବନଶୈଳୀ ଭିତରେ ଅଫିସରେ ଗଲେ ବହୁତ ସମୟ ଖଟିଲେ, କିନ୍ତୁ ତାରି ଭିତରେ ଦେଇକିରି ସେ ଅନେକ ଟେନସନ୍ ଭିତରେ ରହିବେ, ଅନେକ ଷ୍ଟ୍ରେସ୍ ଭିତରେ ରହିବେ, ଯାହାଫଳରେ ନିଦ୍ରାହୀନତାର ବହୁତ ଲକ୍ଷଣ ଦେଖାଯାଏ। ତାପରେ ଆସ୍ତେ ଆସ୍ତେ ଏଇ ନିଦ୍ରାହୀନତା ବିଭିନ୍ନ ପ୍ରକାର ରୋଗକୁ ଟାଣିକିରି ଆଣେ।
0: ନିଶ୍ଚିତ ଭାବରେ ରୋଗ ସମ୍ପର୍କରେ ତ ଆମେ ଆଗକୁ ଆହୁରି ଆଲୋଚନା କରିବା, ସେ ଯେମିତି ହାର୍ଟ ଡିଜିଜ୍ ହଉ, ବ୍ଲଡ୍ ପ୍ରେସର ହଉ, ଆଦି ରୋଗରେ ଲୋକମାନଙ୍କର ସଂଖ୍ୟା ଦିନକୁ ଦିନ ବଢି ଚାଲିଛି, ଏସବୁର ସମାଧାନ କ'ଣ ରହିଛି ଯୋଗରେ? ଆଉ ଯୋଉ ଯୋଉମାନେ ହାଇ ବ୍ଲଡ୍ ପ୍ରେସରରେ ପୀଡ଼ିତ ସେମାନେ କୋଉ କୋଉ ଯୋଗାସନ କରି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିପାରିବେ, ସେ ସମ୍ପର୍କରେ ସମ୍ୟକ ଧାରଣା ଦିଅନ୍ତୁ।
1: ଗୋଟେ ସବୁଠାରୁ ବଡ ଜିନିଷ ହେଉଛି

0: ହାଇ ବ୍ଲଡ୍ ପ୍ରେସର କହୁଛନ୍ତି, ସେଟାକୁ କଣ୍ଟ୍ରୋଲ କରିବା ପାଇଁ ଏକରେ ତ ଖାଦ୍ୟ ପାନୀୟ ତ ନିହାତି ଦରକାର, ତା ସହିତ ଏଇ ଯେଉଁ ସୂର୍ଯ୍ୟ ନମସ୍କାର, ଯୋଗର ମୁଖ୍ୟ ଆଧାର ହେଉଛି ସୂର୍ଯ୍ୟ ନମସ୍କାର, ଯେଉଁ 12 ଆସନ ଅଛି ସେଇଟାକୁ ଯଦି ଆମେ ଆମେ କରିପାରିବା ସଠିକ ଭାବରେ ଡେଲି ପ୍ରାକ୍ଟିସ୍ କରିବା, ଅଧଘଣ୍ଟେ ବେଶୀ ନାହିଁ, ଅଧଘଣ୍ଟେ ଯଦି ଆମେ ପ୍ରାକ୍ଟିସ୍ କରିବା ତାହେଲେ ଆମେ ବହୁତ ପ୍ରକାର ଖାଲି ଡାଇବେଟିସ୍ ବ୍ଲଡ୍ ପ୍ରେସର ନୁହେଁ, ବିଭିନ୍ନ ପ୍ରକାର ଡିଜିଜ୍ରୁ ମଧ୍ୟ ଭଲ ହୋଇପାରିବା।
1: ଆଜ୍ଞା ସାର୍, ମହିଳାମାନଙ୍କ କ୍ଷେତ୍ରରେ ଥାଇରଏଡ୍ ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଗଲାଣି, ଟିନେଜ୍ରେ ମଧ୍ୟ ଥାଇରଏଡ୍ ହେଉଛି, ଥାଇରଏଡ୍ ଥରେ ହେଲେ ଆଉ ଯାଉନି, ଜୀବନଯାକ ମେଡିସିନ୍ ଖାଇବାକୁ ପଡୁଛି, ଆଉ ମେଦବହୁଳତା ମଧ୍ୟ ତା ସହିତ ଅନେକ ସମସ୍ୟା ଆଣୁଛି, ଯୋଗରେ ଏହାର କ'ଣ ସମାଧାନ ରହିଛି?
0: ଏଇଠି ଗୋଟେ ବଢିଆ କଥା କହୁଛନ୍ତି, ଆର ମୂଳ ଜିନିଷ ହେଉଛି ଓବେସିଟି। ଓବେସିଟି ଯେଉଁ ହେଉଛି ମହିଳାମାନଙ୍କୁ, ତା ମାଧ୍ୟମରେ ବହୁତ ପ୍ରକାର ଡିଜିଜ୍କୁ ଟାଣିକିରି ଆଣୁଛି। ଓବେସିଟି ଆପଣଙ୍କର ୱେଟ୍, ଯେତେବେଳେ BMI ଇଣ୍ଡେକ୍ସ ଅନୁସାରେ ଆପଣଙ୍କର ହାଇଟ୍ ୱେଟ୍ କେତେ ରହିବା ଦରକାର, କିନ୍ତୁ ସେଇ ଅନୁସାରେ ଯେତେବେଳେ ନ ରୁହେ ସେଇଟା ହେଉଛି ଓବେସିଟି, ଯେତେବେଳେ ଆପଣ ବଢ଼ିଯାଏ। କାରଣ ଆମର ଓବେସିଟି କାହିଁକି, ଆମର ଅନିୟମିତ ଚାଲିଚଳନି, ଖାଇବା ପିଇବା, ଏଇସବୁ ଜିନିଷ ଯେତେବେଳେ ଆମର ନ ରୁହେ, ତେଣୁ ଓବେସିଟି ମାଧ୍ୟମରେ ବିଭିନ୍ନ ପ୍ରକାର ଯେଉଁ ଡିଜିଜ୍ ଦେଖାଯାଏ, ତାପରେ ଧୀରେ ଧୀରେ ସେଇଟା ବଡ଼ ରୋଗ ଆଡ଼କୁ ଗତି କରେ। ଆଉ ଗୋଟେ ଯେଉଁଟା କହିଲେ ସମସ୍ତଙ୍କର ଗୋଟେ କମନ୍ ଥାଇରଏଡ୍ ପ୍ରୋବ୍ଲେମ୍, ଏଇ ଗୋଟିଏ ଡିଜିଜ୍ରୁ ହିଁ ଆସ୍ତେ ଆସ୍ତେ ଆରମ୍ଭ ହୁଏ ବିଭିନ୍ନ ପ୍ରକାର ଡିଜିଜ୍, ଯେଉଁଟାକି ଓବେସିଟି ବଢ଼ିଲା ମାନେ ଆପଣଙ୍କର ଲେଡିଜ୍ କ୍ଷେତ୍ରରେ ଦେଖାଯାଏ ଥାଇରଏଡ୍ ଡିଜିଜ୍ ସେ ଟାଣିକିରି ଆଣିବ।
1: ଆଜ୍ଞା ଶ୍ରୋତା ବନ୍ଧୁ, ଆଶା କରୁଛୁ ଯେ ଯୋଗ ସମ୍ପର୍କରେ ଆପଣ କେବଳ ଶୁଣୁନାହାନ୍ତି, ମନେ ମଧ୍ୟ ରଖୁଛନ୍ତି, ଆଉ ଯାହାର ଯାହା ବି ସମସ୍ୟା ଅଛି, କାହାକୁ ଇନ୍ସୋମିନିଆ ଥାଇପାରେ, କାହାକୁ ହୃଦରୋଗ ଥାଇପାରେ, ବା କାହାକୁ ବ୍ୟାକ୍ ପେନ୍ ଥାଇପାରେ, ଆପଣ ନିୟମିତ ଭାବରେ ଯଦି ଯୋଗାଭ୍ୟାସ କରୁଛନ୍ତି ନିଶ୍ଚିତ ଭାବରେ ଆପଣଙ୍କର ଜୀବନରେ ଯୋଗର ପ୍ରଭାବ ଦେଖିବେ। ମଧୁମେହ ମଧ୍ୟ ଏକ ସାଧାରଣ ସମସ୍ୟା ହୋଇଗଲାଣି, କିଏ ବର୍ଡର ଲାଇନ୍ରେ ଅଛନ୍ତି ତ କିଏ ଅଲରେଡି ଇନ୍ସୁଲିନ୍ ନେଉଛନ୍ତି, ତ ଯୋଗରେ କ'ଣ ସବୁ ସମାଧାନ ରହିଛି?
0: ଯୋଗରେ ଆର ବିଭିନ୍ନ ପ୍ରକାର ଆସନ ରହିଛି। ମଧୁମେହ ନ ହେବା ପାଇଁ ତ ଯୋଗ କରିବା ଦରକାର, କେମିତି ନ ହେବ ମଧୁମେହ, କିନ୍ତୁ ତାପରେ ଯଦି ଆପଣଙ୍କୁ ଧର ମଧୁମେହ ହେଇଗଲା, ଯେଉଁଟାକି ଆମେ ଡାଇବେଟିସ୍ କହୁଛନ୍ତି, ଯଦି ଆମକୁ ଧର ହେଇଗଲା, ସେଥିରେ ବିଭିନ୍ନ ପ୍ରକାର ଆସନ ରହିଛି। ଗୋଟେ ମଣ୍ଡୁକାସନ ଅଛି, ସବୁଠାରୁ ବେଷ୍ଟ ଆସନ ମଣ୍ଡୁକାସନ, ସେଟା ଆପଣଙ୍କୁ ସବୁ ବସିବାକୁ ପଡ଼ିବ। ତାପରେ ହଳାସନ, ଇଏ ସବୁ ଜିନିଷ ବହୁତ ପ୍ରକାର ଆସନ ରହିଛି, ଆସ୍ତେ ଆସ୍ତେ ତାକୁ ରିସର୍ଚ୍ଚ କରୁଛନ୍ତି କେଉଁ ପ୍ରକାର ଆସନ କଲେ ବଡି ପୋଶ୍ଚର ଗୁଡ଼ା, ସେସବୁ ଜିନିଷ ଗୁଡ଼ା ସବୁ କରିବାକୁ ପଡ଼ିବ, ଯାହାଫଳରେ ଆପଣଙ୍କର ଡାଇବେଟିସ୍ଟାକୁ କ୍ୟୁର୍ କରିପାରିବ।
1: ତ ବହୁତ ସୁନ୍ଦର ଜିନିଷ ଅଛି ଯୋଗରେ, ଏବଂ ଯାହାକି ବିଜ୍ଞାନ ସମ୍ମତ ମଧ୍ୟ, ଆମେ ମେଡିସିନ୍ ତ ଖାଇବା, ଡାକ୍ତରଙ୍କର ପରାମର୍ଶ ଅନୁଯାୟୀ ଔଷଧ ସେବନ କରିବା, ତା ସହିତ ଯୋଗାଭ୍ୟାସ ମଧ୍ୟ କରିବା, ଯାହାଫଳରେ ଆମେ ସୁସ୍ଥ ରହିପାରିବା। ସେ ପୂର୍ବର ପିଲାଦିନ ଆଉ ବର୍ତ୍ତମାନର ପିଲାଦିନର ଜୀବନଶୈଳୀ ଭିତରେ ବହୁତ ପରିବର୍ତ୍ତନ ଆସିଛି, ସେମାନଙ୍କର ମଧ୍ୟ ବହୁତ ଷ୍ଟ୍ରେସ୍ ଆସୁଛି, ବାପା ମା ଚାହୁଁଛନ୍ତି 90% ମାର୍କ ରଖିବାକୁ ବାଧ୍ୟ, ସେଥିପାଇଁ ପିଲାମାନେ କ'ଣ କରୁଛନ୍ତି ନା ଟ୍ୟୁସନ୍ ଯାଉଛନ୍ତି, ଏକ୍ସଟ୍ରା କ୍ଲାସେସ୍ କରୁଛନ୍ତି, ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି ମଧ୍ୟ କରୁଛନ୍ତି, ବାକି ଯେତିକି ସମୟ ରହୁଛନ୍ତି ସେତିକି ସମୟ ସେମାନେ ବନ୍ଧା ପଡ଼ିଯାଉଛନ୍ତି ଗ୍ୟାଜେଟ୍ ପାଖରେ। ତ କେତେବେଳେ ତାଙ୍କୁ ମୋବାଇଲ୍ ଦରକାର, ତ କେତେବେଳେ ଇଣ୍ଟରନେଟ୍ ବା ମୋବାଇଲ୍ ଗେମ୍ସ, ଏସବୁରେ ସେମାନଙ୍କର ସମୟ କଟୁଛି, ତ ତାଙ୍କ ପାଇଁ ଯୋଗର ଆବଶ୍ୟକତା କ'ଣ ରହିଛି?
0: ଗୋଟେ ବଢିଆ କଥା କହିଲେ, ଆଜିକାଲି ଗୋଟେ ପିଲା କ'ଣ ପଢ଼ିବାକୁ ଚାହୁଁଛି ବାପା ମା ସେଟା ଗୁରୁତ୍ୱ ଦେଉନାହାନ୍ତି। ବର୍ତ୍ତମାନ ବାପା ମା କହୁଛନ୍ତି ମୋ ପିଲା ଡକ୍ଟର ହବ କି ମୋ ପିଲା ଇଞ୍ଜିନିୟର ହବ, ତେଣୁ ଆ ଭିତରେ ପିଲା ବହୁତ ଷ୍ଟ୍ରେସ୍ରେ ରହୁଛି। ଏମିତି ଆଗେ ଆମେ ଯେତେବେଳେ ଆପଣ ଯେଉଁ କହିଲେ ଆମ ପିଲାବେଳରେ ଆମେ ଏତେ ବହିପତ୍ର ଏତେ ନେଉନଥିଲୁ, କିନ୍ତୁ ଏବେ ବର୍ତ୍ତମାନ ବାପା ମା ମାନେ ବହିପତ୍ର ବୋଇକି ନେଇଯାଉଛନ୍ତି, ପିଲା ନେଇପାରୁନାହାନ୍ତି,
1: ଆମେ ଗ୍ରାଉଣ୍ଡରେ ଖେଳୁଛୁ, ତେଣୁ
0: ବର୍ତ୍ତମାନ ମୋବାଇଲରେ ଖେଳୁଛନ୍ତି। ଆଗରୁ ଆମକୁ ସବୁ କୁହା ହଉଥିଲା ଯେ ଏତେ କ'ଣ ଖେଳୁଛୁ ବାହାରକୁ ଭିତରକୁ ଆ, ବର୍ତ୍ତମାନ ଏବେ କୁହା ହଉଛି ବାହାରକୁ ଯା, ତେଣୁ ଏଇସବୁ ଜିନିଷ ବର୍ତ୍ତମାନ ବହୁତ ପରିବର୍ତ୍ତନ ହେଇଯାଇଛି। ତେଣୁ ଆର ମୂଳ ଜିନିଷ ହେଉଛି, ଯଦି ଏଇ ପିଲା ୟଙ୍ଗ ପିଲା, ଆକ୍ଚୁଆଲି ଏଇ ଯେଉଁ ୟଙ୍ଗ ପିଲା, ଯଦି ଆମେ ଯଦି ଯୋଗ ତାଙ୍କୁ ଶିଖେଇବା, ସେ ଯେମାନେ ଯଦି ପ୍ରାକ୍ଟିସ୍ କରିବେ, ତାହେଲେ ଏକ ବିଭିନ୍ନ ପ୍ରକାର ପରିବର୍ତ୍ତନ ଗୋଟେ ଆସିବ ସମାଜରେ, ତା ସହିତ ସେମାନେ ସୁସ୍ଥ ହୋଇପାରିବେ, ଯାହାକୁ ଗୋଟେ ସୁସ୍ଥ ମାନେ ଭାରତ ପାଇଁ ଏ ସୁସ୍ଥ ଯୁବ ଗୋଷ୍ଠୀ ନିହାତି ଦରକାର।
1: ସେ ଯେମିତି ପିଲାମାନଙ୍କ କଥା ଆଲୋଚନା କରୁଥିଲେ, ଏଇଟା ଗୋଟେ ନିଶ୍ଚିତ ଭାବରେ ଗୋଟେ ଉପଦେଶ ବାପା ମାଙ୍କ ପାଇଁ, ଯେଉଁମାନଙ୍କ ଘରେ ସ୍କୁଲ ଯାଉଥିବା ପିଲା ଅଛନ୍ତି, ଯଦି ଆପଣମାନେ ଚାହୁଁଛନ୍ତି ଯେ ଆପଣଙ୍କର ପିଲାମାନେ ଯେଉଁ ଇଣ୍ଟରନେଟ୍ ଆଡିକ୍ସନରୁ ଦୂରେଇ ରୁହନ୍ତୁ, ତାଙ୍କୁ ମଧ୍ୟ ଆପଣ ଯୋଗର ରାସ୍ତା ଦେଖାଇ ପାରିବେ। ଆଉ କୋଉଠି ନା କୋଉଠି ଆମ ପିଲାମାନେ ଫିଜିକାଲି ଫିଟ୍ ନୁହନ୍ତି, ଦେ ଆର୍ ଭେରି ପ୍ରୋନ୍ ଟୁ ଇନଫେକ୍ସନ, ମାନେ ବହୁତ ଶୀଘ୍ର ସେମାନଙ୍କ ବିଭିନ୍ନ ପ୍ରକାର ବେମାରୀ ହେଉଛି, ସେଥିରୁ ମଧ୍ୟ ସେମାନେ ରହିବାର ଏକ ଉପଯୁକ୍ତ ରାସ୍ତା ହେଉଛି ଯୋଗାଭ୍ୟାସ। ଆଉ ଠିକ୍ ଭାବରେ ଖାଦ୍ୟପେୟରେ ଆଉ ଜୀବନଶୈଳୀରେ ଯଦି ଧ୍ୟାନ ଦେବା, ତାହେଲେ ଆପଣଙ୍କର ପିଲାମାନେ ମଧ୍ୟ ସୁସ୍ଥ ରହିପାରିବେ। ସେଇ ଯୋଗ ମାଧ୍ୟମରେ ଆପଣ କ'ଣ

0: କହିବାକୁ ଚାହିଁବେ ଯେଉଁମାନେ ଫାଷ୍ଟ ଫୁଡ୍ ବା ପ୍ୟାକେଜ୍ ଫୁଡ୍ ଖାଉଛନ୍ତି, ଖାଦ୍ୟପେୟର ତାଲିକା କେମିତି ଆପଣ ବର୍ଣ୍ଣନା କରିବେ?
1: ଖାଦ୍ୟପେୟ ହିସାବରେ ମୁଁ କହିବି, ଯେତେବେଳେ ଆମର ଆଗରୁ ଗୋଟେ କଥା ନଥିଲା ଯେ ବ୍ରେକଫାଷ୍ଟ ଆମେ ଖାଇବା ଯେଉଁ ରାଜା ଭଳି, ଆପଣଙ୍କର ଲଞ୍ଚ ଖାଇବା ରାଣୀ ଭଳିଆ ଯେମିତି ଧୀରେ ଧୀରେ ଖାଆନ୍ତି, ତାପରେ ରାତିରେ ଯେଉଁ ଖାଆନ୍ତି ଭିକାରୀ ଭଳି, ତେଣୁ ଏଇ ଯେଉଁ କଥାଟା ଅଛି ଠିକ୍ ସେଇଭଳି ଲୋକ ଆଗରୁ କ'ଣ କରୁଥିଲେ ନା, ଲୋକ ନ ଖାଇ ନ ପିଇକିରି ମରୁଥିଲେ। ଆପଣ ଦେଖିବେ ନଙ୍କ ନ ପିଇକି ତାଙ୍କୁ ଖାଇବାକୁ ମିଳୁନଥିଲା। ବର୍ତ୍ତମାନ ଲୋକ ଖାଇ ଖାଇକି ମରୁଛି, ଦିନରେ ପାଟି ରାତିରେ ପାଟି ସବୁବେଳେ ପାଟି ପାଟି ଚାଲିଛି। ତେଣୁ ତାରି ଭିତରେ ଦେଇକି ଆପଣ ଯେଉଁ କହୁଛନ୍ତି ଫାଷ୍ଟଫୁଡ୍ ହଉ, ଇଏ ବି ଏକ ପ୍ରକାର ଗୋଟେ ସମସ୍ୟା ହେଇଯାଇଛି। କାରଣ ଆମର ଇଏ ସବୁ ଖାଦ୍ୟ ନୁହଁ, ଆମର ବର୍ତ୍ତମାନ ଆପଣ ଦେଖିବେ ଜଗନ୍ନାଥଙ୍କର ଯେଉଁ ଦହି ପଖାଳ, ତା ଦେହରେ ଇମ୍ୟୁନିଟି ପାୱାର ବଢ଼ୁଛି। ତାକୁ ପଖାଳ କରିକିରି ଲୋକ ଆଗରୁ ଯାଇକିରି ଚାଷବାସ କରୁଥିଲେ, ତାଙ୍କର କିଛି ଅସୁବିଧା ହେଉନଥିଲା। ବର୍ତ୍ତମାନ ଏଇସବୁ ଜିନିଷ ଖାଇକିରି ମଧ୍ୟ ତାଙ୍କର ଦେହ ଖରାପ ହେଉଛି, ତାଙ୍କର ବିଭିନ୍ନ ପ୍ରକାର ରୋଗ ବେମାରୀ ବାହାରୁଛି। କାରଣ ଇଏ ଏକ ପ୍ରକାର ଯାହା କୁହନ୍ତି ଅନିୟମିତ ଜୀବନଶୈଳୀ।
0: ନିଶ୍ଚିତ ଭାବରେ ଯେଉଁମାନେ କି ଯୋଉ ମାଣ୍ଡିଆ ବଦଳରେ ମୋମୋ ଖାଉଛନ୍ତି ଆଉ ପଖାଳ ବଦଳରେ ଚାଉମିନ ଖାଉଛନ୍ତି, ତ ସେଠି ସେମାନଙ୍କୁ ମଧ୍ୟ ଜାଣିବା ଦରକାର ଯେ ଆଜିର ଯୋଉ ସମୟ ଚାଲିଛି, ଆମେ ବିଭିନ୍ନ ପ୍ରକାର ରୋଗରେ ପୀଡିତ ହଉଛେ, ତ ଆମର ଖାଦ୍ୟ ମଧ୍ୟ ସୁଷମ ହେବା ଦରକାର।
1: ଖାଦ୍ୟ ସୁଷମ ଖାଦ୍ୟ ହେବା ଦରକାର, ଯେଉଁଟା କି ବର୍ତ୍ତମାନ କୁହାହେଉଛି ଲିକ୍ୱିଡ୍ ଫୁଡ୍, ଯେଉଁଟା କି ଆମକୁ ଡାଇଜେଷ୍ଟ କରିବା ଦରକାର। ବର୍ତ୍ତମାନ ଆପଣଙ୍କର ଯେଉଁ ଯୋଗଟାକୁ ବେଶୀ ଗୁରୁତ୍ୱ ଦେଉଛନ୍ତି, 40-50 ବର୍ଷ ପରେ ଯୋଗ ଲାଇଫ୍ ଷ୍ଟାଇଲ୍ଟାକୁ ଲୋକ ଆପଣାଉଛନ୍ତି, ତେଣୁ ସେଇ 40-50 ବର୍ଷ ପରେ ତାଙ୍କର ଖାଦ୍ୟ ପାନୀୟ ଯଦି ଆମେ ଡିସ୍କସନ୍ କରିବା, ସିଏ ହେଉଛି କ'ଣ ସୁଷମ ଖାଦ୍ୟ, ଯେଉଁଟା କି ଲିକ୍ୱିଡ୍ ଫୁଡ୍, ଖେଚୁଡ଼ି ଏକ ପ୍ରକାର ଗୋଟେ ଯେଉଁ ଟାଇପ୍ର ଖାଦ୍ୟ, ଏଇ ଟାଇପ୍ର ଆପଣ ପଖାଳ ଖାଇପାରିବେ। ଲୋକ ଆଜିକାଲି କହୁଛନ୍ତି ପଖାଳ ଖାଇଲେ ଆମକୁ ଥଣ୍ଡା ଧରୁଛି, କାହିଁକି ନା ଆମର ଜୀବନଶୈଳୀଟା ଏମିତି ହେଇଯାଇଛି ଆମକୁ ଆଉ ପସନ୍ଦ ହଉନାହିଁ, ତେଣୁ ସେଇଥିପାଇଁ ବିଭିନ୍ନ ପ୍ରକାର ରୋଗ ବ୍ୟାଧି ଆମକୁ ସବୁ ମାଡ଼ି ବସୁଛି।
0: ଏଇ ଯୋଉ ଜୀବନଶୈଳୀ ସାର ରହୁଛି, ଜୀବନଶୈଳୀ କେତେ ମାତ୍ରାରେ ପ୍ରଭାବ ପକାଉଛି ଜଣେ ମଣିଷର, ଆଉ ସେ କିପରି ଯୋଗକୁ ନିଜ ଜୀବନରେ ସାମିଲ କରିବା ଦରକାର?
1: ବର୍ତ୍ତମାନ ଲୋକ ସବୁ ଜାଣୁଛନ୍ତି, ଜାଣିଲେଣି ଯେ ଯୋଗଟା ହଉଛି ଆମ ପାଇଁ ଭଲ, କିନ୍ତୁ ତାଙ୍କର ଯୋଉ କାର୍ଯ୍ୟ ଶୈଳୀଟା ସେ ଚେଞ୍ଜ କରିପାରୁନାହାନ୍ତି। ବର୍ତ୍ତମାନ ଆପଣ ଦେଖନ୍ତୁ ଲୋକ ଅଫିସରେ ବସିଛନ୍ତି, ତାରି ଭିତରୁ ପଦାକୁ ନାହିଁ, ଫିଜିକାଲ ଏକ୍ସରସାଇଜ ନାହିଁ, କିନ୍ତୁ ଯେତେବେଳେ ଆସୁଛନ୍ତି ତେଣୁ ସେ ତାରି ଭିତରେ ବିଭିନ୍ନ ପ୍ରକାର ରୋଗ ବ୍ୟାଧିକୁ ସବୁ ନେଇକରି ଆସୁଛନ୍ତି। କାରଣ ଘର ସବୁବେଳେ ଏସି ଭିତରେ ରହିଲେ ଫିଜିକାଲ ଏକ୍ସରସାଇଜ ନାହିଁ, ବଡିରୁ ଯାହା କୁହନ୍ତି ଝାଳ ବାହାରିବାର ନାହିଁ, ତେଣୁ ଏଇଟା ଅଟୋମେଟିକ ହବ। ବର୍ତ୍ତମାନ ଦେଖିବାକୁ ଗଲେ ଯେଉଁଠି ଦେଖିବେ ସମସ୍ତଙ୍କର ଡିଜିଜ, ଆଉ ସବୁର ମୂଳ କାରଣ ହେଉଛି ମନ। ଅଲ୍ ଡିଜିଜ୍ କ୍ରିଏଟ୍ସ ଫ୍ରମ୍ ମାଇଣ୍ଡ। ଯେପର୍ଯ୍ୟନ୍ତ ଆମ ମନ ସ୍ଥିର ନ ରହିଛି ବା ମନକୁ ଆମେ କଣ୍ଟ୍ରୋଲ କରିନାହାନ୍ତି, ତାହେଲେ ରୋଗ ବ୍ୟାଧି ଯିବ ନାହିଁ। ରୋଗକୁ ପ୍ରତିହତ କରିବାକୁ ହେଲେ ଆପଣଙ୍କର ଶାରୀରିକ, ମାନସିକ ଓ ଯାହା କୁହନ୍ତି ଆଧ୍ୟାତ୍ମିକ ସଦାଚାର ନିହାତି ରହିବା, ଯେଉଁଟାକି ହାଇଜେନିକ। ଯଦି ଆମେ ଏଇ ଜିନିଷ ମେଣ୍ଟେନ୍ ନ କରିପାରିବା ତାହେଲେ ଆମକୁ ରୋଗ ବ୍ୟାଧି ମାଡ଼ି ବସିବ ହିଁ ବସିବ। ତେଣୁ ସେଥିପାଇଁ ଆମେ କ'ଣ କରିବା, ଯେଉଁ ଧର ଡିଜିଜ୍ଟା ହେଲା, ତାପରେ କମନ୍ କହିବାକୁ ଗଲେ ବିଭିନ୍ନ ପ୍ରକାର ତ ଯୋଗ ଅଛି, ଯୋଗ ଉପରେ ଏବେ ବି ଅନେକ ପ୍ରକାର ପୋଷ୍ଟର ନେଇକରି ରିସର୍ଚ୍ଚ ଚାଲିଛି, କିନ୍ତୁ ଆମେ ବିଶେଷ କରିକିରି କିଛି ନ କରିପାରିଲେ ସୂର୍ଯ୍ୟ ନମସ୍କାର ହିଁ ବେଷ୍ଟ, ସୂର୍ଯ୍ୟ ନମସ୍କାର, ତା ସହିତ ବିଶେଷ କରି ମଣ୍ଡୁକା ଆସନ, ହଳା ଆସନ, ଏଇସବୁ ଜିନିଷ ଯଦି ଆମେ କରିବା କିଛି ମାତ୍ରାରେ ତାହେଲେ ଆମକୁ ବହୁତ ରକ୍ଷା କରାଯାଇପାରିବ।
0: ଏମିତି କିଛି ଯୋଗ ଅଛି କି ଯାହାଫଳରେ କି ଯେମିତି ଜଣେ ମଣିଷକୁ ଡାଇବେଟିସ ହେଇଛି ଆଉ କାହାକୁ ହାଇ ବ୍ଲଡ୍ ପ୍ରେସର ହେଇଛି, ସେମାନଙ୍କୁ କୋଉ କୋଉ ଯୋଗ ଠାରୁ ବିରତ ରହିବା ଦରକାର, ସେମାନଙ୍କ ପାଇଁ ସ୍ୱତନ୍ତ୍ର କିଛି ଯୋଗର ବ୍ୟବସ୍ଥା ରହିଛି କି?
1: ସେମିତି ତ ବ୍ୟବସ୍ଥା ରହିଛି, କିନ୍ତୁ ଆମେ ଯେତେବେଳେ ଯୋଗ କରୁଛନ୍ତି ଜଣେ ଫିଜିସିଆନର ପରାମର୍ଶ ନିହାତି ରହିବା ଦରକାର, କାରଣ ତାର ଯେଉଁ ବଡି ପୋଶ୍ଚର ଉପରେ ନିର୍ଭର କରେ ସେ କୋଉ ଟାଇପ୍ର ଆସନ କରୁଛି, ସେଇ ତା ଭିତରେ ଦେଇକି ତାର ଯୋଗାସନ କେମିତି ସକ୍ସେସ ହବ ସେଇ ଜିନିଷଟା ତା ଉପରେ ନିର୍ଭର କରେ।
0: ଶ୍ରୋତା ବନ୍ଧୁ, ସବୁ କିଛି ଜିନିଷ ଆମେ ଡାକ୍ତରଙ୍କର ପରାମର୍ଶ ହିସାବରେ କରିବା ଉଚିତ, ଯୋଗ ଗୁରୁଙ୍କର ନିର୍ଦ୍ଦେଶରେ କରିବା ଉଚିତ, ତେଣୁ ପ୍ରଥମେ ଯଦି କିଛି ରୋଗ ହୋଇଛି ଆମେ ଡାକ୍ତରଙ୍କ ପାଖକୁ ଯିବା ଏବଂ ଡାକ୍ତରଙ୍କର ପରାମର୍ଶ ଅନୁଯାୟୀ ଔଷଧ ସେବନ କରିବା ସହିତ ଯୋଗାଭ୍ୟାସ କରିବା, ଯୋଉଟାକି ବିଜ୍ଞାନସମ୍ମତ, ଆଉ ଆମେ ସୁସ୍ଥ ରହିପାରିବା। ସେ ଯୋଗ କ'ଣ ବାସ୍ତବରେ ଏକ ସେଡେଣ୍ଟାରୀ ଲାଇଫ ପାଇଁ ଉପଯୁକ୍ତ?
1: ଏଇଟା ତ ମୁଁ ପୁରା 100% ଆପଣଙ୍କର ମତ ସହିତ ମୁଁ ସହମତ, କାରଣ ଯୋଗ କହିଲେ ବର୍ତ୍ତମାନ ଯୋଗ କହନ୍ତି ଯୋଗ

0: ଏଇଟା ଦ୍ୱାପର ଯୁଗରୁ ଚାଲି ଆସିଛି। ଆପଣଙ୍କର କୃଷ୍ଣ ସେଇ କଥା କହିଛନ୍ତି, ଭକ୍ତି ଯୋଗ, ଜ୍ଞାନ ଯୋଗ, କର୍ମଯୋଗର କଥା କୁହାଉଛନ୍ତି। ତେଣୁ କର୍ମଯୋଗ ହେଉଛି କ୍ରିୟାଯୋଗ, ବର୍ତ୍ତମାନ କ୍ରିୟାଯୋଗର ଗୋଟେ ପ୍ରାଧାନ୍ୟ ରହିଛି। ତେଣୁ କ୍ରିୟା ଅର୍ଥ କ'ଣ? ଆମର ଏଇ ଯେଉଁ ଶରୀର ମାଧ୍ୟମରେ ବିଭିନ୍ନ ପ୍ରକାର ଆସନ, ତା ସହିତ ପ୍ରାଣାୟାମ, ଯେଉଁଟାକି ପ୍ରାଣାୟାମ କଥା ବହୁତ ଜିନିଷ ଆଲୋଚନା କରାଯାଏନି, ତେଣୁ ଏସବୁ ଜିନିଷ ଏତେ ରହିଛି। ତାରି ମାଧ୍ୟମରେ ଯେ ଏ ସମାଜ ପାଇଁ ବା ଏଇ ଯେଉଁ ନିୟମିତ ଯେଉଁ ଆପଣଙ୍କର ଅନିୟମିତ ଜୀବନଶୈଳୀ ପାଇଁ ନିହାତି ଦରକାର ଯୋଗ। ଆଉ ଯୋଗ ବିନା ମଣିଷର ଅସ୍ତିତ୍ୱ ହିଁ ନାହିଁ, କାରଣ ମଣିଷ ସବୁବେଳେ ଯୋଗ କରିକି ଆସିଛି, କାରଣ ମଣିଷ ସବୁବେଳେ ସେଇ ଆଦି ଯୋଗୀଙ୍କ ଠାରୁ ହିଁ ସୃଷ୍ଟି। ଯଦି ଯୋଗ କରିବନି ତାହେଲେ ମଣିଷର ଅସ୍ତିତ୍ୱ ହିଁ ରହିବନି।
1: ଯେମିତି ଆପଣ କହୁଥିଲେ ଯେ ଯୋଗ ଫଳରେ ଆମର ମାନସିକ ସୁସ୍ଥତା ବି ବଜାୟ ରହୁଛି, ଶାରୀରିକ ସୁସ୍ଥତା ବି ବଜାୟ ରହୁଛି, ତ ଶାରୀରିକ ଏବଂ ମାନସିକ ସୁସ୍ଥତା ଉପରେ ଯୋଗର ମୁଖ୍ୟ ଭୂମିକା କ'ଣ ରହିଛି?
0: ଆଜ୍ଞା, ଗୋଟେ ବଢିଆ କଥା କହିଲେ। ଯୋଗ ହେଉଛି ଗୋଟେ ୟୁନିଅନ୍ ଅଫ୍ ଫିଜିକାଲ, ମେଣ୍ଟାଲ ଆଣ୍ଡ ସ୍ପିରିଚୁଆଲ ପ୍ରାକ୍ଟିସ। ଯେତେବେଳେ ଆମେ ଶାରୀରିକ ଉପରେ ଗୁରୁତ୍ୱ ଦେଉଛନ୍ତି, ମାନସିକ ଉପରେ ଗୁରୁତ୍ୱ ଦେଉଛନ୍ତି, ଆଉ ଆଧ୍ୟାତ୍ମିକ ଉପରେ ଗୁରୁତ୍ୱ ଦେଉଛନ୍ତି। ବର୍ତ୍ତମାନ ମେଡିକାଲ ସାଇନ୍ସରେ ବା ଯେଉଁ ଯୋଗକୁ ଜେନେରାଲି ଚାରି ଭାଗରେ ବିଭକ୍ତ କରାଯାଇଛି। ହଠ ଯୋଗ, ଯେଉଁଟାକି ତନ୍ତ୍ର ଯୋଗ, ତା ସହିତ ଆପଣଙ୍କର ରାଜଯୋଗ, ତା ସହିତ ଇଣ୍ଟିଗ୍ରାଲ ଯୋଗ।
1: ଶେଷରେ ଆପଣ ଆମ ଶ୍ରୋତା ବନ୍ଧୁମାନଙ୍କୁ କ'ଣ ବାର୍ତ୍ତା ଦେବାକୁ ଚାହିଁବେ ଯେ ସେମାନେ ମଧ୍ୟ ଯୋଗ ମାଧ୍ୟମରେ ନିଜକୁ ସୁସ୍ଥ ରଖିପାରିବେ ଏବଂ ସମସ୍ତ ପ୍ରକାରର ରୋଗଠାରୁ ନିଜକୁ ଦୂରେଇ ରଖିପାରିବେ?
0: ଏପର୍ଯ୍ୟନ୍ତ ଯାହା ଆମେ ଡିସ୍କସନ୍ କଲେ କେବଳ ରୋଗ ରୋଗ ରୋଗ। ମୁଁ ସର୍ବପ୍ରଥମେ କହିବି କେମିତି ଆମକୁ ରୋଗ ନ ହବ, ଆଉ ଯଦି କାହାକୁ ରୋଗ ହେଲା, ତେଣୁ ବିଭିନ୍ନ ପ୍ରକାର ଯୋଉ ଯୋଗାସନ ରହିଛି, ଆମର ଯୋଗାସନ ମତଲବ ଖାଲି ଜୁନ 21ରେ ଯୋଗ କରିଦେଲେ ହବ ନାହିଁ, ଆମେ ପ୍ରତି ପଦକ୍ଷେପରେ ଆମେ କରୁଛନ୍ତି। ଯେମିତି ବ୍ରାହ୍ମଣ ମାନଙ୍କର ଯୋଉ ଥିଲା ଏ ଯୋଉ ବ୍ରିଦିଂ ଏକ୍ସରସାଇଜ, ସେଟା ବି ଏକ ପ୍ରକାର ଯୋଗ ଥିଲା। ତେଣୁ ଆମେ ଯଦି ସେଗୁଡ଼ା ବି ସେ କରିପାରିବା, ଏ କପାଳଭାତି ଯୋଉ ଆମର କୁହାଯାଉଛି, ଯୋଗ ମାଧ୍ୟମରେ ଗୋଟେ କପାଳଭାତି ଗୋଟେ ସବୁଠାରୁ ବେଷ୍ଟ ଜିନିଷ। ତେଣୁ କପାଳଭାତି ମାଧ୍ୟମରେ ଅନେକ ପ୍ରକାର ଡିଜିଜ୍ ଭଲ ହେଉଛି, ତା ସହିତ ଆପଣଙ୍କର ବ୍ରିଦିଂ ଏକ୍ସରସାଇଜଟା ହେଉଛି ସବୁଠାରୁ ମୋଷ୍ଟ ଇମ୍ପୋର୍ଟାଣ୍ଟ। ତେଣୁ ସମାଜକୁ ଏଇଆ ଏତିକି କହିବି ଯେ ସମସ୍ତେ ଏଇ ଯୋଗ ଦିବସ ଖାଲି ଜୁନ 21 ଭିତରେ ନ ରହୁ, ଏଇଟା ସବୁଦିନ ପାଇଁ ସମସ୍ତେ କିଛି ନା କିଛି ପ୍ରାକ୍ଟିସ୍ କରନ୍ତୁ। ଯୁବ ଗୋଷ୍ଠୀଙ୍କୁ ଧରିଲେ ହିଁ ଆମେ ସମାଜରେ କିଛି ଗୋଟେ ପରିବର୍ତ୍ତନ କରିପାରିବା।
1: ସାର୍, ଆପଣ ଯୋଗ ସମ୍ପର୍କରେ ଏତେ ସବୁ ଗୁରୁତ୍ୱପୂର୍ଣ୍ଣ କଥା କହିଲେ, ସେଥିପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ନିରାମୟ ତରଫରୁ ଅନେକ ଅନେକ ଧନ୍ୟବାଦ। ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଥିଲେ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଯୋଗ ସମ୍ପର୍କରେ ଯୋଗଗୁରୁ ନିରଞ୍ଜନ ସାହୁଙ୍କ ଠାରୁ। ନିରାମୟ କାର୍ଯ୍ୟକ୍ରମରେ ଜାଣିବା ସ୍ୱାସ୍ଥ୍ୟ ସମାଚାର। ବେଳେବେଳେ ପେଟ ଖରାପ ହେବା ସ୍ୱାଭାବିକ, କିନ୍ତୁ ଯଦି ଏହି ସମସ୍ୟା ଲାଗି ରହେ ତେବେ ଆପଣଙ୍କୁ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ପଡ଼ିବ। ଯଦି ଆପଣଙ୍କର ବାରମ୍ବାର ପେଟ ଖରାପ ହେଉଛି ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ। ପେଟ ଯନ୍ତ୍ରଣା ସହିତ ବଦହଜମି କିମ୍ବା ଅତ୍ୟଧିକ ଗ୍ୟାସ ଗୁରୁତର ହୋଇପାରେ। ଖରାପ ଖାଦ୍ୟପେୟ, ଚାପ ଏବଂ ଅନିୟମିତ ଦିନଚର୍ଯ୍ୟା ପେଟ ସମସ୍ୟାର ପ୍ରମୁଖ କାରଣ, କିନ୍ତୁ ଦୀର୍ଘକାଳୀନ ସମସ୍ୟା ଗମ୍ଭୀର ରୋଗର କାରଣ ହୋଇପାରେ। ବାରମ୍ବାର ପେଟ ଯନ୍ତ୍ରଣାର କାରଣ ଏବଂ ଏହି ସମସ୍ୟାକୁ କିପରି ରୋକାଯାଇପାରିବ, ଆସନ୍ତୁ ସେ ସମ୍ପର୍କରେ ଜାଣିବା। ଶ୍ରୋତାବନ୍ଧୁ, ବାରମ୍ବାର ପେଟ ଖରାପ ହେବାର ସବୁଠାରୁ ସାଧାରଣ କାରଣ ହେଉଛି ଖରାପ ଖାଦ୍ୟ। ଆଜିକାଲି ଲୋକମାନେ ବହୁତ ରିଫାଇନ୍ ମଇଦା ଖାଇବାକୁ ଭଲ ପାଉଛନ୍ତି। ରିଫାଇନ୍ ମଇଦା ସହଜରେ ହଜମ ହୁଏ ନାହିଁ, ତେଣୁ ଏହା ଅନ୍ତଃନଳୀରେ ପଚିଯାଏ ଏବଂ ପେଟ ଯନ୍ତ୍ରଣା ହୁଏ। କିଛି ଲୋକଙ୍କୁ କ୍ଷୀର, ଗ୍ଲୁଟେନ୍ କିମ୍ବା କିଛି ଖାଦ୍ୟ ହଜମ କରିବାରେ ଅସୁବିଧା ହୁଏ, ଏହାଦ୍ୱାରା ପେଟ ଫୁଲିବା, ଡାଇରିଆ ସୃଷ୍ଟି ହୋଇପାରେ। ଯଦି ପେଟ ଯନ୍ତ୍ରଣା, ଗ୍ୟାସ ଏବଂ ବାରମ୍ବାର ଡାଇରିଆ କିମ୍ବା କୋଷ୍ଠକାଠିନ୍ୟ ଦୀର୍ଘ ସମୟ ଧରି ଲାଗି ରହେ ତେବେ ଏହା ବଡ଼ ସମସ୍ୟାର କାରଣ ହୋଇପାରେ। କିଛି କ୍ଷେତ୍ରରେ ଏହା ଅନ୍ତଃନଳୀର ଅଲସର କିମ୍ବା ପ୍ରଦାହ ଯୋଗୁଁ ମଧ୍ୟ ହୋଇପାରେ। ଡାକ୍ତରଙ୍କର ମତରେ ବାରମ୍ବାର ପେଟ ଖରାପ ହେବା ଚିନ୍ତାର କାରଣ, ଏହାର ଅର୍ଥ ହେଉଛି ଆପଣଙ୍କ ଖାଦ୍ୟ ଅସ୍ୱାସ୍ଥ୍ୟକର। ପେଟ ଖରାପ ହେବା ଅର୍ଥ ହେଉଛି ଖାଦ୍ୟ ଠିକ୍ ଭାବରେ ହଜମ ନହେବା। ଯଦି ଆପଣ ମାସରେ ଥରେ ଏହି ସମସ୍ୟା ଅନୁଭବ କରନ୍ତି ତେବେ ଠିକ୍ ଅଛି, କିନ୍ତୁ ଯଦି ଏହା ବାରମ୍ବାର ଘଟୁଛି ତେବେ ଆପଣଙ୍କୁ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ପଡ଼ିବ, କାରଣ ପ୍ରାରମ୍ଭିକ ଚିହ୍ନଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଳମ୍ବରେ ଚିକିତ୍ସା କଲେ ଅନ୍ତଃନଳୀ କର୍କଟ ମଧ୍ୟ ହୋଇପାରେ। ଓଜନ ହ୍ରାସ ବାରମ୍ବାର

0: ବାନ୍ତି ହେବା, ମଳରେ ରକ୍ତ ପଡିବା, ଦୁର୍ବଳ ଲାଗିବା, କ୍ଲାନ୍ତି ଅନୁଭବ ହେବା ମଧ୍ୟ ଏହାର ଲକ୍ଷଣ ହୋଇପାରେ। ଶ୍ରୋତାବନ୍ଧୁ, ତେଣୁ ଫାଷ୍ଟଫୁଡ୍ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଦିନକୁ ଅତିକମ୍ରେ 7 ଗ୍ଲାସ୍ ପାଣି ପିଅନ୍ତୁ। ସବୁଜ ପନିପରିବା ଓ ଋତୁକାଳୀନ ଫଳ ଖାଆନ୍ତୁ। ଆପଣଙ୍କ ଖାଦ୍ୟରେ ଫାଇବର ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ।
1: ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା କିଛି ସ୍ୱାସ୍ଥ୍ୟ ଭିତ୍ତିକ ତଥ୍ୟ।
0: ସାଧାରଣତଃ ଆମେ ଜାଣିଥାଉ ଯେ ଶରୀର ଏବଂ ମନ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ସଦୃଶ, କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଏହା ପରସ୍ପର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ଗୋଟିଏ ଅନ୍ୟଟିକୁ ପ୍ରଭାବିତ କରେ। ଯଦି ଗଭୀର ଭାବରେ ଚିନ୍ତା କରାଯାଏ, ଏହା ସ୍ପଷ୍ଟ ବାରି ହୋଇପଡ଼ିବ, କିଛି ତ ଅଛି ଯାହା ଆମ ଶରୀର ଏବଂ ମନକୁ ନିୟନ୍ତ୍ରଣ କରୁଛି, ଯାହାକୁ ଆମେ ଶକ୍ତି, ଚେତନା ଅଥବା ଆତ୍ମା କହିଥାଉ। ଯୋଗ ଆମ ଶରୀର।
2: ଶ୍ରୋତାବନ୍ଧୁ ଶୁଣିଲେ କାର୍ଯ୍ୟକ୍ରମ ନିରାମୟ। ବର୍ତ୍ତମାନ ଶୁଣନ୍ତୁ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶା ଗସ୍ତ ସମ୍ପର୍କିତ ଏକ ବେତାର ବିବରଣୀ କିଛି ସମୟ ମଧ୍ୟରେ ଶୁଣିପାରିବେ।

ପ୍ରଯୋଜନା ବିନୋଦ କୁମାର ସାମନ୍ତରାୟ, ଉପସ୍ଥାପନା ମୃତ୍ୟୁଞ୍ଜୟ ବିଶ୍ୱାଳ, ରେକର୍ଡ଼ିଂ ସଂଗ୍ରହ ମାରାଣ୍ଡି ନାଗଭୂଷଣ ମାଝୀ ଓ ରାଜୀବ କୁମାର ମହନ୍ତ।

0: ଭାରତର ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତର ପ୍ରଥମ ଦିନରେ ଗତକାଲି ଅପରାହ୍ନରେ ରାଇରଙ୍ଗପୁରଠାରେ ପହଞ୍ଚିଥିଲେ। ରାଇରଙ୍ଗପୁର ଉପଖଣ୍ଡ ହସ୍ପିଟାଲ ପରିସରରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଦ୍ୱାରା ଆୟୋଜିତ ଏକ ମେଡିକାଲ କ୍ୟାମ୍ପକୁ ଉଦ୍ଘାଟନ କରିବା ସହ କୁସୁମୀ ବ୍ଲକର ଏକ ଜଳଯୋଗାଣ ପ୍ରକଳ୍ପକୁ ମଧ୍ୟ ଉଦ୍ଘାଟନ କରିଥିଲେ। ମାନନୀୟ ରାଷ୍ଟ୍ରପତି ଗତକାଲି ରାଇରଙ୍ଗପୁରଠାରେ ହିଁ ରାତ୍ରିଯାପନ କରିଥିଲେ। ଆଜି ଜୁନ୍ 20 ମାନନୀୟ ରାଷ୍ଟ୍ରପତିଙ୍କ ଜନ୍ମଦିବସ ଥିଲା। ଏହି ଶୁଭ ଅବସରରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନନୀୟ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇବା ନିମନ୍ତେ ରାଷ୍ଟ୍ରପତିଙ୍କ ନିଜ ଗାଁ ରାଇରଙ୍ଗପୁର ପାହାଡ଼ପୁରଠାରେ ପୂର୍ବାହ୍ନରେ ପହଞ୍ଚିଥିଲେ। ସେଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଘଣ୍ଟାଏରୁ ଉର୍ଦ୍ଧ୍ୱ ସମୟ ମାନନୀୟ ରାଷ୍ଟ୍ରପତିଙ୍କ ସହ ବିତାଇଥିଲେ। ସାନ୍ତାଳ ସମ୍ପ୍ରଦାୟର ଜାହିରା ଏବଂ କୋହ୍ଲ ସମ୍ପ୍ରଦାୟର ଜାହିରା ମଧ୍ୟ ବୁଲି ଦେଖିଥିଲେ। ଏହା ସହ ଗ୍ରାମରେ ଥିବା ଦକ୍ଷତା ବିକାଶ ତାଲିମ କେନ୍ଦ୍ର ମଧ୍ୟ ପରିଭ୍ରମଣ କରିଥିଲେ। ସେଠାରେ ଆୟୋଜିତ ହୋଇଥିବା ଏକ ପ୍ରଦର୍ଶନୀକୁ ମଧ୍ୟ ଉଭୟ ପରିଦର୍ଶନ କରିଥିଲେ। ପରେ ପରେ ରାଇରଙ୍ଗପୁରଠାରୁ ଅନତି ଦୂର ଦାଣ୍ଡଘୋଷଠାରେ ଅନୁଷ୍ଠିତ ଏକ ବିଶାଳ କାର୍ଯ୍ୟକ୍ରମରେ ଉଭୟ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାନନୀୟ ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମ୍ ପାଟି, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂ ଦେଓ, ମାନନୀୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ର, ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ଓ ମୟୂରଭଞ୍ଜର ମାନ୍ୟବର ଲୋକସଭା ସାଂସଦ ଶ୍ରୀ ନବଚରଣ ମାଝୀ। ଆଜି ଓଡ଼ିଶା ସରକାରଙ୍କ 2 ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି ଭବ୍ୟ ସମାରୋହରେ ଓଡ଼ିଶା ସରକାରଙ୍କ ପ୍ରାୟ ସମସ୍ତ ବିଭାଗର ମନ୍ତ୍ରୀ ଏବଂ ଓଡ଼ିଶାର ଅନେକ ମାନ୍ୟବର ବିଧାୟକ ଓ ମାନ୍ୟବର ସାଂସଦଗଣ ସଭାରେ ଉପସ୍ଥିତ ଥିଲେ। ସଭା ସମାରୋହର ପ୍ରାରମ୍ଭରେ ପ୍ରଥମେ ଜାତୀୟ ସଙ୍ଗୀତ ଏବଂ ପରେ ପରେ ଓଡ଼ିଶା ପୁଲିସର ସ୍ୱତନ୍ତ୍ର ବ୍ୟାଣ୍ଡ ଦ୍ୱାରା ରାଷ୍ଟ୍ରଗାନ ପରିବେଷିତ ହୋଇଥିଲା। ଏହାସହ ସଭା କାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା ଏବଂ ସଭାର ପ୍ରାରମ୍ଭରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜର ସ୍ୱାଗତ ଭାଷଣ ରଖିଥିଲେ। ଏହି ଅବସରରେ ମାନନୀୟ ରାଷ୍ଟ୍ରପତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ବଟନ ଚିପି ପ୍ରାୟ 6,600 କୋଟି ବିନିଯୋଗରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ।
1: ବିବିଧତାରେ ସମୃଦ୍ଧ ଓଡ଼ିଶା ଆଜି ବିକଶିତ ଭାରତର ବିକାଶ ଇଞ୍ଜିନ୍ରେ ଯୋଡ଼ି ହୋଇ ଦ୍ରୁତଗତିରେ ଆଗକୁ ବଢ଼ୁଛି। ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗରିମାମୟ ଉପସ୍ଥିତିରେ ଆଜି ଓଡ଼ିଶାର ବିକାଶ ଯାତ୍ରାର ଆଉ ଏକ ଗୌରବମୟ ଅଧ୍ୟାୟର ଶୁଭାରମ୍ଭ ହେଉଛି। ଏକ ନୂତନ ଭାରତର ସ୍ୱପ୍ନ ଓ ସଂକଳ୍ପ ନେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିଶ୍ୱାସ, ବିକାଶ ଓ ଜନକଲ୍ୟାଣର ଗୌରବମୟ 12 ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ

0: ବର୍ଷର ଦୃଢ଼ ନେତୃତ୍ୱରେ ଆଜି ସମଗ୍ର ରାଜ୍ୟରେ ବିକାଶର ଧାରା ତ୍ୱରାନ୍ୱିତ ହୋଇଛି। ଓଡ଼ିଶାରେ ବିକାଶ ଯାତ୍ରାକୁ ଆହୁରି ଗତିଶୀଳ କରିବା ପାଇଁ ଆଜି 72ଟି ପ୍ରକଳ୍ପର ଶୁଭ ଲୋକାର୍ପଣ ଓ ଶିଳାନ୍ୟାସ କରାଯାଉଛି। ଏଥିପାଇଁ ବ୍ୟୟ ଅଟକଳ ରହିଛି 47,603 କୋଟିରୁ ଅଧିକ ଟଙ୍କା। ବିକଶିତ ଭାରତର ସ୍ୱପ୍ନ ସାକାର ଦିଗରେ ରେଳ ଭିତ୍ତିଭୂମିର ବିକାଶ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଆଧାରରେ 2ଟି ନୂତନ ମଲ୍ଟି ଟ୍ରାକିଂ ରେଳପଥକୁ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ ଅନେକ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ତା ଭିତରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁରଠାରେ BCGCL କୋଲ୍ ଗ୍ୟାସିଫିକେସନ୍ ପ୍ରକଳ୍ପର ଶିଳାନ୍ୟାସ କରାଯାଉଛି। ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। ଘରେ ଘରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ 9ଟି ପ୍ରକଳ୍ପର ଲୋକାର୍ପଣ। ଲୋକଙ୍କ ଜୀବନ ଜୀବିକାକୁ ଆହୁରି ସଶକ୍ତ କରିବା ପାଇଁ 10ଟି ଜିଲ୍ଲାରେ ବିଭିନ୍ନ ସଡ଼କ ଓ ସେତୁ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। ସେହିପରି ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତିକରଣ ଲାଗି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ 5ଟି ପ୍ରକଳ୍ପର ଲୋକାର୍ପଣ। ଅଗ୍ରାଧିକାର ଭିତ୍ତିରେ ଚାଷଜମିକୁ ଜଳସେଚନ ସୁବିଧା ପାଇଁ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧୀନରେ 18ଟି ପ୍ରକଳ୍ପର ଲୋକାର୍ପଣ। ଜନଜାତି ସଶକ୍ତିକରଣ ଓ ଉନ୍ନତ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣକୁ ଗୁରୁତ୍ୱ। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରବାସୀଙ୍କ ପାଇଁ 110 କୋଟି ଟଙ୍କା ମୂଲ୍ୟ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଉନ୍ନତିକରଣ ସହିତ ବର୍ଜ୍ୟବସ୍ତୁ ପରିଚାଳନା ଲାଗି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। ରାଜ୍ୟରେ ପରିବହନ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ପାଇଁ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ। ପର୍ଯ୍ୟଟନ ବିକାଶକୁ ପ୍ରାଥମିକତା। ରାଉରକେଲାରେ ବେଦବ୍ୟାସ ମନ୍ଦିରର ଉନ୍ନତିକରଣ ଲାଗି ସ୍ୱତନ୍ତ୍ର ପ୍ରକଳ୍ପର ଲୋକାର୍ପଣ। ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଆନ୍ତରିକତା ଯୋଗୁଁ ଏହିସବୁ ଲୋକାଭିମୁଖୀ ପ୍ରକଳ୍ପ ଓଡ଼ିଶାର ସାମଗ୍ରିକ ବିକାଶ ଯାତ୍ରାରେ ଯୋଡ଼ିବ ନୂଆ ଅଧ୍ୟାୟ। ବିକଶିତ ଭାରତରେ ବିକଶିତ ଓଡ଼ିଶା ଗଠନର ସ୍ୱପ୍ନ ହେଉଛି ପୂରଣ।
1: ଏହି ଅବସରରେ ମାନନୀୟ ରାଷ୍ଟ୍ରପତି ମହୋଦୟା ବିଶାଳ ଜନସମାବେଶକୁ ଉଦ୍ବୋଧନ ଦେଇ କହିଲେ,
2: ଆଜିର ଏହି ଭବ୍ୟ ଏବଂ ଐତିହାସିକ କାର୍ଯ୍ୟକ୍ରମେ ମଞ୍ଚରେ ଉପସ୍ଥିତ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ, ଓଡ଼ିଶାର ରାଜ୍ୟପାଳ ଶ୍ରୀ ହରିବାବୁ କୁମ୍ଭମ୍ପତି ମହୋଦୟ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟ, ଡେପୁଟି ଚିଫ୍ ମିନିଷ୍ଟର ଶ୍ରୀ କନକବର୍ଦ୍ଧନ ସିଂହ ମହୋଦୟ, ଡେପୁଟି ଚିଫ୍ ମିନିଷ୍ଟର ଶ୍ରୀମତୀ ପ୍ରଭାତୀ ପରିଡ଼ା ମହୋଦୟା, ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ମହାଶୟ, ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମହୋଦୟ, ସାଂସଦ ଶ୍ରୀ ନବଚରଣ ମାଝୀ ମହୋଦୟ, ସାଂସଦ ଶ୍ରୀ ମନମୋହନ ସାମଲ ମହୋଦୟ, ସମ୍ମାନୀୟ ଜନପ୍ରତିନିଧିଗଣ ଏବଂ ସାମ୍ନାରେ ଉପସ୍ଥିତ ଥିବା ଏ ଅଞ୍ଚଳର ଆବାଳ ବୃଦ୍ଧ ବନିତା ସମସ୍ତଙ୍କୁ ନମସ୍କାର, ଜୋହାର, ଜୟ ଜଗନ୍ନାଥ, କିର୍ଲ ମହାରାଙ୍ଗୁରୁ। ସର୍ବପ୍ରଥମେ ମୁଁ ମୟୂରଭଞ୍ଜର ପବିତ୍ର ମାଟିରେ ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଦର ସ୍ୱାଗତ କରୁଛି। ସେ ଆଜି ଆମ ଗାଁ ପାହାଡ଼ପୁର ହୋଇ ଏଠାକୁ ଆସିଛନ୍ତି। ସେଠାରେ ସେ ଆଦିବାସୀମାନଙ୍କର ପବିତ୍ର ପୂଜାସ୍ଥଳ ଗୋଷାଣୀ ପୀଠ ଜାହେର ଥାନ ଯାଇଥିଲେ। ମୁଁ ତାଙ୍କୁ ଆମ ଗାଁର ଏସବୁ ପରିବେଶ ପରିଦର୍ଶନ କରାଇବାର ଉଦ୍ଦେଶ୍ୟ ମୁଁ ଜାଣେ ସେ ଆଦିବାସୀମାନଙ୍କ ଗହଳରେ ବହୁତ କାର୍ଯ୍ୟକ୍ରମ କରିଛନ୍ତି, କିନ୍ତୁ ଏ ଅଞ୍ଚଳର ଆଦିବାସୀ କିପରି ପ୍ରକୃତିର ପୂଜାରୀ ଏବଂ ଏ ପଞ୍ଚତତ୍ତ୍ୱର ପୂଜାରୀ ସେ ବିଷୟକୁ ମୁଁ ତାଙ୍କୁ ଅବଗତ କରାଇବାକୁ ଏ ଅଞ୍ଚଳରେ ପରିଦର୍ଶନ କରିବା ପାଇଁ ମୁଁ ତାଙ୍କୁ ନେଇଥିଲି। SLS ଟ୍ରଷ୍ଟରେ

ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ସହିତ ଭାବବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀ ଭାବରେ ପାହାଡପୁର ଓ ରାଇରମ୍ପୁର ଅଞ୍ଚଳକୁ ମୋଦିଜୀଙ୍କର ଏ ପ୍ରଥମ ଆଗମନ। ଏହା ପୂର୍ବରୁ 2004 ମସିହାରେ ରାଇରମ୍ପୁର ଆସିଥିଲେ, ସେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ଆଦରଣୀୟ ମୋଦିଜୀ, ଓଡ଼ିଶା ପ୍ରତି ଆପଣଙ୍କର ସ୍ୱତନ୍ତ୍ର ସ୍ନେହ ଏବଂ ଶ୍ରଦ୍ଧା ରହିଛି। ଅନେକ କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ଆପଣ ଏଠାକୁ ଆସିଛନ୍ତି। ଆପଣ ସମସ୍ତେ ଜାଣନ୍ତି, ଏହା ପୂର୍ବ ସେ 5 ଦିନ ଧରିକି ବିଦେଶରେ 5ଟି ଦେଶ ସେ ବୁଲିକିରି ଆସିଛନ୍ତି ଏବଂ ଆଜି ଆମ ପାଖରେ ଉପସ୍ଥିତ ହୋଇଛନ୍ତି। କାଲି ସେ ମଧ୍ୟ ଯିବେ ୱେଷ୍ଟ ବେଙ୍ଗଲ ଇଣ୍ଟରନ୍ୟାସନାଲ ଯୋଗା ଦିବସ ପାଳନ କରିବା ପାଇଁ। ଏ ତାଙ୍କର ଯେଉଁ ଅଥକ ପରିଶ୍ରମ, ଜନତାଙ୍କ ପ୍ରତି, ଦେଶ ପ୍ରତି ତାଙ୍କର ପ୍ରେମ, ମୁଁ ତାଙ୍କୁ ସେଥିପାଇଁ ବହୁତ ବହୁତ ସାଧୁବାଦ ଜଣାଉଛି ଏବଂ ଧନ୍ୟବାଦ ଜଣାଉଛି। ଏ ଅଞ୍ଚଳରେ ଅନେକ ଆଦିବାସୀ ଭାଇ ଭଉଣୀମାନେ ବାସ କରନ୍ତି, ଏଣୁ ଆପଣ ଏଠାକୁ ଆସିଥିବାରୁ ଆଜି ସମସ୍ତ ଅଞ୍ଚଳବାସୀ, ବିଶେଷ କରି ଆଦିବାସୀ ଭାଇ ଭଉଣୀମାନଙ୍କର ଆଶାର ସୀମା ନାହିଁ। ଆଜି ଏଠାରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ହୋଇଛି। ଏହା ମଧ୍ୟରେ ମୟୂରଭଞ୍ଜର କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟ ଅନ୍ତର୍ଭୁକ୍ତ। ସାରା ଓଡ଼ିଶା ପାଇଁ ଯେସବୁ ବୃହତ୍ ପ୍ରକଳ୍ପ ଶିଳାନ୍ୟାସ କରାଯାଇଛି, ସେଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ାର BCGCL କୋଲ୍ ଗାସିଫିକେସନ, ଏ ତ ବହୁତ ସାରା ଚିଜ ଅଛି, ମୁଁ ଏଡ଼ାକୁ ପୁନରାବୃତ୍ତି କରିବାକୁ ଚାହୁଁନାହିଁ। ଇ ପ୍ରକଳ୍ପ ଓଡ଼ିଶାର ଉନ୍ନତି ପାଇଁ, ଏ ଅଞ୍ଚଳର ଉନ୍ନତି ପାଇଁ, ଏ ଯେଉଁ କେନ୍ଦ୍ର ଏବଂ ରାଜ୍ୟର ସରକାରର ବିକାଶମୁଖୀ ରାଜ୍ୟ ପ୍ରତି ତାଙ୍କର ଯେଉଁ କର୍ତ୍ତବ୍ୟ ଏବଂ ଓଡ଼ିଶାକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଯେଉଁ ପରିଦୃଷ୍ଟି ରହିଛି, ସେଥିପାଇଁ ମୁଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଆଜି ଏଠାରେ ଯେଉଁ ପ୍ରକଳ୍ପ ଗୁଡ଼ିକର ଲୋକାର୍ପଣ ହୋଇଛି, ସେଥିମଧ୍ୟରେ ରେଳ ପ୍ରକଳ୍ପ ରହିଛି, ସଡ଼କ ରହିଛି, ଜଳସେଚନ ରହିଛି, ମୁଁ ତାକୁ ପୁନରାବୃତ୍ତି କରିବାକୁ ଚାହୁଁନାହିଁ। ମୟୂରଭଞ୍ଜ ଜିଲ୍ଲାରେ ଯେଉଁ 2ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଲୋକାର୍ପଣ କରାଯାଇଛି, ତାହା ହେଉଛି ରାଇରମ୍ପୁର ସ୍ପୋର୍ଟସ୍ କମ୍ପ୍ଲେକ୍ସ ଏବଂ ରାଇରମ୍ପୁର ଜନଜାତୀୟ ଗବେଷଣା ଓ ବିକାଶ କେନ୍ଦ୍ର। ଏହାଛଡ଼ା ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ଏବଂ ଆଞ୍ଚଳିକ କେନ୍ଦ୍ର ଏବଂ ଇଣ୍ଡୋର ବ୍ୟାଡ୍ମିଣ୍ଟନ୍ ଷ୍ଟାଡିୟମ୍ର ଶିଳାନ୍ୟାସ ମଧ୍ୟ କରାଯାଇଛି। ଏହି ପ୍ରକଳ୍ପ ଗୁଡ଼ିକ କେବଳ ବିକାଶର ପ୍ରତୀକ ନୁହେଁ, ବରଂ ଏଗୁଡ଼ିକ ସାମାଜିକ ନ୍ୟାୟ, ସମାନ ସୁଯୋଗ ଏବଂ ସମସ୍ତଙ୍କ ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କର ଅଙ୍ଗୀକାରବଦ୍ଧର ପ୍ରମାଣ। ଯେତେବେଳେ ପ୍ରଗତିର ସୁଫଳ ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚେ, ସେତେବେଳେ ପ୍ରଗତିର ଯଥାର୍ଥ ପ୍ରତିପାଦନ ହୁଏ। ଆଜି ତାଙ୍କର ମୋ ଗାଁକୁ ଯିବା, ଭାରତବର୍ଷରେ କେତେ ଗାଁ ଅଛି ତାର ଆକଳନ କରିହେବ ନାହିଁ, କିନ୍ତୁ ଏକ ଛୋଟ ଗାଁକୁ ସେ ଯାଇଛନ୍ତି। ସେତେବେଳେ ଗାଁ ପ୍ରତି, ମାଟି ପ୍ରତି, ସମସ୍ତ ଜନତାଙ୍କ ପ୍ରତି ତାଙ୍କ ଯେଉଁ ଦରଦ, ଏଥିରେ ପରିଲକ୍ଷିତ ହୁଏ। ଆଦିବାସୀ ଅଞ୍ଚଳ, ଦୁର୍ଗମ କ୍ଷେତ୍ର ଏବଂ ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ ଜନସାଧାରଣଙ୍କ ଜୀବନଧାରଣର ମାନର ବ୍ୟାପକ ପରିବର୍ତ୍ତନ ଅଣାଯିବା ଉପରେ ପ୍ରାଥମିକତା ଦିଆଯାଇଛି। ଆଜି ମଧ୍ୟ ସେ ସେହି ଗାଁକୁ ଏବଂ ସୂର୍ଯ୍ୟ ଗ୍ରାମ କରିବା ପାଇଁ ସେ ଯେଉଁ ଘୋଷଣା କରିଛନ୍ତି, ତାଙ୍କୁ ମୁଁ ଧନ୍ୟବାଦ ଦେବି। ସେଦିନରେ ଆମେ ଅବଶ୍ୟ ପ୍ରଗତି କରିଛୁ। ମୋର ବିଶ୍ୱାସ, ଆଜି ରାଇରମ୍ପୁରରେ ଉଦ୍ଘାଟିତ ହୋଇଥିବା ପ୍ରକଳ୍ପ ଗୁଡ଼ିକ ମୟୂରଭଞ୍ଜ ଏବଂ ସମଗ୍ର ଓଡ଼ିଶାର ବିକାଶକୁ ନୂତନ ଦିଗ୍ଦର୍ଶନ ପ୍ରଦାନ କରିବ। ଶିଳାନ୍ୟାସ କରାଯାଇଥିବା ପ୍ରକଳ୍ପ ଗୁଡ଼ିକ ସମ୍ପୂର୍ଣ୍ଣ ହେଲା ପରେ ଏ ଅଞ୍ଚଳ ତଥା ଓଡ଼ିଶାର କାୟାକଳ୍ପ ବଦଳିଯିବ। ସ୍ୱଜନ ମଣ୍ଡଳୀ, ଖେଳକୁଦ ଆଦିବାସୀ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ମୟୂରଭଞ୍ଜର ଯୁବକମାନଙ୍କର ଫୁଟବଲ, ହକି, ତୀର ଚାଳନା ଏବଂ ଖେଳକୁଦରେ ଅଶେଷ ତାଙ୍କର ରୁଚି ରହିଛି। ଆଜି ସ୍ପୋର୍ଟସ୍ କମ୍ପ୍ଲେକ୍ସ ଉଦ୍ଘାଟିତ ହେବା ଦ୍ୱାରା ଏ ଅଞ୍ଚଳର କ୍ରୀଡ଼ା ପ୍ରତିଭା ଲୋକମାନଙ୍କର ପ୍ରଶିକ୍ଷଣ ଓ ଅଭ୍ୟାସ ନିମନ୍ତେ ଅଧିକ ସୁଯୋଗ ପାଇପାରିବେ। ଏହାଦ୍ୱାରା ସେମାନଙ୍କର ଭିତରେ ଥିବା ଲୁକ୍କାୟିତ ପ୍ରତିଭା ବିକଶିତ ହେବ ଏବଂ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରି ସେମାନେ ନିଜ ପାଇଁ ଓ ଦେଶ ପାଇଁ ସୁନାମ ଆଣିପାରିବେ। ଆଜି ଏଠାରେ ଜନଜାତୀୟ ଗବେଷଣା ଓ ବିକାଶ କେନ୍ଦ୍ର ଲୋକାର୍ପିତ ହେବା ଅତି ଆନନ୍ଦର କଥା। ଏହି କେନ୍ଦ୍ରଟି ମୁଖ୍ୟତଃ ମୟୂରଭଞ୍ଜ, ବାଲେଶ୍ୱର ଏବଂ କେଉଁଝର ଜିଲ୍ଲାର ବସବାସ କରିଥିବା ଆଦିବାସୀ ସମ୍ପ୍ରଦାୟର ସଂସ୍କୃତି ଉପରେ ଗବେଷଣା କରିବା ସହିତ ଏହାର ସୁରକ୍ଷା, ପ୍ରସାର ଓ ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବ। ଏହା ମଧ୍ୟରେ ଆଦିବାସୀ ସମାଜର ନାଚ, ଗୀତ, ବାଦ୍ୟ, ଅସ୍ତ୍ରଶସ୍ତ୍ର, କାରୁକାର୍ଯ୍ୟ ଓ ଜୀବନଶୈଳୀରେ ସୁନ୍ଦର ଭାବେ ପ୍ରଦର୍ଶନ କରି ଆଦିବାସୀ ଚଳଣୀକୁ ବିଶ୍ୱ ଦରବାରରେ ଆହୁରି ଅଧିକ ପରିଚିତ ପ୍ରସାରିତ କରିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ ବୋଲି ମୁଁ ଆଶା କରୁଛି। ସ୍ୱଜନ ମଣ୍ଡଳୀ, ଗୋଟିଏ ଜାତି ନିଜ ସଂସ୍କୃତିର ମୌଳିକତାକୁ

କଲେ ନିଜର ଅସ୍ତିତ୍ୱ ହରାଇବ। ତେଣୁ ଯେକୌଣସି ଜାତି ବା ସମାଜ ଆଧୁନିକତା ସହିତ ନିଜର ସାଂସ୍କୃତିକ ମୌଳିକତାକୁ ବଞ୍ଚାଇ ରଖିଲେ ସମୃଦ୍ଧିଶାଳୀ ହୁଏ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ମାଧ୍ୟମରେ ଆଦିବାସୀ ସମ୍ପ୍ରଦାୟର ଭାଷା ସାହିତ୍ୟ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ କରାଯାଇଛି। ଆଦିବାସୀ ସମ୍ପ୍ରଦାୟର ଗୌରବ ଓ ଗରିମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଭାରତ ସରକାରଙ୍କର ପଦକ୍ଷେପ ପ୍ରଶଂସନୀୟ। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବରେ ପାଳନ କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ଜନଜାତୀୟ ସଂଗ୍ରହାଳୟମାନେ ପ୍ରତିଷ୍ଠା କରାଯାଇଛି। ଦୀର୍ଘ ଦିନ ଧରି ଆଢୁଆଳରେ ରହିଥିବା ଆଦିବାସୀ ବୀର ଓ ବୀରଙ୍ଗନାମାନଙ୍କର ଅବିସ୍ମରଣୀୟ ଅବଦାନକୁ ଲୋକାଲୋଚନକୁ ଅଣାଯାଇଛି। ଏହା ଭାରତ ସରକାରଙ୍କ ଏକ ଅତି ପ୍ରଶଂସନୀୟ ପଦକ୍ଷେପ। ଏଠାରେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ୍ ୟୁନିଭର୍ସିଟି ରିଜିଓନାଲ ସେଣ୍ଟର ଏବଂ ଇନ୍ଦୋର ବ୍ୟାଡ୍ମିଣ୍ଟନ ଷ୍ଟାଡିୟମର ଶିଳାନ୍ୟାସ କରାଯିବା ଆନନ୍ଦର କଥା। ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ୍ ୟୁନିଭର୍ସିଟି ଆଞ୍ଚଳିକ କେନ୍ଦ୍ର ଦୂରସ୍ଥ ଅଞ୍ଚଳର ଆଦିବାସୀମାନଙ୍କର ପାଇଁ ଉଚ୍ଚଶିକ୍ଷାର ପର୍ଯ୍ୟାପ୍ତ ସୁଯୋଗ ବିକଶିତ ହେବ। ଏ ଅଞ୍ଚଳର ବିଦ୍ୟାର୍ଥୀ ଓ ଯୁବକବର୍ଗ ବିଶେଷ କରି ଆଦିବାସୀ ଯୁବକ ଯୁବତୀ ଏଠାରେ ଉପକୃତ ହେବେ। ଇନ୍ଦୋର ବ୍ୟାଡ୍ମିଣ୍ଟନ ଷ୍ଟାଡିୟମ କାର୍ଯ୍ୟକ୍ରମ ହେଲେ ଏହା ଏ ଅଞ୍ଚଳର ବ୍ୟାଡ୍ମିଣ୍ଟନ ଖେଳାଳିମାନଙ୍କର ବିକାଶର ବିଶେଷ ସହାୟକ ହେବ। ଭଦ୍ରମଣ୍ଡଳୀ, ମୁଁ ଯେତେବେଳେ ଯେଉଁଠି ଥିଲେ ବି ମୋ ଗାଁ ଏବଂ ମୋ ମାଟିକୁ କେବେ ଭୁଲେ ନାହିଁ। ଆପଣମାନଙ୍କ ସହଯୋଗରେ ମୁଁ ଯେଉଁଠିକୁ ପହଞ୍ଚିଲି, କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ପାହାଚରେ ମୁଁ କିଛି ନା କିଛି ଏ ଅଞ୍ଚଳ ପାଇଁ କିଛି କରିବାର ପ୍ରଚେଷ୍ଟା କରିଛି। ଏ ଅଞ୍ଚଳରେ କିଛି କାର୍ଯ୍ୟ କରିବା ପାଇଁ ମୁଁ ସବୁବେଳେ ତତ୍ପର ରହିଛି। ଗତକାଲି ମୁଁ ରାଇରମ୍ପୁର ପୋଲିସ ଜିଲ୍ଲାର ଉଦ୍ଘାଟନ କରିଛି। ଆପଣ ସମସ୍ତେ ଜାଣନ୍ତି ମୟୂରଭଞ୍ଜ ସବୁଠାରୁ ବଡ଼ ଜିଲ୍ଲା, ତେଣୁ ଏହାର ଶାନ୍ତି ଶୃଙ୍ଖଳା ପାଇଁ ଏ ଜିନିଷର ଆବଶ୍ୟକତା ଥିଲା। ଏହାଦ୍ୱାରା ଏ ଅଞ୍ଚଳବାସୀ ଉପକୃତ ହେବେ ବୋଲି ମୁଁ ଆଶା କରୁଛି। ଏ ବର୍ଷ ମୁଁ ରାଇରମ୍ପୁରରେ ଆୟୁର୍ବେଦ ହସ୍ପିଟାଲ, ଆମ ଆୟୁର୍ବେଦ କଲେଜ, ଓୟୁଟି କ୍ୟାମ୍ପସ, ଆର୍ଚେରୀ ସେଣ୍ଟର, ସିଟି ବ୍ୟୁଟିଫିକେସନ ଏବଂ ଡ୍ରେନେଜ ଅପଗ୍ରେଡେସନ ଆଦିର ଶିଳାନ୍ୟାସ କରିଥିଲି ଏବଂ ରାଇରମ୍ପୁର ହଲିଡେ ହୋମ୍ର ଉଦ୍ଘାଟନ ମଧ୍ୟ କରିଥିଲି। କାରଣ ଏ ରାଇରମ୍ପୁରରେ ଏସବୁର ଆବଶ୍ୟକତା ଥିଲା। ତା ପୂର୍ବରୁ ମୁଁ ବହୁତ ଗୁଡ଼ାଏ ରେଳ ପ୍ରକଳ୍ପର ରେଳଗାଡ଼ିର ଉଦ୍ଘାଟନ ମଧ୍ୟ କରିଥିଲି। ତା ସହିତ ଏଠି ସ୍ୱାସ୍ଥ୍ୟ ସେବା ନିମନ୍ତେ 100 ଶଯ୍ୟା ଡାକ୍ତରଖାନାର 100 ଶଯ୍ୟା ବିଶିଷ୍ଟ ଗୃହର ଶିଳାନ୍ୟାସ କରିଥିଲି। ତାର କାର୍ଯ୍ୟ କ୍ଷିପ୍ରଗତିରେ ଚାଲିଛି। ସେହିପରି ରାଇରମ୍ପୁର ମୋହଲଡିଆଠାରେ NH220ର ବାଇପାସ୍ ରୋଡ଼ର ଆବଶ୍ୟକ ଥିଲା, ତାହା ମଧ୍ୟ ଜୋରସୋରରେ ଚାଲିଛି। ବନ୍ଧୁଗଣ, ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ଦିନରୁ ଆଦରଣୀୟ ମୋଦିଜୀ ଅନେକ ଗୁଡ଼ିଏ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ନେଇ ଆସିଛନ୍ତି। ମୋଦିଜୀ, ଆପଣ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ସବୁଠାରୁ ଅଧିକ ସମୟ ଧରି ଦେଶକୁ ନେତୃତ୍ୱ ପ୍ରଦାନ କରିବାର ଗୌରବ ଅର୍ଜନ କରିଛନ୍ତି। ଏହି ଐତିହାସିକ ସଫଳତା ପାଇଁ ମୁଁ ଦେଶବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ହାର୍ଦ୍ଦିକ ଶୁଭକାମନା ଦେଉଛି। ନିଜ ଭିଜନ ଓ କାର୍ଯ୍ୟ ମାଧ୍ୟମରେ ଆହୁରି ଅନେକ ଦିନ ଯାଏ ଆପଣ ଦେଶବାସୀଙ୍କର ସେବା କରନ୍ତୁ ତଥା ଓଡ଼ିଶାର 2036 ଏବଂ ଦେଶର 2047 ମସିହା ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପକୁ ସାକାର କରନ୍ତୁ, ଏହା ମୋର ଆନ୍ତରିକ କାମନା। ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ପ୍ରଚେଷ୍ଟାରେ ସାରା ଦେଶରେ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହୋଇଥିଲା। ଦେଶବାସୀଙ୍କୁ ଅନାୟାସରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା, ପ୍ରତି ଘରକୁ ପାଇପ୍ ଯୋଗେ ଜଳ ଯୋଗାଣ ନିମନ୍ତେ ହର୍ ଘର ନଲ୍ ସେ ଜଲ୍ ଯୋଜନା, ଚାଷୀ ଭାଇ ଭଉଣୀମାନଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା, ଏପରିକି 80 କୋଟିରୁ ଉର୍ଦ୍ଧ ଦେଶବାସୀଙ୍କୁ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆଦି ଅନେକ ଗୁଡ଼ିଏ ଦୃଷ୍ଟାନ୍ତମୂଳକ ଯୋଜନା କାର୍ଯ୍ୟକାରୀ ହେଉଅଛି। ଦେଶବାସୀ ଏସବୁ ଯୋଜନାର ସୁଫଳ ଲାଭ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କର ପ୍ରଭାବଶାଳୀ ନେତୃତ୍ୱ ଯୋଗୁଁ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଭାରତର ସମ୍ମାନ ବୃଦ୍ଧି ପାଇଛି। ବୃଦ୍ଧି ପାଇଛି କି ନାହିଁ? କୋଭିଡ ମହାମାରୀ କାଳରେ ଭାରତର ପରିଚାଳନାଗତ ପାରଙ୍ଗମତା ସାରା ବିଶ୍ୱ ଦେଖିଛି। ଏହି ମହାମାରୀ ସମୟରେ ଭାରତ କେବଳ ଦେଶବାସୀଙ୍କର ଟିକାକରଣର ସଫଳତା ଲାଭ କରିଥିଲା ତାହା ନୁହେଁ, ପୃଥିବୀର ଅନେକ ଦେଶକୁ ମଧ୍ୟ ଟିକା ଯୋଗାଇ ପାରିଥିଲେ। ପୃଥିବୀରେ ଯେତେବେଳେ ଯେଉଁଠି କିଛି ଦୁର୍ବିପାକ ପଡ଼ୁଛି, ଭାରତ ତାହା ଜାଣିବା ମାତ୍ରେ ପ୍ରଥମେ ଯାଇ ସହାୟତା ପ୍ରଦାନ କରୁଛି। ଆଜି ବିଶ୍ୱ ଯେତେବେଳେ ଯୁଦ୍ଧଜନିତ ଅଶାନ୍ତି ଏବଂ ଅସ୍ଥିରତା ମଧ୍ୟ ଦେଇ ଗତି କରୁଛି, ଭାରତ ନିରନ୍ତର ଭାବେ ବୁଝାମଣା ଅଶାନ୍ତିର ପକ୍ଷରେ ହୋଇ ବିଶ୍ୱବାସୀଙ୍କୁ ବାର୍ତ୍ତା ଦେଇଛି।

ପ୍ରତୀକ। ଏହି ମୟୂରଭଞ୍ଜ ଜିଲ୍ଲାର ଏକ ଅନାମଧେୟ ଜନଜାତି ଅଧିଷ୍ଠିତ ଗ୍ରାମରୁ ଜୀବନର ଯାତ୍ରା ଆରମ୍ଭ କରି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିବା କୌଣସି ଏକ ଚମତ୍କାର ନୁହେଁ। ଏହା ଆପଣଙ୍କର କଠିନ ପରିଶ୍ରମ, ଉତ୍ସର୍ଗୀକୃତ ଜନସେବା ଏବଂ ଦେଶର ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ଆପଣଙ୍କର ଇଏ ପୂର୍ଣ୍ଣ ବିଶ୍ୱାସ। ଆପଣ ସାରା ଦେଶର ମହିଳାଙ୍କର ପାଇଁ ପ୍ରେରଣାର ଏକ ମହାନ ଉତ୍ସ। ଆଜିର ଏହି ପବିତ୍ର ଅବସରରେ ମୁଁ ଆପଣଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କର ପାଇଁ ସୁଖ ଓ ଶାନ୍ତି କାମନା କରୁଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନିଜେ ଉପସ୍ଥିତ ରହି ଆପଣଙ୍କ ଜନ୍ମ ଦିବସକୁ ଆହୁରି ଗୌରବମୟ କରିଛନ୍ତି। ମୁଁ ସମସ୍ତ ଓଡ଼ିଶାବାସୀଙ୍କ ତରଫରୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ସହୃଦୟ ଧନ୍ୟବାଦ ଜ୍ଞାପନ କରୁଛି। ମାନନୀୟ ପ୍ରଧାନମନ୍ତ୍ରୀ ଜୀ, ହମାରି ସରକାର କି ଦୋ ବର୍ଷ ଗାଁ ଉତ୍ସବ କେ ଅବସର ପର ଆପକି ସଦୈ ଉପସ୍ଥିତି କେ ଲିଏ ମେ ହୃଦୟ ସେ ଆପକୁ ଧନ୍ୟବାଦ ଦେତା ହୁଁ। ସରକାର କି ଶପଥ ଗ୍ରହଣ ସମାରୋହ ସେ ଲେକର ପହିଲି ବର୍ଷ ଗାଁଠ ଔର ଆଜ କେ ଏ ଅବସର ତକ ଆଫ ଆଠ ବାର ଓଡ଼ିଶା ପଦାରେ ହିଁ ହର ବାର ଓଡ଼ିଶା କେ ଲିଏ ଆପ ଢେର ସାରା ପ୍ୟାର ଔର ବିକାଶ କା ତୋହଫା ଲେକର ଆଏ ହିଁ। ଓଡ଼ିଶା କେ ଲିଏ ଆପକା ଭରସା, ଆପକା ପ୍ୟାର, ଆପକା ସହଯୋଗ ହମାରେ ଲିଏ ସବସେ ବଡି ପୁଞ୍ଜି ହେ। କୁଛ ଦିନ ପହିଲେ କେନ୍ଦ୍ର ମେ ଆପକେ ନେତୃତ୍ୱ ମେ କେନ୍ଦ୍ର ସରକାର ନେ ସେବା ସୁଶାସନ ଔର ଭାରତ କେ ସୁନ ହରେ ଦିନ କେ ବାର ସାଲ ପୁରେ କିଏ ହେ। ମୁଝେ କହନେ ମେ କୋଇ ସଙ୍କୋଚ ନହିଁ ହେ, ବଲକି ଗର୍ବ କେ ସାଥ କହତା ହୁଁ କି ପିଛଲେ ବାର ସାଲ ଦେଶ କେ ଲିଏ ବେମିସାଲ ରହା ହେ। 2014 କେ ବାଦ ଆପନେ ଯୋ ଯୋଜନାଏ ବନାଏ ହେ ଉସକି ବଦଲତ ଦେଶ କେ ହର ବର୍ଗ କେ ଲିଏ କୁଛ ନା କୁଛ ନହିଁ ବହୁତ କୁଛ ଫାଇଦା ହମକୁ ମିଲା ହେ। ମେ ତ କହତା ହୁଁ କି ଦେୟାର ଇଜ ଏ ଲିଟିଲ ବିଟ ଅଫ ମୋଦି ଇନ ଏଭ୍ରି ୱାନ୍ସ ଲାଇଫ। ଲୋକଙ୍କେ କଲ୍ୟାଣ କେ ଲିଏ ଆପକି ପ୍ରତିବଦ୍ଧତା ସେ ପ୍ରେରଣା ଲେକର ହମାରି ସରକାର ନେ ପିଛଲେ ଦୋ ସାଲ ସେ ଏସେ କାମ କର ରହେ ହେ କି ଆଜ ଇଫ ଦେୟାର ଇଜ ନୋ ଟମରୋ। ବହୁତ କମ ଦିନ ମେ ହମାରି ସରକାର ନେ ବହୁତ ସାରି କଲ୍ୟାଣକାରୀ ଯୋଜନା ଜୈସି ମହିଳା କେ ଲିଏ ସୁଭଦ୍ରା ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଲ ଯୋଜନା, ଅନ୍ନଦାତାଙ୍କ ଲିଏ କୃଷକ ସମୃଦ୍ଧି ଯୋଜନା, ସ୍କୁଲ କେ ବଚ୍ଚ କେ ଲିଏ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ବୁଜୁର୍ଗ କେ ଲିଏ ଶ୍ରୀ ଜଗନ୍ନାଥ ଆଦର୍ଶ ଯୋଜନା, ରାଜ୍ୟବାସୀ କେ ଲିଏ ଆୟୁଷ୍ମାନ ଯୋଜନା ଲାଗୁ କିଏ ହେ। ପ୍ରଧାନମନ୍ତ୍ରୀ ଜୀ, ହାଲି ମେ ହମାରି ସରକାର ରାଜ୍ୟ ମେ କେଜି ସେ ଲେକର ପିଜି ତକ ଶିକ୍ଷା କୁ ନିଃଶୁଳ୍କ ବନାନେ କେ ଲିଏ ତୟ କିଆ ହେ। ଏହି ସେ ପଦକ୍ଷେପ ଲେନେ ମେ ଓଡ଼ିଶା ସାୟଦ ଦେଶ ମେ ପହିଲା ରାଜ୍ୟ ହେ। ଆର୍ଥିକ ଓ ସାମାଜିକ ତୌର ପେ ପିଛଡ଼େ ବର୍ଗ କେ ଲିଏ କୋଇ ଦଶକ ସେ ଲମ୍ବିତ ଆରକ୍ଷଣ ଲାଗୁ କି ହେ, ଯୋ କି ସାଧାରଣ ଶିକ୍ଷା କେ ଲେକର ମେଡିକାଲ ଟେକ୍ନିକାଲ ଶିକ୍ଷା ମେ ବି ଓ ଲାଗୁ ହୋଗା। ଓର ଏକ ମହତ୍ୱପୂର୍ଣ୍ଣ ଦିଶା ମେ ହମ ଜୋର ଦେ ରହେ ହେ ଓଡ଼ିଶା ମେ ଉଦ୍ୟୋଗ କା ବିକାଶ। ପିଛଲେ ସାଲ ଆପକେ କର କମଲ ସେ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନ ସେ ଶୁରୁ ହୁଆ ଦୁସରା ଶିଳ୍ପ ବିପ୍ଲବ ଅଫ ଚରମ ସ୍ତର ପର ହେ। ଇଏ ସବ କାର୍ଯ୍ୟକ୍ରମ 2036 ତକ ସମୃଦ୍ଧ ଓଡ଼ିଶା ଓର 2047 ତକ ବିକଶିତ ଭାରତ ବନାନେ ମେ ଯୋଗଦାନ ଦେଗା। ମେ ଏକ ତଥ୍ୟ ରଖନା ଚାହୁଁଗା, ଅବ ତକ ହମ 3.11 ଲକ୍ଷ କରୋଡ଼ ରୁପିଆ କେ 152 ପ୍ରକଳ୍ପ କା ଉଦ୍ଘାଟନ ଓ ଶିଳାନ୍ୟାସ କିଏ, ଜିସେ 2,50,000 ନିଯୁକ୍ତି କା ଅବସର ମିଲା ହେ। ସରକାରୀ କ୍ଷେତ୍ର ମେ ବି ହମ 84,000 ସେ ଜ୍ୟାଦା ନୌକରୀ ବି ଦିଏ ହେ। ହମାରେ 30 ଜିଲ୍ଲା ମେ ସେ 29 ଜିଲ୍ଲା ମେ ଉଦ୍ୟୋଗ ସ୍ଥାପିତ ହୋ ରହା ହେ। ହମାରା ଶିଳ୍ପାୟନ ଅଭିଯାନ ସମ୍ପୂର୍ଣ୍ଣ ରୂପ ସେ ଏକ ସମାବେଶୀ ଓ ପ୍ରକ୍ରିୟା ହେ। ମୁଝେ ପୁରା ଭରସା ହେ ଆଗେ ଚଲ କେ ଓଡ଼ିଶା କେ ଲୋକ ରୋଜଗାର କେ ଲିଏ ବାହାର ନହିଁ ଯାଏଙ୍ଗେ, ବଲକି ଦୁସରେ ରାଜ୍ୟ ସେ ଲୋକ ନକରୀ କେ ଲିଏ ଓ ଓଡ଼ିଶା ଆଏଙ୍ଗେ। ଓଡ଼ିଶା କେ ମାଇଗ୍ରେସନ ନହିଁ ବଲକି ରିଭର୍ସ ମାଇଗ୍ରେସନ ଅଭି ଶୁରୁ ହୋ ରହା ହେ। ମାନନୀୟ ପ୍ରଧାନମନ୍ତ୍ରୀ ଜୀ, ଜବ ହମାରେ ଆଲୋଚକ ପୁଛତେ ହେ ଡବଲ ଇଞ୍ଜିନ ସରକାର ସେ ଓଡ଼ିଶା କୁ କିଆ ମିଲା ହେ, ତୋ ମେ ଜବାବ ଦେତା ହୁଁ କି 90,000 କରୋଡ଼ କି ରେଲ ପରିଯୋଜନା, 40,000 କରୋଡ଼ କି ସଡକ ପରିଯୋଜନା ହମକୁ ଇସ ଡବଲ ଇଞ୍ଜିନ ସରକାର ମେ ହିଁ ମିଲା ହେ। ଔର ଉସମେ ଉସକେ ସାଥ ସାଥ ହମକୁ ଏକ ବହୁତ ବଡା ପୋର୍ଟ ମିଲା ହେ ବାହୁଡ଼ା ପୋର୍ଟ, ଜିସମେ ସେ 25,000 କରୋଡ଼ କୁ ମିଲା ହେ। ଉସମେ ସେ

ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତରୁ ଶୁଣିଲେ ବେତାର ବିବରଣୀ। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ମୃତ୍ୟୁଞ୍ଜୟ ବିଶ୍ୱାଳ, ରେକର୍ଡିଂ ସଂଗ୍ରହ ମାରାଣ୍ଡି ନାଗଭୂଷଣ ମାଝୀ ଏବଂ ରାଜୀବ କୁମାର ମହନ୍ତ, ବୈଷୟିକ ସହାୟତା ତ୍ରିଲୋଚନ ବେହେରା, କୃଷ୍ଣ ଦୟାଲ ତ୍ରିପାଠୀ, ନୃସିଂହ ହେମ୍ରମ ଓ ଭବାନୀ ଶଙ୍କର ଟୁଡ଼ୁ।

ଶ୍ରୋତା ବନ୍ଧୁ ଶୁଣୁଥିଲେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶା ଗସ୍ତ ସମ୍ପର୍କିତ ଏକ ବେତାର ବିବରଣୀ ରେଲିକରେ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ବର୍ତ୍ତମାନ ଶୁଣନ୍ତୁ ଶ୍ରୀଜଗନ୍ନାଥ ଭଜନ କାର୍ଯ୍ୟକ୍ରମର ଏକ ଭକ୍ତିଗୀତଟିଏ। କଣ୍ଠଦାନ କରିଛନ୍ତି ଶିଳ୍ପୀ ଇରା ମହାନ୍ତି, ଗୀତିକାର ଡକ୍ଟର ନିର୍ମଳ ନାୟକ।

କେନ୍ଦ୍ରରୁ 9:30 ସମୟରେ ଶୁଣିପାରିବେ ଆମ ଆଇନ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏଥିଲା କାର୍ଯ୍ୟକ୍ରମ ସୂଚନା। ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ଚାଷୀଭାଇମାନଙ୍କ ପାଇଁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ପବନର ବେଗ 40-50 କିଲୋମିଟର ପ୍ରତି ଘଣ୍ଟା ବେଗରେ ବହିବାର ସମ୍ଭାବନା ଥିବା ହେତୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗର ସୂଚନା ହେଡ଼ ଶେଷ ହେଲା। ଆକାଶବାଣୀ ପୁରୀ, ଆଜିର ଅଧିବେଶନକୁ ଆମେ ଏଇଠି ସମାପ୍ତ କରୁଛୁ। ପୁଣି ଥରେ ଆପଣମାନଙ୍କୁ ଅଭିବାଦନ ଜଣାଇବୁ। ଆଗାମୀକାଲି ପ୍ରାତଃ 5:53 ସମୟରେ ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।